0: வந்தே மாதரம்.
1: வந்தே மாதரம் சுஜலா சுஃபலா மலய ஜீதலா சஸ்ய

的说别你苏哈西尼苏马图拉哈是你

ଆକାଶବାଣୀ ଜୟପୁର ଆଜି ଶନିବାର 1948 ଶତାବ୍ଦ ଭାଦ୍ରପଦ 23 ଦିନ 2026 ମସିହା ସେପ୍ଟେମ୍ବର ମାସର 5 ତାରିଖ ଆପଣଙ୍କୁ ପବିତ୍ର ଗୁରୁଦିବସ ଏବଂ ନନ୍ଦ ଉତ୍ସବ ଉପଲକ୍ଷେ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରାତଃ ଅଧିବେଶନ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 ମେଗାହର୍ଜ ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁ ଜୋନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ସମୟ ବର୍ତ୍ତମାନ ସକାଳ 5:57 ମାଙ୍ଗଳିକ।

0: ଏହି ଗୀତ ସହିତ ଶେଷ ହେଲା ଆଜି ସକାଳର ବନ୍ଦନା କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସ। ଆଜି ଶୁଣନ୍ତୁ ଏହାର 129ତମ ଭାଗ।
1: ଏପିସୋଡ୍ ନମ୍ବର 129 129।

0: ଶୁଣିଲେ ଗୋସ୍ୱାମୀ ତୁଳସୀଦାସଙ୍କ ରଚିତ ରାମଚରିତ ମାନସର 139ତମ ଭାଗ। ଆକାଶବାଣୀ ଜୟପୁର ଶୁଣନ୍ତୁ ଆଜିର ଅନୁଚିନ୍ତା। ଉପସ୍ଥାପନା ଅଶୋକ ମିଶ୍ର।
1: ଆଚାର୍ୟାତ୍ ପାଦମାଦତି ଶିଷ୍ୟ

¡Suscríbete al canal!

ଏଥର ଗାଦବା ଭାଇ ଭଉଣୀମାନେ ଚୈତ୍ର ପର୍ବ ସମୟରେ ବେଣ୍ଟକୁ ଯିବା ସମୟର ଗୀତ ଆସନ୍ତୁ ଶୁଣିବା। ପରିବେଷଣ କରିଛନ୍ତି ଖିଲବୁଦେଇ ଓ ସାଥୀ।

ନମ୍ବର ସମ୍ପର୍କରେ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବୁ ରାତି 7। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ପ୍ରତିଯୋଗିତାର 82 ଧାରା ବିବରଣୀ ଶୁଣିବେ ରାତି 8:00 ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଆକାଶବାଣୀ ଜୟପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ କିଛି ସମୟର ବିଜ୍ଞାପନ ବିରତି ପରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଲହରିକା ପଟ୍ଟନାୟକ। ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି। ଦେଶର ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ଡକ୍ଟର ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତନ୍ନିଠାରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଗୁରୁ ଦିବସ ପାଳନ କରାଯାଏ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 82 ଜଣ ଶିକ୍ଷକଙ୍କୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହେବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଗୁରୁ ଦିବସ ଅବସରରେ ଶିକ୍ଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ଗତକାଲି ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ରାଜ୍ୟପାଳ ଓଡ଼ିଶାର ବିକାଶ, ନାଗରିକ କଲ୍ୟାଣ ଏବଂ ରାଜ୍ୟ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନେଇ ରାଷ୍ଟ୍ରପତିଙ୍କ ସହ ଆଲୋଚନା କରିଛନ୍ତି। ରାଜ୍ୟପାଳ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ନୂଆଦିଲ୍ଲୀ ଗସ୍ତରେ ଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି। 2029 ମସିହା ସୁଦ୍ଧା ଓଡ଼ିଶାକୁ ନିଶାମୁକ୍ତ କରିବା ପାଇଁ ସରକାର ସଂକଳ୍ପବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ୍ ଏକାଡେମୀଠାରେ 13ତମ ବ୍ୟାଚ୍ କ୍ୟାଡେଟ୍ ସବ୍ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ କହିଛନ୍ତି, ଗତ 2 ବର୍ଷ ମଧ୍ୟରେ ପୁଲିସ୍ ବିଭାଗରେ 17,794 ନୂତନ ପଦବୀ ସୃଷ୍ଟି କରାଯିବା ସହ 5,817 ପଦବୀ ପୂରଣ କରାଯାଇଛି। ମୁଖ୍ୟମନ୍ତ୍ରୀ ଏହି ଅବସରରେ ପୁଲିସ୍ ବାହିନୀକୁ ଅଧିକ କ୍ରିୟାଶୀଳ କରିବା ପାଇଁ ସ୍କାର୍ଟ ପୁଲିସିଂ ଉପରେ ଗୁରୁତ୍ୱ ଦେଇଛନ୍ତି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରେ

0: ଆଜିଠାରୁ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ରାଜ୍ୟ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗଦେବେ ବୋଲି ଜଣାପଡ଼ିଛି। ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି 3ର ଅଧ୍ୟକ୍ଷ ବାବୁ ସିଂଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶ ଗସ୍ତରେ ଯାଇଥିବା ବିଧାୟକମାନେ ଉତ୍ତରପ୍ରଦେଶ ରାଜ୍ୟ ବିଧାନସଭା ବୁଲି ଦେଖିବା ସହ ବିଧାନସଭା ପରିଚାଳନା, ସ୍ଥାୟୀ କମିଟି ଗଠନ, ଇ ବିଧାନ ସିଷ୍ଟମର ଉପଯୋଗ ଆଦି ସମ୍ପର୍କରେ ଅବଗତ ହୋଇଥିଲେ। ଉଚ୍ଚଶିକ୍ଷା ବିଭାଗ ଓ ବିଭିନ୍ନ ସଂସ୍ଥା ମଧ୍ୟରେ ଆଜି 3ଟି ବୁଝାମଣାପତ୍ର ସ୍ୱାକ୍ଷରିତ ହେବ। ଏହାସହ ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା, କ୍ୱେଶ୍ଚିନ୍ ବ୍ୟାଙ୍କ ପୋର୍ଟାଲ ଆଦିର ଶୁଭାରମ୍ଭ ହେବ। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେବେ। ପୁରୀ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେବ। ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ନୀତି ଶେଷ ହେବା ପରେ ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଦୋଳିରେ ଆଣି ବିଜେ କରାଇବେ। ମୈଲମ ଓ ଅନ୍ୟାନ୍ୟ ନୀତି ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡି ପୂଜା ଆଦି ନୀତି ଅନୁଷ୍ଠିତ ହେବ। ଭିତରଛ ମହାପାତ୍ର ନନ୍ଦରାଜ ରୂପରେ ସ୍ନାନମଣ୍ଡପ ଉପରେ ବସିବେ ଏବଂ ଭରତୀୟ ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ। ସେହିପରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଶ୍ରୀ ବଳଦେବଜୀଉ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହେବା ପରେ ଆଜି ସନ୍ଧ୍ୟାରେ ବାଳଗୋପାଳଙ୍କ ଯମୁନା ସ୍ନାନ ନୀତି ଅନୁଷ୍ଠିତ ହେବ। ଯାତ୍ରୀଙ୍କ ସୁରକ୍ଷା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ପୁରୀ ପାଟନା ପୁରୀ ଏକ୍ସପ୍ରେସ୍ରେ ଆଧୁନିକ ଏଲ୍ଏଚ୍ବି କୋଚ୍ ପ୍ରଚଳନ କରିବାକୁ ନିଷ୍ପଭି ନିଆଯାଇଛି। ଏହି ଟ୍ରେନ୍ରେ ଏଲ୍ଏଚ୍ବି କୋଚ୍ ସଂଯୋଗ କରାଯାଇ ଆଜି ପୁରୀରୁ ଏବଂ ଆସନ୍ତାକାଲି ପାଟନାରୁ ଚଳାଚଳ କରିବ। ଭୁବନେଶ୍ୱର ନୂଆପଲ୍ଲୀସ୍ଥିତ ଇଣ୍ଡୋର ଷ୍ଟାଡିୟମରେ ରାଜ୍ୟ ପାରା ଭଲିବଲ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତାକାଲି ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ 18ଟି ଜିଲ୍ଲାର 150ରୁ ଉର୍ଦ୍ଧ୍ୱ ପାରା କ୍ରୀଡ଼ାବିତ୍ ଅଂଶଗ୍ରହଣ କରିଛନ୍ତି। ରାଜ୍ୟରେ ଲଘୁଚାପ ଜନିତ ବର୍ଷା ପରେ ବିଭିନ୍ନ ସ୍ଥାନରେ ଆର୍ଦ୍ରତା ଓ ଗରମ ଅନୁଭୂତ ହେଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ଗତକାଲି 11ଟି ସ୍ଥାନର ତାପମାତ୍ରା 33 ଡିଗ୍ରୀ ସେଲ୍ସିୟସ୍ ଉପରେ ରେକର୍ଡ କରାଯାଇଥିଲା। ଆସନ୍ତା ବୁଧବାର ପର୍ଯ୍ୟନ୍ତ ଏହିଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜି ଏଥିରେ ଶୁଣନ୍ତୁ। ଦୃଷ୍ଟିଶକ୍ତି ପାଇଁ ଖାଦ୍ୟ, ଏ ସମ୍ପର୍କରେ କହିଛନ୍ତି ଡାକ୍ତର ଅନୁରାଗ ମିଶ୍ର।
2: ପିଲାଦିନରୁ ଆମ୍ଭେମାନେ ଶୁଣିଆସିଛୁ ଯେ ଅନ୍ନ ବିହୁନେ ଅଂଶହାନି। ଏହାର ତାତ୍ପର୍ଯ୍ୟ ହେଲା ଶରୀରର ଅଙ୍ଗଗୁଡ଼ିକୁ ସୁସ୍ଥ ସବଳ ଓ କାର୍ଯ୍ୟକ୍ଷମ କରି ରଖିବା ନିମନ୍ତେ ଖାଦ୍ୟର ବିଶେଷ ଆବଶ୍ୟକତା ରହିଛି। ଉପଯୁକ୍ତ ଖାଦ୍ୟ ନ ଖାଇଲେ ଅଙ୍ଗଗୁଡ଼ିକ ଶକ୍ତି ପାଆନ୍ତି ନାହିଁ କାର୍ଯ୍ୟ କରିବା ନିମନ୍ତେ। ସେହି ଉକ୍ତି ଆଖି ପାଇଁ ମଧ୍ୟ ପ୍ରଯୁଜ୍ୟ। ଆଖିକୁ ସୁସ୍ଥ ସବଳ ଓ ନିରୋଗ କରି ରଖିବା ପାଇଁ ଖାଦ୍ୟର ଏକ ବିଶେଷ ଭୂମିକା ରହିଛି। ପ୍ରଥମେ ଦେଖିବା ପିଲାଟିଏ ଜନ୍ମ ହେବାର ପୂର୍ବ ଅବସ୍ଥା, ଅର୍ଥାତ୍ ମା ଗର୍ଭରେ ତା'ର ସୁରକ୍ଷା ବ୍ୟବସ୍ଥା। ପିଲାଟିଏ ପେଟରେ ଥିବାବେଳେ ମା'ର ଖାଦ୍ୟ ପ୍ରତି ଧ୍ୟାନ ଦିଆଯିବା ଉଚିତ। ମା'କୁ ଉପଯୁକ୍ତ ପରିମାଣରେ ଶ୍ୱେତସାର, ସ୍ନେହସାର, ପୁଷ୍ଟିସାର ଓ ଭିଟାମିନ୍ ଦିଆଯିବା ଉଚିତ। ରୁଟି, ଭାତ, ମାଛ, ମାଂସ, ଅଣ୍ଡା, ବିଭିନ୍ନ ସବୁଜ ପନିପରିବା, ଶାଗ ଓ ଫଳ ପ୍ରଭୃତିରେ ଏହି ଖାଦ୍ୟ ପ୍ରାଣଗୁଡ଼ିକ ଥାଏ। ତେଣୁ ଏକ ସନ୍ତୁଳିତ ଖାଦ୍ୟ ଖାଇଲେ ହିଁ ମା'ର ସ୍ୱାସ୍ଥ୍ୟ ଭଲ ରହେ ଓ ତା ସଙ୍ଗେ ସଙ୍ଗେ ଶିଶୁର ଅଙ୍ଗ ପ୍ରତ୍ୟଙ୍ଗ, ବିଶେଷ କରି ଆଖି ସୁସ୍ଥ ରହେ। ନଚେତ୍ ପିଲାଟି ଜନ୍ମ ହେବାବେଳେ ତା ଶରୀରରେ ନାନା ଉପସର୍ଗ ଦେଖାଯାଇପାରେ। ଆଖିପତା ବେଙ୍ଗ ଚମଡ଼ା ଭଳି ହୋଇଯାଏ, ପିଲା ଅନ୍ଧାରରେ ଦେଖିପାରେ ନାହିଁ, ଏହାଛଡ଼ା ମୋତିଆବିନ୍ଦୁ ବା ରେଟିନାରେ କୌଣସି ଅସୁବିଧା ମଧ୍ୟ ହୋଇପାରେ। ତେଣୁ ମା'ର ଖାଦ୍ୟ ସଙ୍ଗେ ସଙ୍ଗେ ଶିଶୁର ଯତ୍ନ ମଧ୍ୟ ଆବଶ୍ୟକ। ଜନ୍ମ ହେବା ପରେ 6 ମାସ ପର୍ଯ୍ୟନ୍ତ ଶିଶୁକୁ କେବଳ ମା' କ୍ଷୀର ଦେବା ଉଚିତ। ଏହା ଶିଶୁର ପୁଷ୍ଟି ସାଧନ ତଥା ରୋଗ ପ୍ରତିରୋଧନ କରିଥାଏ। ତାପରେ ଧୀରେ ଧୀରେ କୁହାଯାଇଥିବା ଖାଦ୍ୟ ଅର୍ଥାତ୍ ରୁଟି, ଭାତ, ଡାଲି, ପନିପରିବା ଓ ଶାଗ ଇତ୍ୟାଦି ଖାଇବାକୁ ଦିଆଯିବା ଉଚିତ। ଏଥିରେ ଅର୍ଥ ନୁହେଁ, ସଚେତନତା ଆବଶ୍ୟକ। ଛୋଟ ପିଲାମାନଙ୍କର ପ୍ରୋଟିନ୍ କ୍ୟାଲୋରି ମାଲ୍ ନ୍ୟୁଟ୍ରିସନ୍ ବୋଲି ଏକ ରୋଗ ହୋଇଥାଏ। ଏଥିରେ ସାରା ଶରୀର ଫୁଲିବା ସଙ୍ଗେ ସଙ୍ଗେ ଆଖି ମଧ୍ୟ ଫୁଲେ। ପିଲା ଆଖି ବନ୍ଦ କରି ରଖେ। ଆଖି ବହୁତ ଦିନ ପର୍ଯ୍ୟନ୍ତ ବନ୍ଦ ରହିବା ସଙ୍ଗେ ସଙ୍ଗେ ଆଖିର ଅଳସ୍ୱାମୀ ବା ଲେଜି ଆଇଜ୍ ଦେଖାଯାଇପାରେ। ଏହାପରେ ପିଲା ବଞ୍ଚି ରହିଲେ ମଧ୍ୟ ସାରା ଜୀବନ ଦୃଷ୍ଟିହୀନ ଭାବେ ବଞ୍ଚେ। ତେଣୁ

0: ପାଇଁ ଦରକାର ହୁଏ ପ୍ରୋଟିନ୍, ଭିଟାମିନ୍ ଇତ୍ୟାଦି, ଯାହା ଦେହରେ ପିଲାର ଆଖି ନିମନ୍ତେ ଆବଶ୍ୟକୀୟ ଶକ୍ତି ରହିଥାଏ। ଏହି ଖାଦ୍ୟ ପିଲାମାନଙ୍କୁ ସହଜରେ ଦିଆଯାଇପାରିବ। ବାଡ଼ି ବଗିଚାରେ ହେଉଥିବା ପନିପରିବା ଖୁବ୍ ସହଜରେ ମିଳେ। ଶାଗ ମଧ୍ୟ ବେଶୀ ଦାମିକା ପଦାର୍ଥ ନୁହେଁ, ତେଣୁ ସବୁଜ ପନିପରିବା ଓ ଶାଗ ରାନ୍ଧିକରି ପିଲାଙ୍କୁ ଖାଇବାକୁ ଦେବା ଉଚିତ। ତା'ଛଡ଼ା ପିଜୁଳି, ପାଚିଲା ଅମୃତଭଣ୍ଡା, ପାଚିଲା ଆମ୍ବ, କମଳା ଇତ୍ୟାଦି ହଳଦିଆ ଫଳରେ ପ୍ରଚୁର ଭିଟାମିନ୍ ଥାଏ, ଯାହାର ଦାମ୍ ଅଧିକା ନୁହେଁ। ଏହାଛଡ଼ା ସାମର୍ଥ୍ୟ ଥିଲେ ମାଛ, ମାଂସ, ଅଣ୍ଡା, କ୍ଷୀର ଆଦି ପ୍ରୋଟିନ୍ଯୁକ୍ତ ଖାଦ୍ୟ ଖାଇଲେ ଚକ୍ଷୁ ଉତ୍ତମ ଅବସ୍ଥାରେ ରହିବ। ସମସ୍ତ ଖାଦ୍ୟସାର ମଧ୍ୟରେ ଚକ୍ଷୁ ନିମନ୍ତେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଲା ଜୀବସାର କ ବା ଭିଟାମିନ୍ ଏ। ସବୁଜ ପନିପରିବା, ଫଳ, ମାଛ, ମାଂସ ଓ କ୍ଷୀର ସବୁଥିରେ ଏହି ଜୀବସାର ରହିଥାଏ। ସରକାରଙ୍କ ଦ୍ୱାରା ପ୍ରଚଳିତ ଟିକାକରଣ ପ୍ରକ୍ରିୟାରେ ଶିଶୁକୁ 9 ମାସ ବୟସ ହୋଇଥିବା ସମୟରେ ମିଳିମିଳା ବା ମିଜଲ୍ସ ରୋଗର ଟିକା ଦିଆଯାଇଥାଏ। ଏହି ଟିକା ସାଙ୍ଗରେ ଭିଟାମିନ୍ ଏ ତରଳ ଔଷଧ ବା ସିରପ୍ ମାଧ୍ୟମରେ ଦିଆଯାଇଥାଏ। ଏହି ଜୀବସାର ଅଭାବରୁ କଳାଡଳାରେ ଘା ହୋଇ ସବୁଦିନ ପାଇଁ ଦୃଷ୍ଟିହୀନତା ହୋଇଯାଇପାରେ। ଅନ୍ଧାରକଣା ଏହି ରୋଗର ପ୍ରାରମ୍ଭିକ ଲକ୍ଷଣ। ସୁସ୍ଥ ଜୀବନ ଓ ସ୍ୱଚ୍ଛ ଦୃଷ୍ଟି ପାଇଁ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ। କେଉଁ ଖାଦ୍ୟରୁ ଚକ୍ଷୁ ପାଇଁ ଉପକାରୀ ଖାଦ୍ୟସାର ମିଳିପାରିବ ସେଗୁଡ଼ିକ ଆମେ ଆଜି ଆଲୋଚନା କଲେ। ଉପଯୁକ୍ତ ଖାଦ୍ୟର ଗୁରୁତ୍ୱ ବୁଝି ସେଥିନିମନ୍ତେ ସଚେତନ ରହିବା ଅବଶ୍ୟମ୍ଭାବୀ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଦୃଷ୍ଟିଶକ୍ତି ପାଇଁ ଖାଦ୍ୟ। ଏ ସମ୍ପର୍କରେ କହିଲେ ଡାକ୍ତର ଅନୁରାଗ ମିଶ୍ର।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଗୁରୁଦିବସ ଅବସରରେ ଜ୍ଞାନକୌଶଳ ସହ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆଜି 82 ଜଣଙ୍କୁ ପ୍ରଦାନ କରିବେ ଜାତୀୟ ଶିକ୍ଷକ ପୁରସ୍କାର। ନୂଆଦିଲ୍ଲୀର ଶ୍ରୀରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏନ୍ଟିଏ ପକ୍ଷରୁ 3 ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଜାରି ହେଲା ପ୍ରବେଶପତ୍ର। ନେପାଳ ବନ୍ୟାରେ ଏପର୍ଯ୍ୟନ୍ତ 169 ଜଣ ଭାରତୀୟଙ୍କୁ କରାଯାଇଛି ଉଦ୍ଧାର। ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସାରା ଦେଶରେ ଆଜି ଗୁରୁଦିବସ ବା ଶିକ୍ଷକ ଦିବସ ପାଳନ କରାଯାଉଛି। ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀକୁ ଶିକ୍ଷକ ଦିବସ ଭାବେ ପାଳନ କରାଯାଇଆସୁଛି। ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ହେବାକୁ ଥିବା ଏକ ସ୍ୱତନ୍ତ୍ର ସମାରୋହରେ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ଶିକ୍ଷକମାନଙ୍କ ଉତ୍ସର୍ଗୀକୃତ କାର୍ଯ୍ୟ ଏବଂ ଗୁଣାତ୍ମକ ଶିକ୍ଷାଦାନକୁ ଆଧାରକୁ ନେଇ ଏହି ପୁରସ୍କାର ପ୍ରଦାନ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷକମାନଙ୍କୁ ସେମାନଙ୍କ ଜ୍ଞାନ ନିରନ୍ତର ଭାବେ ବୃଦ୍ଧି କରିବା ସହ ନୂତନ ଜ୍ଞାନକୌଶଳ ଆପଣାଇବା ଏବଂ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବା ଲାଗି ଆହ୍ୱାନ ଦେଇଛନ୍ତି। ରାଷ୍ଟ୍ରପତି କହିଛନ୍ତି ଶିକ୍ଷକ ଶିକ୍ଷାର୍ଥୀମାନଙ୍କ ପ୍ରତିଭାକୁ ମୂଲ୍ୟାୟନ କରିବା ଏବଂ ସେମାନଙ୍କ ଚରିତ୍ର ନିର୍ମାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି। ଶିକ୍ଷକଙ୍କୁ ଶିକ୍ଷାର୍ଥୀଙ୍କ ମଧ୍ୟରେ ସ୍ୱତନ୍ତ୍ର ଭାବନା ଏବଂ କୌତୁହଳ ବିକଶିତ କରିବା ଲାଗି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକମାନଙ୍କ ଶିକ୍ଷାଦାନ କ୍ଷେତ୍ରରେ ସମର୍ପଣ ଭାବକୁ ପ୍ରଶଂସା କରିବା ସହ ରାଷ୍ଟ୍ରପତି ଏଭଳି ପିଢ଼ି ନିର୍ମାଣ କରିବା ଲାଗି ଆଶାବ୍ୟକ୍ତ କରିଛନ୍ତି

ଯେଉଁମାନେ ଦେଶକୁ ନୂତନ ଶିଖରକୁ ନେବା ଲାଗି ସକ୍ଷମ ହୋଇପାରିବେ। ଶ୍ରୀମତୀ ମୁର୍ମୁ ପୂର୍ବତନ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଡକ୍ଟର ସର୍ବେପଲ୍ଲୀ ରାଧାକ୍ରିଷ୍ଣନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ତାଙ୍କୁ ଜଣେ ମହାନ ଶିକ୍ଷକ ବୋଲି ଅଭିହିତ କରିଛନ୍ତି। ଆଜି ଗୁରୁଦିବସ ଅବସରରେ ରାଷ୍ଟ୍ରପତି 48 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିବେ। ସେହି ଶିକ୍ଷକମାନଙ୍କୁ 27 ରାଜ୍ୟ, 7 କେନ୍ଦ୍ରଶାସିତ ଅଞ୍ଚଳ ଓ 6 କେନ୍ଦ୍ରୀୟ ସରକାରୀ ପ୍ରତିଷ୍ଠାନରୁ ଚୟନ କରାଯାଇଛି। ସେହିପରି ଉଚ୍ଚତର ଶିକ୍ଷାନୁଷ୍ଠାନ ଓ ପଲିଟେକ୍ନିକ୍ସର 21 ଜଣ ଶିକ୍ଷକଙ୍କୁ ରାଷ୍ଟ୍ରପତି ଜାତୀୟ ପୁରସ୍କାର ପ୍ରଦାନ କରିବେ। ଏହା ବ୍ୟତୀତ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟରତ 13 ଶିକ୍ଷକଙ୍କୁ ମଧ୍ୟ ଜାତୀୟ ପୁରସ୍କାର ପ୍ରଦାନ କରାଯିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଶ୍ରୀରାମ ବାଣିଜ୍ୟ କଲେଜ ଏସ୍ଆର୍ସିସିର ଶତବାର୍ଷିକୀ ସମାରୋହରେ ଯୋଗଦେବା ସହ ସମାବେଶକୁ ସମ୍ବୋଧିତ କରିବେ। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ ଦେଶର ଉଚ୍ଚଶିକ୍ଷାର ପ୍ରମୁଖ ପ୍ରତିଷ୍ଠାନ ମଧ୍ୟରେ ଅନ୍ୟତମ। ବାଣିଜ୍ୟ, ଅର୍ଥନୀତି ତଥା ପରିଚାଳନା କ୍ଷେତ୍ରରେ ଶିକ୍ଷା ପ୍ରଦାନରେ ଏହା ଏକ ମାନ୍ୟତାପ୍ରାପ୍ତ ଶିକ୍ଷା ପ୍ରତିଷ୍ଠାନ। 1926 ପ୍ରଖ୍ୟାତ ଶିଳ୍ପପତି ତଥା ସମାଜସେବୀ ସାର୍ ଶ୍ରୀରାମଙ୍କ ଦ୍ୱାରା ଏହି କଲେଜ ପ୍ରତିଷ୍ଠା କରାଯାଇଥିଲା। ଶତାବ୍ଦୀ ଧରି ଏହି ପ୍ରତିଷ୍ଠାନରୁ ଶିକ୍ଷାପ୍ରାପ୍ତ ବହୁ ବିଦ୍ୱାନ, ବୃତ୍ତିଧାରୀ, ପ୍ରଶାସକ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ରାଷ୍ଟ୍ର ନିର୍ମାତା ସମାଜକୁ ମାର୍ଗଦର୍ଶନ କରିଆସିଛନ୍ତି। ଜାତୀୟ ପରୀକ୍ଷଣ ସଂସ୍ଥା ଏନ୍ଟିଏ ପକ୍ଷରୁ ଚଳିତ ମାସ 9 ଓ 10 3 ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଆଡ୍ମିଟ୍ କାର୍ଡ ଜାରି କରାଯାଇଛି। ଇଂରାଜୀ, ବାଣିଜ୍ୟ ଓ ସମାଜବିଜ୍ଞାନ ବିଷୟରେ ଏହି ପରୀକ୍ଷା କରାଯିବ। ପରୀକ୍ଷାର୍ଥୀମାନେ ଆବଶ୍ୟକ ସୂଚନା ଦେଇ ugcnet.ta.nic.in ୱେବ୍ସାଇଟ୍ରୁ ଆଡ୍ମିଟ୍ କାର୍ଡ ଡାଉନ୍ଲୋଡ୍ କରିପାରିବେ। ଗତ ଜୁନ୍ ମାସରେ ୟୁଜିସି ନେଟ୍ ପରୀକ୍ଷାରେ ଇଂରାଜୀ, ବାଣିଜ୍ୟ ଓ ସମାଜ ବିଜ୍ଞାନ ବିଷୟରେ ହୋଇଥିବା ପରୀକ୍ଷାରେ ଅନେକ ତ୍ରୁଟି ପରିଲକ୍ଷିତ ହେବା ପରେ ପୁନର୍ବାର ପରୀକ୍ଷା ପାଇଁ ସମୟ ନିର୍ଘଣ୍ଟ କରାଯାଇଛି। ଚଳିତ ମାସ 9 ପୂର୍ବାହ୍ନ 9 ମଧ୍ୟାହ୍ନ 12 ପର୍ଯ୍ୟନ୍ତ ପ୍ରଥମ ସିଫ୍ଟରେ ଇଂରାଜୀ ଏବଂ ଦ୍ୱିତୀୟ ସିଫ୍ଟରେ ଅପରାହ୍ନ 3 ସନ୍ଧ୍ୟା 6 ପର୍ଯ୍ୟନ୍ତ ବାଣିଜ୍ୟ ବିଷୟରେ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି 10 ସକାଳ 9 ପ୍ରଥମ ସିଟିଂରେ ସମାଜ ବିଜ୍ଞାନ ବିଷୟ ପରୀକ୍ଷା କରାଯିବ। ବନ୍ୟା ପ୍ରଭାବିତ ନେପାଳର ତ୍ରିଶୁଳୀ ବଜାର ଅଞ୍ଚଳରୁ 3 ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଥିବା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ଉଦ୍ଧାର ହୋଇଥିବା 3 ମଧ୍ୟରେ ଜଣେ 5 ଶିଶୁ ରହିଥିବା ଜଣାପଡ଼ିଛି। ଏଥିସହିତ ମୋଟ 169 ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଗତକାଲି ନୂଆଦିଲ୍ଲୀରେ ଭାରତୀୟ ନାଗରିକମାନଙ୍କ ନିରାପତ୍ତା ନେଇ ସାମ୍ବାଦିକମାନଙ୍କୁ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି, ନେପାଳରେ ହୋଇଥିବା ଭୟଙ୍କର ବନ୍ୟାରେ 275 ଜଣ ଭାରତୀୟ ନାଗରିକ ନିଖୋଜ ଅଛନ୍ତି। ସେ କହିଛନ୍ତି 1907 ଜଣ ଭାରତୀୟ ନାଗରିକ ସୁରକ୍ଷିତ ଭାବେ ନେପାଳରୁ ଯାଇ ଚୀନ୍ରେ ପହଞ୍ଚିଛନ୍ତି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ସେମାନଙ୍କ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ସମସ୍ତ ବ୍ୟବସ୍ଥା କରାଯାଇଥିବା ମୁଖପାତ୍ର ଶ୍ରୀ ଜୟସ୍ୱାଲ କହିଛନ୍ତି। ତିବ୍ଦତ ଅଞ୍ଚଳରେ କୌଣସି ଭାରତୀୟ ତୀର୍ଥଯାତ୍ରୀ ଆଉ ନଥିବା ସେ ସ୍ୱଷ୍ଟ କରିଛନ୍ତି। ବନ୍ୟା ପ୍ରଭାବିତ ନେପାଳକୁ ଭାରତ ସରକାର ନିରନ୍ତର ସହାୟତା ଯୋଗାଇ ଦେଉଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଏପର୍ଯ୍ୟନ୍ତ 95 ରିଲିଫ୍ ସାମଗ୍ରୀ ଯୋଗାଇ ଦିଆଯାଇଛି। ଆଗାମୀ ଦିନରେ ଭାରତ ଅଧିକ ପରିମାଣର ଫରେନ୍ସିକ୍ କିଟ୍, ବେଲି ବ୍ରିଜ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ପଠାଇବ ବୋଲି ଜଣାପଡ଼ିଛି। ଇତିମଧ୍ୟରେ ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା 1295 ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ଉଦ୍ଧାର କାର୍ଯ୍ୟ ଚଳାଇଛନ୍ତି। ଜରୁରୀକାଳୀନ ଟିମ୍ ପକ୍ଷରୁ 12,000 ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଥିବା ବେଳେ 5,000 ଅଧିକ ଲୋକ ନିଖୋଜ ରହିଥିବା ସୂଚନା ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଭାରତ ଉଭୟ ରୁଷ ଓ ୟୁକ୍ରେନ୍ ସହ ଯୋଗାଯୋଗରେ ରହିଛି। ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବା ଅବସରରେ ଡକ୍ଟର ଜୟଶଙ୍କର କହିଛନ୍ତି, ଭାରତ ଶୀଘ୍ର ଯୁଦ୍ଧ ସମାପ୍ତି ନେଇ ଆଶାବାଦୀ ରହିଛି। ସେ କହିଛନ୍ତି, ଯୁଦ୍ଧରେ କେହି ବିଜୟୀ ହୋଇନଥାନ୍ତି, ବରଂ ଏହା ଯୋଗୁଁ ସାଧାରଣ ନାଗରିକଙ୍କ ଜୀବନହାନି ହୋଇଥାଏ ଓ ଧ୍ୱଂସଲୀଳା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଥାଏ। ଡକ୍ଟର ଜୟଶଙ୍କର କହିଛନ୍ତି, ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ବିବାଦର ଅନ୍ତ ଲାଗି ଭାରତ ଯଥାସମ୍ଭବ ନିଜର ଭୂମିକା ନିର୍ବାହ କରିବ। ୟୁକ୍ରେନ୍ରେ ବିଭିନ୍ନ ବରିଷ୍ଠ ନେତୃବୃନ୍ଦଙ୍କ ସହ ଆଲୋଚନା ପରେ ଡକ୍ଟର ଜୟଶଙ୍କର ପୋଲାଣ୍ଡରେ ପହଞ୍ଚିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି, ତାଙ୍କ ପୋଲାଣ୍ଡ ପ୍ରତିପକ୍ଷଙ୍କ ସହ ଖାଦ୍ୟ, ତୈଳ ଏବଂ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣ ଶୃଙ୍ଖଳ କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟାର ସମାଧାନ କରିବା ନେଇ ଆଲୋଚନା ହୋଇଛି।

0: ଉଭୟ ଭାରତ ଓ ପୋଲାଣ୍ଡ 2024ରୁ 2028 ପର୍ଯ୍ୟନ୍ତ ମିଳିତ କାର୍ଯ୍ୟାନ୍ୱୟନ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଏହି ଯୋଜନା ଅନୁଯାୟୀ ବାଣିଜ୍ୟ ଓ ପୁଞ୍ଜିନିବେଶ, ପ୍ରତିରକ୍ଷା, ସଂସ୍କୃତି ଏବଂ ବହୁମୁଖ୍ୟ ସହଯୋଗ ଆଦି କ୍ଷେତ୍ରରେ ଉଭୟ ଦେଶ ସହଭାଗିତା ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଆଜି ଦିନିକିଆ ତାମିଲନାଡୁ ଗସ୍ତରେ ଯିବେ। ଗସ୍ତକାଳରେ ଉପରାଷ୍ଟ୍ରପତି ଇଣ୍ଡିଆ ଭାଲ୍ଭସ୍ 2026 କାର୍ଯ୍ୟକ୍ରମରେ ସାମିଲ ହେବେ। ଏହି କାର୍ଯ୍ୟକ୍ରମ ହୃଦ୍ରୋଗ ସମ୍ବନ୍ଧରେ ବିକଶିତ ଚିକିତ୍ସା ପଦ୍ଧତି ଉପରେ ଆଲୋଚନା କରିବା ଲାଗି ମଞ୍ଚ ପ୍ରଦାନ କରିବ। ଚେନ୍ନାଇର ଗୁଇଣ୍ଡିଠାରେ ଉପରାଷ୍ଟ୍ରପତି ଇଣ୍ଡିଆ ଭାଲ୍ଭ ରେଜିଷ୍ଟ୍ରିର ଉନ୍ମୋଚନ କରିବେ। ପରେ ଉପରାଷ୍ଟ୍ରପତି ଚେନ୍ନାଇର ଭଲୁବର କୋଟମ୍ଠାରେ ଦିନ୍ ମଲ୍ଲାର ସମ୍ଭାଦପତ୍ରର 75 ବର୍ଷ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ଡାକଟିକଟ ଜାରି କରିବେ। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜିଠାରୁ ତିନିଦିନିଆ ଗୋଆ ଗସ୍ତରେ ଯିବେ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ସେଠାରେ ଆୟୋଜିତ ହେବାକୁ ଥିବା ବୈଠକରେ ଶ୍ରୀ ଶାହା ଅଧ୍ୟକ୍ଷତା କରିବେ। ପରେ ଶ୍ରୀ ଶାହା ନିଶାଦ୍ରବ୍ୟ ସମ୍ବନ୍ଧିତ ଏକ ସାମ୍ବାଦିକ ସମ୍ମିଳନୀକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଆଜି ସନ୍ଧ୍ୟାରେ ସେ ଅଟଳ ଭବନରେ ନବନିର୍ମିତ ବିଜେପି ରାଜ୍ୟ କାର୍ଯ୍ୟାଳୟର ଉଦ୍ଘାଟନ କରିବେ। ଏଥିସହିତ ରାଜ୍ୟ ବିଜେପିର କୋର୍ କମିଟି ବୈଠକରେ ଶ୍ରୀ ଶାହା ମଧ୍ୟ ଅଧ୍ୟକ୍ଷତା କରିବେ। ଆସନ୍ତା ସୋମବାର ଦିନ ସ୍ୱରାଷ୍ଟ୍ରମନ୍ତ୍ରୀ ପଶ୍ଚିମାଞ୍ଚଳ ଜୋନାଲ ପରିଷଦ ବୈଠକରେ ଯୋଗଦେବା ସହ ଗୋଆ ପୁଲିସ୍କୁ ରାଷ୍ଟ୍ରପତିଙ୍କ ପୁରସ୍କାର ପ୍ରଦାନ କରିବେ। ଟି20 ମହିଳା ଏସିଆ କପ୍ କ୍ରିକେଟ୍ର ଗ୍ରୁପ୍ ଏ ର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8ଟାରେ ମ୍ୟାଚ୍ ଆରମ୍ଭ ହେବ। ପୂର୍ବ ଦୁଇଟି ମ୍ୟାଚ୍ରେ ଥାଇଲାଣ୍ଡ ଓ ହଂକଂକୁ ପରାସ୍ତ କରି ଭାରତ ସେମିଫାଇନାଲ୍ରେ ପହଞ୍ଚସାରିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳି ଥାଇଲାଣ୍ଡକୁ ପରାସ୍ତ କରିଛି। ଚାଇନା ମାଷ୍ଟର୍ସ ବ୍ୟାଡ୍ମିଣ୍ଟନ ପ୍ରତିଯୋଗିତାରେ ଭାରତୀୟ ପୁରୁଷ ଯୋଡ଼ି ସାତ୍ୱିକ ସାଇରାଜ ରାଙ୍କି ରେଡ୍ଡି ଏବଂ ଚିରାଗ ସେଟ୍ଟି ଆଜି ମାଲେସିଆ ଯୋଡ଼ି ନୁର୍ ମହମ୍ମଦ ଆଜୁରିଆନ୍ ଆୟୁବ ଓ ଟାନ୍ ୱି ହିଅଙ୍କ ସହ ସେମିଫାଇନାଲ୍ରେ ଅବତୀର୍ଣ୍ଣ ହେବେ। ଏହି ଭାରତୀୟ ଯୋଡ଼ି ଗତକାଲି କ୍ୱାର୍ଟର ଫାଇନାଲ୍ରେ ଡେନ୍ମାର୍କ ଯୋଡ଼ିଙ୍କୁ ପରାସ୍ତ କରିଥିଲେ। ସେହିପରି ଏକକ ପ୍ରତିଯୋଗିତାରେ କିଦାମ୍ବି ଶ୍ରୀକାନ୍ତ ଏବଂ ତନ୍ଭି ଶର୍ମା ପରାସ୍ତ ହୋଇ ପ୍ରତିଯୋଗିତାରୁ ବାଦ ପଡ଼ିଛନ୍ତି। ଗୁରୁଦିବସ ଅବସରରେ ଜ୍ଞାନକୌଶଳ ସହ ଶିକ୍ଷାଦାନର ନୂଆ ପଦ୍ଧତି ବ୍ୟବହାର କରିବାକୁ ଶିକ୍ଷକମାନଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି। ଆଜି 82 ଜଣଙ୍କୁ ପ୍ରଦାନ କରିବେ ଜାତୀୟ ଶିକ୍ଷକ ପୁରସ୍କାର। ନୂଆଦିଲ୍ଲୀର ଶ୍ରୀରାମ ବାଣିଜ୍ୟ କଲେଜର ଶତବାର୍ଷିକୀ ସମାରୋହରେ ଆଜି ଯୋଗଦେବେ ପ୍ରଧାନମନ୍ତ୍ରୀ। ଏନ୍ଟିଏ ପକ୍ଷରୁ 3ଟି ବିଷୟରେ ହେବାକୁ ଥିବା ୟୁଜିସି ନେଟ୍ ପୁନଃ ପରୀକ୍ଷା ଲାଗି ଜାରି ହେଲା ପ୍ରବେଶପତ୍ର। ନେପାଳ ବନ୍ୟାରେ ଏପର୍ଯ୍ୟନ୍ତ 86 ଜଣ ଭାରତୀୟଙ୍କୁ କରାଯାଇଛି ଉଦ୍ଧାର। ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ବର୍ଣ୍ଣବିଭା ବର୍ଣ୍ଣାଳୀ କ୍ରମରେ ସମ୍ଭାବନା। ଆଜି ଏଥିରେ ବିଷୟ ରହିଛି ଉଧାର ମିଳିଲେ କିଣନ୍ତି ହାତୀ। ଉପସ୍ଥାପନା କରିଛନ୍ତି ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ମନୋଜ କୁମାର ପୂଜାରୀ।

0: ଜୀବନର ପଥରେ ଅନେକ ଲୋକ ଆସନ୍ତି ଆଉ ଯାଆନ୍ତି। କିଏ କିଛି ସମୟ ପାଇଁ ଅଟକି ଯାଏ ତ ପୁଣି କିଏ କିଛି ଦୂର ପର୍ଯ୍ୟନ୍ତ ଚାଲିଥାଏ।
1: କିନ୍ତୁ ଯିଏ ସୁଖର ହସରେ ହସିଥାଏ ପୁଣି ଦୁଃଖର ଲୁହରେ ନିରବରେ ପାଖରେ ଠିଆ ହୁଏ ସେ ହିଁ ପ୍ରକୃତ ବନ୍ଧୁ।
0: ଯାହାର ଗୋଟିଏ ହସରେ ମନର ସବୁ ଅଭିମାନ ଲିଭିଯାଏ, ଯାହାର କିଛି କଥା ନିରାଶ ମନରେ ଆଶାର ଆଲୋକ ସଞ୍ଚାରିତ କରେ। କିଛି ନ କହିଲେ ବି ମନର କଥାକୁ ଯିଏ ବୁଝିଥାଏ ସେହି ତ ପ୍ରକୃତ ସାଥୀ।
1: ସମୟ ବଦଳି ଯାଉ, ଋତୁ ବି ବଦଳି ଯାଉ, ଜୀବନର ରାସ୍ତା କେତେ ଦୂର ହେଇଯାଉ ନା କାହିଁକି, ମନ ଯଦି ମନ ସହିତ ଯୋଡ଼ି ହେଇ ରହିଛି ଯେତେ ଦୂରତା ବି ସମ୍ପର୍କକୁ ଦୂର କରିପାରେନି।
0: ଜୀବନର ପ୍ରତ୍ୟେକ ମୋଡ଼ରେ ଯିଏ ହାତ ଧରି ବାଟ ଚାଲେ ସେହି ତ ପ୍ରକୃତ ବନ୍ଧୁ। ଯେମିତି ସମ୍ଭାବନା ସହିତ ଆମର ଆଉ ଶ୍ରୋତାଙ୍କର ରହିଛି, ଆଜି ସମ୍ଭାବନା ଅଗଣାରୁ ଆମେ ଦୁହେଁ
1: ମୁରଞ୍ଜନ
0: ମୁସୁରଭି।

ଦେନି ଆମ ରେସ୍କ୍ୟୁକୁ, ଆମକୁ କୌଣସି ସୋର୍ସରୁ ପଇସା ମିଳିଯାଏ, ଆମେ ରିକ୍ୱାୟାରମେଣ୍ଟ ଯଥେଷ୍ଟ ଅଧିକା ଖର୍ଚ୍ଚ କରିଦେଉ ଆଉ ଆମେ ଚିନ୍ତା କରୁନି ଯେ ତାର ଇମ୍ପ୍ଲିକେସନଟା ଆମ ଜେନେରେସନରେ କ'ଣ ପଡ଼ିବ, ଆମ ଜେନେରେସନକୁ ମେସେଜ କ'ଣ ଯିବ, ଲୋକମାନେ କ'ଣ କମେଣ୍ଟ ଦେବେ, ଆଉ ଆ ଦ୍ୱାରା ଆମର ଏନଭାରନମେଣ୍ଟରେ କି ଆମ ସୋସିଆଲ ଏନଭାରନମେଣ୍ଟ କି ଆମ କଲଚରାଲ ଏନଭାରନମେଣ୍ଟ ଆ ଉପରେ କ'ଣ ଇମ୍ପାକ୍ଟ ପଡୁଛି। ଗୋଟେ ଇଣ୍ଡଷ୍ଟ୍ରି ହେଲା, ଇଣ୍ଡଷ୍ଟ୍ରି ଆମ ହବା ଦରକାର, ଆମର ଗୋଟେ ଏକ୍ସପାନ୍ସନ୍ ହବ, ଇଣ୍ଡଷ୍ଟ୍ରି ହବ, ଇଣ୍ଡଷ୍ଟ୍ରି ହେଲେ ଆମର 10-12 ହଜାର ଲୋକ ଚାକିରି ପାଇବେ, ରୋଜଗାର ହେବେ, ତା ପାଇଁ କିଛି ଗଛ କାଟିବାକୁ ପଡିବ। ଆମକୁ ଯେତିକି ଦରକାର ଆମେ ସେତିକି କାଟିବା ଦରକାର, ଯଦିଓ ଆମର ରୁଲ ଅଛି ଆମେ ଗୋଟେ ଗଛ କାଟିଲେ ଆମେ 5ଟା ଗଛ ଲଗେଇବା କି 10ଟା ଗଛ ଲଗେଇବା ରୁଲ ଅଛି, କିନ୍ତୁ ଆମେ ଗଛ କାଟୁଛେ ଯେତିକି କାଟିବା କଥା, ତା ଯେତେ ମିନିମମ୍ କାଟିବା କଥା ସେତିକି କାଟିବା କଥା, କିନ୍ତୁ ରାତାରାତି ଆମର ଇଣ୍ଡଷ୍ଟ୍ରି ସେଟ୍ କରିବା ପାଇଁ କି ଆମେ ରାତାରାତି ରିକ୍ୱାରମେଣ୍ଟ ଯଥେଷ୍ଟ ଅଧିକା କାଟିଦେଉ, ବିଭିନ୍ନ ପ୍ରକାର ସୋ କ୍ଲୁ ଦେଖାଉ, ବିଭିନ୍ନ ପ୍ରକାର ଗାଇଡଲାଇନ ଦେଖାଉ, ବିଭିନ୍ନ ପ୍ରକାର ରିକ୍ୱାରମେଣ୍ଟ ଦେଖାଉ, ତାପରେ ଆମେ ରାସ୍ତା ତିଆରି କରିଦେଉ କି ଇଣ୍ଡଷ୍ଟ୍ରି ତିଆରି କରିଦେଉ, ତାପରେ ଯେତେବେଳେ ଆମେ ଗଛ ଲଗେଇବାର ସମୟ ଆସେ ଆମକୁ ଯେତେବେଳେ ଆମର ରେଷ୍ଟ୍ରିକ୍ଟିଭ ଅଥରିଟି କି ଯେଉଁ ଷ୍ଟାଚୁରାରୀ ଅଥରିଟି ଯେତେବେଳେ ଆମକୁ ଫୋର୍ସ ନ କରିଛନ୍ତି, କମ୍ପ୍ଲିଆନ୍ସ ମାଗି ନାହାନ୍ତି, ଆମେ ଟିକେ ଢିଲା ହେଇଯାଉ, କାଟିଲା ବେଳକୁ ଆମେ ସ୍ମାର୍ଟ ରେ କାଟିଦେଉ, କିନ୍ତୁ ଇଏ ଲଗେଇଲା ବେଳକୁ ଆମେ ଟିକେ ଢିଲା ହେଇଯାଉ। ତ ଏଇଠି ହେଉଛି କନସିୟସ, ସମସ୍ତେ କନସିୟସ ସିଟିଜେନ୍ ହବା ଉଚିତ, ସୋସାଇଟିରେ କେମିତି ଗୋଟେ ବାଲାନ୍ସ ମେଣ୍ଟେନ୍ ହବ ସେଥିପାଇଁ ସମସ୍ତେ ଧ୍ୟାନ ଦେବା ଉଚିତ, ଯେତିକି ରିକ୍ୱାରମେଣ୍ଟ ଆଉ ଯେତିକି ଆମ ପାଖରେ ସମ୍ବଳ ଅଛି ଆମେ ସେଇ ଅନୁସାରେ ଯିବା ଉଚିତ। ଆମେ ଅତ୍ୟଧିକ ଲୋଭ ଆଶାରେ ଅଧିକା ଲୋନ୍ କରି ଆମେ ଅନ୍ୟ କାହା ଉପରେ ଲଦି ଦେଇ, କାହା ମୁଣ୍ଡରେ ଆମ ଜେନେରେସନ୍ ଲଦି ଦେଇ ଆମେ ସେମିତିଆ ଷ୍ଟେପ୍ ନେବା।

0: ପ୍ରସନ୍ନ କୁମାର ମହାପାତ୍ର ଜଗତସିଂହପୁରରୁ କହୁଛି।
1: ଆମର କଥାରେ ଅଛି ଯେ ଉଦ୍ଧାର ମିଳିଲେ କିଣନ୍ତି ହାତୀ, ସୁଝିଲେ ଶୁଭନ୍ତୁ ପୁଅ କି ନାତି। ଏଇଟା ଉପଦେଶାତ୍ମକ କଥା, କାରଣ ଜଣେ ଲୋକର ଯେତେବେଳେ କିଛି ମୂଲ୍ୟବାନ ଜିନିଷ କିଣିବାକୁ ଯଦି ଥାଏ ସେ କିଣେ ନାହିଁ, କିନ୍ତୁ ଯଦି ଉଦ୍ଧାର ତାକୁ ଦିଆଯାଏ ଯେତେ ଟଙ୍କା ପଡୁ ସେ ତାକୁ କିଣିବାକୁ ଆଗ୍ରହ ହୁଏ, ଏବଂ ସେ ଚିନ୍ତା କରେନି ଯେ ମୁଁ ଏଇଟା କିଣିଦେବି, କିଣିଦେଲା ପରେ ବର୍ତ୍ତମାନ ତାକୁ ସୁଝିବି କେମିତି। ସେ କୁହାଯାଇଛି ଉଦ୍ଧାର ପାଇଲେ କିଣନ୍ତି ହାତୀ, ସୁଝିଲେ ଶୁଣନ୍ତୁ ପୁଅ କି ନାତି। ଏମିତି ମଧ୍ୟ ବହୁତ ଲୋକ ଅଛନ୍ତି, ସେମାନେ ତାଙ୍କ ବାପା ମାନେ ଉଦ୍ଧାର କରଜ କରିକିରି ଘର ଦ୍ୱାର କରିଥାନ୍ତି, ଇତ୍ୟାଦି କରିଥାନ୍ତି, କିନ୍ତୁ ସେମାନେ ମରିଗଲା ପରେ ବା ତାଙ୍କର ରୋଜଗାର କମିଗଲା ପରେ ତାଙ୍କ ପୁଅ ନାତିମାନେ ମଧ୍ୟ ତାଙ୍କୁ ଶୁଣୁଛନ୍ତି, ଯୋଉଟା କି ଏକ ପ୍ରକାର ଦଣ୍ଡ ତାଙ୍କ କହିଲେ ଅତ୍ୟୁକ୍ତ ହେବନି। ତେଣୁ ଆମେ ଯୋଉ କାମଟି କରିବା ଉଦ୍ଧାର ମିଳିଲେ କିଣନ୍ତି ହାତୀ, ଅର୍ଥାତ୍ ଆମେ ଯୋଉଟା ସୁଝି ନଥିବା ଏମିତିଆ କରଜ ଆଣିବାଟା ଏକ ପ୍ରକାର ବୋକାମି, କାରଣ ସେଟା ପରିବାର ଉପରେ ପ୍ରେସର ପଡେ। ଆଉ କେତେକ ଲୋକ ଅଛନ୍ତି ସେ ଦେଖୁଛି ନିଜ କିଣିବାକୁ ସକ୍ଷମ ଥିଲେ ମଧ୍ୟ ଲୋନ୍ କରନ୍ତି, ଧରାଯାଉ ଏବେ ଗୋଟେ ଦିଆହଉଛି, ମୁଁ ଦେଖିଛି ଏବେ ଗୋଟେ ଦିଆହଉଛି ସବସିଡି ଦିଆହଉଛି ଯୋଉ ସୋଲାର ପାଇଁ, ଲୋକଙ୍କର ସକ୍ଷମ ଅଛି ସୋଲାର କିଣିକି ଡାଇରେକ୍ଟ ଲଗେଇ ପାରିବେ, ତଥାପି ସେ ଲୋନ୍ କରନ୍ତି। ତାର ଫଳ ପଇସାଟା ଖର୍ଚ୍ଚ କରିବ, ଲୋନ୍ କରିବା ଦ୍ୱାରା ଅଧିକ ପଇସା ଖର୍ଚ୍ଚ ହବ ସେ କଥା ବୁଝନ୍ତି ନାହିଁ, ଯେତିକି ସକ୍ଷମ ସେ ଅନୁସାରେ ଆମେ ଜିନିଷ ବ୍ୟବହାର କରିବା ଦରକାର। ଆମର ଯୋଉଟା ତାକତ ନାହିଁ ଆମେ ତାକୁ କିଣିକି ପଚାର ହଇରାଣ ହେବା କାହିଁକି, ବା ଆମ ପରିବାରକୁ ହଇରାଣ କରିବା ଉଚିତ ନୁହଁ। ସମାଜରେ ତ ଏମିତିଆ ଲୋକ ଆଜିକାଲି ମ୍ୟାଡମ୍ ବହୁତ ବେଶୀ ହେଇଗଲେଣି, ବହୁତ ବେଶୀ ହେଇଗଲେଣି, ଏମିତିଆ ଲୋକଙ୍କ ସଂଖ୍ୟା ଦିନ ଦିନ ବଢି ଚାଲୁଛି। ଯୋଉ ତେଣୁ ତାଙ୍କୁ ଆମେ ତ କହିଲେ ଉପଦେଶାଏ ମୂର୍ଖାଣ ପ୍ରକୋପାଏ ନଶାନ୍ତଏ, ଏସବୁ ମନବୃତ୍ତି ଯାହାର ଅଛି ସେମାନେ ଏକ ପ୍ରକାର ମୂର୍ଖ, ତେଣୁ ତାକୁ କହିବେ କଣ। ତାଙ୍କୁ ନିହାତି ଆମର ପ୍ରତ୍ୟେକ ଲୋକ ତ ବୁଝିବା ଦରକାର ଯେ ତୁ ଯେତିକି ସମ୍ଭାଳି ପାରିବୁ ସେତିକି କର, ଯାହା ସମ୍ଭାଳି ନ ପାରିବୁ ନିଜେ ତ କଷ୍ଟ ହବୁ କି ପରିବାର କିଏ କଷ୍ଟ ଦବୁ। ତ ବୁଝିବା କଥା ଯେ ଉଦ୍ଧାର କରିକିରି ବା କରଜ କରିକିରି କୌଣସି ଜିନିଷ କିଣିଲେ, ମନେକର ଗୋଟେ କାର୍ଟେ ମୁଁ କିଣିବି ବର୍ତ୍ତମାନ କରଜ କରିକିରି ଲୋନ୍ କରି କିଣିବି, କାର୍ ଚଢ଼ିବି, କିନ୍ତୁ ପ୍ରକୃତର ଯେ ସେ ପ୍ରକୃତ ମଣିଷ ହେଇଥିବ ଯେପର୍ଯ୍ୟନ୍ତ ଲୋନ୍ ଶୁଝିନି କାର୍ଟା ଚଢ଼ିବା ବେଳେ ତାକୁ ସେତିକି ଖୁସି ଲାଗିବନି କେବେ ହେଲେ, ଏକଥା ବୁଝିବା ଦରକାର। ତେଣୁ ଉଦ୍ଧାର କରିକିରି କୌଣସି ଜିନିଷ, କୌଣସି ଲକ୍ଜରୀ ଜିନିଷ ହଉ ବା ଯେକୌଣସି ଆବଶ୍ୟକତା ଜିନିଷ ହଉ ତାର ବ୍ୟବହାର କରିବାଟା ଏକ ପ୍ରକାର ବୋକାମି ମୂର୍ଖାମି ମଧ୍ୟ। ଜୀବନ ସବୁ ହେଉଛି ମିତବ୍ୟୟ ଥାଏ ଏବଂ ଆବଶ୍ୟକ ଅନୁସାରେ ଆମେ ଖର୍ଚ୍ଚ କରିବା, ଏମିତିଆ ମନବୃତ୍ତି ରହିବା ଦରକାର। ମିତବ୍ୟ

ଏବଂ ଆବଶ୍ୟକତା ଅନୁସାରେ ଖର୍ଚ୍ଚ। ମୋର ଏସି ନାହିଁ ମ୍ୟାଡାମ, ଏମିତି ମଧ୍ୟ ହେଇଛି, ମୁଁ ଦେଖିଛି କି ଏସିଟା ଜଣେ ଲୋକ ତାର ବନ୍ଧୁ ତାକୁ ଏସି ଦେଲା, ସେ ଗର୍ଲ ଦି ଜଣ ସାଙ୍ଗ ହେଇକି ଏସିଟା ସିଏ ଆଣିଲା ବନ୍ଧୁ, ଇଏ ବି ତାକୁ ଆଣିଲା ତା ବନ୍ଧୁ ଦେଲା, କିନ୍ତୁ ଏସି ଟାଣି ତା ଘର ଲଗେଇଦେଲା, ମାସକ ପରେ ଏମିତି ବି ହେଲା ଲାଷ୍ଟକୁ ଏସିକି ବନ୍ଦ କରି ବସିଛି ଏବଂ ତା ବନ୍ଧୁ କହୁଛୁ ତୁ ନେଇଯା, ସେ କହୁଛି ମୁଁ ତ ଦେଇଛୁ ଲଗେଇବି ନା ନାହିଁ, ମୁଁ ଲଗେଇବି ମୋର ତ ତାକତ ନାହିଁ ଇଲେକ୍ଟ୍ରି ବିଲ୍ ଦେବା ପାଇଁ, ତେଣୁ ବର୍ତ୍ତମାନ ସେ ଏସିଟାକୁ ସେମିତି ପଡ଼ୁଛି। ତେଣୁ ଏମିତିଆ ଅସୁବିଧା ହେଲେ ଏମିତିଆ ଲୋକଙ୍କୁ ବୁଝିବା ଦରକାର, ସେମାନେ ଯଦି ସେମିତିଆ ଲୋକ ହେଇଥିବେ ବୁଝିବେ, ଯଦି ଲୋକ ନଉଛ ସେମିତି କରିବେ, କାରଣ ମାଗଣା ଖାଇବାକୁ ସେମାନେ ଭଲ ପାଆନ୍ତି, ବିନା ପଇସା ଖର୍ଚ୍ଚ ଜିନିଷ କିଣିବାକୁ ଭଲ ପାଆନ୍ତି, ବ୍ୟବହାର କରିବାକୁ ଭଲ ପାଆନ୍ତି, ଏମିତିଆ ଲୋକ ସଙ୍ଗେ ବେଶୀ ତାକୁ ବୁଝିବା ଦରକାର, ଯଦି ନ ବୁଝିବେ ସେ ତାଙ୍କ ହଇରାଣ, ଏଇଟା ତ କେହି କାହାରି କଥା ମାନିବାକୁ ଅସୁବିଧା ନାହିଁ, କେହି କାହାର ଉପଦେଶ

0: ସତକଥା ଯେ ବଡ଼ ଆଶା ରଖିବା, ବଡ଼ ବଡ଼ ସ୍ୱପ୍ନ ଦେଖିବା ଜମା ବି ଭୁଲ ନୁହଁ, କିନ୍ତୁ ମଣିଷ ସେସବୁ ନିଜେ ପରିଶ୍ରମ କରି ପରିଶୋଧ କରିବା ଉଚିତ।
1: ନିଜର ସ୍ୱପ୍ନକୁ ପୂରଣ କରିବା ପାଇଁ ତା ବୋଝ ଅନ୍ୟ ଉପରେ ଲଦିବା ଜମା ବି ଠିକ୍ ନୁହଁ। ଆମେ ଚେଷ୍ଟା କରିବା ଆମ ପରିଶ୍ରମ ଅନୁଯାୟୀ ଆଶା ରଖିବା, ରୋଜଗାର ଅନୁସାରେ ଖର୍ଚ୍ଚ କରିବା, ନିଜ ସାମର୍ଥ୍ୟଠାରୁ ଅଧିକ ଆଶା କରିବା ଏକଦମ ଭୁଲ।
2: ମୁଁ ପ୍ରତିମା ମହାରଣା, ପ୍ରଧାନ ଶିକ୍ଷୟିତ୍ରୀ କୋରାପୁଟ। ଉଦ୍ଧାର ମିଳିଲେ କିଣନ୍ତି ହାତୀ, ଆର ଅର୍ଥ ମୋ ମତରେ ସାମ୍ପ୍ରତିକ ସମାଜରେ ଆଧୁନିକତାର ଦ୍ୱାହି ଦେଇ ନିଜକୁ ଦେଖି ହୋଇ ମଣିଷ ବଡ ବଡ କାମ ନିଜ ହାତକୁ ନେଇଥାଏ, ପରିଣାମ କଥା ବିଚାର କରିନଥାଏ। କବିତାର ଗୋଟେ ପଙ୍କ୍ତି ଅଛି, ନୈତିକତା ଅଭାବେ ମାନବ ଜୀବନ ହୋଇଥାଏ ମୂଲ୍ୟହୀନ, ବୁଦ୍ଧି ବିଚାରି ନ କରିଲେ କାମ ଫଳ ମିଳି ବିଷମ। ଆଜିକାଲି ମଣିଷ ମାନବିକତା ଗୁଣକୁ ହରେଇ ଲୋଭ ମୋହ ସ୍ୱାର୍ଥ ଦେଖଣିଆକୁ ଆପଣେଇଛି, ଫଳରେ ନିଜ ପାଖରେ ଟଙ୍କା ଥାଉ କି ନ ଥାଉ ଧାର କରଜ କରି କିମ୍ବା ଦୁର୍ନୀତି ଉପାୟ ଅବଲମ୍ବନ କରି ଧନ ସଞ୍ଚୁଛି ଏବଂ ବଡ଼ ବଡ଼ କୋଠା, ଅଟ୍ଟାଳିକା, କାର, ଗାଡି, ସୁନା ରୂପା ସବୁ କିଣିଛି, ଜମା କରୁଛି କୋଟି କୋଟି ଟଙ୍କା, ବ୍ୟାଙ୍କ ଲୋନ୍ କରି ମଧ୍ୟ ଶେଷରେ ଲୋନ୍ ସୁଝି ନ ପାରି ଜୀବନ ହରାଉଛି, ତାପରେ ଘରର ଅନ୍ୟ ସଦସ୍ୟ ଉପରେ ତାର ଚାପ କରୁଛି। ଏପରି କରିବା କିନ୍ତୁ ଉଚିତ ନୁହେଁ, ଏହାଦ୍ୱାରା ସମାଜର ଭବିଷ୍ୟ ପିଢ଼ି ନିଜକୁ ଧିକ ମାନୁଛନ୍ତି, ଶାନ୍ତିରେ ରହିପାରୁନାହାନ୍ତି କି ଖାଇପାରୁନାହାନ୍ତି, ଜୀବନକୁ ଉପଭୋଗ ମଧ୍ୟ କରିପାରୁନାହାନ୍ତି। ଲୋକଙ୍କ ମନରେ ଯେଉଁ ଭ୍ରାନ୍ତ ଧାରଣା ଅଛି ଉଦ୍ଧାର ମିଳିଲେ କିଣିବା ହାତୀ, ଏହାକୁ ମନରୁ ବାହାର କରି ଏକ ସରଳ ନିରାଡମ୍ବର ଜୀବନ ଜିଣିବାର ସ୍ୱପ୍ନ ଦେଖିବା ଉଚିତ। ଯେତିକି ଚୁନାକୁ ସେତିକି ପିଠା ଯଦି କରିବା ତାହେଲେ ଠିକ ହବ, ଏହାଦ୍ୱାରା ଏକ ଆଦର୍ଶ ସମାଜ ଗଠନ ହୋଇପାରିବ ଏବଂ ସମସ୍ତଙ୍କ ମଧ୍ୟରେ ଏକ ସାମାଜିକ ମୂଲ୍ୟବୋଧ ଜାଗ୍ରତ ହୋଇପାରିବ, ଏଥିରେ ତିଳେ ହେଲେ ସନ୍ଦେହ ନାହିଁ। ଦେଖନ୍ତୁ ଆଜିକାଲି ସାମ୍ପ୍ରତିକ ସମାଜରେ ଏସବୁ ବହୁତ ଉପାୟରେ ଚାଲିଛି, ଲୋନ୍ ଗୁଡାକ ସମସ୍ତେ ଆଣୁଛନ୍ତି ଆଉ ସମସ୍ତେ ବଡ଼ ବଡ଼ କୋଠା କରୁଛନ୍ତି, ଏହାଦ୍ୱାରା ଭବିଷ୍ୟ ପିଢ଼ି ଆମ ପୁଅ ଝିଅ ନାତି ନାତୁଣୀ ଯିଏ ବି ଥାଉ ନା କାହିଁକି ତାଙ୍କ ଅନ୍ତେ ତାଙ୍କ ଉପରେ ଚାପ ପଡୁଛି। ଏକ ଦ୍ୱିତୀୟତଃ ବଡ ବଡ କୋଠା କରିବା ଦ୍ୱାରା ଆମ ମାଟି ଧରଣୀ ବକ୍ଷ ମଧ୍ୟ ତାର ଭାର ସମ୍ଭାଳି ପାରୁନାହିଁ, ଯାହାଦ୍ୱାରା କି ଭୂମିକମ୍ପ ବନ୍ୟା ମଧ୍ୟ ଆଦ୍ୱାରା ଆସୁଛି। କାହିଁକିନା ଆମେ ଯେତେ ଘର କରିବା ଆମେ ଗଛ କାଟିବା, ସବୁଜ ବନାନୀକୁ ନଷ୍ଟ କରିବା, ତା ଦ୍ୱାରା ମଧ୍ୟ ପ୍ରକୃତି ଉପରେ ତାର ଚାପ ପଡୁଛି। ଆ ଦ୍ୱାରା ମଧ୍ୟ ଲୋକମାନେ କିଛି ନିଜକୁ ଯେତେ ଆଧୁନିକ ହଉଛନ୍ତି, ଯେତେ ଶିକ୍ଷିତ ହଉଛନ୍ତି, ଯେତେ ପାଠ ଆଉଛନ୍ତି, ସେତେ ସେମାନେ ସେତେ ଭୁଲ କରୁଛନ୍ତି, ଆ ଦ୍ୱାରା ସମସ୍ତଙ୍କର କ୍ଷତି ହଉଛି। ତେଣୁ ଆମେ ଏଇଠାରୁ ଦୂରରେ ରହିବା ଉଚିତ।

ଆମ ପର ପିଢ଼ିକୁ ଆମେ ଏମିତି ଶିକ୍ଷା ଦେବା ଯେ ସରଳ ନିରାଡମ୍ବନ ଜୀବନ ଆଉ ଚେତନା ଧର୍ମୀ ଜୀବନ ଆଧ୍ୟାତ୍ମିକ ଜୀବନ ଯୋଉଟା କି ଆମକୁ ବୈକୁଣ୍ଠ ପ୍ରାପ୍ତିରେ ମାର୍ଗଦର୍ଶନ କରିଥାଏ। ତେଣୁ ଆମେ ଭଲ ପାଠ ପଢିବା, ନୈତିକ ମୂଲ୍ୟବୋଧ ହାସଲ କରିବା, ଆଉ ପିଲାମାନଙ୍କୁ ପୂର୍ବରେ ଯେମିତି ଅତୀତରେ ଯେମିତି ଲୋକମାନଙ୍କ ମଧ୍ୟରେ ଚେତନା ଜାଗରଣ ହଉଥିଲା, ଏବେ କିନ୍ତୁ ତାହା ନାହିଁ। ଏବେ ଆମେ କେମିତି ଭଲ ଖାଇବା, ଭଲ ପିନ୍ଧିବା, ଭଲ ସବୁ ଭଲ କରି କରି ଆମେ ଶେଷରେ ଆମେ ନିରାଶ ହେଇଯାଉଛେ, କିନ୍ତୁ ଏପରି କରିବାନି। ଆର ଫଳ କଣ ଆମେ ପିଲାଙ୍କୁ ବୁଝେଇବା, ଆଉ ସେମାନଙ୍କୁ ଆମେ ନିଜେ ବୁଝିବା, ଅନ୍ୟକୁ ମଧ୍ୟ ବୁଝେଇବା, ତାହେଲେ ଯାଇ ସମାଜରେ ଏକ ସମାନତା ସୃଷ୍ଟି ହେଇପାରିବ। କିଛି ଅଧିକ ଅର୍ଥ ଅଛି ତାହେଲେ ଆମେ ଗରିବଙ୍କୁ ସହାୟ କରିବା, ଯେମିତିକି ବର୍ତ୍ତମାନ ନେପାଳରେ ଏକ ଭୟଙ୍କର ବନ୍ୟା ଆସିଲା, ତାଙ୍କୁ ମଧ୍ୟ ଆମେ ସହାୟତା କରିବା। କିନ୍ତୁ ମଣିଷ ସେସବୁ ଦେଖୁଛି, ଜାଣୁଛି, ହୃଦୟଙ୍ଗମ କରୁଛି, ଦୁଃଖ ମଧ୍ୟ କରୁଛି, କିନ୍ତୁ ଭୁଲି ଯାଉଛି ସହାୟତାର ହାତ ବଢେଇବା ପାଇଁ। ଏସବୁ ଆମେ କେମିତି ନିଜେ କରିବା, ତାହେଲେ ଆମଠୁ ଦେଖିବେ, ପିଲା ଶିଖିବେ, ଆମେ ଯାହା କରିବା ପିଲା ତାହା ଶିଖିବେ।

ଶ୍ରୀଯୋଗ ଲକ୍ଷ୍ମୀ ମହାପାତ୍ର ମାନଗିରି ଟ୍ରଷ୍ଟି ସତ୍ୟଭାମା ଦେବୀ ଓଡ଼ିଶା ଟ୍ରଷ୍ଟ ଲୋକମାନେ ଯେତେବେଳେ ଉଦ୍ଧାର ପାଇବା ବେଳେ ବଡ଼ ବଡ଼ କଥା କହି ବଡ଼ ଜିନିଷ ଦାମି ଜିନିଷ କିଣନ୍ତି, କିନ୍ତୁ ଟଙ୍କା ଫେରେଇଲା ବେଳେ ମାନେ ସୁଝିପାରନ୍ତିନି, ବହୁତ ଆଡ଼ାମେଣ୍ଟନ କରିକି ରୁହନ୍ତି, ସୁଝିପାରନ୍ତିନି, ପରବର୍ତ୍ତୀ ପିଢ଼ି ସୁଝିବ ବୋଲି କିଛି ବାହାନା କରନ୍ତି କି କିନ୍ତୁ ମୋ କହିବା କଥା ହେଉଛି ଧାର କରିକି ଆଣିକି ବହୁତ ଜାଗ୍ରତରେ ମେଣ୍ଟେନ୍ କରିବା, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ କ'ଣ ଅସୁବିଧା ହବ ସେଟାକୁ ଚିନ୍ତା ନ କରିବା, ସେଇଟାକୁ ସେଇ ଅର୍ଥରେ ଏଇଟାକୁ କୁହାଯାଇଛି। ଯେମିତି ଆମେ ସରଳ ଲୋକ ଧାର ନେଲା ବେଳେ ବହୁତ ବଡ଼ ବଡ଼ ଦେଖାନ୍ତି, କିନ୍ତୁ ଫେରିଲା ବେଳେ ବୁଝି ଯାଆନ୍ତି କି ଭଡ଼ା ଦିଅନ୍ତିନି, କିନ୍ତୁ ମୋ କହିବା ଅର୍ଥ ହେଉଛି ଆମେ ଯେତିକି କିନ୍ତୁ ଅଧିକା ଆମେ ଆଶା କରିବା ପରବର୍ତ୍ତୀ ସମୟରେ ଆମକୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ତେଣୁ ଏହାକୁ କୁହାଯାଏ ଏହାର ଅର୍ଥ ହିଁ ଧାର କରିକି ଝିଅ ଖାଇବା, କିନ୍ତୁ ବର୍ତ୍ତମାନ ବେଳେ ପଇସା ସୁଝିପାରିବାନି, ପ୍ରୋବ୍ଲେମରେ ପଡିବା। ଆମ ଜୀବନ ଶୈଳୀ ଏଭଳି ହେବା ଦରକାର, ଆମର ରୋଜଗାର ଯେତିକି ଆମେ ଯେତିକି ଆମେ ଚଳିପାରିବା ଆମେ ସେତିକି ଚଳିବା ଦରକାର, କାରଣ ଆମେ ଅଧିକ ମାନେ ଅନ୍ୟ ଲୋକଙ୍କ ସହିତ ତୁଳନା କରି ଆମେ ନିଜକୁ ଅସୁବିଧାର ସମ୍ମୁଖୀନ ପକେଇବା ଏଇଟା ଉଚିତ ନୁହେଁ। ଆମେ ଯେତିକି ଅର୍ଜିବା ସେତିକି ଭୁଞ୍ଜିବା, ଦେଖିକି ଆମକୁ ଚଳିବାକୁ ପଡିବ ସମାଜରେ, ପରିବେଶ ସହିତ ଲୋକମାନଙ୍କ ଭିତରେ ଆମକୁ ଯେଉଁଭଳିଆ ଚଳିବାକୁ ପଡିବ ସେଟାକୁ ଆମେ ନିଜକୁ ନିଜ ସ୍ଥିର କରିବା ଦରକାର, କିନ୍ତୁ ତାହା ସହିତ ତୁଳନା କଲେ ଆମେ ହେବ ନାହିଁ।

0: ଅନ୍ଧାରରେ ଧାନ ମିଳିଲେ କେତେକ ଲୋକ ନିଜ ସାମର୍ଥ୍ୟକୁ ପୁରାପୁରି ଭୁଲିଯାଆନ୍ତି। ହାତୀ ପରି ଏକ ପଶୁକୁ କିଣିବା ପାଇଁ ମଧ୍ୟ ଜମା ବି ପଛାନ୍ତିନି, ଅର୍ଥାତ୍ ବଡ଼ ବଡ଼ ଜିନିଷ କିଣିବା ପାଇଁ ପଛାନ୍ତିନି, ନିଜର ସୌଖ ପାଇଁ ଋଣ କରିବା ଠିକ୍ ଜିନିଷ ଜମା ବି ନୁହଁ।
1: ପ୍ରକୃତ ଆବଶ୍ୟକତାକୁ ଭୁଲି ବଡ଼ ବଡ଼ ସ୍ୱପ୍ନ ଦେଖିବା ଠିକ୍ ନୁହଁ। ସେ ଭାବିବା ଦରକାର ଯେ ଆଜି ଯେଉଁ ଉଦ୍ଧାର ଧନକୁ ସେ ଖର୍ଚ୍ଚ କରୁଛି, କାଲି ତାକୁ ଫେରେଇବାକୁ ନିଶ୍ଚୟ ପଡ଼ିବ।
2: ମୁଁ ହେଲି ଡକ୍ଟର ଅଶୋକ, ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ, ଦାମନଜୋଡ଼ି। ଉଦ୍ଧାର ମିଳିଲେ କିଣନ୍ତି ହାତୀ, ଏହା ଏକ ଲୋକବାଣୀ ପ୍ରବାଦ ଅଛି ଲୋକମୁଖରେ। ଉଦ୍ଧାର ମିଳିଲେ କିଣନ୍ତି ହାତୀ, ଶୁଣିଲେ ଶୁଣନ୍ତି ପୁଅ କି ନାହିଁ, ଅର୍ଥାତ୍ ଋଣ କୃତ୍ୟା ଘୃତମ ପିବେତ୍ ଯାବତ୍ ଜୀବେତ୍ ସୁଖମ ତିଷ୍ଠେତ୍।

ଚାରବାକଙ୍କର ଗୋଟେ ବାଣୀ ଅଛି, ଯାହାର ଅର୍ଥ ସେ କହିଲେ ଭସ୍ମୀଭୂତ ଦେହସ୍ୟ ପୁନରାଗମନ କୃତ, ଯେତେ ଦିନ ପର୍ଯ୍ୟନ୍ତ ବଞ୍ଚିଛ ସେତେ ଦିନ ପର୍ଯ୍ୟନ୍ତ ସୁଖ ସ୍ୱଚ୍ଛନ୍ଦରେ ବଞ୍ଚ, ଧାର ଉଦ୍ଧାର ହେଉ ପଛକେ ଜୀବନକୁ ଉପଭୋଗ କର, ଆସନ୍ତାକାଲି ଭବିଷ୍ୟତ ପାଇଁ ଚିନ୍ତା ନ କରି ବର୍ତ୍ତମାନ ଜୀବନକୁ ଆମୋଦପୂର୍ଣ୍ଣ କରିବା। ବାସ୍ତବିକ ଏପରି କରିବା କଥା ନୁହେଁ, ସମାଜକୁ ଏହା ଗୋଟିଏ ବାର୍ତ୍ତା। ତୁମେ ସିନା କରଜ ଧାର ଉଦ୍ଧାର କରି ତୁମ ଜୀବନ ସମୟ କାଟିଦେବ, କିନ୍ତୁ ପରବର୍ତ୍ତୀ ପର୍ଯ୍ୟାୟରେ ଉତ୍ତର ପିଢ଼ି ପାଇଁ ତାହା ଗୋଟିଏ ବୋଝ ହୋଇ ରହିବ। ଧାର କରଜ ଅର୍ଥ ଦିନେ ଦିନେ ତ ଶୁଝିବାକୁ ପଡିବ, ଏହା ତାର ପାପ କେବେ ସେ ହାତ ନବନି। ତୁମ କର୍ମର ଫଳ ଅନ୍ୟମାନେ ଭୋଗୁଥିବା ତୁମକୁ ଭୋଗିବାକୁ ପଡିବ, ନଚେତ ତୁମର ବଂଶଧରମାନ ଭୋଗିବାକୁ ପଡିବ। ଏଣୁ କୁହାଯାଏ, ବୁଦ୍ଧି ବିଚାରି କାମ କଲେ ପ୍ରମାଦ ନ ପଡ଼ାଇ ଭଲେ। ଘୋଡ଼ା ଛଟକାକୁ ଦାନା ନ ଟକା, କମ ମୂଲ୍ୟରେ ମିଳୁଥିବା ବସ୍ତୁ ବା ପଦାର୍ଥ ବା ଋଣରେ ବା ଧାରରେ ମିଳୁଥିବା ଜିନିଷ ଆଣି ଆମେ ଘରେ ରଖିବା, ତେଣୁ ତାର ରକ୍ଷଣାବେକ୍ଷଣ ପାଇଁ ଆମେ ସର୍ବସ୍ୱତଃ ହେଲା ଭଳି ବିନା ଋଣ ଧାର କରଜରେ ଯେତିକି ଆୟ ସେତିକି ତୁଳନାରେ ବ୍ୟୟ କରିବା ଉଚିତ। ପରବର୍ତ୍ତୀ ପିଢ଼ି ଯେପରି ଭାବରେ ତୁମକୁ ଦୋଷାରୋପ ନ କରନ୍ତି, ବଂଶଧର ମାନେ ଯେପରି ପରବର୍ତ୍ତୀ ପର୍ଯ୍ୟାୟରେ ବଂଶଧର ମାନଙ୍କ ପାଇଁ ଏଇଟା ବୋଝ ନହୁଏ, ସମାଜ ପାଇଁ ବୋଝ ନହୁଏ, ତୁମ ଜାତି ପାଇଁ ବା ତୁମ ପରବର୍ତ୍ତୀ ପିଢ଼ି ପାଇଁ ସେଟା ବୋଝ ନ ହଉ, ସେମାନେ ତମକୁ ଦୋଷାରୋପ ନ କରନ୍ତୁ। ଏଥିକୁ ଆମକୁ ଋଣଗ୍ରସ୍ତ ସର୍ବସ୍ୱତ କରିଦେଇ ଚାଲିଗଲା। ଆମର ଜଣେ ଲୋକ ଥିଲା ବା ଆମର ଜଣେ ଆମର ପୂର୍ବପୁରୁଷ ଥିଲେ, ସେମାନେ ଏଭଳି ଋଣ କରିଛନ୍ତି ଯେ ଆମେ ସର୍ବସ୍ୱାନ୍ତ ହେଇଗଲୁ। ସେଥିପାଇଁ କୁହାଯାଏ, ଉଦ୍ଧାର ମିଳିଲେ କିଣନ୍ତି ହାତୀ, ଯାହାକି ଏପରି କରିବା କଥା ନୁହେଁ। ଏ ସମାଜ ପାଇଁ ଗୋଟେ ବାର୍ତ୍ତା କହିଲେ ଅତ୍ୟୁକ୍ତି ହେବ ନାହିଁ। ସଚେତନତା ତାଙ୍କୁ ନିବୃତ୍ତି କରିବା ପାଇଁ ଚେଷ୍ଟା କରିବା, ପ୍ରୟାସ କରିବା ବାପରେ, ନାଇଁ ତୁ ଆଜି ଯୋଉ କାମ କରିଛୁ ତୋ ବଂଶ ପାଇଁ, ତୋ ପରବର୍ତ୍ତୀ ପିଢ଼ି ପାଇଁ ତାହା ଗୋଟେ ବୋଝ ହବ, ସେତେବେଳେ ତେତେ ପରବର୍ତ୍ତୀ ପିଢ଼ି ସେତେ ଦୋଷାରୋପ କରିବେ। ତେଣୁ ସେସବୁ କାର୍ଯ୍ୟରୁ ବିରତ ରହିବା ଉଚିତ, ତାକୁ ନିବାରଣ କରିବା ପାଇଁ, ବାରଣ କରିବା ପାଇଁ ଆମେ ଉପ

ମୋ ନାଁ ଅନିତା ବଳାଏ, ପେଶାରେ ଜଣେ ଶିକ୍ଷୟିତ୍ରୀ। ଉଦାହରଣ ମିଳିଲେ କେମିତି ହାତରେ ଅର୍ଥ ହେଲା, ମାନେ ମନେକର ଜଣେ ମାହାଳିଆକୁ ଜିନିଷ ମିଳୁଛି, ତାହେଲେ ସେଠୁ ଲୋଭଗ୍ରସ୍ତ ହେଇକି ମଣିଷ ବହୁତ କିଛି କିଣିଦେବାକୁ ଇଚ୍ଛା କରେ। ବାକିରେ ଯଦି କୌଣସି ଜିନିଷ ମିଳୁଛି ଦେଖୁଛନ୍ତି ଲୋକ, ତାହେଲେ ସେ କଣ କରିବ, ଲୋଭରେ ପଡିକି ଅଧିକା କିଛି ଜିନିଷ ନେଇ ଆସିବ, ଯାହାଫଳରେ କି ଆଉ ସେ ବାକି ସେ ଶୁଝିବା ପାଇଁ ମଧ୍ୟ ତାର କେପାସିଟି ନଥିବ, କିନ୍ତୁ ଆବଶ୍ୟକରୁ ଅଧିକା ସିଏ କରଜ କରି ପକେଇବ। ଆଜିକାଲି ତ ଲୋକମାନେ ବେଶୀ ମାନେ ଆଡ଼ା ଚଉଡ଼ାରେ ଚଳିବା ଶିଖି ଦେଉଛନ୍ତି, ମାନେ ବିନା ପରିଶ୍ରମରେ ରାତାରାତି ସେମାନେ ବଡ଼ ଲୋକ ହେଇଯିବି, ଆଉ ଲୋକଙ୍କୁ ଦେଖି ଶିଖିକିରି, ମାନେ ଜଣେ ଭଲରେ ରହିଛି ସେ ତାର ଗାଡି ଘୋଡ଼ା ଅଛି, ଇଏ ବାକି ମିଳୁଛି ବୋଲିକି ବାକିରେ ମଧ୍ୟ ଆଜିକାଲି ଲୋକ ଗାଡି ଘୋଡ଼ା ଚଢି ପକଉଛନ୍ତି, କିନ୍ତୁ ତାଙ୍କୁ ବାକି ଶୁଝିବାର କେପାସିଟି ନଥାଏ। ଆଉ ଜାଣି ଶୁଣିକି କଣ କରିବେ, ନିଜ ପାଖରେ ସେଇଟା ନଥିବ ତ ନିଜ ପିଲାଙ୍କ ଉପରେ ସେ ବୋଝକୁ ଲଦି ଦଉଛନ୍ତି, ମାନେ ସେ କହୁନାହାନ୍ତି ପୁଅ ନ ଶୁଝିଲେ ନାତି ଶୁଝିବ ବୋଲି, ମାନେ ସେଇଭଳିଆ କାମ ବି ଆଜିକାଲି ଲୋକ କରୁଛନ୍ତି। ତେଣୁ ଆବଶ୍ୟକରୁ ଅଧିକା ବାକି କରିବା ଅନୁଚିତ। ସେମାନଙ୍କୁ ଆମେ କହିବା ଯେ ସେଭଳିଆ କାମ କରନି, ତମକୁ ଯେମିତି ମାନେ ଯେତିକି ତମର ଆୟ ହଉଛି ସେ ଆୟକୁ ଧରିକି ନିଜେ ଚଳିଲେ ହିଁ ଠିକ। ଏବେ ସମାଜରେ ଗୋଟେ ଘୃଣ୍ୟର ପାତ୍ର ହବ, ଯଦି ବାକି କରିବ ସମସ୍ତଙ୍କ ଆଗରେ ଗୋଟେ ଘୃଣ୍ୟ ପାତ୍ର, ସେ କହ ଏ ବାକି ନେଇକି ସୁଝୁନି ଯେ ସେ ଲୋକଟା ବଡ ଇଏ ଲୋକଟା ତାକୁ ବାକି ଦିଅନି, ମାନେ ସମାଜରେ ବି ସମସ୍ତେ ତାଙ୍କୁ ଗୋଟେ ଅଲଗା ଚକ୍ଷୁରେ ଦେଖିବେ। ସେଭଳିଆ ବାକି କରିବ କଣ ପାଇଁ ବାକି କରିବ, ଯେତିକି ଆମେ ପରିଶ୍ରମ କରିବା

0: ଆମେ ଆଦାୟ କରୁଛୁ, ରୋଜଗାର କରୁଛୁ, ସେ ରୋଜଗାରକୁ ଧରିକି ଆମେ ଚାଲିବା ଉଚିତ। ମାହାଳିଆ ମିଳୁଛି ବୋଲି ସେ ଯେମିତି କହୁନାହାନ୍ତି, ମାହାଳିଆ ମିଳିଲେ ଆଣ୍ଠୁରେ ନଖ ଉଠୁଛି, ସେଇଭଳିଆ କାମ ଆମେ କରିବା ନା, ଯୋଉଥିରେ କି ନିଜେ ହଇରାଣ ହେବା, ଅନ୍ୟକୁ ବି ହଇରାଣରେ ପକେଇବା, କି ସମାଜରେ ଗୋଟେ ଜଣ ଗୋଟେ ଭଲ ବ୍ୟକ୍ତି ଭଳି ହିସାବରେ ମଧ୍ୟ ଆମକୁ ଚଳିବାକୁ ପଡିବ। ତେଣୁ ବାକି ବେପାର ନ କରିକି ଯେତିକି ଆମର ଆୟ ହେଉଛି ତା ଭିତରେ, ସୀମିତ ଆୟ ଭିତରେ ଠିକ ମାନେ ନିରାଡମ୍ବରେ ଜୀବନଯାପନ କରିବା ଉଚିତ। ସବୁ ଉଚ୍ଚ ଆଶା ରଖ, କିନ୍ତୁ ବାକି କରିକି ଯେ ବଡ଼ ଲୋକ ହେଇଯିବେ ଏଇଟା କେବେ ଭାବିବା ଅନୁଚିତ। ଆମେ ଯେମିତି ଚଳୁଛୁ, ଆମେ ବାପା ମାଙ୍କ ଠୁ ହିଁ ପିଲାମାନେ ଶିଖିଥାନ୍ତି, ପରିବାରରୁ ହିଁ ସବୁ ପିଲା ସବୁକିଛି କଥା ଶିଖେ। ତେଣୁ ପିଲାଙ୍କୁ ଆମେ ଛୋଟବେଳୁ ହିଁ ଏଇ ଢାଞ୍ଚାରେ ପକେଇ ଦେବା ଯେ କିଛି ଛୋଟବେଳୁ ତମେ ସଞ୍ଚୟ କର, ଯୋଉଥିରେ କି ତମର ଭବିଷ୍ୟତରେ ସେଇ ପଇସାଟା ତମର କାମରେ ଲାଗିବ। ଛୋଟ ଛୋଟ ଇଏରୁ ହିଁ ସେ ବଡ କଥା ଶିଖିବ। ତେଣୁ ଛୋଟବେଳୁ ତାଙ୍କୁ ଶିକ୍ଷା ଦେବା କଥା ପରିବାରରେ, ଯେ କୌଣସି ଜିନିଷ ବାକି କରିକି କେବେ ବି କିଣିବ ନାହିଁ, ସେତିକି ଆବଶ୍ୟକ ନ ପଡିଲେ କେବେ ବି ବାକି କରିବ ନାହିଁ।
1: ପ୍ରତ୍ୟେକ ମଣିଷ ନିଜର କାମ ନିଷ୍ପତ୍ତି ପାଇଁ ନିଜେ ଦାୟୀ ହେବା ଉଚିତ, ସେଥିପାଇଁ ଆମେ ସମସ୍ତେ ଦୂରଦୃଷ୍ଟି ରଖିବା ଦରକାର। ସଂଯମ, ଦାୟିତ୍ୱବୋଧ ଆଉ ବିବେକର ମହତ୍ତ୍ୱକୁ ବୁଝି କାମ କରିବା ସବୁବେଳେ ଭଲ।
2: ଆଜିର କ୍ଷୀଣ ସୁଖ ପାଇଁ ପିଲାମାନଙ୍କର ଭବିଷ୍ୟତକୁ ଅନ୍ଧକାରକୁ ଜମା ବି ଠେଲିବା ଉଚିତ ନୁହଁ। ଅନାବଶ୍ୟକ ଋଣରୁ ଦୂରେଇ ରହିବା, ନିଜ ଦାୟିତ୍ୱକୁ ନିଜେ ପାଳନ କରିବା, ଏହାଦ୍ୱାରା ଆଗାମୀ ପିଢ଼ି ମଧ୍ୟ ସୁରକ୍ଷିତ ରହିପାରିବ। ତେବେ ଏ ଥିଲା ସମ୍ଭାବନାର ବିଷୟ, ଉଦ୍ଧାର ମିଳିଲେ କିଣନ୍ତି ହାତୀ। ଯେଉଁ ଶ୍ରୋତାମାନେ ଏଥିରେ ଅଂଶଗ୍ରହଣ କରିଥିଲେ, ପୁଣି ଯେଉଁମାନେ ଆମ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି, ସଭିଙ୍କୁ ଆକାଶବାଣୀ ଜୟପୁର କେନ୍ଦ୍ର ତରଫରୁ ଅନେକ ଅନେକ ଧନ୍ୟବାଦ ଏବଂ ସାଧୁବାଦ ଜଣାଉଛୁ। ତେବେ ଯିବା ପୂର୍ବରୁ ସେପ୍ଟେମ୍ବର ମାସର 12 ତାରିଖ ଶନିବାର ସମ୍ଭାବନାରେ କ'ଣ ବିଷୟ ରହିଛି ଶ୍ରୋତାଙ୍କୁ କହିବା। ବିଲେଇ ହାତରେ ମାଛ କିଳିବା,
1: ଏ ସମ୍ପର୍କରେ ଆପଣ ନିଜର ମତାମତ ଆମକୁ ଫୋନ୍ କରି କିମ୍ବା ନିଜ ଭଏସ୍ରେ ରେକର୍ଡିଂ କରି ହ୍ୱାଟ୍ସଆପ୍ ମାଧ୍ୟମରେ ସେପ୍ଟେମ୍ବର ମାସର 11 ତାରିଖ ଶୁକ୍ରବାର ସୁଦ୍ଧା ପଠାନ୍ତୁ କିମ୍ବା ଫୋନ୍ କରନ୍ତୁ। ଆମର ନମ୍ବର ହେଲା 9438268568। ବିଷୟଟି ପୁଣି ଥରେ କହି ରଖୁଛୁ, ବିଲେଇ ହାତରେ ମାଛ କିଳେଇବା। ତାହେଲେ ଆଜିର ସମ୍ଭାବନାରୁ ବିଦାୟ ନେଉଛୁ ଆମେ ଦୁହେଁ, ମୁଁ ରଞ୍ଜନ,
2: ମୁଁ ସୁରଭି।
1: ନମସ୍କାର।

ଶୁଣିଲେ ବର୍ଣ୍ଣାଳୀ ଗ୍ରାମରେ ସମ୍ଭାବନା। ଆଜି ଏଥିରେ ବିଷୟ ଥିଲା ଉଧାର ମିଳିଲେ କିଣନ୍ତି ହାତୀ। ଉପସ୍ଥାପନା କରିଥିଲେ ସୁରଭି ସାହୁ ଏବଂ ରଞ୍ଜନ କୁମାର ବେହେରା। ପ୍ରଯୋଜନା କଲେ ମନୋଜ କୁମାର ପୂଜାରୀ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି।

ଏଥର ଶିଳ୍ପୀ ହେଲେ ସଞ୍ଜୀବନୀ ପଣ୍ଡା, ବାବାଜୀ ଚରଣ ଜେନାଙ୍କ ଅନ୍ୟ ଏକ ରଚନା, ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

ଏଥର ବାବାଜୀଚରଣ ଜେନାଙ୍କ ରଚନାରେ ଦ୍ୱୈତକଣ୍ଠରେ ଶିଳ୍ପୀ ହେଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ବିଜୟ କୁମାର ସାମନ୍ତରାୟ।

0: ଶୁଣିଲେ ଆଧୁନିକ ଗୀତର କାର୍ଯ୍ୟକ୍ରମ ସୁର ଲହରୀ। ଆଜି ପାଇଁ ଶିଳ୍ପୀମାନେ ଥିଲେ ସନାତନ ପୁରୋହିତ ଦାସ ଏବଂ ସଞ୍ଜୀବନୀ ପଣ୍ଡା। ଗୀତଗୁଡ଼ିକୁ ରଚନା କରିଥିଲେ ବାବାଜୀ ଚରଣ ଜେନା। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଜୟ କୁମାର ସାମନ୍ତରାୟ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି।
1: ଭାଞ୍ଜୀ
2: ହଇ ମାମା,
1: ତୋର କେସ୍ କୋର୍ଟରେ ଚାଲିଲାନି କି?
2: କୁହନ୍ତି ମାମା, ବେଶୀ ଦିନ ହେଲା ବେ ଗୋଟେ ଗଲାନି, ନ୍ୟାୟ ମିଳେ ନାହିଁ।
1: ଏବର ଗୋଟେ ସହଜ ଉପାୟ ଆଇଲା, ବୁଝିଲୁ କି ଭାଞ୍ଜି?
2: କାଇଟା ମାମା?
1: କାଇଟା ବୋଲେ ମଧ୍ୟସ୍ଥତା ବୋଲି ଗୋଟେ ଆଇଲା ଅଛେ।
2: ବୋଲେ କାଇଟା?
1: କିଛି ଡାବୁ ଖରଚ ନା ହେ, ନିଜେ ବସିକିରି ଏକା ଯାଇକିରି ସବୁ କଥାବାର୍ତ୍ତା ହେଇସି, ଆଲୋଚନା ତାନେ କଥାବାର୍ତ୍ତା କି ତାର ସମସ୍ୟାର ସମାଧାନ କରବାକେ ହେସି।
2: ମାମା
1: ଦୁଇ ପକ୍ଷ ମିଶିକରି ବସିଲେ ହେଇସି ଭାଞ୍ଜି, ମାମଲା ସହଜରେ ସମାଧାନ ହେଇଯାଇଛି। ଏଟା କେନ୍ତା ବୋଲେ ମାନ୍ୟବର ସୁପ୍ରିମ କୋର୍ଟ ପ୍ରଚେଷ୍ଟା ହେଲା ଅଛେ, ନିକଟରେ ଆମର ଲଗେ ଯେଉଁ କୋର୍ଟ ମାନେ ଅଛେ ନାଇଁ କି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସେଠି ଯାଇକିରି ବସିକିରି ଆମେ ସବୁ ସୁବିଧା କରିହେଇଛି ସମୟ ମିଶା। ଭାଞ୍ଜି
2: ହଇ ମାମା,
1: ତୋର କେସ୍ କୋର୍ଟରେ ଚାଲିଲାନି କି?
2: କୁହନ୍ତି ମାମା, ବେଶୀ ଦିନ ହେଲା ବେ ଗୋଟେ ଗଲାନି, ନ୍ୟାୟ ମିଳେ ନାହିଁ।
1: ଏବର ଗୋଟେ ସହଜ ଉପାୟ ଆଇଲା, ବୁଝିଲୁ କି ଭାଞ୍ଜି?
2: କାଇଟା ମାମା?
1: କାଇଟା ବୋଲେ ମଧ୍ୟସ୍ଥତା ବୋଲି ଗୋଟେ ଆଇଲା ଅଛେ।
2: ବୋଲେ କାଇଟା?
1: କିଛି ଡାବୁ ଖରଚ ନା ହେ, ନିଜେ ବସିକିରି ଏକା ଯାଇକିରି ସବୁ କଥାବାର୍ତ୍ତା ହେଇସି, ଆଲୋଚନା ତାନେ କଥାବାର୍ତ୍ତା କି ତାର ସମସ୍ୟାର ସମାଧାନ କରବାକେ ହେସି।
2: ମାମା
1: ଦୁଇ ପକ୍ଷ ମିଶିକରି ବସିଲେ ହେଇସି ଭାଞ୍ଜି, ମାମଲା ସହଜରେ ସମାଧାନ ହେଇଯାଇଛି। ଏଟା କେନ୍ତା ବୋଲେ ମାନ୍ୟବର ସୁପ୍ରିମ କୋର୍ଟ ପ୍ରଚେଷ୍ଟା ହେଲା ଅଛେ, ନିକଟରେ ଆମର ଲଗେ ଯେଉଁ କୋର୍ଟ ମାନେ ଅଛେ ନାଇଁ କି, ଜିଲ୍ଲା ଆଇନ ସେବା ପ୍ରାଧିକରଣ, ସେଠି ଯାଇକିରି ବସିକିରି ଆମେ ସବୁ ସୁବିଧା କରିହେଇଛି, ସମୟ ମିଶା ବାସି, ଖର୍ଚ୍ଚ ମିଶା ନା ଲାଗେ, ସମ୍ପର୍କ ରକ୍ଷା କରବା କାଜେ ମଧ୍ୟସ୍ଥତାକେ ବସିକରି ଆଗକେ ଯିବାକେ ପଡ଼ସି।
2: ସତେ କି?
1: ହଁ, ଏମିତି ଉପାୟ ମାନେ ଆଇଲେ ଅଛେ, ବୁଝିଲୁ ତ?
3: ଆପଣ ଜଣେ ବ୍ୟବସାୟୀ କି? ଆଉ ଆପଣଙ୍କ ବ୍ୟବସାୟକୁ ବଢ଼ାଇବାକୁ ଚାହୁଁଛନ୍ତି କି?
4: ତେବେ ଚିନ୍ତା କରନ୍ତୁ ନାହିଁ, ଏଣିକି ଆକାଶବାଣୀ ଜୟପୁର ଆପଣଙ୍କ ବ୍ୟବସାୟକୁ ବଢ଼ାଇବାର ଦାୟିତ୍ୱ ନେବ।
3: ରେଡିଓରେ ବିଜ୍ଞାପନ ଦିଅନ୍ତୁ ଆଉ ଆପଣଙ୍କର ବ୍ୟବସାୟକୁ ବଢ଼ାନ୍ତୁ।
4: ସୁଲଭ ଦରରେ ଆପଣଙ୍କର ବ୍ୟବସାୟର ବିଜ୍ଞାପନ ପହଞ୍ଚିଯିବ ସବୁଠି, ସବୁ ସମୟରେ ଆଉ ସମସ୍ତଙ୍କ ପାଖରେ।
3: ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ 8280306927 କିମ୍ବା 9449408097 ନମ୍ବରରେ।
4: ଆକାଶବାଣୀ ଜୟପୁର ସଦା ଆପଣଙ୍କ ସାଥିରେ, ସବୁ ସମୟରେ ଆପଣଙ୍କ ସେବାରେ।
0: ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ପ୍ରଚାର କରୁଛୁ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ଶୁଣନ୍ତୁ ଆଲବମ୍ରୁ କେତୋଟି ଗୀତ। ପ୍ରଥମ ଗୀତଟିକୁ ଆମେ ନେଇଛୁ ଯାଯାବର ଆଲବମ୍ରୁ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ। ସତ୍ୟରଞ୍ଜନଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ବିକାଶ ଦାସ।

ଏଥର ଶୁଣନ୍ତୁ ଦୁଇଟି ହୃଦୟ ଆଲବମ୍ର ଗୀତ। ଶିଳ୍ପୀ ହେଲେ ଅଭିଜିତ ଏବଂ ନିବେଦିତା। ପଞ୍ଚାନନଙ୍କ ଗୀତ, ସଙ୍ଗୀତ ଶରତ ନାୟକ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ମୋ ପିଲାଦିନ ଆଲବମ୍ର ଗୀତ। ଅନ୍ନପୂର୍ଣ୍ଣା ନନ୍ଦଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମାନନ୍ଦ।

ଶୁଣିଲେ ଲଘୁ ସଙ୍ଗୀତ, ଏହି କ୍ରମରେ ଶୁଣିଲେ ଆଲବମ୍ରୁ କେତୋଟି ଗୀତ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। ଶୁଣନ୍ତୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରା। ଗୀତିଧାରାର ପ୍ରଥମ ଗୀତଟିକୁ ଆମେ ନେଇଛୁ ନାମ ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ ପଙ୍କଜ ଉଦାସ ଏବଂ ସାଥୀ। ଆନନ୍ଦ ବକ୍ସିଙ୍କ ଗୀତ, ସଙ୍ଗୀତ ଲକ୍ଷ୍ମୀକାନ୍ତ ପ୍ୟାରେଲାଲ।

ଏଥର ଶୁଣନ୍ତୁ କିଶୋର କୁମାର ଏବଂ ମନ୍ନା ଦେଙ୍କ କଣ୍ଠରେ ସୋଲେ ଚଳଚ୍ଚିତ୍ରର ଗୀତ। ଆନନ୍ଦ ବକ୍ସିଙ୍କ ଗୀତକୁ ସଙ୍ଗୀତରେ ସଜାଇଛନ୍ତି ଆର୍ ଡି ବର୍ମନ।

ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଗୀତିଧାରାକୁ। ଏଥର ଶୁଣନ୍ତୁ ଜଞ୍ଜିର ଚଳଚ୍ଚିତ୍ରର ଗୀତ, ଶିଳ୍ପୀ ହେଲେ ମାନ୍ନା ଦେ, ଗୁଲସନ ବାବରାଙ୍କ ଗୀତ, ସଙ୍ଗୀତ କଲ୍ୟାଣଜୀ ଆନନ୍ଦଜୀ।

हम सफर हम राज हो ता कयामत

ଗୀତିଥାରେ ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଇଠି ଆମ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ପୂର୍ବାହ୍ନ 10:05, ଦିନ 12, ଦିନ 2:15 ଏବଂ ସନ୍ଧ୍ୟା 6:10। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରା। ସପ୍ତଧାରାର ପ୍ରଥମ ଗୀତଟି ତୋ ଆଖି ମୋ ଆଇନା ଚଳଚ୍ଚିତ୍ରରୁ। ଦେବଦାସ ଛୋଟରାଇଙ୍କ ଗୀତରେ କଣ୍ଠଦାନ କରିଛନ୍ତି ସନୁ ନିଗମ ଏବଂ ପମେଲା ଜେନ୍। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଦୀପକ କୁମାର।

କୁମାର ବାପିଙ୍କ କଣ୍ଠରେ ଶୁଣନ୍ତୁ ନାରୀ ନୁହେତୁ ନାରାୟଣୀ ଚଳଚ୍ଚିତ୍ରର ଗୀତ। ନିଜସ୍ୱ ଗୀତକୁ ସଙ୍ଗୀତରେ ସଜେଇଛନ୍ତି ସ୍ୱରୂପ ନାୟକ।

ଏଠି ମୁଁ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ ଟି20 କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ଶୁଣିବେ ରାତି 8ଟାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ବର୍ତ୍ତମାନ ଶୁଣନ୍ତୁ ଗୋଟିଏ ଘୋଷଣା। ରାଷ୍ଟ୍ରୀୟ ଆଇନସେବା ପ୍ରାଧିକରଣ ଓ ଓଡ଼ିଶା ରାଜ୍ୟ ଆଇନସେବା ପ୍ରାଧିକରଣ ନିର୍ଦ୍ଦେଶକ୍ରମେ ଆସନ୍ତା ସେପ୍ଟେମ୍ବର ମାସର 12 ତାରିଖ ଶନିବାର ଦିନ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ତରଫରୁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲା ଦୌରାଜଜ୍ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣ ନବରଙ୍ଗପୁର ଅଧ୍ୟକ୍ଷ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ଆଦେଶକ୍ରମେ ନବରଙ୍ଗପୁର, କୋଡ଼ିଗାଁ, ଉମରକୋଟ, ରାଇଘର, ଚନ୍ଦାହାଣ୍ଡି ଓ ଝରିଗାଁରେ ଥିବା ବିଚାରାଳୟଗୁଡ଼ିକରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ 2026 ଅନୁଷ୍ଠିତ ହେବାକୁ ଯାଉଛି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରାଧୀନ ମକଦ୍ଦମା ଯଥା ଦେୱାନୀ, ଫୌଜଦାରୀ, ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ, ବ୍ୟାଙ୍କ ଋଣ, ବିଦ୍ୟୁତ୍ ଓ ଜଳଯୋଗାଣ, ପାରିବାରିକ, ଜମି ଅଧିଗ୍ରହଣ, ଶ୍ରମ ବିବାଦ, ଚେକ୍ ବାଉନ୍ସ ଇତ୍ୟାଦି ମକଦ୍ଦମାର ଆପୋଷ ସହମତିରେ ସହଜ, ଚୂଡ଼ାନ୍ତ ଏବଂ ଅମଳଯୋଗ୍ୟ ସମାଧାନ ହୋଇଥାଏ। ଏହି ଲୋକ ଅଦାଲତରେ କେବଳ ବିଚାରାଧୀନ ମକଦ୍ଦମା ନୁହେଁ, ବରଂ ପ୍ରାକ୍ ମକଦ୍ଦମା ସ୍ତରୀୟ ବିବାଦ ଯଥା ବ୍ୟାଙ୍କ ଋଣ ଦେୟ, ବିଜୁଳି ଜଳଯୋଗାଣ ଦେୟ, ଚେକ୍ ବାଉନ୍ସ ସମ୍ବନ୍ଧୀୟ ବିବାଦ, ଶ୍ରମ ବିବାଦ ଇତ୍ୟାଦିର ଆପୋଷ ସହମତିରେ ସମାଧାନ ମଧ୍ୟ ହୋଇପାରିବ। ସବିଶେଷ ବିବରଣୀ ପାଇଁ ଜିଲ୍ଲା ଆଇନସେବା ପ୍ରାଧିକରଣ, ନବରଙ୍ଗପୁର, ତାଲୁକ ଆଇନସେବା କମିଟି, ଉମରକୋଟ, ଚନ୍ଦାହାଣ୍ଡି ଓ ଝରିଗାଁ ସହ ତୁରନ୍ତ ଯୋଗାଯୋଗ କରନ୍ତୁ ବୋଲି ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭିପ୍ସା ଗୋଛାଏତ ସୂଚନା ଦେଇଛନ୍ତି। ଯୋଗାଯୋଗର ନମ୍ବର ହେଲା 7 6 5 6 8 9 0 8 6 6 0 6 8 5 8 2 2 2 4 4 5 ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ଘୋଷଣା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ସପ୍ତଧାରାକୁ। ଆପଣମାନେ ସପ୍ତଧାରା ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ତୁ ମୋ ଆରମ୍ଭ ତୁ ମୋ ଶେଷ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ବାବୁଲ ସୁପ୍ରିୟ।

ଶୁଣୁଛନ୍ତି ପ୍ରେମ ରୋଗୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ବାପି ତପୁ ମିଶ୍ର। ଗୀତ ରଚନା ଅରୁଣ ମନ୍ତ୍ରୀ। ସଙ୍ଗୀତ ନିର୍ଦ୍ଦେଶନା ପ୍ରଶାନ୍ତ ପାଢ଼ୀ।

ଏଥର ଶୁଣନ୍ତୁ ପାରିବେନି କେହି ଅଲଗା କରି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ, ଶ୍ରୀକାନ୍ତ ଗୌତମଙ୍କ ଗୀତ, ସଙ୍ଗୀତ ପ୍ରେମ ଆନନ୍ଦ।

କାର୍ଯ୍ୟକ୍ରମ ଶେଷରେ ଶୁଣନ୍ତୁ ବାଜି ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ମୁଇରା ମହାନ୍ତି। ନିଜଙ୍କ ଗୀତ, ସଙ୍ଗୀତ ମଳୟ ମିଶ୍ର।

ଏଥର ଶୁଣନ୍ତୁ ଫିଜା ଚଳଚ୍ଚିତ୍ରର ଗୀତ। ଗୁଲଜନଙ୍କ ଗୀତରେ କଣ୍ଠଦାନ କରିଛନ୍ତି ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅନୁ ମଲ୍ଲିକ।

ଶୁଣୁଥିଲେ ବଡିଗାର୍ଡ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ରାହତ ଫତେ ଅଲ୍ଲୀ ଖାନ, ଶ୍ରେୟା ଘୋଷଲ। ସବୀର ଅହମ୍ମଦଙ୍କ ଗୀତକୁ ସଙ୍ଗୀତରେ ସଜେଇଥିଲେ ହିମେଶ ରେଶମିଆ। ଏଥର ଶୁଣନ୍ତୁ ଆଖେ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ କୁମାର ସାନୁ, ସୁଦେଶ ଭୋସଲେ, କବିତା କ୍ରିଷ୍ଣମୂର୍ତ୍ତି ଏବଂ ଅଲକା ୟାଗ୍ନିକ। ଇଣ୍ଡିଭାନ୍ଙ୍କ ଗୀତ, ସଙ୍ଗୀତ ବାପି ଲାହେରୀ।

0: କାନ୍ଦିଛି ପରା।
1: ମଣିଷ ହେଉ ବା ଗୃହପାଳିତ ପଶୁପକ୍ଷୀଙ୍କୁ ରାସ୍ତା ଉପରେ ଏଣେ ତେଣେ ବୁଲିବାକୁ ଛାଡ଼ନ୍ତୁ ନାହିଁ। ଆପଣଙ୍କ ସୁରକ୍ଷା ସମସ୍ତଙ୍କ ପାଇଁ ଜୀବନ ରକ୍ଷା।
0: ଯାତ୍ରା ପଥ ସଜ ହେଲା, ଅନ୍ଧାର ବି ଘୁଞ୍ଚି ଗଲା, ଯାନବାହନରେ ବସି ଜଗତ ଚଞ୍ଚଳ ହେଲା।

ଲୋକନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ। ଶୁଣିଲେ ଆଜି ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସୂଚନା ବିରତି ପରେ ସ୍ୱାଗତ କରୁଛୁ ହିନ୍ଦୀ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମକୁ। ଆପଣମାନେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ଏଥର ଶୁଣନ୍ତୁ ତେରେ ନାମ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ସମୀରଙ୍କ ଗୀତ, ସଙ୍ଗୀତ ହିମେଶ ରେଶମିଆ।

ଏଥର ଶୁଣନ୍ତୁ ହୀରବନ୍ତୀ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ଅରିଜିତ ସିଂ ଏବଂ ଶ୍ରେୟା ଘୋଷାଲ। ଗୀତ ରଚନା କୌଶର ମୁନି। ସଙ୍ଗୀତ ନିର୍ଦ୍ଦେଶନା ସାଜିତ ୱାଜିଦ।

ଶୁଣିଥିଲେ ଦବଙ୍ଗ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ଥିଲେ ରାହତ ଫତେ ଅଲି ଖାନ ଏବଂ ଶ୍ରେୟା ଘୋଷାଲ। ଫୈଜ ଅନୱରଙ୍କ ଗୀତକୁ ସଙ୍ଗୀତରେ ସଜାଇଥିଲେ ସାଜିଦ ୱାଜିଦ। ଏଥର ଶୁଣନ୍ତୁ ଦ ଏକ୍ସପୋଜ ଚଳଚ୍ଚିତ୍ରର ଗୀତ। ଶିଳ୍ପୀ ହେଲେ ମହମ୍ମଦ ଇରଫାନ। ଗୀତ ରଚନା ସମୀର ରଞ୍ଜନ। ସଙ୍ଗୀତ ନିର୍ଦ୍ଦେଶନା ହିମେଶ ରେଶମିଆ।

ଶୁଣିଲେ ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଠି ଆମ ଶ୍ରୋତାବନ୍ଧୁଙ୍କୁ କହି ରଖୁଛୁ, ପୁଣି ଥରେ ହିନ୍ଦୀ ଚଳଚ୍ଚିତ୍ରର ଗୀତ ଶୁଣିବେ ଦିନ 12ଟାରେ, ଦିନ 2:15 ଏବଂ ସନ୍ଧ୍ୟା 6:10। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 204.5 ମିଟର ତଥା 1467 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 103.6 MHz ଯୋଗେ। ମୋବାଇଲ୍ ଫୋନ୍ର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ମଧ୍ୟ ଆପଣ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ଏଠି ମୁଁ ଶ୍ରୋତାବନ୍ଧୁଙ୍କୁ ପୁଣି ଥରେ ମନେ ପକାଇ ଦେଉଛୁ, ଭାରତ ଏବଂ ପାକିସ୍ତାନ

ପରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ହେବାକୁ ଥିବା 2026 ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିଭାଷୀ ଧାରା ବିବରଣୀ ଶୁଣିବେ ରାତି 8ଟାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ଏହି କାର୍ଯ୍ୟକ୍ରମକୁ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଆକାଶବାଣୀ ଜୟପୁର। ପ୍ରଚାର କରୁଛୁ ଲୋକନାଟ କାର୍ତ୍ତବୀର୍ଯ୍ୟବଧ, ରଚନା ରାମଚନ୍ଦ୍ର ଦେବ, ବେତାର ନାଟ୍ୟ ରୂପାନ୍ତର ରାମେଶ୍ୱର ପ୍ରଧାନ, ପ୍ରଯୋଜନା ଲକ୍ଷ୍ମୀଧର ସାହୁ।

0: ଏ ମୁନି ଶ୍ରେଷ୍ଠ, ଆମ୍ଭ ମନରେ ସଂଶୟ ଜାତ ହେଉଛି ଯେ ଆମ୍ଭର ସୈନ୍ୟ ସାମନ୍ତଙ୍କ ନିମନ୍ତେ ଆପଣ କିପରି ଏତେ ଖାଦ୍ୟ ଯୋଗାଡ଼ କଲେ।
1: ହେ ରାଜନ, ମୋ ଆଶ୍ରମରେ ଗୋମାତା ସୁରଭି ଅଛନ୍ତି, ତାଙ୍କ ଦୟାରୁ ମୋର କିଛି ହେଲା ଅଭାବ ନାହିଁ।
0: ତାହେଲେ ଆପଣ ଦୟାକରି ଗୋମାତା ସୁରଭିଙ୍କୁ ମୋତେ ପ୍ରଦାନ କରନ୍ତୁ।
1: ଏହା ତ ଅସମ୍ଭବ ରାଜା, ଗୋମାତାଙ୍କୁ କେବେ ହେଲେ ଦେଇ ନ ପାରେ।
0: ଏପରି କଥା, ଆପଣ ଯଦି ସୁରଭିକୁ ମୋତେ ନ ଦିଅନ୍ତି ତାହେଲେ ମୁଁ ବଳାତ୍କାରରେ ଆଶ୍ରମରୁ ଘେନିଯିବି।
1: ହେ ରାଜା, ଏ କଥା ଉଚିତ ନୁହେଁ, ବ୍ରହ୍ମାସ୍ତ୍ର ହରଣ କଲେ ମହାପାତକ ହେବ।
0: ମୁଁ ଏହି ରାଜ୍ୟର ରାଜା, ଏହି ରାଜ୍ୟରେ ଯାହା ଅଛି ସେ ସବୁରେ ମୋର ସମ୍ପୂର୍ଣ୍ଣ ଅଧିକାର ରହିଛି। ମହାମନ୍ତ୍ରୀ,
2: ଆଜ୍ଞା ଛାମୁ,
0: ତୁମେ ସୁରଭି ଗାଈକୁ ସଙ୍ଗରେ ନେଇ ସୈନ୍ୟ ସାମନ୍ତ ସହିତ ଆମ୍ଭ ନଗରକୁ ଗମନ କର, ଦେଖିବା ଏ ବାବାଜୀ ଆମ୍ଭର କଣ କରିବ।
2: ଯଥା ଆଜ୍ଞା ପ୍ରଭୁ।
3: ରେ କାର୍ତ୍ତବୀର୍ଯ୍ୟ, ତୁ ରାଜା ହୋଇ ଅନିତି କରୁଛୁ, ପରଦ୍ରବ୍ୟ ହରଣରେ ତୋ ମନରେ ଭୟ ତିଳେ ନାହିଁ। ମୁଁ ମଧ୍ୟ ଧନୁର୍ବିଦ୍ୟାରେ ପାରଙ୍ଗମ, ଦେଖିବା ତୁ କିପରି ସୁରଭି ମାତାଙ୍କୁ ନେଇ ଏ ଆଶ୍ରମରୁ ଯିବୁ।

0: ମହାପରାକ୍ରମୀ ଧନୁର୍ଦ୍ଧାରୀ ଶ୍ରୀ ପରଶୁରାମ ଦେବଙ୍କର ଜୟ ହେଉ।
1: କହ ଦୂତ, ଆଶ୍ରମରୁ କି ସମ୍ବାଦ ନେଇ ଆସିଛ? ଶୀଘ୍ର ପ୍ରକାଶ କର। ପିତା ମାତା ଭ୍ରାତା ମାନେ ସର୍ବକୁଶଳରେ ଅଛନ୍ତି ତ?
0: ଅତି ଦୁଃସମ୍ବାଦ ପ୍ରଭୁ।
1: କଣ ଘଟିଛି ଚଞ୍ଚଳ କୁହ।
0: କଣ କହିବି, ରାଜା କାର୍ତ୍ତବୀର୍ଯ୍ୟ ସୈନ୍ୟ ସାମନ୍ତ ନେଇ ଆଶ୍ରମକୁ ଆସିଥିଲେ। ଗୁରୁଦେବ ଅତିଥି ସତ୍କାର କରି ତାଙ୍କୁ ଆଉ ତାଙ୍କ ସାଥିରେ ଥିବା ସୈନ୍ୟମାନଙ୍କୁ ଉତ୍ତମ ଭୋଜନ ଦେଲେ। ରାଜା ଜାଣିବାକୁ ପାଇଲେ ଯେ ଗୋମାତା ସୁରଭିଙ୍କ ଯୋଗୁଁ ଆଶ୍ରମରେ ସବୁକିଛି ପ୍ରାପ୍ତ ହେଉଛି, ଏଣୁ ସେ ଗୁରୁଦେବଙ୍କୁ ତାହା ମାଗିଲେ। ଗୁରୁଦେବ ମନା କରିବାରୁ ରାଜା ବଳତ୍କାରରେ ଗୋମାତାଙ୍କୁ ନେବା ପାଇଁ ବାହାରନ୍ତେ ଆପଣଙ୍କ ପିତାଙ୍କ ସହିତ ତାଙ୍କର ଯୁଦ୍ଧ ହେଲା। ଯୁଦ୍ଧରେ ରାଜା ସହସ୍ରାର୍ଜୁନ ତାଙ୍କୁ ବଦ୍ଧ କଲେ ହେ ଦେବ।
1: କାର୍ତ୍ତବୀର୍ଯ୍ୟ ରାଜା ପରମ ବିଷ୍ଣୁ ଭକ୍ତ ହୋଇ ଏପରି ଅନ୍ୟାୟ କଲା, ମୋର ପିତାଙ୍କ ମୃତ୍ୟୁର ନିଶ୍ଚୟ ପ୍ରତିଶୋଧ ନେବି। ଏଇ ପରଶୁରେ ତାର ମସ୍ତକ ଛେଦନ କରି ଜମପୁର ପଠାଇବି, ଦେଖିବି ଦେଖିବି କିଏ ତାକୁ ରକ୍ଷା କରିବ। ଆଜି ଆଜି ମୁଁ ପ୍ରତିଜ୍ଞା କରୁଛି, ଏ ପୃଥିବୀରେ ଏକୋଇଶି ପାର ଭ୍ରମଣ କରି ଅତ୍ୟାଚାରୀ ରାଜାମାନଙ୍କୁ ବିନାଶ କରିବି, ସଂସାରରେ ନ୍ୟାୟ ଧର୍ମ ଶାନ୍ତି ସ୍ଥାପନ କରିବି। ଯାଅ ଦୂତ, ଶୀଘ୍ର ତୁମ୍ଭେ ଯାଇ କାର୍ତ୍ତବୀର୍ଯ୍ୟ ରାଜାଙ୍କୁ ସମ୍ବାଦ ଦିଅ ଯେ ସେ ଯୁଦ୍ଧ ପାଇଁ ପ୍ରସ୍ତୁତ ହଉ, ମୁଁ ରେବା ନଦୀ ତଟରେ ତାହାକୁ ଅପେକ୍ଷା କରିଥିବି।
0: ଯଥା ଆଜ୍ଞା ପ୍ରଭୁ।

0: ମହାରାଜା କାର୍ତ୍ତବୀର୍ଯ୍ୟଙ୍କର ଜୟ ହେଉ।
1: କୁହ ଦୂତ, କି ନିମନ୍ତେ ତୁମେ ଏ ରାଜସଭାକୁ ଆସିଅଛ?
0: ମୁଁ ହେଉଛି ଋଷି ଶ୍ରେଷ୍ଠ ପରଶୁରାମଙ୍କର ଦୂତ। ସେ ଆପଣଙ୍କ ନିକଟକୁ ବାର୍ତ୍ତା ପଠାଇଛନ୍ତି ହେ ଦେବ।
1: କୁହ, କି ବାର୍ତ୍ତା ପଠାଇଛନ୍ତି?

0: ଶୁଣିଲ ତ ମହାମନ୍ତ୍ରୀ, ପର୍ଶୁରାମଙ୍କର ଯୁଦ୍ଧଂ ଦେହି ଡାକରା?
1: ହଁ ଦେବ, ଆପଣଙ୍କର କ୍ଷତ୍ରିପଣକୁ ସେ କଣ ସରିହେବେ? ସ୍ୱୟଂ ଲଙ୍କା ରାଜନ ରାବଣ ଯେତେବେଳେ ଆପଣଙ୍କ ହସ୍ତରେ ପରାସ୍ତ ହୋଇଛନ୍ତି, ଏଇ ଛାର ପର୍ଶୁରାମ କଣ ଆପଣଙ୍କର ସମକକ୍ଷ ହେବେ?
0: ନା, ସେପରି କୁହ ନା, ସେ ଯେପରି ତପସ୍ୱୀ ସେହିପରି ଧନୁର୍ଧର ମଧ୍ୟ। ତାଙ୍କର ବୀରତ୍ୱ ବିଷୟରେ ମୁଁ ସମ୍ବାଦ ପାଇଛି, ହେଲେ ମୁଁ କି ତାଙ୍କ ପାଖରେ ମୁଣ୍ଡ ନୁଆଇବି? ଶୁଣ ଦୂତ, ତୁମେ ଯାଇ ପର୍ଶୁରାମଙ୍କୁ କୁହ ମୁଁ ଯୁଦ୍ଧ ପାଇଁ ପ୍ରସ୍ତୁତ ଅଛି।
2: ହେ ରାଜନ, ମୁଁ ଏ ସମ୍ବାଦ ମୁନିଶ୍ରେଷ୍ଠଙ୍କୁ ଜଣାଇ ଦେଉଛି, ଯିବା ପାଇଁ ମୋତେ ଆଜ୍ଞା ହେଉ।
0: ଯାଅ ଦୂତ। ମହାମନ୍ତ୍ରୀ
3: ଆଦେଶ କରନ୍ତୁ ମଣିମା।
0: ମୋର ଅଶ୍ୱ ରହି, ଗଜା ରହି, ରଥ ରହି ଆଉ ସମସ୍ତ ସୈନ୍ୟଗଣଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ହେବାକୁ ଆଜ୍ଞା ଦିଅ। ମୁଁ ବର୍ତ୍ତମାନ ରାଣୀ ହଂସପୁରକୁ ଗମନ କରୁଛି।
3: ଯଥା ଆଜ୍ଞା ହେ ରାଜାଧିରାଜ।

ରାଣେଶ୍ୱର, ଋଷି କୁମାର ପରଶୁରାମଙ୍କ ବିଷୟରେ ମୁଁ ଏଥିପୂର୍ବରୁ ଶୁଣିଛି। ଘୋର ତପସ୍ୟା କରି ସେ ଦେବଦେବ ମହାଦେବଙ୍କ ଠାରୁ ବରପ୍ରାପ୍ତ ହୋଇଛନ୍ତି। ଏହି କାରଣରୁ ଆପଣ ଏ ଅଭାଗିନୀ ପ୍ରତି ସଦୟ ହୋଇ ପରଶୁରାମଙ୍କ ସହ ଯୁଦ୍ଧ କରନ୍ତୁ ନାହିଁ।

0: ନାଥ, ମୋର ଅନୁରୋଧ ରକ୍ଷା କରି ଆପଣ ପରଶୁରାମଙ୍କ ପାଦରେ ଶରଣ ପଶନ୍ତୁ। ହିଂସା ଲୋଭର କାରଣରୁ ସିନା ଘଟଣା ଏତେ ସରି ହେଲା, ତଥାପି ସେ ତପି ଶ୍ରେଷ୍ଠ ଦୟାଳୁ ଅଟନ୍ତି, ସେ ଆପଣଙ୍କୁ ନିଶ୍ଚୟ କ୍ଷମା ଦେବେ।
1: ହେ ରାଣୀ, ତୁମେ କ୍ଷତ୍ରିୟ ରମଣୀ ହୋଇ ଏପରି କଥା କହୁଛ? ମୋର ବଳ ପରାକ୍ରମ ପାଇଁ ତିନିପୁରରେ ମୁଁ ସହସ୍ରାର୍ଜୁନ ନାମରେ ଖ୍ୟାତ ହୋଇଛି। ମୁଁ ଜାଣେ କାଳର ବସରେ ଏ ଜଗତ ଆତଜାତ ହେଉଛି। ଯଦି ପରଶୁରାମଙ୍କ ହସ୍ତରେ ମୁଁ ନିଧନ ହେବି, ତାହେଲେ ବୀରଗତିକୁ ପ୍ରାପ୍ତ ହେବି। ଯଦି ମୋର ବିଜୟ ହୁଏ, ତିନିପୁରରେ ମୁଁ ଖ୍ୟାତି ପାଇବି। ଏଣୁ ତୁମେ ମୋତେ ଯୁଦ୍ଧ ପାଇଁ ବାରଣ କର ନା।
0: ହେ ପ୍ରାଣପ୍ରିୟ, ତୁମ ବିହୁନେ ମୋର ଜୀବନ ଅକାରଣ ସିନା, ପତି ବିହୁନେ ପତ୍ନୀର ଗତିମୁକ୍ତି ନାହିଁ। ଏଣୁ ଏତିକି ମିନତି ମୋର ଘେନା ହେଉ ସ୍ୱାମୀ, ତୁମ ମୁଖକୁ ଅନାଇ ଛାଡ଼ିବି ଜୀବନ।
1: ଏକି କଥା କହ ପ୍ରାଣ ସଖୀ, ତୁମରି ବିହୁନେ କି ମୁଁ ବଞ୍ଚିପାରିବି?
0: ମୁଁ ଜାଣେ ପରମ ତେଜସ୍ୱୀ ପରଶୁରାମଙ୍କ ତୁଲେ ଯୁଦ୍ଧ କଲେ ତୁମର ନିସ୍ତାର ନାହିଁ। ଜାଣି ଜାଣି ମୋ ବୈଧବ୍ୟ ଯନ୍ତ୍ରଣା ଭୋଗିବି କାହିଁକି? ଆଲୋ ମୁଦୁସୁଲିମାନେ, ମୋର ପୁଅ ବୋହୂମାନଙ୍କୁ ଏ ସ୍ଥାନକୁ ଡାକି ଆଣ। ମୋ ମାତା ଭଗବତୀଙ୍କ ନାମ ସ୍ମରଣ କରି ଏ ଦେହତ୍ୟାଗ କରିବି।

0: ମହାରାଜାଙ୍କର ଜୟ ହେଉ।
1: କହ ଦୂତ, ମୋର ସୈନ୍ୟ ସାମନ୍ତ ମାନେ ନଗ୍ର ବାହାରେ ଠୁଳ ହେଲେ ନା?
0: ଚିତ୍ତ ମହାପ୍ରଭୁ।
1: ତୁ ଯାଇ ସେନାପତିଙ୍କୁ କହ, ରାଜପୁରୋହିତଙ୍କୁ ଶୁଭ ମୁହୂର୍ତ୍ତ ପଚାରି ବୁଝିବେ, ଆମ୍ଭେ ଶୁଭ ଲଗ୍ନରେ ଯୁଦ୍ଧ ଯାତ୍ରା କରିବା।
0: ଯଥା ଆଜ୍ଞା ମଣିମା।

ଶିବଙ୍କ କୃପା ବଳରେ ମୁଁ ଯାହା ଅସ୍ତ୍ରଶସ୍ତ୍ର ପାଇଛି ସବୁ ତ ପ୍ରୟୋଗ କରିସାରିଲିଣି, ହେଲେ ହେଲେ କାର୍ତ୍ତବୀର୍ଯ୍ୟ ମରୁ ନାହିଁ କାହିଁକି? ହେ ପ୍ରଭୁ ଶୂଳପାଣି, ଦେବଦେବ ମହେଶ୍ୱର, ଏ ଅସମୟରେ ଆପଣ ସାହା ନହେଲେ ଆପଣଙ୍କ ବର

0: ପ୍ରଦାନ ବୃଥା ହେଇଯିବ।
1: ଶୁଣ ପରଶୁରାମ, ରାଜାର ଅଙ୍ଗରେ ବିଷ୍ଣୁଙ୍କ କବଚ ରହିଛି, ସେଥି ନିମନ୍ତେ ତାହାର ମୃତ୍ୟୁ ହେଉନାହିଁ। ତୁମେ ଧୈର୍ଯ୍ୟ ଧର, ତାହାର ଅଙ୍ଗରୁ ମୁଁ ସେ କବଚ ବାହାର କରି ଆଣୁଛି।

ପ୍ରଚାର କଲୁ ଲୋକନାଟ କାର୍ତ୍ତବୀର୍ଯ୍ୟବୋଧ। ରଚନା କରିଥିଲେ ରାମଚନ୍ଦ୍ର ଦେବ। ବେତାର ନାଟ୍ୟ ରୂପାନ୍ତର କରିଥିଲେ ରମେଶ୍ୱର ପ୍ରଧାନ। ପ୍ରଯୋଜନା କରିଥିଲେ ଲକ୍ଷ୍ମୀଧର ସାହୁ। ଆକାଶବାଣୀ ଜୟପୁର।

ଆକାଶବାଣୀ ଶେପୁର ଶୁଣନ୍ତୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟି ଶୁଣନ୍ତୁ କୁଛ କୁଛ ହୋତା ହି ଚଳଚ୍ଚିତ୍ରରୁ। ଶିଳ୍ପୀ ହେଲେ କୁମାର ସାନୁ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ଯତୀନ।

জোস। ଏହି ଚଳଚ୍ଚିତ୍ରର ଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ। ଗୀତିକାର ସମୀର। ସଙ୍ଗୀତ ନିର୍ଦ୍ଦେଶନା ଅନୁ ମଲ୍ଲିକ।

ଏଥର ମନ୍ ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଉଦିତ ନାରାୟଣ ଏବଂ ଅନୁରାଧା ପଡ଼ୱାଲ, ଗୀତିକାର ସମୀର, ସଙ୍ଗୀତ ନିର୍ଦ୍ଦେଶନା ସଞ୍ଜୀବ ଦର୍ଶନ।

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8280306927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଖୁବସୁରତ ଚଳଚ୍ଚିତ୍ରରୁ, ଶିଳ୍ପୀ ଅଭିଜିତ ଏବଂ ନିର୍ଜା ପଣ୍ଡିତ, ଗୀତିକାର ଗୁଲଚର, ସଙ୍ଗୀତ ନିର୍ଦ୍ଦେଶନା ଯତୀନ ଲଲିତ।

ପରବର୍ତ୍ତୀ ଗୀତଟି ସଲାମି ଚଳଚ୍ଚିତ୍ରରୁ, ଶିଳ୍ପୀ କୁମାର ସାନୁ ଏବଂ ଆଶା ଭୋସଲେ, ଗୀତିକାର ମଦନ ପାଲ, ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ।

ଆକାଶବାଣୀ ଜୟପୁର ଆମ ପରବର୍ତ୍ତୀ କାର୍ଯ୍ୟକ୍ରମ ପୁଲେଇ ନିଞ୍ଜୁ ଉପସ୍ଥାପନାରେ ଅଛନ୍ତି ଶ୍ୟାମସୁନ୍ଦର ପୂଜାରୀ।

0: ଜହରା ଦାଦା ନା ବାଟି ଯାକା ଆୟା ଆବା ତାଇ ତାଙ୍ଗି ସବୁତିରୁ ଜହରା
1: ଆତେ ତାଙ୍ଗେ ମାର ତ ହାରାଦିନ ଆହା ଯାଏ ଆତେ ନିଜ ଅଡ୍ର ଚାଷ ତେ କଥା ମାର ହାଡ଼ାନ ଆମନି ଚାଷ କି ମା ଲୋକତେ ପାଇଁ ନିଡ଼ାବାତ କା ଚିଞ୍ଜାଲି ଜୀବନ ଜୀବିକା ଏନିକି ରଚକା ନିହା ଆନେ ର ଉନ୍ନତି ଆନେ ଅଡ଼େ ଦୁନିଆ ଏନିକି ବଦଲା ହେନେ ଏଲା ହେ ମା ଲୋକତି ଚାଷବାସ କେ ବଦଲା ନଦୀ ମାନେ ଚାଷତି ରଚକା ଗାଡ଼ୁକି ନଦୀ ମାନେ ଅଡ଼େ ନୂଆ ନୂଆ ପଦ୍ଧତି ଇଞ୍ଜିନିୟରି ଆମନି ଗୋଟାଏକି ମାର କେହିଲାଏ ଲୋକ ହେଲେ କିହିମ ଚାରି ବେଞ୍ଜିମ ଚାଏ ମାଛ ଚାଷ ଏଞ୍ଜି ହିଁ କି ଅଦା ଚାଷ ଏଞ୍ଜି ହିଁ ଏଇଟା ଏଚ ରକମତି ଚାଷ ମଜାନୁ ତାନି ଭିତରେ ନିଜ ର ଚାଷ ତି କଥା ହାଡ଼ାନ ସବୁବେଳେ ମାର ସିନିକିନ ଇଚ୍ଛାଶକ୍ତି ମନ ବଳ ଇବା ରିଣ୍ଡା ଯଦି ନିହିକି ନାଇ ଅଛି ସାରେ ନିହି ଯଦି ଅଣପୁ ଅଣପି ନାଇ ଅଛି ସାରେ ମାର ଏନିସ୍ କେ ନିହିଆ ନାଇ ନକେ ତାକେ ରଚକ ଉନ୍ନତି ଆନାଇ
0: ସତ କଥା ଦାଦା ନିନୁ ବେସ୍ତିଲେ ଏ ମାର ଏ ମିଡ଼ିକା ଚାଷ କି ମାଛ ଚାଷ ମାର ବେଞ୍ଜା ଆଚ ନେ ଏ ମାର ଯାକା ଧୀରେ ଧୀରେ କି ହେଲି ଚାହୁଁ ହିନ
1: କେନାଦି ମାନେ ଆତେ ହେଲି ନା ଚାଷ କି ନ ଅଛି ସାର ରଚକା ମନ ମାଛି ଦେଖି ନାଇ
0: ହଁ ମନ ମାଛି ଦେଖି ନାଇ ଏ ଚାଷ
1: ମନ ହେଲା ସାର ତ ଚାଷ କେ ଆଏ କି ର ଏନା ଆସ୍କେ କି ହେଲେ ଆଡ଼ାଏ
0: ହଁ ଦାଦା ହେଲା ହିଁ ଏ
1: ଭୂମି ମାଣବି ନାଇ ବାନ୍ଧା ମାଣବି ନାଇ ଇଚ୍ଛାରେ ଏମ୍ବା ବାନ୍ଧ ତ ମିଳିକା ପିସାଲା ଆଡ଼ାଏ କି ଭୂମି ତା ଚାଷ କେ ହେଲେ ଆଡ଼ାଏ
0: ହଁ ଏଲା ହେ ଯଦି ମନ ହେଲା ଆଶାରେ ଅଡ଼େ ଏନା ଖିଲି ଆକା ଆ ଏ
1: ଏଦା ତାକି ଭୂମି ବାଡ଼ା ଯଦି ମାନେ ଇଚ୍ଛାରେ ତାଇ ଭାଇ କାମା ତା ଲାଗ କି ନାଇଁ ମାନେ ନିହିକି ଚାଷବାସ କି ନାଦି ମାନେ ଚାଷବାସ କି ନଥାରେ ମାର ମା ଜୀବନ ଜୀବିକା ଇଞ୍ଜିମ ନାଇଁ ମା ନିଡ଼ାବାତକୁ ଇଞ୍ଜି ନାଇଁ ଏ ଦିଶକେ ନିହି ନିହି ଆନେ
0: ନିଡ଼ିଲି ମାଙ୍ଗ ସାହା ଭରସା ଯାକ ଆନେ ମାର ଯଦି ଜମି ତା କାମା କା ପଇଛି ସାରେ କି ବାନ୍ଧାସ୍ତା ଏନା ମିଡ଼ିକା ଯାକ ପି ଆ ପଇଛି ସାରେ ଅଡ଼େ ମାର ଏନିକି ନିଡ଼ାବାତ କା ଦିନ
1: ଏନ୍ତା କେ ତାର ମା କୁଇ ଲୋକ ମା କୁଇ ନର ଇ ମିଡ଼ିକା ଚାଷ ତେ କଥା ଉପରେ ଆମ୍ବାସ କି ହାର ଏ ମନ କି ହିଲ ରିନି କଥା ଇ ମିଳିକା ଚାଷ କେ ଇଲେତି ଚାଷ ଇଦର ଲାଭବାନ ଚାଷ ଏନା କି ଇଚ୍ଛାରେ ଜମି ତ ପରିଶ୍ରମ କି ନେ ଅପେକ୍ଷା ହେଇକି ଇ ମିଳିକା ଚାଷ ତ ପରିଶ୍ରମ ଇଚ୍ଛାର କାମା ଗୋଟେ ବାଡ଼ି ଉସ୍କେ ଗାଡ଼ି ଦରକାର ରହିଏ ଏନି କଥା
0: ହଁ ସତ କଥା ଏ ମାର ଜମି ତ ସା ଆମି ବର୍ଷା ଆହିନେ ଆହିଲେ ଏ କ୍ୟା ଏ ଗୋଟେ ବାନ୍ଧା ତାଇଛି ସାର ଯଦି ମାର ମିଳିକା ଚାଷ କିନ୍ନ ହେଇଛି ସାରେ ମାଙ୍ଗ ଲାଭ ଯାକା ବାନ୍ନୁ
1: ଏଦା ତାକି ତାଇ ଭାଇ ମିଳିକା ଚାଷ ରଣ୍ଡେ ଇଲେତି ଚାଷ ମିମ୍ବା ଆମେ ଚାଷ କେ ଏନି ମିଳିକା କିନ୍ତୁ ଏଚ ରକମତି ମିଳିକା ମାଜନୁ ବାକୁର ମାଛ ଇଞ୍ଜିନିୟରି ଗୋଟେ ଏନି ଏନି ମାଛ ଇଞ୍ଜିନିୟରି ଇଲା ହିଁ ଏଚର ଗୋଟା ମାଞ୍ଜାନି କଥା ମାତ୍ର ମାର ଆଇକି ବାନ୍ଧା ଆଜିକାଲି ସରକାର ତରଫରୁ ବାନ୍ଧା କି ହେଲେ ତାକି ତାନି ପାଇଁ ର ଯୋଜନା ସ୍କେ ସ୍କିମ୍ ଇଞ୍ଜିନିୟରି ଏ ଯୋଜନା ତଲେ ଯାହା ଡାବୁ ହିଁ ଆପଣଟା ଉଣା ଡାବୁ ତଲେ ଏଦା ପାଇଁ ଯେ MGNRGNG ସ୍କେ ମାଞ୍ଜାନେ ର ସ୍କିମ୍ ମାଞ୍ଜାନେ ଇଲା ହିଁ ଗୋଟେ ପୋଖରୀ ଯୋଜନା ଏଞ୍ଜି ସ୍କେ ରଣ୍ଡି ମାଞ୍ଜାନେ ଏ ଦିନ ବାଟେ ଚାଚା ହାଁ ମେମ୍ବୁ ବାନ୍ଧା ପଞ୍ଚାୟତ ତରଫରୁ ହାଜା ଆପେ ବ୍ଲକ ତା ହାଜା ଆପେ ମାତ୍ର ଏଚେ ବେଲେ ତା ପଲ୍ଲୀସଭା ହେନେ ଏ ସମୟ ତା ମାର ନାଙ୍ଗିଆ ଏ ନାନୁର ମାଛ ଚାଷ କି ଇଞ୍ଜ ଅଳ୍ପା ମାଛି ସାରେ ମିରୁ ମାଞ୍ଜା ଏ ଏ ପଲ୍ଲୀସଭା ତା ଏମ୍ବା ମାଞ୍ଜାର ଦରଖାସ୍ତ ହି ଦେରି ଗୋଟେ ଦରଖାସ୍ତ ହିଁ ହାଁ ହାଁ ଏ ଦି ହାଜା ହାଁ ଡାଇ ମାଞ୍ଜା ହାଁ ଏ ଦରଖାସ୍ତ ପଞ୍ଚାୟତ ହି ଦେରି ପଞ୍ଚାୟତ ବ୍ଲକ ତାହେନେ ବ୍ଲକ ତାଏ ଜିଲ୍ଲା ତାହେନେ ଏମ୍ବାଟେ ମାଞ୍ଜା ମାଙ୍ଗେ ର ବାନ୍ଧା କାରହାଲି ର ପୋଖରୀ କାରହାଲି ତାକି ହିଁ ଏଚେ ବେଳେ ତା ବାତ ଏଥର ମାର ଏ ପୋଖରୀ ତେ କାରୁ କି ନାହିଁ ହେଲେ ସରକାର ତରଫରୁ ମାର ଯଦି କିନ ଅଛି ସାରେ ମାଛ ଚାଷ କିନ ଅଛି ସାରେ ତ ବାନ୍ଧା କିଏ ହେଲେ ମାନେ ଗୋଟେ ଏଇସ୍ କେ ମାନେ ମାନେ ବାନ୍ଧା କରା ସାର ତ ଚାଷ କିଏ ହେଲେ ଆଡ଼ାଏ ଅଲଗା ପ୍ରକାର ତା ମାଞ୍ଜାନେ ଏଇ ବୈଜ୍ଞାନିକ ପଦ୍ଧତି ଏଦାଣି ମାର ଏଚେ ଡାବୁ ମାଙ୍ଗେ ହିଲା ହଉ ଏଦା ପାଇଁ ଉଣା ଡାବୁ ଲୋକ ଯେହେତୁ ମାର
0: କୋଇନର
1: ମାଙ୍ଗେ ଡାବୁ କାଶୁସ୍ କେ ହିଲା ଏଦା ତାକି ସରକାର ତା ଯଦି ପୋଖରୀ ତେ ମାର କାରୁ କିନ ଅଛି ସାରେ ଏଦିମ୍ବା ଏୟୁ ଏଦିମ୍ବା ଏଇ ଯୁଡ଼ ନଦୀ ମାନେ ଯଦି ହିଲା ଉଚ୍ଛାରେ ଦାରି ମାନେ ଆମେ କାଡ଼ାକିର ନାଡ଼ା ମାନେ ଇଚ୍ଛାରେ ଏଦି ମାତେ ଏଇସ୍କେ ମଝି ମଝିରେ ବର୍ତ୍ତିକି ନାଦି ମାନେ ଏଇ ଉଣା ଇଚ୍ଛାରେ ଏନା କିଛି କାରାବେଳା ଟିକେ ଏଇସ୍କେ ଦରକାର ମାନେ କ୍ୟା ଏ
0: ହଁ କାରାବେଳା ଇଚ୍ଛାରେ ଏ ବାନ୍ଧା ଏଇ ଜାକା ଧୀରେ ଧୀରେ ବା ଏହା ଜୀବନ ବିନୁ କ୍ୟା ଏ
1: ଇଲେ କାମାର ଯଦି ମାଛ ଚାଷ କିନ ଅଛି ସାରେ ନେହେ ଗୋଟେ ମାଛ ଚାଷ କରନ୍ତି ଅର୍ଥକାରୀ ଚାଷ ଏଦା ତାକି ମାଛ ଚାଷ ଇଚ୍ଛାରେ ମିଳିକା ଚାଷ ଇ ଚାଷ କେ ଇଦରଣ୍ଡି ଲାଭଦାୟ ଚାଷ ମାତ୍ର ମା କୁଇ ରଚକା ଇଦାଣି ଯଦି ଇଣ୍ଟରେଷ୍ଟ ଆଙ୍କି ନଅଛି ସାରେ ଉଣା ଜାଗାତେ ଆନେ ଭୂମି ତା ହେନା କିଛାରେ କୁଲି ମାଣ୍ଡେ ମାଟା ତୁନ ଅଛାରେ ମାଙ୍ଗେ ଏକର ଏକର ଦରକାର ମାତ୍ର ଇଦିମ୍ବା ମେମ୍ବୁ ଯଦି ର ଦଶ ସେଣ୍ଟ ତା

0: ଲାଗେ, ଆମେ ଅଡେ ନାକି ହିଞ୍ଜିରେ ଲାଗେ
1: ପୋକ କାଟି ପରେ ର 15 ଦିନ ହାତି ପରେ ଯଦି ପିଡ଼ିଆ ଇ ବାଦାମ ପିଡ଼ିଆ ପେ କି ସୂର୍ଯ୍ୟମୁଖୀ ପିଡ଼ିଆ ପେ କି ଆମେ ପିଡ଼ିଆ କା କାମ୍ବଲି ଜିନିଷ ଆନନ୍ଦ ମାନେ ତମକୁ ଭିଟାମିନ ଟିକେ ଅଲଗା ଦେ ମେ ନାହିଁ ନା କାମ୍ବଲି ଯଦି ପୋକ କାଟି କାମ୍ବଲି ଇ କାରଣ ଯେ କି ଏନି କାମ୍ବଲି ଆନି ଜିନିଷ ପୋକ କିଛି ସେ ଏଭାଇ କି ମାନେ ହା ହା ନୁ ନହେଲେ ଅଧୁରା ହି ଉଷ୍ଟ ପୁଷ୍ଟ ଆହନା କାର୍ଯ୍ୟ ଆହିଲେ ଆଡୁ
0: ପିଡ଼ିଆ ଦେଲେ ତାମ୍ବୁ କାର୍ଯ୍ୟ
1: ପିଡ଼ିଆ ପିଡ଼ିଆ ଇ ବାଦାମ ପିଡ଼ିଆ ଆଡେ ବେଗି ମାନେ ପଡ଼ା ନୁନି ସବୁ ପତ୍ର ମାନେ ମେଥା ହାତି ସାର ଏଦାନି ଚିନ୍ଦିଲି ବୁନୁ ଏଦାନି ଗାମ୍ବଲା ତେ ପତ୍ର କାଟି ଟୁଠି ଦି ପତ୍ର କେତେ ପତ୍ର ଖାନା ସବୁ ଜାଲି ଘରେ ବନ୍ଧା ଘରେ ମାନେ ସବୁ ଜାଲିଲେ ଆଦିତି ପରେ ଏମିତି ର 15 ଦିନ ହାତ ପରେ ଏମିତି ଓର ଯଦି ଏଇଟା 15 ଦିନ ହାତ 15 ଦିନ ହାତ ଜାନେ ଆର ମାସା କା ଗୋଟେ ହାତ ହିସାବରେ ଓର ରହିଲି ପଡ଼ବାନି ତା ବର୍ଷା କା ଯଦି ହେଲା କି ମାର ହିଲେ ଆଦିତ ହିସାବରେ ମିଡ଼ିକା ତାରା ବେଗି ପଡ଼ା ହବା ନୁନି ଗୋଟା
0: ବର୍ଷ ଭିତରେ ଏଚାକ ଦବା ତାଙ୍କୁ ହିପକି
1: ବର୍ଷ ଭିତରେ 12 ମାସ ହିଲ ପଡ଼ବା ନେନି କି ତାଙ୍କ ନହେଲେ ମିଡ଼ିକା କାର୍ଯ୍ୟ ହି ପଡ଼ା ହେଲେ ଆଡୁ ହେଲେ କଥା ଖାଦ୍ୟ ଯଦି ଠିକ ବେଟା ତିନିଦିନ ଯଦି ଠିକ ବେଟା ଟିକେ ପଡ଼ା ହଉ ଯେତିକି ନିନୁ ତିନିଦିନ ହି ଦି ଖାଦ୍ୟ ତାଙ୍କ ହିସାବରେ ଏଚାକା ବେଗି ମିଡ଼ିକା ପଡ଼ା ନୁ ଇତ୍ୟାଦି ବର୍ଷକୁ ରୁଣ୍ଡି 1.5 କିଲୋ ଯାକବାନେ କିଲେ ଯାକବାନେ ଅଧା କେଜି ଯାକବାନେ ଇଲା ହେଲେ ଯାକବାନେ ଏବା ତାନେ ମିଡ଼ିକା ଭେରାଇଟି ମାନେ ଦିନେନି କଥା ଭେରାଇଟି ଅନୁସାରେ ଏବା ଅଧୁରା ହି ପଡ଼ା ନୁ ଯଦି ଭେରାଇଟି ଯଦି ତାଙ୍କ ପୂର୍ଣ୍ଣ ଅତି ମାନେ ଠିକ ବିହନ ଅଜର ଦା ନିହି ବିହନ ତା ଚାଣବ ତିସରେ ଏଚାକା ନିନୁ ମାନେ ଖାଦ୍ୟ ହୋଇଥାଏ ଯାକେ ଏବେ ଉଷ୍ଟ ପୁଷ୍ଟ ହାନ ପଡ଼ା ହେଲେ ଆଡୁ ତା ମିଡ଼ିକା ଯାକ ରୀତି ପ୍ରକାର ମାନି
0: ଧନ୍ୟବାଦ ଆତେ ଆଜ୍ଞା ଇ ଆଜ୍ଞା ତମାଙ୍କ ବେଶୀ ଆତେ ମିଡ଼ିକା ଚାଷ ଏନିକି କି ବି ଆତେ
2: ନେ ମାଜା ରାହା ଶ୍ରଦ୍ଧା ତାକି ପାଚରଣରେ ବେନୁ
3: ଗଣ୍ଡା ତାକେ ୟା କହି ମାଜେ ୟା।

0: ମଧ୍ୟସ୍ଥତା ଡ୍ରାଇଭ୍ 2.0 ମାନ୍ୟବର ସୁପ୍ରିମକୋର୍ଟର ଏକ ନୂତନ ପ୍ରଚେଷ୍ଟା। ଆପଣଙ୍କର ମାମଲା କୋର୍ଟରେ ବର୍ଷ ବର୍ଷ ଧରି ଚାଲୁଛି କି, ବର୍ଷ ବର୍ଷ ଧରି କୋର୍ଟରେ ନ୍ୟାୟ ପାଇଁ ଅପେକ୍ଷା କରୁଛନ୍ତି କି? ଏବେ ଆସିଛି ଏକ ସହଜ, ଦ୍ରୁତ ଏବଂ ପ୍ରଭାବଶାଳୀ ଉପାୟ, ମଧ୍ୟସ୍ଥତା। କୌଣସି ଖର୍ଚ୍ଚ ବିନା ଆପଣ ନିଜେ ଭାଗ ନେଇ ଆଲୋଚନା ମାଧ୍ୟମରେ ଆପଣଙ୍କର ବିବାଦର ସ୍ଥାୟୀ ସମାଧାନ କରନ୍ତୁ। ଦୁଇ ପକ୍ଷ ପରସ୍ପର ବସିକି ସହମତିରେ ସହଜରେ ମାମଲାର ସମାଧାନ ପାଇପାରିବେ। ଆଜି ହିଁ ନିକଟରେ ଥିବା କୋର୍ଟର ଜିଲ୍ଲା ଆଇନ ସହାୟତା କେନ୍ଦ୍ରରେ ଯୋଗାଯୋଗ କରନ୍ତୁ। ସମୟ ବଞ୍ଚାନ୍ତୁ, ଖର୍ଚ୍ଚ କମାନ୍ତୁ, ସମ୍ପର୍କ ରକ୍ଷା କରନ୍ତୁ, ମଧ୍ୟସ୍ଥତାକୁ ରକ୍ଷା କରନ୍ତୁ ଏବଂ ଆଗକୁ ନିଅନ୍ତୁ।
1: ପରବର୍ତ୍ତୀ ଶିଳ୍ପୀ ହେଲେ ଶୁଭଲକ୍ଷ୍ମୀ ଦାସ।

ପ୍ରଚାର କଲୁ କେତୋଟି ଭକ୍ତି ଗୀତ। ଆକାଶବାଣୀ ଜୟପୁର ବର୍ତ୍ତମାନ ସମୟ ଦିନ ଗୋଟିଏ ହେବାକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପ୍ରାଦେଶିକ ଲୋକଗୀତର କାର୍ଯ୍ୟକ୍ରମ ଗୀତି ଭାରତୀ। ପ୍ରଥମେ ଶୁଣନ୍ତୁ ପାହାରୀ ଲୋକଗୀତ। ଶିଳ୍ପୀ ହେଲେ ଶକୁନ୍ତଳା।

0: ନିଷ୍କାସନ ବ୍ୟବସ୍ଥା ଥିବା କଳାମାଟି କପା ଚାଷ ପାଇଁ ସବୁଠାରୁ ଭଲ ହୋଇଥାଏ। ଏହା ବ୍ୟତୀତ ନିଗିଡ଼ା ଦୋରସା ମାଟିରେ ମଧ୍ୟ ଏହା ଭଲ ଚାଷ ହୋଇଥାଏ। କପା ଚାଷ ପାଇଁ ମାଟିର ଅମ୍ଳତା 6.0-8.0 pH ମଧ୍ୟରେ ରହିବା ଉଚିତ। ସାଧାରଣତଃ ପ୍ରଥମେ ଗ୍ରୀଷ୍ମ ଦିନରେ ଜମିକୁ ଗଭୀର ଭାବେ ମାଟି ଓଲଟାଇ ହଳ ଦ୍ୱାରା ଚାଷ କରି ଖରାରେ ଛାଡ଼ିଦେବା ଉଚିତ, ଯାହାଦ୍ୱାରା ପୂର୍ବ କୀଟପତଙ୍ଗ ଓ ରୋଗଜୀବାଣୁ ନଷ୍ଟ ହୋଇଯାଆନ୍ତି। ମୌସୁମୀ ବର୍ଷା ଆରମ୍ଭରେ 2-3 ଥର ହଳ କରି ମାଟିକୁ ଗୁଣ୍ଡ କରି ସମତୁଲ କରିଦେବା ଉଚିତ। ଶେଷ ହଳ ସମୟରେ ହେକ୍ଟର ପ୍ରତି 8-10 ଟନ୍ ସଢ଼ା ଗୋବର ଖତ କିମ୍ବା କମ୍ପୋଷ୍ଟ ମାଟିରେ ମିଶାଇଦେବା ଉଚିତ। ସାଧାରଣତଃ ଶଙ୍କର କିସମର କପା ଓ ବିଟି କପା ଚାଷ କରିବା ଦ୍ୱାରା ଅଧିକ ଅମଳ ମିଳିଥାଏ। ଗଛକୁ ପୋକ ଓ ରୋଗ ଦାଉରୁ ରକ୍ଷା କରିବା ପାଇଁ ପ୍ରତି କିଲୋଗ୍ରାମ ବିହନରେ 2 ଗ୍ରାମ କାର୍ବେଣ୍ଡାଜିମ୍ କିମ୍ବା 5 ଗ୍ରାମ ଟ୍ରାଇକୋଡର୍ମା ମିଶାଇ ବିଶୋଧନ କରିବା ଉଚିତ। ଜୁନ୍ ମାସର ଶେଷ ସପ୍ତାହରୁ ଜୁଲାଇ ମାସର ପ୍ରଥମ ସପ୍ତାହ କପା ବୁଣିବା ପାଇଁ ଉପଯୁକ୍ତ ସମୟ ହୋଇଥାଏ। କପା ବିହନ ବୁଣିବା ସମୟରେ ଧାଡ଼ିରୁ ଧାଡ଼ି 90 ସେଣ୍ଟିମିଟର ଏବଂ ଗଛରୁ ଗଛ 60 ସେଣ୍ଟିମିଟର ଦୂରତା ରଖିବା ଉଚିତ। ହେକ୍ଟର ପ୍ରତି ସାଧାରଣତଃ 120 କିଲୋଗ୍ରାମ ଯବକ୍ଷାରଜାନ, 60 କିଲୋଗ୍ରାମ ଫସ୍ଫରସ୍ ଓ 60 କିଲୋଗ୍ରାମ ପୋଟାସ୍ ସାରର ଆବଶ୍ୟକତା ହୋଇଥାଏ। ଜମି ପ୍ରସ୍ତୁତି ବିହନ ବୁଣିବା ସମୟରେ ସମ୍ପୂର୍ଣ୍ଣ ଫସ୍ଫରସ୍, ଅଧା ଯବକ୍ଷାରଜାନ ଓ ଅଧା ପୋଟାସ୍ ସାରକୁ ପ୍ରୟୋଗ କରାଯାଇଥାଏ। ଦ୍ୱିତୀୟ କିସ୍ତିରେ ବୁଣିବାର 30-35 ଦିନ ପରେ ବାକି ଯବକ୍ଷାରଜାନର ଅଧାଂଶ ପ୍ରଦାନ କରାଯାଇଥାଏ। ତୃତୀୟ କିସ୍ତିରେ ବୁଣିବାର 60-65 ଦିନ ପରେ ଅବଶିଷ୍ଟ ଯବକ୍ଷାରଜାନ ଓ ପଟାସ୍ ସାରର ପ୍ରୟୋଗ କରାଯାଇଥାଏ। ସାଧାରଣତଃ ବୁଣିବାର 45 ଦିନ ପର୍ଯ୍ୟନ୍ତ ଜମିକୁ ଘାସମୁକ୍ତ ରଖିବା ଜରୁରୀ। 20-25 ଦିନ ଓ 40-45 ଦିନରେ 2 ଥର କୋଡ଼ା ଖୋସା କରି ଗଛମୂଳରେ ମାଟି ଟେକିଦେବା ଉଚିତ। ବର୍ଷାଦିନେ ସାଧାରଣତଃ ଜଳସେଚନର ଆବଶ୍ୟକତା ହୋଇନଥାଏ, ତେବେ ବର୍ଷା ନହେଲେ ଫୁଲ ଫୁଟିବା ଓ କପା କୋରଡ଼ ବଢ଼ିବା ସମୟରେ ହାଲୁକା ଜଳସେଚନ କରିବା ଆବଶ୍ୟକ। କପା ଚାଷରେ ଦେଖାଯାଉଥିବା ରୋଗ ପୋକ ମଧ୍ୟରେ ରହିଛି ଶୋଷକ ପୋକ। ଏମାନେ ପତ୍ରରୁ ରସ ଶୋଷି ନେଇ ଗଛକୁ ନଷ୍ଟ କରିଦେଇଥାନ୍ତି। ଏହାର ନିରାକରଣ ପାଇଁ ଇମିଡ଼ା କ୍ଲୋପ୍ରିଡ୍ 17.8% SL 0.5 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା। ଅନ୍ୟ ଏକ ପୋକ ହେଉଛି କୋରଡ଼ ବିନ୍ଧା ପୋକ। ଏହା କପାର ସବୁଠାରୁ ବଡ଼ ଶତ୍ରୁ ହୋଇଥାଏ। ଏହାର ନିରାକରଣ ପାଇଁ ଜୈବିକ ଉପାୟରେ ଫେରୋମନ୍ ଫାନ୍ଦର ବ୍ୟବହାର କରିବା କିମ୍ବା ପ୍ରୋଫେନୋଫୋସ୍ 50% EC 2 ମିଲିଲିଟର ପ୍ରତି ଲିଟର ପାଣିରେ ମିଶାଇ ସିଞ୍ଚନ କରିବା। ସାଧାରଣତଃ ବୁଣିବାର 140-160 ଦିନ ମଧ୍ୟରେ କପା କୋରଡ଼ ଫୁଟିବା ଆରମ୍ଭ କରେ। ସକାଳ ଖରା ଛାଡ଼ିଗଲା ପରେ ଶୁଖିଲା ଓ ଭଲଭାବେ ଫୁଟିବା କପାକୁ ହାତରେ ତୋଳିବା ଉଚିତ। ଅଧା ଫୁଟିଥିବା କିମ୍ବା ରୋଗାକ୍ରାନ୍ତ କପାକୁ ଅଲଗା ରଖିବା। ତୋଳାଯାଇଥିବା କପାକୁ ଖରାରେ ଭଲଭାବେ ଶୁଖାଇ ଶୁଖିଲା ଓ ସଫା ସ୍ଥାନରେ ସଂରକ୍ଷଣ କରି ରଖିବା। ସଠିକ୍ ପ୍ରଣାଳୀରେ ଚାଷ କଲେ ହେକ୍ଟର ପ୍ରତି ହାରାହାରି 20-25 କ୍ୱିଣ୍ଟାଲ କପା ଅମଳ କରାଯାଇପାରିବ।
1: ଏଇଠି ଶେଷ ହେଲା ଚାଷବାସ କଥା। ଆକାଶବାଣୀ ଜୟପୁର।

ପ୍ରଚାର କରୁଛୁ କିଶୋର ଶ୍ରୋତାଙ୍କ ପାଇଁ କାର୍ଯ୍ୟକ୍ରମ କିଶୋର ଭାରତୀ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନାରେ ଅଛନ୍ତି ମିନତୀ ରାଣୀ ନନ୍ଦ।

ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନ ସର୍ବୋଚ୍ଚ। ମା ଆମକୁ ଜନ୍ମ ଦିଅନ୍ତି, ବାପା ଆମକୁ ଜୀବନର ଆଧାର ଦିଅନ୍ତି, କିନ୍ତୁ ଗୁରୁ ଆମକୁ ଜ୍ଞାନର ଆଲୋକ ଦେଇ ଜୀବନର ସଠିକ୍ ପଥ ଦେଖାନ୍ତି।

ଅଜ୍ଞାନତା ରୂପକ ଅନ୍ଧକାରରୁ ନେଇ ଜ୍ଞାନର ଆଲୋକରେ ଉଦ୍ଭାସିତ କରନ୍ତି। ଗୁରୁଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି, ସମ୍ମାନ ତଥା କୃତଜ୍ଞତା ସ୍ୱରୂପ ସବୁବେଳେ ମଥାନୁଆ ପ୍ରଣାମଟେ ଆବଶ୍ୟକ ହୋଇଥାଏ। ଗୁରୁଙ୍କୁ ପ୍ରଣାମ କରି କହିବା, ହେ ଗୁରୁ, ଆପଣ ଆମ ଜୀବନର ଆଲୋକବର୍ତ୍ତିକା, ଆପଣଙ୍କ ଜ୍ଞାନର ଆଲୋକରେ ଆମ ଜୀବନ ସଦା ଆଲୋକିତ ହେଉ। ପିଲାଇ, ଏଇତକ ଚିନ୍ତନ ସହିତ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମକୁ ଆରମ୍ଭ କରିବା।

ପିଲାଏ ଗୁରୁ କେବଳ ପାଠ୍ୟ ବିଷୟକୁ ଶିକ୍ଷା ଦିଅନ୍ତିନି, ବରଂ ଜଣେ ଶିଷ୍ୟ କିପରି ଭଲ ମଣିଷ ହେବ, ସତ୍ୟ ଓ ନ୍ୟାୟର ପଥରେ ଚାଲିବ, ନିଜ କର୍ତ୍ତବ୍ୟ ପ୍ରତି କିପରି ସଚେତନ ରହିବ, ଏ କଥା ମଧ୍ୟ ଦେଖାନ୍ତି। ଗୁରୁ ଦୀପଶିଖା ସଦୃଶ, ନିଜେ ଜଳି ଅନ୍ୟକୁ ଆଲୋକିତ କରିବା ତାଙ୍କର ଧର୍ମ। ଶିଷ୍ୟ ଭିତରେ ଥିବା ପ୍ରତିଭାକୁ ସେ ଚିହ୍ନି ବିକଶିତ କରନ୍ତି। ଆମ ପ୍ରାଚୀନ ଭାରତ ଗୁରୁକୁଳ ପରମ୍ପରାରେ ସମୃଦ୍ଧ ଥିଲା। ଶିଷ୍ୟମାନେ ଗୁରୁଙ୍କ ଆଶ୍ରମରେ ରହି ଶିକ୍ଷା ସହିତ ଶୃଙ୍ଖଳା, ନୀତି, ସଂଯମ, ସେବା, ମାନବିକତା ଭଳି ସୁଗୁଣକୁ ଶିକ୍ଷା କରୁଥିଲେ। ହେଲେ ବର୍ତ୍ତମାନ ଶିକ୍ଷା ପଦ୍ଧତିରେ ପରିବର୍ତ୍ତନ ହେଲେ ମଧ୍ୟ ଗୁରୁଙ୍କ ଆସନ ଶୀର୍ଷରେ ହିଁ ରହିଛି। ବର୍ତ୍ତମାନର ଯୁଗ ବିଜ୍ଞାନ ଓ ପ୍ରଯୁକ୍ତିର ଯୁଗ। ଇଣ୍ଟରନେଟ୍, ସ୍ମାର୍ଟଫୋନ୍ ଓ ଡିଜିଟାଲ ଶିକ୍ଷା ମାଧ୍ୟମରେ ପିଲାମାନେ ଅନେକ ତଥ୍ୟ ଜାଣିପାରୁଛନ୍ତି, କିନ୍ତୁ ତଥ୍ୟ ଓ ଜ୍ଞାନ ଏକ ନୁହେଁ। କ'ଣ ଠିକ୍ ଆଉ କ'ଣ ଭୁଲ, ସେହି ଜ୍ଞାନକୁ ଶିଷ୍ୟ ପାଖରେ ପହଞ୍ଚାଇଥାନ୍ତି ଗୁରୁ। ଜଣେ ଶିକ୍ଷକ ଛାତ୍ରକୁ କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ପାଇଁ ସାହାଯ୍ୟ କରେନି, ବରଂ ଜୀବନ ପରୀକ୍ଷା ପାଇଁ ମଧ୍ୟ ପ୍ରସ୍ତୁତ କରନ୍ତି। ଏଣୁ ତ ଛାତ୍ର ପାଇଁ ଶିକ୍ଷକ ମାର୍ଗଦର୍ଶକ ଅଟନ୍ତି।

0: ପିଲାଏ ଗୁରୁ ହେଉଛନ୍ତି ଜୀବନର ଦିଗ୍ଦର୍ଶକ, ଜ୍ଞାନର ପ୍ରଦୀପ ଓ ସଫଳତାର ପଥ ପ୍ରଦର୍ଶକ। ତାଙ୍କ ଅବଦାନକୁ କୌଣସି ଉପହାର ବା ଧନରେ ମାପି ହୁଏନି। ଗୁରୁଙ୍କ ଆଶିଷ ଓ ଉପଦେଶ ଜଣେ ଛାତ୍ରକୁ ସଫଳ ଓ ସାର୍ଥକ କରିପାରେ। ପିଲାଏ, ଆଜିର ଦିନରେ ଆମେ ଗୁରୁଦିବସ ପାଳନ କରୁଛୁ। ଏହି ଦିନଟି ଭାରତର ମହାନ ଦାର୍ଶନିକ, ଶିକ୍ଷାବିତ୍ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ। କୁହାଯାଏ ଛାତ୍ରଛାତ୍ରୀ ଓ ଅନୁଗାମୀମାନେ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ପାଳନ କରିବାକୁ ଚାହିଁଥିଲେ, ମାତ୍ର ସେ କହିଥିଲେ ଯେ ତାଙ୍କ ଜନ୍ମଦିନ ନିଜ ପାଇଁ ନକରି ସମଗ୍ର ଶିକ୍ଷକଙ୍କ ପାଇଁ ପାଳନ ହେଉ, ତାଙ୍କୁ ସମ୍ମାନ ଦିଆଯାଉ। ସତରେ ପିଲାଏ, ସେ ଥିଲେ ଜଣେ ମହାନ ଗୁରୁ। ପିଲାଏ, ଗୁରୁଦିବସ ଅବସରରେ ଚାଲ ତାଙ୍କ ଉପରେ ଶୁଣିବା ଆଲୋଚନାଟିଏ। ଆଲୋଚନାଟି ହେଉଛି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ, ତୁମକୁ କହୁଛନ୍ତି ମଧୁସ୍ମିତା ପାଢ଼ୀ।
1: ଆମେ ଅନେକ ମହାପୁରୁଷଙ୍କ ଜୀବନୀ ପଢ଼ିଛେ, କିନ୍ତୁ ଆଜି ଆମେ ଏପରି ଏକ ମହାପୁରୁଷଙ୍କ ଜୀବନୀ ଜାଣିବା ଯିଏକି ଦିନେ ଭାରତର ରାଷ୍ଟ୍ରପତି ହୋଇପାରିଥିଲେ। ସେ ହେଉଛନ୍ତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ। ଏହି ମହାନ ବ୍ୟକ୍ତି 1888 ସେପ୍ଟେମ୍ବର ମାସ 5 ଦିନ ମାନ୍ଦ୍ରାଜର ତିରୁତାନିଠାରେ ଏକ ଗରିବ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ପୂର୍ବପୁରୁଷମାନେ ସର୍ବପଲ୍ଲୀ ଗାଁରେ ରହୁଥିବାରୁ ତାଙ୍କର ନାମ ପୂର୍ବରୁ ସର୍ବପଲ୍ଲୀ ରଖାଯାଇଥିଲା, ଫଳରେ ସେ ସର୍ବପଲ୍ଲୀ ରାଧାକ୍ରିଷ୍ଣ ନାମରେ ପରିଚିତ ହେଲେ। ତାଙ୍କର ବାଲ୍ୟ ଶିକ୍ଷା ମାନ୍ଦ୍ରାଜର ମିଶନାରୀ ସ୍କୁଲରୁ ଆରମ୍ଭ ହୋଇଥିଲା। ପିଲାବେଳରୁ ହିଁ ସେ ଥିଲେ ଟିକେ ଲାଜୁଆ, ତେବେ ସେ ଅନ୍ୟ ପିଲାମାନଙ୍କ ପରି ଚଗଲ ବା ଚଞ୍ଚଳ ନଥିଲେ, ବରଂ ଥିଲେ ନମ୍ର ଓ ସୁଧୀର। ସେ ପିଲାବେଳରୁ ହିଁ ଈଶ୍ୱରଙ୍କୁ ଭକ୍ତି କରୁଥିଲେ। ସବୁ ଧର୍ମ ପ୍ରତି ତାଙ୍କର ବିଶ୍ୱାସ ଥିଲା। ଚାହୁଁ ଚାହୁଁ ବର୍ଷ କେତୋଟି ପରେ ତାଙ୍କର ବାଲ୍ୟ

ଶିକ୍ଷା ଶେଷ ହେଲା। ତାପରେ ସେ ଉଚ୍ଚ ଶିକ୍ଷା ପାଇଁ ମାନ୍ଦ୍ରାସ ସହରର ଖ୍ରୀଷ୍ଟିଆନ କଲେଜରେ ନାମ ଲେଖାଇଲେ। ସେହି କଲେଜରେ ତାଙ୍କର ଭଲ ପାଠପଢ଼ା ଓ ବିଚକ୍ଷଣ ସ୍ମୃତିଶକ୍ତି ସମସ୍ତଙ୍କୁ ଅବାକ୍ କରିଦେଲା। ତାଙ୍କର ନାଁ ଦିନକୁ ଦିନ ପ୍ରସାରିତ ହେବାକୁ ଲାଗିଲା। ସେ ବର୍ଷ ସେ ବିଏ ପରୀକ୍ଷାରେ ଦର୍ଶନଶାସ୍ତ୍ରରେ ଅନର୍ସ ସହ ସମଗ୍ର ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କଲେ। ଏହାପରେ ସେ ଦର୍ଶନଶାସ୍ତ୍ରରେ ଉଚ୍ଚତର ଶିକ୍ଷା ପାଇବା ପାଇଁ ସେହି ମାନ୍ଦ୍ରାଜ କଲେଜରେ ଏମ୍ଏ ଅଧ୍ୟୟନ କଲେ। ଶେଷରେ ସେ ପୁଣି ସେହି ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ଏମ୍ଏ ପାସ୍ କଲେ। ଉଚ୍ଚ ଡିଗ୍ରୀ ହାସଲ କରିବା ସହିତ ସେ ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ଚାକିରି କଲେ। ଅଧ୍ୟାପକ ଥିଲାବେଳେ ସେ ଅନେକ ସମୟ ଅଧ୍ୟାପନାରେ ବ୍ୟସ୍ତ ରହୁଥିଲେ, କାରଣ ସେ ଭାବୁଥିଲେ ଅଧ୍ୟୟନ ଯେତେ ବେଶୀ ହୁଏ ସେତିକି ବେଶୀ ଜଣେ ଜ୍ଞାନର ନିକଟବର୍ତ୍ତୀ ହୋଇପାରେ। ଏମିତିକି ପରବର୍ତ୍ତୀ ଜୀବନର ଶେଷ ପର୍ଯ୍ୟନ୍ତ ସେ ଅଧ୍ୟୟନକୁ ଆପଣାର କରିନେଇଥିଲେ। ସେ ଜଣେ ମହାନ ଜ୍ଞାନୀ ହିସାବରେ ସମ୍ମାନ ପାଉଥିଲେ ବି ମନରେ ତାଙ୍କର ଗର୍ବ କି ଅହମିକା ନଥିଲା। ସେ ଥିଲେ ସରଳ, ପାଣି ପରି ତରଳ, ଚାକଚକ୍ୟ ଓ ବିଳାସ ବ୍ୟସନ ଠାରୁ ସେ ଦୂରରେ ଥିଲେ। ସେ ଜାଣିଥିଲେ ଯେ ଦରିଦ୍ରତା କେତେ କଷ୍ଟ, ତାହା ସେ ଅନୁଧ୍ୟାନ କରି ମାସିକ ପାଉଥିବା ବେତନରୁ ପ୍ରତି ମାସରେ ସେ ଗରିବ ପିଲାମାନଙ୍କର ଉପକାରରେ କିଛି କିଛି ଖର୍ଚ୍ଚ କରୁଥିଲେ। କାହା ପାଇଁ ବହିପତ୍ର ତ କାହାରି ପାଇଁ ପୋଷାକ କିଣି ଦେଉଥିଲେ। ସେ ଚାହୁଁଥିଲେ ସମସ୍ତ ଛାତ୍ରଛାତ୍ରୀମାନେ ପାଠ ପଢ଼ନ୍ତୁ, ଶିକ୍ଷିତ ହୁଅନ୍ତୁ ବୋଲି। ଖାଲି ସେତିକି ନୁହେଁ, ସେ ଭାରତରେ ରହି ଦର୍ଶନଶାସ୍ତ୍ରରେ ଉଚ୍ଚତର ଗବେଷଣା କଲେ। ଅଳ୍ପ କାଳ ଭିତରେ ଅତି ସହଜରେ ସେ ସମ୍ମାନଜନକ ଡକ୍ଟରେଟ୍ ଉପାଧି ଲାଭ କରିପାରିଥିଲେ। ଏହି ଘଟଣାରେ ଅନେକ ପ୍ରତିଭାସମ୍ପନ୍ନ ଛାତ୍ର ଉତ୍ସାହ ଓ ପ୍ରେରଣା ପାଇଲେ ସ୍ୱଦେଶରେ ଡକ୍ଟରେଟ୍ କରିବା ପାଇଁ। ଯାହା ହେଉ, ଏବେଠାରୁ ସେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣ ନାମରେ ସୁପରିଚିତ ହେଲେ। ଠିକ୍ ସେତିକି ବେଳେ ମହେଶ୍ୱର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ପଦବୀଟି ଖାଲି ଥିଲା, ତେଣୁ ତାଙ୍କୁ ଏହି ପଦବୀ ପାଇଁ ଅନୁରୋଧ କରାଗଲା। ତାପରେ ସେ ଅନୁରୋଧ ରକ୍ଷା କରି ମହେଶ୍ୱର ବିଶ୍ୱବିଦ୍ୟାଳୟରେ ଦର୍ଶନ ବିଭାଗର ମୁଖ୍ୟ ଅଧ୍ୟାପକ ରୂପେ ଯୋଗ ଦେଇଥିଲେ। ଠିକ୍ ସେହି ସମୟରେ ମହେଶ୍ୱରର ମହାରାଜା କଲେଜ ବେଶ୍ ନାଁ କମେଇଥିଲେ, ତେଣୁ ସେଠାକାର କର୍ତ୍ତୃପକ୍ଷମାନଙ୍କର ଅନୁରୋଧ ରକ୍ଷା କରି ରାଧାକ୍ରିଷ୍ଣନ୍ ଏହି କଲେଜରେ ଅଧ୍ୟାପକ ରୂପେ ଯୋଗ ଦେବା ସଙ୍ଗେ ସଙ୍ଗେ କାର୍ଯ୍ୟଭାର ଗ୍ରହଣ କରିଥିଲେ। ସେ ଖୁବ୍ କମ୍ କଥା କହୁଥିଲେ, ବାହାରୁ ସେ ବେଶ୍ କଠିନ ଓ ନିରସ ମନେ ହେଉଥିଲେ, କିନ୍ତୁ ହୃଦୟଟି ତାଙ୍କର ଥିଲା ଶିଶୁ ପରି ସରଳ ଓ ନରମ। ସେ ସବୁ ଧର୍ମକୁ ସମ୍ମାନ ଦେଉଥିଲେ। ସେ କହୁଥିଲେ, ଆମେ ସମସ୍ତେ ଏକ, ଏଠାରେ ବାସ କରୁଥିବା ସମସ୍ତ ଲୋକ ଗୋଟିଏ ପରିବାର ଭଳି। ସେ ଛାତ୍ରଛାତ୍ରୀମାନଙ୍କୁ ବହୁତ ସ୍ନେହ କରୁଥିଲେ, ତେଣୁ ମୋଟାମୋଟି ଭାବେ କହିବାକୁ ଗଲେ ସେ ଥିଲେ ଜଣେ ଉପଯୁକ୍ତ ଛାତ୍ରବତ୍ସଳ ଗୁରୁ। କଲିକତା ବିଶ୍ୱବିଦ୍ୟାଳୟର କୁଳପତି ସାର୍ ଆଶୁତୋଷ ମୁଖାର୍ଜୀ ରାଧାକ୍ରିଷ୍ଣନଙ୍କୁ କଲିକତା ବିଶ୍ୱବିଦ୍ୟାଳୟର ଦର୍ଶନ ବିଭାଗର ଅଧ୍ୟାପକ ରୂପେ ଯୋଗ ଦେବାକୁ ଅନୁରୋଧ କଲେ। ତାଙ୍କର ଅନୁରୋଧକୁ ରକ୍ଷା କରି ସେଠାରେ ଅଧ୍ୟାପକ ରୂପେ ଯୋଗ ଦେଲେ। ତାଙ୍କର ଭଲ ଗୁଣ ଓ ଠିକ୍ ମତାମତ ପାଇଁ ତାଙ୍କୁ ସେଠାରେ ବିଭିନ୍ନ କମିଟିରେ ନିଆଯାଇଥିଲା। ମୋଟ ଉପରେ ଦେଖିବାକୁ ଗଲେ ରାଧାକ୍ରିଷ୍ଣନ୍ ଜଣେ ଯୋଗ୍ୟ ଅଧ୍ୟାପକ ଓ ଦକ୍ଷ ପରିଚାଳକ ଥିଲେ। ଏସବୁ ବହୁମୁଖୀ ପ୍ରତିଭାରେ ଆକୃଷ୍ଟ ହୋଇ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ରୂପେ ନିଯୁକ୍ତି ଦିଆଗଲା। କିଛି ବର୍ଷ ଗଲାପରେ ପୁଣି ସେ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କୁଳପତି ହେଲେ। ତାପରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟର କୁଳପତି ରୂପେ ଯୋଗ ଦେଲେ। କୁଳପତି ଭାବେ ଯୋଗ ଦେଲା ପରେ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନଙ୍କୁ ସେ ଉତ୍ସାହିତ କରିବାକୁ ଲାଗିଲେ। ତାଙ୍କର ସେ ବ୍ୟକ୍ତିଗତ ପ୍ରଚେଷ୍ଟା ଓ ଅନୁରୋଧରେ ଜୟପୁରର ରାଜା ବିକ୍ରମଦେବ ବର୍ମା ପ୍ରତିବର୍ଷ 1,00,000 ଟଙ୍କା ଦାନ ଦେବାକୁ ସମ୍ମତି ପ୍ରଦାନ କରିଥିଲେ। ମୃତ୍ୟୁ ପର୍ଯ୍ୟନ୍ତ ଏ ସାହାଯ୍ୟ ମଧ୍ୟ ଚାଲୁ ରହିଥିଲା। ଜୀବନର ଶେଷ ସମୟ ପର୍ଯ୍ୟନ୍ତ ରାଧାକ୍ରିଷ୍ଣନ୍ ସମଗ୍ର ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ହିନ୍ଦୁ ଧର୍ମର ମହାନତା, ଭାରତୀୟ ସଂସ୍କୃତିର ଗାଥା ପ୍ରଚାର କରିବାରେ ମନ ଦେଇଥିଲେ। ସେ ଭାରତ ସରକାରଙ୍କ ଦ୍ୱାରା ମନୋନୀତ ହୋଇ ବିଦେଶରେ ରାଷ୍ଟ୍ରଦୂତ ଭାବେ କାମ କରୁଥିଲେ। ସେ 1952 ସ୍ୱାଧୀନ ଭାରତର ପ୍ରଥମ ଉପରାଷ୍ଟ୍ରପତି ପଦରେ ନିର୍ବାଚିତ ହୋଇଥିଲେ। ତାପରେ ସେ 1962 ମେ ମାସରେ ରାଧାକ୍ରିଷ୍ଣନ୍ ହେଲେ ସ୍ୱାଧୀନ ଭାରତର ଦ୍ୱିତୀୟ ନିର୍ବାଚିତ ରାଷ୍ଟ୍ରପତି। ସେ ସବୁବେଳେ ଚାହୁଁଥିଲେ ନିଜ ଦେଶ ସହିତ ଅନ୍ୟ ଦେଶମାନଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ କରିବା। ଶେଷରେ 1975 ମେ ମାସ 17 ଦିନ ତାଙ୍କର ମୃତ୍ୟୁ ହୋଇଥିଲା। ସେଦିନ ସାରା ବିଶ୍ୱରେ ନିରବତା ଖେଳି ଯାଇଥିଲା। ମାନ୍ଦ୍ରାଜର ମୈଲାପୁର ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ତାଙ୍କର ଅନ୍ତିମ କ୍ରିୟା ସମାପନ କରାଗଲା। ଆଦର୍ଶ ଛାତ୍ର ଗଠନରେ ଗୁରୁଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସେହିଭଳି ଜଣେ ଆଦର୍ଶ ଛାତ୍ର ଥିଲେ ରାଧାକ୍ରିଷ୍ଣନ୍। ଆଦର୍ଶ ଛାତ୍ରରୁ ଜଣେ ଆଦର୍ଶ ଗୁରୁ ଓ

ଦେଶରେ ଜଣେ ଆଦର୍ଶ ରାଷ୍ଟ୍ରପତି ରୂପେ ଦାୟିତ୍ୱ ବହନ କରି ସୁଚାରୁ ରୂପେ ଦେଶକୁ ଶାସନ କରିପାରିଥିଲେ। ସମାଜରେ ଗୁରୁ ଅବହେଳିତ, ଅସମ୍ମାନିତ ଓ ଛାତ୍ରମାନଙ୍କର ଆନ୍ତରିକ ଭକ୍ତି ରହୁନଥିବାର ଦୃଶ୍ୟ ତାଙ୍କୁ ବ୍ୟଥିତ କରିଥିଲା। ଗୁରୁମାନଙ୍କର ଉନ୍ନତି ନହେଲେ ଦେଶର ଉନ୍ନତି ହେବ ନାହିଁ। ତେଣୁ ଗୁରୁମାନଙ୍କୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ତାଙ୍କର ଜନ୍ମଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଏ। ସେହିଦିନଠାରୁ ପ୍ରତିବର୍ଷ ଭାରତର ସମଗ୍ର ଛାତ୍ର ସମାଜ ସେପ୍ଟେମ୍ବର ମାସ 5 ତାରିଖ ଦିନ ଗୁରୁ ଦିବସ ରୂପେ ପାଳନ କରିଆସୁଅଛି।

ପିଲାଇ ଏବେ ଆସ ଶୁଣିବା କିଛି ଜାଣିବା କଥା। ପ୍ରଥମେ ଚାଲ ଜାଣିବା ଅମରନାଥ ଗୁମ୍ଫାର ବିଶେଷତ୍ୱ ବିଷୟରେ। ଭାରତ ଏକ ପବିତ୍ର ତୀର୍ଥଭୂମିର ଦେଶ। ଏହି ଦେଶର ବିଭିନ୍ନ ସ୍ଥାନରେ ଅନେକ ପ୍ରସିଦ୍ଧ ଧାର୍ମିକ ତୀର୍ଥକ୍ଷେତ୍ର ରହିଛି। ସେଥିମଧ୍ୟରୁ ଜମ୍ମୁ ଓ କାଶ୍ମୀରର ହିମାଳୟ ପର୍ବତମାଳାରେ ଅବସ୍ଥିତ ଅମରନାଥ ଗୁମ୍ଫା ହିନ୍ଦୁମାନଙ୍କର ଏକ ଅତ୍ୟନ୍ତ ପବିତ୍ର ଓ ପ୍ରସିଦ୍ଧ ତୀର୍ଥସ୍ଥାନ। ପ୍ରାକୃତିକ ସୌନ୍ଦର୍ଯ୍ୟ, ଧାର୍ମିକ ମହତ୍ତ୍ୱ ଏବଂ ଗୁମ୍ଫା ଭିତରେ ସୃଷ୍ଟି ହେଉଥିବା ବରଫର ଶିବଲିଙ୍ଗ ଯୋଗୁଁ ଏହା ସାରା ବିଶ୍ୱରେ ପ୍ରସିଦ୍ଧ। ଅମରନାଥ ଗୁମ୍ଫା ଉଚ୍ଚ ହିମାଳୟ ଅଞ୍ଚଳରେ ଅବସ୍ଥିତ। ଚାରିଆଡ଼େ ବରଫରେ ଆଚ୍ଛାଦିତ ପର୍ବତ, ଦୁର୍ଗମ ପଥ, ଝରଣା ଏବଂ ପ୍ରାକୃତିକ ଶୋଭା ଏହି ସ୍ଥାନକୁ ଅତ୍ୟନ୍ତ ମନୋରମ କରିଛି। ପ୍ରତିବର୍ଷ ଶ୍ରାବଣ ମାସରେ ଲକ୍ଷ ଲକ୍ଷ ଭକ୍ତ ଭଗବାନ ଶିବଙ୍କର ଦର୍ଶନ ପାଇଁ ଅମରନାଥ ଯାତ୍ରା କରିଥାନ୍ତି। ଏହି ଯାତ୍ରାକୁ ଅମରନାଥ ଯାତ୍ରା କୁହାଯାଏ। ଅମରନାଥ ଗୁମ୍ଫାର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏଠାରେ ପ୍ରାକୃତିକ ଭାବରେ ଗଠିତ ହେଉଥିବା ବରଫର ବିରାଟକାୟ ଶିବଲିଙ୍ଗ। ଗୁମ୍ଫାର ଛାତରୁ ଝରୁଥିବା ପାଣି ଅତ୍ୟଧିକ ଶୀତ ଯୋଗୁଁ ଜମି ଶିବଲିଙ୍ଗ ଆକାର ଧାରଣ କରେ। ଏହି ପ୍ରାକୃତିକ ବରଫ ଶିବଲିଙ୍ଗ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ ପବିତ୍ର ଓ ଆଶ୍ଚର୍ଯ୍ୟଜନକ। ଭକ୍ତମାନେ ଏହାକୁ ଭଗବାନ ଶିବଙ୍କର ପ୍ରତୀକ ଭାବରେ ପୂଜା କରନ୍ତି। ଅମରନାଥ ସହିତ ଏକ ପ୍ରାଚୀନ ପୌରାଣିକ କଥା ମଧ୍ୟ ଜଡ଼ିତ ରହିଛି। ଲୋକବିଶ୍ୱାସ ଅନୁସାରେ ଭଗବାନ ଶିବ ଏହି ଗୁମ୍ଫାରେ ମାତା ପାର୍ବତୀଙ୍କୁ ଅମରତ୍ୱର ରହସ୍ୟ କହିଥିଲେ। ସେହି କାରଣରୁ ଏହି ସ୍ଥାନର ନାମ ଅମରନାଥ ହୋଇଛି। ଏହି ପୌରାଣିକ କାହାଣୀ ତୀର୍ଥସ୍ଥାନଟିର ଧାର୍ମିକ ମହତ୍ତ୍ୱକୁ ଆହୁରି ବଢ଼ାଇ ଦେଉଛି। ଅମରନାଥ ଯାତ୍ରା କେବଳ ଏକ ଧାର୍ମିକ ଯାତ୍ରା ନୁହେଁ, ଏହା ଭକ୍ତି, ସାହସ, ଧୈର୍ଯ୍ୟ ଏବଂ ମାନସିକ ଶକ୍ତିର ମଧ୍ୟ ପରୀକ୍ଷା। ଦୁର୍ଗମ ପାର୍ବତୀୟ ପଥ ଦେଇ ଭକ୍ତମାନେ ଯାତ୍ରା କରିଥାନ୍ତି। ରାସ୍ତାରେ ପ୍ରାକୃତିକ ଅପୂର୍ବ ସୌନ୍ଦର୍ଯ୍ୟ ଦେଖିବାକୁ ମିଳେ। ବରଫରେ ଆଚ୍ଛାଦିତ ପର୍ବତ ଓ ସବୁଜ ଉପତ୍ୟକା ଯାତ୍ରୀଙ୍କୁ ମୁଗ୍ଧ କରିଥାଏ। ଅମରନାଥ ଗୁମ୍ଫା ଭାରତର ଧାର୍ମିକ ଏକତାର ମଧ୍ୟ ଏକ ପ୍ରତୀକ ଅଟେ। ଦେଶର ବିଭିନ୍ନ ପ୍ରାନ୍ତରୁ ଲୋକମାନେ ଜାତି, ଭାଷା ଓ ଅଞ୍ଚଳର ଭେଦଭାବ ଭୁଲି ଏଠାକୁ ଆସିଥାନ୍ତି। ସମସ୍ତଙ୍କ ମନରେ ଥାଏ କେବଳ ଭଗବାନ ଶିବଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା। ଏହି ଯାତ୍ରା ଆମକୁ ଏକତା, ସହଯୋଗ ଏବଂ ମାନବିକତାର ଶିକ୍ଷା ମଧ୍ୟ ଦେଇଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ପିଲାଇ, ଅମରନାଥ ଗୁମ୍ଫା କେବଳ ଏକ ଧାର୍ମିକ ସ୍ଥାନ ନୁହେଁ, ବରଂ ପ୍ରକୃତି, ଭକ୍ତି ଓ ଆସ୍ଥାର ଏକ ଅନନ୍ୟ ସଙ୍ଗମ ସ୍ଥଳ। ପ୍ରାକୃତିକ ବରଫ, ଶିବଲିଙ୍ଗ, ହିମାଳୟର ଅପୂର୍ବ ସୌନ୍ଦର୍ଯ୍ୟ ଏବଂ ପୌରାଣିକ ମହତ୍ତ୍ୱ ଏହାକୁ ଏକ ଅତୁଳନୀୟ ତୀର୍ଥସ୍ଥାନରେ ପରିଣତ କରିଛି। ତେଣୁ ଅମରନାଥ ଗୁମ୍ଫା ଭାରତର ଅନ୍ୟତମ ଶ୍ରେଷ୍ଠ ଓ ପବିତ୍ର ଧାର୍ମିକ ସ୍ଥଳୀ ଭାବରେ ଚିରସ୍ମରଣୀୟ ହୋଇ ରହିବ।

ପିଲାଏ, ଏବେ ଚାଲ ଜାଣିବା ଇଣ୍ଡିଆ ଗେଟ୍ ବିଷୟରେ। ଭାରତ ଅନେକ ଐତିହାସିକ ସ୍ମାରକ, ମନ୍ଦିର, ଦୁର୍ଗ ଓ ସ୍ଥାପତ୍ୟ କଳାର ଦେଶ। ଏହି ସମସ୍ତ ସ୍ମାରକ ମଧ୍ୟରୁ ଇଣ୍ଡିଆ ଗେଟ୍ ଅନ୍ୟତମ ପ୍ରସିଦ୍ଧ ଜାତୀୟ ସ୍ମାରକ। ଏହା ଭାରତର ରାଜଧାନୀ ନୂଆଦିଲ୍ଲୀରେ ଅବସ୍ଥିତ। ଇଣ୍ଡିଆ ଗେଟ୍ କେବଳ ଏକ ସୁନ୍ଦର ସ୍ଥାପତ୍ୟ ନୁହେଁ, ବରଂ ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ବୀର ସୈନିକମାନଙ୍କ ପ୍ରତି ଶ୍ରଦ୍ଧା ଓ ସମ୍ମାନର ପ୍ରତୀକ। ଇଣ୍ଡିଆ ଗେଟ୍ ନୂଆଦିଲ୍ଲୀର କର୍ତ୍ତବ୍ୟ ପଥ ଅଞ୍ଚଳରେ ଅବସ୍ଥିତ। ଏହା ଏକ ବିଶାଳ ତୋରଣାକୃତି ସ୍ମାରକ। ବ୍ରିଟିଶ ଶାସନ କାଳରେ ପ୍ରଥମ ବିଶ୍ୱଯୁଦ୍ଧ ଓ ଅନ୍ୟାନ୍ୟ ଯୁଦ୍ଧରେ ପ୍ରାଣ ହରାଇଥିବା ଭାରତୀୟ ସୈନିକମାନଙ୍କ ସ୍ମୃତିରେ ଏହା ନିର୍ମାଣ କରାଯାଇଥିଲା। ପ୍ରସିଦ୍ଧ ସ୍ଥାପତ୍ୟବିତ୍ ସାର୍ ଏଡୱିନ୍ ଲୁଟିଏନ୍ସ ଏହାର ନକ୍ସା ପ୍ରସ୍ତୁତ କରିଥିଲେ। ଇଣ୍ଡିଆ ଗେଟ୍ର ଉଚ୍ଚତା ପ୍ରାୟ 42 ମିଟର। ଏହା ଲାଲ ଓ ହାଲୁକା ରଙ୍ଗର ପଥରରେ ନିର୍ମିତ। ଏହାର ବିଶାଳ ଆକାର ଏକ ସୁନ୍ଦର ସ୍ଥାପତ୍ୟ ଦର୍ଶକମାନଙ୍କୁ ଆକର୍ଷିତ କରେ। ଇଣ୍ଡିଆ ଗେଟ୍ର ସବୁଠାରୁ ବଡ଼ ମହତ୍ୱ ହେଉଛି ଏହା ଏକ ଯୁଦ୍ଧ ସ୍ମାରକ। ଦେଶ ପାଇଁ ପ୍ରାଣବଳି ଦେଇଥିବା ଅନେକ ଭାରତୀୟ ସୈନିକଙ୍କ ନାମ ଏହାର ଗାତ୍ରରେ ଖୋଦିତ ହୋଇଛି। ଏହି ସ୍ମାରକ ଆମକୁ ସେହି ବୀର ସୈନିକମାନଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମର କଥା ସ୍ମରଣ କରାଇଥାଏ। ଜଣେ ସୈନିକ ନିଜ ଜୀବନକୁ ଦେଶର ସୁରକ୍ଷା ପାଇଁ ଉତ୍ସର୍ଗ କରିଥାଏ। ଇଣ୍ଡିଆ ଗେଟ୍ ସେହି ବୀର ସନ୍ତାନମାନଙ୍କ ପ୍ରତି ଦେଶବାସୀଙ୍କ ଚିରନ୍ତନ କୃତଜ୍ଞତାର ପ୍ରତୀକ ଅଟେ। ଇଣ୍ଡିଆ ଗେଟ୍ ଭାରତୀୟ ସୈନିକମାନଙ୍କର ବୀରତ୍ୱ ସହିତ ଅତି ଘନିଷ୍ଠ ଭାବରେ ଜଡ଼ିତ। ଦୀର୍ଘ ସମୟ ଧରି ଇଣ୍ଡିଆ ଗେଟ୍ ନିକଟରେ ଥିବା ଅମର ଯବାନ ଜ୍ୟୋତି ଅଜଣା ସୈନିକମାନଙ୍କ ପ୍ରତି ଶ୍ରଦ୍ଧାର ପ୍ରତୀକ ଥିଲା। ଏହି ଅମର ଜ୍ୟୋତି ଦେଶବାସୀଙ୍କ ମନରେ ଦେଶପ୍ରେମ ଓ ସୈନିକମାନଙ୍କ ପ୍ରତି ସମ୍ମାନର ଭାବନା ଜାଗ୍ରତ କରୁଥିଲା। ଆଜି ମଧ୍ୟ ଇଣ୍ଡିଆ ଗେଟ୍କୁ ଦେଖିଲେ ଆମ ମନରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନ ଉତ୍ସର୍ଗ କରିଥିବା ବୀରମାନଙ୍କ ପ୍ରତି ଅଗାଧ ଶ୍ରଦ୍ଧା ସୃଷ୍ଟି ହୁଏ। ସ୍ଥାପତ୍ୟ ଆଉ ସୌନ୍ଦର୍ଯ୍ୟ ବିଷୟରେ ଜାଣିବା ଇଣ୍ଡିଆ ଗେଟ୍ ଭାରତର ଆଧୁନିକ ସ୍ଥାପତ୍ୟ କଳାର ଏକ ଉଲ୍ଲେଖନୀୟ ନିଦର୍ଶନ। ଏହାର ବିଶାଳ ତୋରଣ, ଉଚ୍ଚ ଗଠନ ଓ ସୁନ୍ଦର ପରିବେଶ ଅତ୍ୟନ୍ତ ମନୋରମ। ରାତିରେ ଆଲୋକମାଳାରେ ସଜ୍ଜିତ ହେଲେ ଇଣ୍ଡିଆ ଗେଟ୍ର ସୌନ୍ଦର୍ଯ୍ୟ ଆହୁରି ବଢ଼ିଯାଇଥାଏ। ଏହାର ଚାରିପାଖରେ ସବୁଜ ଲନ୍ ଓ ଖୋଲା ପରିବେଶ ରହିଛି। ସନ୍ଧ୍ୟା ସମୟରେ ଅନେକ ପର୍ଯ୍ୟଟକ ଓ ଦେଶବାସୀ ଏଠାକୁ ଆସି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥାନ୍ତି। ଇଣ୍ଡିଆ ଗେଟ୍ ଦିଲ୍ଲୀର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ଭାରତର ବିଭିନ୍ନ ରାଜ୍ୟରୁ ତଥା ବିଦେଶରୁ ଅନେକ ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। ଏହାର ଐତିହାସିକ ମହତ୍ତ୍ୱ ଓ ସ୍ଥାପତ୍ୟ ସୌନ୍ଦର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରେ। ଇଣ୍ଡିଆ ଗେଟ୍ ଦେଖିବାକୁ ଆସୁଥିବା ପର୍ଯ୍ୟଟକମାନେ କେବଳ ଏକ ସୁନ୍ଦର ସ୍ମାରକ ଦେଖନ୍ତି ନାହିଁ, ବରଂ ସେମାନେ ଭାରତର ଇତିହାସ ଓ ସୈନିକମାନଙ୍କର ବଳିଦାନକୁ ମଧ୍ୟ ଅନୁଭବ କରନ୍ତି। ଜାତୀୟ ଏକତାର ପ୍ରତୀକ ଇଣ୍ଡିଆ ଗେଟ୍ ଭାରତୀୟମାନଙ୍କ ମଧ୍ୟରେ ଜାତୀୟତା ଓ ଏକତାର ଭାବନା ସୃଷ୍ଟି କରେ। ଭାରତ ଏକ ବିଶାଳ ଓ ବିବିଧତାପୂର୍ଣ୍ଣ ଦେଶ। ଏଠାରେ ଅନେକ ଭାଷା, ଧର୍ମ ଓ ସଂସ୍କୃତିର ଲୋକ ବସବାସ କରନ୍ତି, କିନ୍ତୁ ଦେଶର ସୁରକ୍ଷା ଓ ସମ୍ମାନର ପ୍ରଶ୍ନ ଆସିଲେ ସମସ୍ତେ ଏକତ୍ରିତ ହୋଇପାରନ୍ତି। ଇଣ୍ଡିଆ ଗେଟ୍ ଆମକୁ ଶିକ୍ଷା ଦେଇଥାଏ ଯେ ଦେଶ ପାଇଁ ତ୍ୟାଗ ଓ ସେବା ସବୁଠାରୁ ମହାନ। ଏହା ଯୁବପିଢ଼ିଙ୍କ ମନରେ ଦେଶପ୍ରେମ ଓ କର୍ତ୍ତବ୍ୟବୋଧ ସୃଷ୍ଟି କରିଥାଏ। ଶେଷରେ ଏତିକି କୁହାଯାଇପାରେ ଯେ ଇଣ୍ଡିଆ ଗେଟ୍ ଭାରତର ଗୌରବ ଓ ଗାରିମାର ପ୍ରତୀକ। ଏହା କେବଳ ପଥରରେ ନିର୍ମିତ ଏକ ବିଶାଳ ସ୍ମାରକ ନୁହେଁ, ବରଂ ଏହାର ପ୍ରତ୍ୟେକ ଅଂଶରେ ରହିଛି ଦେଶପ୍ରେମ, ତ୍ୟାଗ ଓ ବୀରତ୍ୱର ସ୍ମୃତି। ଦେଶ ପାଇଁ ପ୍ରାଣ ଉତ୍ସର୍ଗ କରିଥିବା ଶହୀଦ ସୈନିକମାନଙ୍କ ପ୍ରତି ଇଣ୍ଡିଆ ଗେଟ୍ ଚିରନ୍ତନ ଶ୍ରଦ୍ଧା ଜଣାଇଥାଏ। ତେଣୁ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଇଣ୍ଡିଆ ଗେଟ୍ କେବଳ ଏକ ପର୍ଯ୍ୟଟନସ୍ଥଳୀ ନହେଇ ବରଂ ଦେଶପ୍ରେମ ଓ ଜାତୀୟ ଗୌରବର ଏକ ଜୀବନ୍ତ ପ୍ରତୀକ ହୋଇ ରହୁ, ଏତିକି ହିଁ କାମନା।

ପିଲାଏ ଏବେ ଜାଣିବା ଗେଟ୍ ୱେ ଅଫ୍ ଇଣ୍ଡିଆ। ଭାରତ ଅନେକ ଐତିହାସିକ ସ୍ମାରକ ଓ ସୁନ୍ଦର ସ୍ଥାପତ୍ୟର ଦେଶ। ଏହି ସମସ୍ତ ସ୍ମାରକ ମଧ୍ୟରେ ଗେଟ୍ ୱେ ଅଫ୍ ଇଣ୍ଡିଆ ଏକ ଅତ୍ୟନ୍ତ ପ୍ରସିଦ୍ଧ ଓ ଆକର୍ଷଣୀୟ ସ୍ମାରକ। ଏହା ମହାରାଷ୍ଟ୍ରର ମୁମ୍ବାଇ ସହରରେ ଆରବ ସାଗର କୂଳରେ ଅବସ୍ଥିତ। ଏହାକୁ ମୁମ୍ବାଇ ସହରର ପ୍ରମୁଖ ପରିଚୟ ଓ ଗୌରବର ପ୍ରତୀକ ଭାବରେ ଗଣାଯାଏ। ବ୍ରିଟିଶ ସମ୍ରାଟ ପଞ୍ଚମ ଜର୍ଜ ଓ ରାଣୀ ମେରୀଙ୍କ ଭାରତ ଆଗମନକୁ ସ୍ମରଣୀୟ କରିବା ପାଇଁ ଗେଟ୍ ୱେ ଅଫ୍ ଇଣ୍ଡିଆ ନିର୍ମାଣର ପରିକଳ୍ପନା କରାଯାଇଥିଲା। ଏହାର ଭିତ୍ତିପ୍ରସ୍ତର 1911 ସ୍ଥାପିତ କରାଯାଇଥିଲା। ପରେ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ 1924 ଏହା ଉଦ୍ଘାଟିତ ହୋଇଥିଲା। ଏହି ସ୍ମାରକର ସ୍ଥାପତ୍ୟ ନକ୍ସା ପ୍ରସିଦ୍ଧ ସ୍ଥାପତ୍ୟବିତ୍ ଜର୍ଜ ୱିଟେଟ୍ ପ୍ରସ୍ତୁତ କରିଥିଲେ। ଏହାର ନିର୍ମାଣରେ ଭାରତୀୟ ଓ ଇସଲାମୀୟ ସ୍ଥାପତ୍ୟ ଶୈଳୀର ସୁନ୍ଦର ସମନ୍ୱୟ ଦେଖିବାକୁ ମିଳେ। ଗେଟ୍ ୱେ ଅଫ୍ ଇଣ୍ଡିଆ ଏକ ବିଶାଳ ତୋରଣାକୃତି ସ୍ମାରକ। ଏହାର ଉଚ୍ଚତା ପ୍ରାୟ 26 ମିଟର। ହଳଦିଆ ରଙ୍ଗର ବାସାଲ୍ଟ ପଥରରେ ଏହା ନିର୍ମିତ। ଏହାର ବିଶାଳ ମୁଖ୍ୟ ତୋରଣ, ଗମ୍ବୁଜ ଓ ସୂକ୍ଷ୍ମ କାରୁକାର୍ଯ୍ୟ ଅତ୍ୟନ୍ତ ଆକର୍ଷଣୀୟ। ଗେଟ୍ ୱେ ଅଫ୍ ଇଣ୍ଡିଆର ସ୍ଥାପତ୍ୟ ଶୈଳୀକୁ ଇଣ୍ଡୋ ସାରାସେନିକ ଶୈଳୀ କୁହାଯାଏ। ଏଥିରେ ଭାରତୀୟ ଇସଲାମୀୟ ଓ ପାଶ୍ଚାତ୍ୟ ସ୍ଥାପତ୍ୟ କଳାର ସମନ୍ୱୟ ଘଟିଛି। ଏହା ଭାରତୀୟ ସ୍ଥାପତ୍ୟ କଳାରେ ଏକ ଉତ୍କୃଷ୍ଟ ନିଦର୍ଶନ। ଗେଟ୍ ୱେ ଅଫ୍ ଇଣ୍ଡିଆର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଏହାର ସାମୁଦ୍ରିକ ପରିବେଶ। ଏହା ଆରବ ସାଗର କୂଳରେ ଅବସ୍ଥିତ। ସମୁଦ୍ରର ତରଙ୍ଗ, ଶୀତଳ ପବନ ଓ ଦୂରରେ ଦେଖାଯାଉଥିବା ଜାହାଜ ଏହି ସ୍ଥାନର ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଥାଏ। ସନ୍ଧ୍ୟା ସମୟରେ ଏହି ସ୍ଥାନର ଦୃଶ୍ୟ ଅତ୍ୟନ୍ତ ମନୋରମ ହୋଇଥାଏ। ଅନେକ ପର୍ଯ୍ୟଟକ ଏଠାକୁ ଆସି ସମୁଦ୍ରର ସୁନ୍ଦର ଦୃଶ୍ୟକୁ ଉପଭୋଗ କରନ୍ତି। ଗେଟ୍ ୱେ ଅଫ୍ ଇଣ୍ଡିଆ ମୁମ୍ବାଇର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନସ୍ଥଳୀ। ପ୍ରତିଦିନ ଦେଶ ଓ ବିଦେଶରୁ ହଜାର ହଜାର ପର୍ଯ୍ୟଟକ ଏହାକୁ ଦେଖିବାକୁ ଆସନ୍ତି। ଏହା ନିକଟରେ ଥିବା ଆରବ ସାଗର ଓ ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ପର୍ଯ୍ୟଟକଙ୍କୁ ଆହୁରି ଆକର୍ଷିତ କରିଥାଏ। ଏହି ସ୍ମାରକ ମୁମ୍ବାଇର ଐତିହ୍ୟ ଓ ପର୍ଯ୍ୟଟନ ଶିଳ୍ପର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ଗେଟ୍ ୱେ ଅଫ୍ ଇଣ୍ଡିଆର ଐତିହାସିକ ମହତ୍ତ୍ୱ ଅତ୍ୟନ୍ତ ଅଧିକ। ବ୍ରିଟିଶ ଶାସନ କାଳରେ ଭାରତକୁ ସମୁଦ୍ର ପଥରେ ଆସୁଥିବା ବିଶିଷ୍ଟ ଅତିଥିମାନଙ୍କ ପାଇଁ ଏହି ସ୍ଥାନ ଏକ ପ୍ରମୁଖ ପ୍ରବେଶଦ୍ୱାର ଭାବରେ ପରିଚିତ ଥିଲା। ତେଣୁ ଏହାର ନାମ ହୋଇଥିଲା ଗେଟ୍ ୱେ ଅଫ୍ ଇଣ୍ଡିଆ, ଅର୍ଥାତ୍ ଭାରତର ପ୍ରବେଶଦ୍ୱାର। ଭାରତ ସ୍ୱାଧୀନ ହେବା ପରେ ଶେଷ ବ୍ରିଟିଶ ସୈନ୍ୟଦଳ ଏହି ଅଞ୍ଚଳ ଦେଇ ଭାରତ ତ୍ୟାଗ କରିଥିଲେ ବୋଲି ଏକ ସ୍ମାରକ ଐତିହାସିକ ଭାବେ ମଧ୍ୟ ସ୍ମରଣୀୟ ହୋଇ ରହିଛି। ଗେଟ୍ ୱେ ଅଫ୍ ଇଣ୍ଡିଆ ଆଜି ମୁମ୍ବାଇ ସହରର ପରିଚୟର ଏକ ମୁଖ୍ୟ ପ୍ରତୀକ। ଯେପରି ତାଜମହଲ ଆଗ୍ରାର ପରିଚୟ, ସେହିପରି ଗେଟ୍ ୱେ ଅଫ୍ ଇଣ୍ଡିଆ ମୁମ୍ବାଇର ପରିଚୟକୁ ବିଶ୍ୱସ୍ତରରେ ପରିଚିତ କରାଇଛି। ଏହା ଭାରତର ସ୍ଥାପତ୍ୟ କଳା, ଐତିହ୍ୟ ଓ ସାଂସ୍କୃତିକ ଗୌରବକୁ ପ୍ରତିନିଧିତ୍ୱ କରେ। ଶେଷରେ ଏତିକି କୁହାଯାଇପାରେ ଯେ ଗେଟ୍ ୱେ ଅଫ୍ ଇଣ୍ଡିଆ କେବଳ ଏକ ସ୍ମାରକ ନୁହେଁ, ବରଂ ଭାରତର ଐତିହ୍ୟ, ସ୍ଥାପତ୍ୟ କଳା ଓ ଇତିହାସର ଏକ ଉଜ୍ଜଳ ପ୍ରତୀକ। ଏହାର ସୁନ୍ଦର ଗଠନ, ଐତିହାସିକ ମହତ୍ତ୍ୱ ଓ ଆରବ ସାଗର କୂଳର ମନୋରମ ପରିବେଶ ପ୍ରତ୍ୟେକ ଦର୍ଶକଙ୍କ ମନକୁ ମୁଗ୍ଧ କରିଥାଏ। ତେଣୁ ଗେଟ୍ ୱେ ଅଫ୍ ଇଣ୍ଡିଆ ଭାରତର ଅନ୍ୟତମ ଶ୍ରେଷ୍ଠ ଐତିହାସିକ ସ୍ମାରକ ଏବଂ ମୁମ୍ବାଇ ସହରର ଚିରସ୍ମରଣୀୟ ଗୌରବ।

ଇଲାଇ, ଆଜି ତ ସମୟ ହୋଇଗଲାଣି, ଆଜିର କାର୍ଯ୍ୟକ୍ରମ ତୁମମାନଙ୍କୁ କିପରି ଲାଗିଲା ମତାମତ ନିଶ୍ଚୟ ଜଣାଇବ। ତୁମର ମତାମତ ଅପେକ୍ଷାରେ ଆଜିର କିଶୋର ଭାରତୀ କାର୍ଯ୍ୟକ୍ରମରେ ଉଠିବା।

0: ଶୁଣିଲେ କିଶୋରଭାରତୀ କାର୍ଯ୍ୟକ୍ରମ ଉପସ୍ଥାପନାରେ ଥିଲେ ମିନତୀ ରାଣୀ ନନ୍ଦ ଆକାଶବାଣୀ ଶୈପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଥମେ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ ଏବଂ ଦିନ ଦୁଇଟାରେ ମିଡ୍ ଡେ ନ୍ୟୁଜ୍ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ
1: ସମ୍ବାଦ ପଢୁଛନ୍ତି ନୀନା ସାହୁ ମୁଖ୍ୟ ସମ୍ବାଦ ପୂର୍ବତନ ରାଷ୍ଟ୍ରପତି ତଥା ବିଶିଷ୍ଟ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀ ଅବସରରେ ଆଜି ଦେଶବ୍ୟାପୀ ପାଳନ କରାଯାଉଛି ଗୁରୁ ଦିବସ ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ସାକାର ହୋଇପାରିବ ବିକଶିତ ଭାରତ ସ୍ୱପ୍ନ କହିଲେ ରାଷ୍ଟ୍ରପତି ନୂଆଦିଲ୍ଲୀଠାରେ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର କ୍ରୀଡ଼ା ସକାରାତ୍ମକ କାର୍ଯ୍ୟକଳାପ ଏବଂ ସୃଜନଶୀଳତାକୁ ଉତ୍ସାହ ପ୍ରଦାନ ମାଧ୍ୟମରେ ପିଲାଙ୍କୁ ସ୍କ୍ରିନ୍ ଟାଇମ୍ଠାରୁ ଦୂରେଇ ରଖିବାକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ କେରଳମର ତ୍ରିଶୁର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ହେବ ମ୍ୟାଚ୍ ଦେଶବ୍ୟାପୀ ଆଜି ଗୁରୁ ଦିବସ ଭାବେ ପାଳନ କରାଯାଉଛି ଭାରତର ଦ୍ୱିତୀୟ ରାଷ୍ଟ୍ରପତି ତଥା ଶିକ୍ଷାବିତ୍ ଲେଖକ ବିଶିଷ୍ଟ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀକୁ ଗୁରୁ ଦିବସ ଭାବେ ପାଳନ କରାଯାଇଥାଏ ରାଷ୍ଟ୍ର ନିର୍ମାଣରେ ଶିକ୍ଷକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଏହି ଦିବସ ପାଳନକୁ ପ୍ରତିଫଳନ କରିଥାଏ ଶିକ୍ଷକ ଛାତ୍ରଛାତ୍ରୀଙ୍କ ଜୀବନକୁ ମାର୍ଗଦର୍ଶନ କରିବା ସହ ଭବିଷ୍ୟତ ସମାଜ ଗଠନ ପାଇଁ ମୂଳଦୁଆ ପକାଇଥାନ୍ତି ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର

0: ମୋଦି, ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ବାର୍ତ୍ତାରେ ଶିକ୍ଷାଦାନକୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଭାବେ ବର୍ଷ୍ଣନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ଜୀବନରେ ଜ୍ଞାନ, ମୂଲ୍ୟବୋଧ, ପ୍ରେରଣା ପ୍ରଦାନ କରିବାରେ ଶିକ୍ଷକଙ୍କ ଅବଦାନ ଅତୁଳନୀୟ ବୋଲି ସେ କହିଛନ୍ତି। ଡକ୍ଟର ରାଧାକ୍ରିଷ୍ଣନଙ୍କ ଜୀବନାଦର୍ଶ ଉପରେ ଆଲୋକପାତ କରି ରାଷ୍ଟ୍ରପତି କହିଛନ୍ତି, ସେ ଜଣେ ବିଦ୍ୱାନ, ରାଜନେତା, ଲେଖକ, ଦାର୍ଶନିକ ହୋଇ ମଧ୍ୟ ଶିକ୍ଷକତା ଜୀବନକୁ ନିଜର ସର୍ବୋତ୍କୃଷ୍ଟ ବୋଲି ସ୍ୱୀକାର କରିଛନ୍ତି। ସେଥିପାଇଁ ତାଙ୍କ ଜନ୍ମଦିନକୁ ଦେଶବାସୀ ଗୁରୁଦିବସ ଭାବେ ପାଳନ କରୁଛନ୍ତି।
1: द्वितीय राष्ट्रपति डॉक्टर सर्वपल्ली राधाकृष्णन की जयंती को शिक्षक दिवस के रूप में मनाकर हमारे देशवासी उनके प्रति एवं समस्त शिक्षक समुदाय के प्रति सम्मान व्यक्त करते हैं। जो समाज शिक्षकों का सम्मान करता है वो समाज सही अर्थ में प्रगतिशील होता है। शिक्षक के बीच आकर मेरे अंदर विद्यमान विद्यार्थी और शिक्षक दोनों ही जीवंत हो जाता है।
0: ପୂର୍ବତନ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମ ମଧ୍ୟ ଜଣେ ଶିକ୍ଷକ ଭାବରେ ସମାଜରେ ସ୍କରଣୀୟ ହୋଇ ରହିଛନ୍ତି ବୋଲି ରାଷ୍ଟ୍ରପତି କହିଛନ୍ତି। ଭାରତୀୟ ସଂସ୍କୃତରେ ଆଚାର୍ଯ୍ୟ ଦେବ ଭବର ମହତ୍ୱ ଉପରେ ସୂଚନା ପ୍ରଦାନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକଙ୍କ ପ୍ରୋହାହନ ଛାତ୍ରଛାତ୍ରୀଙ୍କ ଭିତରେ ଆତ୍ମବିଶ୍ୱାସ, ସାହସ, ସଂଯମ ଏବଂ ସମ୍ଭାବନାକୁ ଜାଗ୍ରତ କରିଥାଏ। ଶିକ୍ଷାକୁ ମାନବିକତା ଗଠନର ଏକ ପବିତ୍ର କାର୍ଯ୍ୟ ବୋଲି ରାଷ୍ଟ୍ରପତି ବର୍ଷ୍ଣନା କରିବା ସହ ଜଣେ ଶିକ୍ଷୟିତ୍ରୀ ଭାବରେ ନିଜର ଅଭିଜ୍ଞତାକୁ ସ୍କରଣ କରିଛନ୍ତି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ଶିକ୍ଷକ ଜ୍ଞାନ ପ୍ରଦାନ ଏବଂ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ସଶକ୍ତ କରିଥାନ୍ତି। ଦେଶର ଭବିଷ୍ୟତର ମୂଳଦୁଆ ଆଦର୍ଶ ତଥା ଉତ୍ସର୍ଗୀକୃତ ଶିକ୍ଷକ ଏବଂ ଗୁଣାତ୍ମକ ଶିକ୍ଷାକ୍ଷେତ୍ର ଉପରେ ଆଧାରିତ ବୋଲି ଶ୍ରୀ ଯୋଶୀ ବର୍ଷ୍ଣନା କରିଛନ୍ତି। ଆଜିର ଦିବସ ପାଳନ ଅବସରରେ ପରବର୍ତ୍ତୀ ପିଢ଼ିକୁ ଗଢ଼ିତୋଳିବାରେ ଶିକ୍ଷକଙ୍କ ଭୂମିକାକୁ ସ୍କରଣ କରି ଶ୍ରୀ ଯୋଶୀ ଶିକ୍ଷକ ସମାଜ ପ୍ରତି କୃତଜ୍ଞତା ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଗୁଣାତ୍ମକ ଶିକ୍ଷା ମାଧ୍ୟମରେ ହିଁ ବିକଶିତ ଭାରତ ସ୍ୱପ୍ନ ସାକାର ହୋଇପାରିବ। ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର 2026 ସମାରୋହକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଶିକ୍ଷକଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ହିଁ ପ୍ରଗତି ପଥରେ ଗତି କରିଥାଏ।
1: हम सब देशवासी विकसित भारत के निर्माण के लक्ष्य की ओर आगे बढ़ रहे हैं। विश्व स्तरीय शिक्षा व्यवस्था के बल पर ही विकसित भारत का निर्माण संभव है। हमारे शिक्षक शिक्षा व्यवस्था में प्राणवायु का संचार करते हैं। हमारा ये प्रयास होना चाहिए कि हमारे देश में एक भी विद्यार्थी अच्छी शिक्षा के अवसर से वंचित न हो।
0: ସମାରୋହରେ ରାଷ୍ଟ୍ରପତି ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। 27 ରାଜ୍ୟ, 7 କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6 ସଂଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ବେସରକାରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଆଦିରୁ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅନ୍ତର୍ଭୁକ୍ତ। ରାଷ୍ଟ୍ରପତି ଭବନରେ ଭାରତରତ୍ନ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ସ୍କୃତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି। ଡକ୍ଟର ରାଧାକ୍ରିଷ୍ଣନ 1952ରୁ 1962 ପର୍ଯ୍ୟନ୍ତ ଉପରାଷ୍ଟ୍ରପତି ଏବଂ 1962ରୁ 1967 ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପାଠ୍ୟପୁସ୍ତକ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ଏବଂ ସେମାନଙ୍କର ଶୈଶବକୁ ସଂରକ୍ଷିତ କରି ରଖିବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ମୋଦି କହିଛନ୍ତି, ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ଶୈଶବକୁ ଜୀବିତ ରଖିବା ପାଇଁ ଶିକ୍ଷକ ଶିକ୍ଷିକା କାର୍ଯ୍ୟ କରିବା ଉଚିତ। କେବଳ ପାଠପଢ଼ା ଭିତରେ ନିଜକୁ ସୀମିତ ନ ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସେମାନଙ୍କର ଜୀବନର ଏକ ଅଂଶ ହେବାକୁ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି।
2: ଶିକ୍ଷା ଜଗତ ସେ ୟେ କହନା ଚାହେଁ କି ହମେ ପହଲେ ସେ ଜ୍ୟାଦା କିତାବୋଁ ସେ ବାହାର ନିକଲ କରକେ ସିଲେବସ ସେ ବାହାର ନିକଲ କରକେ ବଚ୍ଚୋଁ କି ଜିନ୍ଦଗୀ ମେ ଘୁସନା ପଡ଼େଗା। ବଚପନ ମରନେ ନହିଁ ଦେନା ଚାହିଁ ଔର ବଚପନ ବନାଏ ରଖନେ କା ସବସେ ବଡ଼ା କାମ ଟିଚର କର ସକତେ। ଟିଚର କା କାମ ହେ କି ଉସକେ ଭିତର କା ବଚପନ ବନା ରହେ।
0: ମୋବାଇଲ୍ ଫୋନ୍ ଆଦି ଉପକରଣ ସହ ଅଧିକ ସମୟ ବିତାଉଥିବା ପିଲାଙ୍କ ଉପରେ ଆଲୋକପାତ କରି ଶ୍ରୀ ମୋଦି ଅତ୍ୟଧିକ ସ୍କ୍ରିନ୍ ସମୟ ନେଇ ଚିନ୍ତା ପ୍ରକଟ କରିଛନ୍ତି। କ୍ରୀଡ଼ା, ଅନ୍ୟାନ୍ୟ ସକାରାତ୍ମକ କାର୍ଯ୍ୟକଳାପ ଏବଂ ସୃଜନଶୀଳତାକୁ ଉତ୍ସାହିତ କରାଗଲେ ପିଲାମାନେ ଏହି ସ୍କ୍ରିନ୍ ସମୟଠାରୁ ଦୂରେଇ ରହିବେ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି।
2: अब एक प्रकार का एडिक्शन है। मेरे मन में एक विचार आता है, या तो वो बच्चा खेलकूद के अंदर बहुत रुचि लेने लग जाएगा। फिर खेलकूद मतलब वो वीडियो

0: ଆଜ୍ଞା ହଁ, ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ପାଇଁ ଯୋଗାଯୋଗ କରନ୍ତୁ
1: 8208030 6927 ଏବଂ 9449408097।
0: ସହଜ ଏବଂ ସରଳ ଉପାୟରେ ଅଳ୍ପ ଟଙ୍କାରେ ଆପଣ ଆକାଶବାଣୀ ଜୟପୁର କେନ୍ଦ୍ରରେ ବିଜ୍ଞାପନ ଦିଅନ୍ତୁ।
2: ପରବର୍ତ୍ତୀ ଗୀତଟି ଆଇ ହେଟ୍ ଲଭ୍ ଷ୍ଟୋରି। ଏହି ଚଳଚ୍ଚିତ୍ରଟି ପାଇଁ ଶିଳ୍ପୀ ହେଲେ ଶ୍ରେୟା ଘୋଷାଲ, ଗୀତିକାର ବିଶାଲ ଡଡ଼ଲାନୀ, ସଙ୍ଗୀତ ନିର୍ଦ୍ଦେଶନା ବିଶାଲ ଶେଖର।

ପ୍ରଚାର କଲୁ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଆକାଶବାଣୀ ଜୟପୁର ଶ୍ରୋତାବନ୍ଧୁମାନଙ୍କୁ ଏଇଠି ମନେ ପକାଇ ଦେଉଛୁ, ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ଶୁଣିବେ ରାତି 8ଟାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ। ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

ଆକାଶବାଣୀ ଜୟପୁର ଶୁଣନ୍ତୁ ଆଞ୍ଚଳିକ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣିପାରିବେ ସୂଚନା ବିରତି ପରେ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି।

0: ଆଜି ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। ଓଡ଼ିଶାରୁ ଦୁଇଜଣ ଶିକ୍ଷକ ସମ୍ମାନିତ। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବା ସହ ଏକନିଷ୍ଠ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ନନ୍ଦୋତ୍ସବ ନୀତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଦେଶର ଦ୍ୱିତୀୟ ରାଷ୍ଟ୍ରପତି ରାଷ୍ଟ୍ରନୀତିଜ୍ଞ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୟନ୍ତୀରେ ଏହି ଦିବସ ପାଳନ କରାଯାଉଛି। ଡକ୍ଟର ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତନିଠାରେ ଜନ୍ମଗ୍ରହଣ କରିଥିଲେ। ଶିକ୍ଷା ପ୍ରତି ଥିବା ତାଙ୍କର ଅବଦାନକୁ ମନେ ରଖିବା ପାଇଁ ଗୁରୁଦିବସ ପାଳନ କରାଯାଏ। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି କହିଛନ୍ତି ନିଷ୍ଠାବାନ ଶିକ୍ଷକଙ୍କ ମାଧ୍ୟମରେ ହିଁ ରାଷ୍ଟ୍ର ନିର୍ମାଣ ସମ୍ଭବ ହୋଇଥାଏ। ଶିକ୍ଷକଙ୍କୁ ସମ୍ମାନ କରୁଥିବା ସମାଜ ହେଉଛି ପ୍ରଗତିଶୀଳ ସମାଜ। ଶିକ୍ଷା ବ୍ୟବସ୍ଥାର ଆଧାର ହେଉଛି ପ୍ରାଥମିକ ସ୍ତରରେ ଦିଆଯାଉଥିବା ଶିକ୍ଷା। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଶ୍ରୀମତୀ ମୁର୍ମୁ କହିଛନ୍ତି ଶିକ୍ଷକଙ୍କ ପ୍ରୟାସ ପାଇଁ ଆଜି ଦେଶରେ ଅଧାରୁ ପାଠ ଛାଡ଼ୁଥିବା ଛାତ୍ରଛାତ୍ରୀଙ୍କ ହାର ହ୍ରାସ ପାଇଛି। ଦେଶର କୌଣସି କୋଣରେ ଥିବା କୌଣସି ବି ବିଦ୍ୟାର୍ଥୀ ଶିକ୍ଷାରୁ ବଞ୍ଚିତ ନ ହେବା ପାଇଁ ସମସ୍ତେ ପ୍ରୟାସ କରିବା ଆବଶ୍ୟକ। ଶିକ୍ଷକମାନେ ନିଜର ଜ୍ଞାନ ସ୍ନେହ ଓ ସମର୍ପଣ ଭାବ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେରଣା ନୈତିକତା ଓ ସମ୍ବେଦନଶୀଳତା ସଞ୍ଚାର କରିବାକୁ ରାଷ୍ଟ୍ରପତି ଆହ୍ୱାନ ଦେଇଛନ୍ତି।
1: उन विद्यार्थियों के प्यार को मैं अपने जीवन के बहुत बड़ी उपलब्धियां मानती हूँ। कभी शिक्षक समुदाय की सदस्य रही हूँ, इससे मुझे विशेष सार्थकता का अनुभव होता है। जो विद्यार्थी क्या मैं बच्चों के बौद्धिक शारीरिक और नैतिक विकास पर निष्ठापूर्वक ध्यान देकर हमारे शिक्षक अच्छे विद्यार्थियों और कर्तव्य निष्ठा नागरिकों की भावी पीढ़ियां तैयार करते हैं।
0: ଏହି ଅବସରରେ 48 ଜଣ ସ୍କୁଲ ଶିକ୍ଷକ, 21 ଜଣ ଉଚ୍ଚଶିକ୍ଷା ବିଭାଗ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନର ଶିକ୍ଷକ ଏବଂ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଅନୁଷ୍ଠାନର 12 ଜଣ ଶିକ୍ଷକଙ୍କୁ ସମ୍ମାନିତ କରାଯାଇଛି। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାଠ୍ୟପୁସ୍ତକ ବ୍ୟତୀତ ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ଏବଂ ସେମାନଙ୍କର ଶୈଶବକୁ ସଂରକ୍ଷିତ କରି ରଖିବା ପାଇଁ ଶିକ୍ଷକ ସମାଜକୁ ଆହ୍ୱାନ ଦେଇଛନ୍ତି। ନୂଆଦିଲ୍ଲୀରେ ଗତକାଲି ଜାତୀୟ ଶିକ୍ଷକ ପୁରସ୍କାର ବିଜେତାଙ୍କ ସହ ମତ ବିନିମୟ କରି ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଭିତରେ ଶୈଶବକୁ ଜୀବିତ ରଖିବା ପାଇଁ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟ କରିବା ଉଚିତ। କେବଳ ପାଠପଢ଼ା ଭିତରେ ନିଜକୁ ସୀମିତ ନ ରଖି ପିଲାଙ୍କ ଭବିଷ୍ୟତ ଗଢ଼ିବାରେ ସେମାନଙ୍କ ଜୀବନର ଏକ ଅଂଶ ହେବାକୁ ମଧ୍ୟ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଶିକ୍ଷକ କେବଳ ଜ୍ଞାନ ନୁହେଁ, ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। କଟକର ସେକେଣ୍ଡାରୀ ବୋର୍ଡ ହାଇସ୍କୁଲରେ ଆୟୋଜିତ ଗୁରୁଦିବସ ସମାରୋହରେ ଯୋଗଦେଇ ଶ୍ରୀ ମାଝୀ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମରେ ସମୟ ନଷ୍ଟ ନ କରି ଏକନିଷ୍ଠ ଭାବରେ ପାଠ ପଢ଼ିବାକୁ ପରାମର୍ଶ ଦେଇଛନ୍ତି।
2: କେଜିରୁ ପିଜି ଶିକ୍ଷା ସମ୍ପୂର୍ଣ୍ଣ ନିଃଶୁଳ୍କ କରିବା ପାଇଁ ଏବଂ ଘୋଷଣା ବି କରି ଆମେ ତାକୁ କାର୍ଯ୍ୟକାରୀ ଆଜି ଆରମ୍ଭ କରିବା ପାଇଁ ଯାଉଛୁ। ସାରା ଭାରତରେ ଶିଶୁ ବାଟିକା ଠାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିବାରେ ଆମ ରାଜ୍ୟ ଓଡ଼ିଶା ହେଉଛି ଭାରତ ବର୍ଷରେ ପ୍ରଥମ। ପ୍ରଥମ ପର୍ଯ୍ୟାୟରେ ଆମେ 12,000 କୋଟି ଟଙ୍କା ବଜେଟ୍ରେ ବ୍ୟବସ୍ଥା କରିସାରିଛୁ। 2,200 ସ୍କୁଲ ସେଥିରେ ପ୍ରତିଷ୍ଠା କରାଯାଉଛି ପ୍ରାଥମିକ ଫେଜ୍ରେ।
0: ମୁଖ୍ୟମନ୍ତ୍ରୀ କହିଛନ୍ତି ସାରା ଭାରତରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ସାର୍ବଜନୀନ ଶିକ୍ଷାକୁ ନିଃଶୁଳ୍କ କରିଛି। ଏହାବ୍ୟତୀତ 12,000 କୋଟି ଟଙ୍କା ବ୍ୟୟରେ 2,200 ଗୋଦାବରୀ ସମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ନିର୍ମାଣ କରାଯାଉଛି। ପ୍ରାକ୍ ବିଦ୍ୟାଳୟ ପିଲାଙ୍କ ପାଇଁ 45,000 ଶିଶୁ ବାଟିକା ଖୋଲାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଗାମୀ 3 ବର୍ଷ ମଧ୍ୟରେ 45,000 ଶିକ୍ଷକ ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ସରକାରୀ ପ୍ରତିଶ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାଜ୍ୟରେ ଶିକ୍ଷା କ୍ଷେତ୍ରକୁ ଅଧିକ ଦକ୍ଷତା ଭିତ୍ତିକ, ଗୁଣାତ୍ମକ ଓ ନିଯୁକ୍ତିମୁଖୀ କରିବା ଦିଗରେ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଆଜି ଏକାଧିକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷର ଏବଂ ଛାତ୍ରଛାତ୍ରୀ

ଅଧ୍ୟାପକ ଅଧ୍ୟାପିକାଙ୍କ ଦକ୍ଷତା ବିକାଶ ପାଇଁ ନୂଆ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍ ସିଏସ୍ଆର୍ ବକ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟର 1 ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ବିଶେଷକରି ରାଜ୍ୟର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର 107ଟି ଉଚ୍ଚଶିକ୍ଷାନୁଷ୍ଠାନର କଳା ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ଏଥିରେ ସାମିଲ ହେବେ। ଛାତ୍ରୀଙ୍କ ପାଇଁ ବିଶେଷ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ହୋଇଛି। ଆଜି ସମସ୍ତଙ୍କ ପାଇଁ କୃତ୍ରିମ ବୁଦ୍ଧିମତା ପାଠ୍ୟକ୍ରମର ଶୁଭାରମ୍ଭ ହୋଇଛି। ଆଜି ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ ହୋଇଛି। ସୁବର୍ଣ୍ଣପୁର ଜିଲ୍ଲାର ଶିକ୍ଷାନୁଷ୍ଠାନଗୁଡ଼ିକରେ ଗୁରୁଦିବାସ ପାଳିତ ହୋଇଛି। ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର 100ଟି ଉଚ୍ଚ ବିଦ୍ୟାଳୟରେ ଏକକାଳୀନ ତସ୍ମୈ ଶ୍ରୀ ଗୁରବେ ନମଃ ନାଟକ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ହୋଇଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୌର ପରିଷଦର ସାନ ଆର୍ଯ୍ୟାପଲ୍ଲୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାପାଳ ଭି କାର୍ତ୍ତିଭାସନ ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ାଇଛନ୍ତି। ଭଦ୍ରକ ସହର ନୂଆବଜାର ଗାନ୍ଧି ପଡ଼ିଆସ୍ଥିତ ମଞ୍ଜୁଳ ମଞ୍ଜରୀ ସରସ୍ୱତୀ ଶିଶୁ ମନ୍ଦିରରେ ଗୁରୁଦିବସ ପାଳନ କରାଯାଇଛି। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାରୁ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ସମ୍ପର୍କରେ ଆଲୋଚନା ହେବା ନେଇ ଆମ ସମ୍ଭାଦଦାତା ଜଣାଇଛନ୍ତି। ସେହିଭଳି ବୈଠକରେ ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ଆଲୋଚନା ହେବ। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚୂଣ ମାଝି, ରାଜ୍ୟ ସଭାପତି ମନମୋହନ ସାବଲଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗ ଦେଉଥିବା ଜଣାପଡ଼ିଛି। ପୁରୀ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେଉଛି। ଶ୍ରୀଜୀଉମାନଙ୍କ ମଙ୍ଗଳ ଆଳତୀ ନୀତି ଶେଷ ହୋଇଛି। ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଓ ଦକ୍ଷିଣ ଘରୁ ମଦନମୋହନଙ୍କୁ ଦୋଳିରେ ବିଜେ କରାଯାଇଛି। ମୈଲମ ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡି ପୂଜା ଆଦି ନୀତି ଅନୁଷ୍ଠିତ ହୋଇଯାଇଛି। ସନ୍ଧ୍ୟାରେ ଭିତର୍ଚ୍ଛ ମହାପାତ୍ର ନନ୍ଦରାଜା ରୂପରେ ସ୍ନାନମଣ୍ଡପ ଉପରେ ବସିବେ ଏବଂ ଭରତୀୟା ଗୌଡ଼ ପୁତ୍ର ଜନ୍ମ ହେବା ଖବର ନନ୍ଦରାଜାଙ୍କୁ ଦେବେ। ସେହିପରି କେନ୍ଦ୍ରାପଡ଼ା ତୁଳସୀକ୍ଷେତ୍ରର ଶ୍ରୀ ବଳଦେବଜୀ ମନ୍ଦିରରେ ଶ୍ରୀକୃଷ୍ଣଙ୍କ ଜନ୍ମନୀତି ପାଳିତ ହେବା ପରେ ଆଜି ସନ୍ଧ୍ୟାରେ ବାଳଗୋପାଳଙ୍କ ଯମୁନା ସ୍ନାନ ନୀତି ଅନୁଷ୍ଠିତ ହେବ। ସୁବର୍ଣ୍ଣପୁର ଜିଲ୍ଲାରେ ଆଜି ପାତାଳି ଶ୍ରୀକ୍ଷେତ୍ର, ଶ୍ୟାମସୁନ୍ଦର କୁଞ୍ଜ କୁଟୀର, ଶ୍ରୀଗୋପାଳଜୀ ମନ୍ଦିର, ଶୈନଗିରିସ୍ଥିତ ଯୋଗେଶ୍ୱର ପୀଠ ସହ ବିଭିନ୍ନ ମଠ ମନ୍ଦିରରେ ପାରମ୍ପରିକ ନନ୍ଦୋତ୍ସବ ଅନୁଷ୍ଠିତ ହୋଇଛି। ରଙ୍ଗ ଓ ଅବିରସ ପ୍ରଭୁ କୃଷ୍ଣ ବଳରାମଙ୍କୁ ବିମାନ ବସାଇ ସଂକୀର୍ତ୍ତନ ଶୋଭାଯାତ୍ରା ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ସ୍ୱତନ୍ତ୍ର ସଘନ ସଂଶୋଧନ 2026 ପରିପ୍ରେକ୍ଷୀରେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ରଘୁରାମ ଆର୍ ଆୟରଙ୍କ ଅଧ୍ୟକ୍ଷତାରେ ସ୍ୱୀକୃତିପ୍ରାପ୍ତ ରାଜନୈତିକ ଦଳଗୁଡ଼ିକର ପ୍ରତିନିଧିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ଜିଲ୍ଲାରେ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାକୁ ସ୍ୱଚ୍ଛ, ନିର୍ଭୁଲ ଓ ସମାବେଶୀ କରାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ସମାଜରେ ସାକ୍ଷରତା ଓ ଜୀବନବ୍ୟାପୀ ଶିକ୍ଷାର ଗୁରୁତ୍ୱ ନେଇ ବ୍ୟାପକ ସଚେତନତା ସୃଷ୍ଟି ସହ ନିରକ୍ଷର ବ୍ୟକ୍ତିମାନଙ୍କୁ ସାକ୍ଷର କରିବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ ଉଲ୍ଲାସ ସଚେତନତା ଅଭିଯାନର ଶୁଭାରମ୍ଭ ହୋଇଛି। ଛତ୍ରପୁରସ୍ଥିତ ପିଏମ୍ଶ୍ରୀ ଅନ୍ସ୍ଲୋ ଉଚ୍ଚ ବିଦ୍ୟାଳୟ ପରିସରରୁ ଉଲ୍ଲାସ ସଚେତନତା ଯାନକୁ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଶୁଭାରମ୍ଭ କରିଛନ୍ତି। ଆଜିଠାରୁ 9 ତାରିଖ ପର୍ଯ୍ୟନ୍ତ ବ୍ଲକର ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ଅଧୀନସ୍ଥ ଗ୍ରାମକୁ ସଚେତନତା ଯାନ ପରିକ୍ରମା କରିବ। ଭଦ୍ରକ ସହରରେ ଆଗାମୀ ଗଣେଶ ପୂଜା ଓ ଭସାଣୀ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସନ୍ତା ଅକ୍ଟୋବର 11 ତାରିଖରୁ 15 ତାରିଖ ମଧ୍ୟରେ ମୂର୍ତ୍ତିଗୁଡ଼ିକୁ ବିସର୍ଜନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧାପଡ଼ା ଓ ନୟାଗଡ଼ ଜିଲ୍ଲାରେ କେତେକ ସ୍ଥାନରେ ବିଜୁଳି ଗଡ଼ଗଡ଼ି ସହ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି। ଶିକ୍ଷକଙ୍କ ପ୍ରୟାସ ପାଇଁ ଅଧାରୁ ପାଠ ଛାଡ଼ୁଥିବା ବିଦ୍ୟାର୍ଥୀଙ୍କ ସଂଖ୍ୟା ହ୍ରାସ ପାଇଛି, କହିଲେ ରାଷ୍ଟ୍ରପତି। ନୂଆଦିଲ୍ଲୀରେ ଆଜି ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର, ଓଡ଼ିଶାରୁ 2 ଜଣ ଶିକ୍ଷକ ସମ୍ମାନିତ। ଗୁରୁଦିବସ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ସାମାଜିକ ଗଣମାଧ୍ୟମରୁ ଦୂରେଇ ରହିବା ସହ ଏକନିଷ୍ଠ ଭାବେ ଅଧ୍ୟୟନ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ପୁରୀ ଶ୍ରୀମନ୍ଦିରରେ ଆଜି ଅନୁଷ୍ଠିତ ହେଉଛି ନନ୍ଦୋତ୍ସବ ନୀତି ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଆଞ୍ଚଳିକ ସମ୍ବାଦ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଜୟପୁର ସମୟ ଦିନ 2:45। ଆସନ୍ତୁ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଅପରାହ୍ନ 5:00 ପ୍ରଚାର କରିବୁ ଯୁବବାଣୀ। ଏଥିରେ ଜୁଆନ କାତାରୀ ଶୁଣିବେ ସାକ୍ଷାତକାର ଗୁରୁ ହିଁ ସାକ୍ଷାତ ଈଶ୍ୱର। ଜାଣିବା କଥାରେ ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ସମ୍ପର୍କରେ ଜାଣିବେ। ଚୈତିଜହ୍ନ କାର୍ଯ୍ୟକ୍ରମ ଶୁଣିବେ ଅପରାହ୍ନ 5:30। ଏଥିରେ ହାଲଚାଲରେ ଗୁରୁଦିବସ ସମ୍ପର୍କରେ ଭେଟ୍ଘାଟରେ ମଧ୍ୟାହ୍ନ ଭୋଜନ ବୋଇଲେ କାଇଟା ପରେ ଶୁଣିବେ ଅନ୍ୟ ଏକ ସାକ୍ଷାତକାର ସାପ ଚାବିଲେ କାଇ କରବାର। ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର ଶୁଣିବେ ସନ୍ଧ୍ୟା 6:10। ଏଥିରେ ଶୁଣିବେ ସୁସ୍ଥ ହୃଦୟ ପାଇଁ ସୁସ୍ଥ ଜୀବନୀ ଶୈଳୀ ପରେ ଶୁଣିବେ ସାକ୍ଷାତକାର ସାପ କାମୁଡ଼ିଲେ କ'ଣ କରିବା ଏ ସମ୍ପର୍କରେ। କୃଷ୍ଣ କେଶବ ଷଡ଼ଙ୍ଗୀଙ୍କ ସହ କଥାବାର୍ତ୍ତା ପରେ ଶୁଣିବେ ଆଣ୍ଟିବାୟୋଟିକ୍ ମେଡିସିନ୍ର ସଠିକ୍ ବ୍ୟବହାର ସମ୍ପର୍କରେ କିଛି ଟିପ୍ସ। ହିନ୍ଦୀ ଭଜନ ପ୍ରଚାର କରିବୁ ସନ୍ଧ୍ୟା 6:30। ଶିଳ୍ପୀ ଲତା ମଙ୍ଗେସ୍କର ଓ ମହମ୍ମଦ ରଫି। ସନ୍ଧ୍ୟା 6:45 ଆଜିର ପ୍ରସଙ୍ଗ। ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ରାତି 7:30 କିଷାନବାଣୀ କାର୍ଯ୍ୟକ୍ରମ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ କଟକ କେନ୍ଦ୍ରରୁ। ଓଡ଼ିଆ ଚଳଚ୍ଚିତ୍ରର ଗୀତ ପ୍ରଚାର କରିବ ରାତି 7:00। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମ୍ଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ୍

ପ୍ରତିଯୋଗିତାର ଦ୍ୱିଭାଷୀ ଧାରା ବିବରଣୀ ଶୁଣିବେ। ରାତି 8ଟାରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ। ଶୁଣିଲେ ଆଜି ସାନ୍ଧ୍ୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କେତୋଟି ପ୍ରମୁଖ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଜୟପୁର, ସମୟ ଦିନ 2:48। ଏଇଠି ଶେଷ କରୁଛୁ ମିଡିୟମ ୱେଭ୍ରେ ପ୍ରସାରଣ ସେବା। ମିଡିୟମ ୱେଭ୍ର 204.5 meter ତଥା 1467 kHz ପୁଣି ଥରେ ଆପଣମାନଙ୍କୁ ସ୍ୱାଗତ କରିବୁ। ଆଜି ଅପରାହ୍ନ 5ଟାରେ ଆମର ସାନ୍ଧ୍ୟ ଅଧିବେଶନରେ ବର୍ତ୍ତମାନଠାରୁ ଏଫ୍ଏମ୍ର 103.6 MHz ବିବିଧ ଭାରତୀ ମୁମ୍ବାଇରୁ ପ୍ରଚାରିତ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଶୁଣିପାରିବେ। ବର୍ତ୍ତମାନ ପାଇଁ ବିଦାୟ ଚାହୁଁଛୁ, ନମସ୍କାର।

0: मन चाहेगी।
1: मन चाहेगी।
0: मन चाहेगी।

0: ହେଲେ ଭାଇ ଭଉଣୀମାନ, ଆଜିର ଜ୍ୱାନ କଥା କାର୍ଯ୍ୟକ୍ରମକୁ ତମମାନଙ୍କୁ ସ୍ୱାଗତ ଜଣାଉଛୁ। ଆଜିର କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଅଛୁ ଆମ ଦୁଇଟା, ମୁଇଁ ସ୍ମୃତିମୟୀ ପାଣିଗ୍ରାହୀ,
1: ଆରି ମୁଇଁ ନରେନ୍ଦ୍ର ହରିଜନ।
2: ଜୁହାର।

0: ହେଲେ ନରେନ୍ଦ୍ର ଭାଇ,
1: ହଁ
0: କହିଲ ଆଜି କେତେ ତାରିଖ?
1: ତମେ କଣ ମୋର ଜ୍ଞାନର ପରୀକ୍ଷା ନଉଛ କେମିତି?
0: ଏରେ ନାଇଁ ନାଇଁ ଭାଇ, ଏମିତିକା ପଚାରିଦେଲି ଆଉ, କୁହ ପରା ଆଜି କେତେ ତାରିଖ?
1: ଆଜି ପରା ସେପ୍ଟେମ୍ବର 5 ତାରିଖ।
0: ହଁ, ଇଟା ଏକା ଜାଣିବାକୁ ପଚାରୁଥିଲି ମୁଁ ଏବେ।
1: ବୋଲେ ମୁଁ କିଛି ବୁଝିପାରିଲି ନାହିଁ, କଣଟା?
0: ଏରେ ଏତିକି ଜାଣିନ କି ଭାଇ, ଆଜି ପରା ଗୁରୁ ଦିବସ।
1: ହଁ ହଁ, ଠିକ କହିଲ। ସ୍କୁଲରେ ପଢ଼ିଲା ବେଳେ ଆମେ ଏ ଦିବସ ଯାକ ସବୁ ପାଳନ କରୁଥିଲୁ, ମନେ ପଡ଼ିଲା ଏବେ?
0: ହଁ, ଏବେ ମନେ ପଡ଼ିଲା ତ?
1: ହଁ ହଁ
0: ହଁ, ହେଲେ ତମେ ତ କହିଲ ଭାଇ ଆମେ ସ୍କୁଲରେ ପଢ଼ିଲା ବେଳକୁ ପାଳନ କରୁଥିଲୁ ବୋଲିକିନା।
1: ହଁ,
0: ତ କୁହ ତ ଗୁରୁ ଦିବସର ତାତ୍ପର୍ଯ୍ୟ କଣଟା?
1: ଆରେ ସେମିତି କିଛି ଜାଣିନାହିଁ ଯେ, ଆମେ ଯିବାର ଗୁରୁମାନଙ୍କୁ ପୂଜା କରି କଣ ପେନ୍ ଫେନ୍ କଣ ଦେଇକରି ପଳାଇବାର। ଆରି
0: ଓହ, ତମେ ସେଟା ପାଇଁ ଯାଉଥିଲ କି? ହେଲେ ଶୁଣ, ମୁଁ କହୁଛି ଗୁରୁ ଦିବସର ତାତ୍ପର୍ଯ୍ୟ କଣଟା।
1: ହଁ କୁହ କୁହ।
0: ଗୁରୁ ଗୁରୁ ଶବ୍ଦଟା ଆମର ଭାରତୀୟ ସଂସ୍କୃତି, ପରମ୍ପରା ଆହୁରି ଜୀବନ ଦର୍ଶନର ଗୋଟେ ଅତ୍ୟନ୍ତ ପବିତ୍ର ଆହୁରି ସମ୍ମାନୀୟ ଶବ୍ଦ। ଗୁରୁ ଖାଲି ଜଣେ ଶିକ୍ଷକ ନୁହନ୍ତି, ସେ ହେଉଛନ୍ତି ଜ୍ଞାନର ଆଲୋକ, ମାର୍ଗଦର୍ଶକ, ପ୍ରେରଣାଦାତା ଆଉ ଜୀବନ ଗଢ଼ିବାର ଜଣେ ମହାନ ଶିଳ୍ପୀ। ମଣିଷ ଜନ୍ମ ହେବା ପରେ ଜୀବନର ଯେତେ ବି ପର୍ଯ୍ୟାୟରେ କାହା ନା କାହାଠାରୁ ଶିକ୍ଷା ଗ୍ରହଣ କରିଥାଏ। ମା ବାପା ଆମକୁ ଜୀବନ ଦିଅନ୍ତି, ଆହୁରି ପ୍ରାରମ୍ଭିକ ଶିକ୍ଷା ମଧ୍ୟ ଦିଅନ୍ତି। ମାତ୍ର ଶିକ୍ଷକ ଆମକୁ ପାଠପଢ଼ା ସହିତ ନୀତି, ଶୃଙ୍ଖଳା, ମାନବିକତା ଆହୁରି ଦାୟିତ୍ୱବୋଧ ମଧ୍ୟ ଶିଖାଇଥାନ୍ତି। ସେଟା ପାଇଁ ବୋଲିକି ଗୁରୁଙ୍କର ସ୍ଥାନ ମଣିଷ ଜୀବନରେ ଅତ୍ୟନ୍ତ ଉଚ୍ଚ ବୋଲିକି ମନାଯାଏ। ସବୁ ବର୍ଷ ସେପ୍ଟେମ୍ବର 5 ତାରିଖରେ ଭାରତରେ ଗୁରୁ ଦିବସ ପାଳନ କରାଯାଏ। ଏ ଦିନକୁ ଭାରତର ମହାନ ଦାର୍ଶନିକ, ଶିକ୍ଷାବିତ୍ ଆହୁରି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ଜନ୍ମ ଦିବସ ଭାବେ ପାଳନ କରାଯାଏ। ଗୁରୁ ଶବ୍ଦର ଅର୍ଥ ଅତ୍ୟନ୍ତ ଗଭୀର। ସାଧାରଣ ଭାବରେ ଯିଏକି ଆମର ଅଜ୍ଞାନକୁ ଦୂର କରିକି ଜ୍ଞାନର ଆଲୋକ ଦିଅନ୍ତି, ସେ ହେଉଛନ୍ତି ଗୁରୁ। ଗୁରୁ ଖାଲି ଆମକୁ କେବଳ ପୁସ୍ତକର ଜ୍ଞାନ ଦିଅନ୍ତି ନାହିଁ, ସେ ଆମକୁ ଜୀବନକୁ ବୁଝିବା, ଠିକ୍ ଆଉ ଭୁଲ ମଧ୍ୟରେ ପାର୍ଥକ୍ୟ କରିବା ଆହୁରି ନିଜ କର୍ତ୍ତବ୍ୟ ପାଳନ କରିବାର ଶିକ୍ଷା ମଧ୍ୟ ଦିଅନ୍ତି। ଜଣେ ଭଲ ଗୁରୁ ଛାତ୍ରକୁ ନିଜ ଉପରେ ବିଶ୍ୱାସ କରିବା ଶିଖାନ୍ତି।
1: ହେଲେ ସ୍ମୃତି,
0: ହଁ ଭାଇ କିଷ୍ଟା କୁହ।
1: ତୁଇ ତ କହିଲୁ ଯେ ଗୁରୁ ଆମକୁ ଅଜ୍ଞାନରୁ ଜ୍ଞାନ ଦିଅନ୍ତି, ଭଲ ଶିକ୍ଷା ଦିଅନ୍ତି, ହେଲେ ୟାର ମୁଖ୍ୟ ଉଦ୍ଦେଶ୍ୟ କଣ ସବୁ କହିଲୁ?
0: ଶୁଣ ଶୁଣ କହୁଛି, ଗୁରୁ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଶିକ୍ଷକମାନଙ୍କର ପ୍ରତି ସମ୍ମାନ କରିବା, କୃତଜ୍ଞତା ଆହୁରି ଆଦର ପ୍ରକାଶ କରିବା। ଜଣେ ଛାତ୍ରର ଭବିଷ୍ୟତ ଗଠନରେ ଶିକ୍ଷକମାନଙ୍କର ଅବଦାନକୁ ସ୍ମରଣ କରିବା ମଧ୍ୟ ଏହି ଦିବସର ମୂଳ ଲକ୍ଷ୍ୟ। ଶିକ୍ଷକ ଛାତ୍ରକୁ ଜ୍ଞାନ ଦେବା ସହିତ ତାକୁ ଭଲ ମଣିଷ ହେବା ମଧ୍ୟ ଶିଖାଇଥାନ୍ତି। ସେଟା ପାଇଁ ବୋଲିକି ଗୁରୁ ଦିବସ ଖାଲି ଗୋଟେ ଉତ୍ସବ ନାହିଁ, ବରଂ ଗୁରୁ ଶିଷ୍ୟ ସମ୍ପର୍କରେ ମହତ୍ତ୍ୱକୁ ଅନୁଭବ କରିବାର ଗୋଟେ ବିଶେଷ ଦିନ। ମା ବାପା ଆମକୁ ଜୀବନର ପଥରେ ଚାଲିବା ଶିଖାଇଥାନ୍ତି, ଆଉ ଗୁରୁ ସେ ପଥକୁ ଚିହ୍ନିବା ଆହୁରି ସଠିକ୍ ଦିଗ ବାଛିବାରେ ସାହାଯ୍ୟ କରିଥାନ୍ତି। ସେଟା ପାଇଁ ବୋଲିକି ଗୁରୁ ଆହୁରି ମା ବାପା ଉଭୟଙ୍କର ସ୍ଥାନ ଜୀବନରେ ଆମର ଅମୂଲ୍ୟ। ଗୁରୁ ଶିଷ୍ୟ ସମ୍ପର୍କ ଭାରତୀୟ ସଂସ୍କୃତିର ଗୋଟେ ଅମୂଲ୍ୟ ପରମ୍ପରା। ଏହି ସମ୍ପର୍କ କେବଳ ଶିକ୍ଷକ ଆରି ଛାତ୍ର ମଧ୍ୟରେ ଥିବା ସମ୍ପର୍କ ନାହିଁ, ଇଟା ହେଉଛି ଜ୍ଞାନ, ଶ୍ରଦ୍ଧା, ବିଶ୍ୱାସ, ଆଦର ଆରି ମାର୍ଗଦର୍ଶନର ସମ୍ପର୍କ।
1: ହେଲେ ସ୍ମୃତି, ଏବେ ସିନା ଡିଜିଟାଲ ଦୁନିଆ, ନୂଆ ନୂଆ ଟେକ୍ନୋଲୋଜି।

0: କ୍ଲାସରୁମ୍ ହେଲେ ଆଗରେ କେମିତି ଶିକ୍ଷା ବ୍ୟବସ୍ଥା ଥିଲା କହିଲୁ?
1: ଆଗକାଳରେ ନାଇକି ଭାଇ, ଭାରତରେ ଆମର ଗୁରୁକୁଳ ପ୍ରଥା ଥିଲା। ପିଲାମାନେ ନାଇକି ଶିକ୍ଷକମାନଙ୍କର ପାଖରେ ରହିକିନା ପାଠ ପଢୁଥିଲେ। ତାଙ୍କମାନେ ନାଇକି କେବଳ ବେଦ ଶାସ୍ତ୍ର ଆରି ବିଭିନ୍ନ ବିଦ୍ୟା ଅର୍ଜନ ଶିଖୁନଥିଲେ, ଜୀବନ ଜିଇଁବାର କଳା ମଧ୍ୟ ତାଙ୍କମାନେ ଶିଖୁଥିଲେ। ମାତ୍ର ଆଜିର ଶିକ୍ଷା ପ୍ରଣାଳୀ ଟିକେ ବଦଳି ଯାଇଛି। ମାତ୍ର ଗୁରୁ ଆହୁରି ଶିଷ୍ୟମାନଙ୍କର ଯୋଉ ସମ୍ପର୍କ ଆଜି ମଧ୍ୟ ଅବିଚଳ ହୋଇକି ରହିଯାଇଛି। ଆଜିର ଯୁଗ ହେଉଛି ବିଜ୍ଞାନ, ପ୍ରଯୁକ୍ତି, ଆହୁରି ସୂଚନା, ଆହୁରି ଇଣ୍ଟରନେଟ୍, ସ୍ମାର୍ଟଫୋନ୍, ଆହୁରି ଡିଜିଟାଲର ଯୁଗ। ତ ଇଣ୍ଟରନେଟ୍ ସ୍ମାର୍ଟଫୋନ୍ ଦ୍ୱାରା ଛାତ୍ରଛାତ୍ରୀମାନେ ନେଇକି ଅନେକ ସୂଚନା ପାଇପାରୁଛନ୍ତି। ମାତ୍ର ସୂଚନା ଆହୁରି ଜ୍ଞାନ ସମାନ ନାହିଁ। ସୂଚନାକୁ କେମିତି ବୁଝିବା, କୋଉଟା ଠିକ୍, କୋଉଟା ଭୁଲ, କୋଉ ସୂଚନା ଆମର ପାଇଁ ଦରକାର ଆହୁରି କୋଉଟା ଆମର ପାଇଁ ଦରକାର ନାହିଁ, ସେଟା ବୁଝିବା ପାଇଁ ଗୁରୁଙ୍କର ଭୂମିକା ନେଇକି ବେଶୀ ଆବଶ୍ୟକ। ଆଜିର ଶିକ୍ଷକ କେବଳ ଖାଲି ପାଠ ପଢ଼ାନ୍ତି ନାହିଁ, ସେ ଛାତ୍ରଛାତ୍ରୀମାନଙ୍କୁ ଡିଜିଟାଲ ଯୁଗରେ ସଚେତନ, ଦାୟିତ୍ୱବାନ ଆହୁରି ବିଚାରଶୀଳ ନାଗରିକ ହେବାର ସହାୟତା ମଧ୍ୟ କରିଥାନ୍ତି।
0: ଓହୋ, ଇଟା ପାଇଁ ଏକା ହେଲେ ଏମିତି କହିବେ ଯେ ଗୁରୁ ହେଉଛନ୍ତି ଜ୍ଞାନର ଆଲୋକ, ଗୁରୁ ହେଉଛନ୍ତି ଜୀବନର ପଥ ପ୍ରଦର୍ଶକ, ଆହୁରି ଗୁରୁ ହେଉଛନ୍ତି ସଫଳତାର ଚାବିକାଠି, ନାଇ କି?
1: ହଇ ଭାଇ, ସତ କଥା କହିଲ।
0: ହେଲେ ସ୍ମୃତି, ତୁଇ ତ ଗୁରୁଙ୍କ ବିଷୟରେ ତ ସବୁ କଥା କହିଲୁ, ଆମେ ଶୁଣିଲୁ ଗୁରୁ ଆମକୁ କେମିତି ଶିକ୍ଷା ଦିଅନ୍ତି, କେମିତି ଅଜ୍ଞାନରୁ ଆମକୁ ଜ୍ଞାନ ଆଡ଼କୁ ନେଇଥାନ୍ତି। ହେଲେ ଗୁରୁ ହିଁ ସାକ୍ଷାତ ଈଶ୍ୱର, ଏହାର ଅର୍ଥ କଣ ଜାଣିଛୁ କି?
1: ଗୁରୁ ହିଁ ସାକ୍ଷାତ ଈଶ୍ୱର, ଆର ଅର୍ଥ ନାଇ ଭାଇ ଜାଣିନି, ତମେ ଜାଣିଛ ବୋଲି ଟିକେ କହୁନ।
0: ଚାଲେ ଶୁଣବା, ଆମ ସହିତ ଜଣେ ଭଉଣୀ ଅଛନ୍ତି, ତାଙ୍କ ସହିତ ଏ ବିଷୟରେ ଆମେ ଆଲୋଚନା କରିବା। ତାଙ୍କ ନାଁ ହେଉଛି ପ୍ରୀତି ପଦ୍ମା ତ୍ରିପାଠୀ।
2: ନମସ୍କାର।
3: ନମସ୍କାର,
2: ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ ଯୋବାଣୀକୁ।
3: ବହୁତ ବହୁତ ଧନ୍ୟବାଦ।
2: ପ୍ରଥମେ କୁହନ୍ତୁ ଆପଣ କେମିତି ଅଛନ୍ତି?
3: ମୁଁ ବହୁତ ଭଲ ଅଛି, ଆପଣ କେମିତି ଅଛନ୍ତି?
2: ଆମେ ମଧ୍ୟ ବହୁତ ଭଲରେ ଅଛୁ। ବର୍ତ୍ତମାନ କୁହନ୍ତୁ ଆପଣଙ୍କ ନାଁ କଣ, ଆପଣ କଣ କରନ୍ତି ଏବଂ ଆପଣଙ୍କ ଘର କୋଉଠି?
3: ମୋ ନାଁ ପ୍ରୀତି ପଦ୍ମା ତ୍ରିପାଠୀ, କୋରାପୁଟ ସୁନାବେଡ଼ାରେ ରହୁଛି, +3 ଫାର୍ଷ୍ଟ ଇୟର ଏସି କଲେଜରେ ପଢୁଛି।
2: ବହୁତ ସୁନ୍ଦର। ଯେହେତୁ ଆପଣ ଜଣେ ଛାତ୍ରୀ, ତ ଗୁରୁମାନଙ୍କ ସହିତ ଆପଣଙ୍କ ସମ୍ପର୍କ କେମିତି?
3: ଗୁରୁଙ୍କ ସହିତ ସମ୍ପର୍କ ଶ୍ରଦ୍ଧା, ବିଶ୍ୱାସ, ସ୍ନେହ ଓ ପରସ୍ପର ସମ୍ମାନ ଉପରେ ଆଧାରିତ ହେବା ଉଚିତ। ଗୁରୁ ଶିଷ୍ୟର ଭୁଲ ବୁଝିବା, ତାକୁ ସଠିକ ମାର୍ଗରେ ନେବା ଉଚିତ ଏବଂ ଶିଷ୍ୟ ଗୁରୁଙ୍କ ମଧ୍ୟରେ ଉପଦେଶକୁ ଗ୍ରହଣ କରିବା ଉଚିତ। ଏହି ସମ୍ପର୍କରେ ଭୟ ଅପେକ୍ଷା ସମ୍ମାନ ଓ ବିଶ୍ୱାସ ଅଧିକ ରହିବା ଦରକାର। ଗୁରୁ ଓ ଶିଷ୍ୟ ମଧ୍ୟରେ ଭଲ ସମ୍ପର୍କ ରହିଲେ ଶିକ୍ଷା ଅଧିକ ଫଳପ୍ରଦ ହୋଇଥାଏ।
2: ବହୁତ ସୁନ୍ଦର, ଠିକ ସେମିତି। ଆଜିର ଦିନର ବିଶେଷତ୍ଵ କଣ ଆପଣ ଜାଣନ୍ତି?
3: ହଁ, ଆଜି ହେଉଛି ଗୁରୁ ଦିବସ।
2: ଏଇଟା କେଉଁ ମହାପୁରୁଷଙ୍କ ଦିନକୁ ଆମେ ଗୁରୁ ଦିବସ ଭାବରେ ପାଳନ କରୁଛୁ?
3: ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣଙ୍କ ଜନ୍ମ ଦିବସକୁ ଆମେ ଗୁରୁ ଦିବସ ରୂପେ ପାଳନ କରୁଛୁ।
2: ଠିକ ସେହିପରି ଆଜିର ଆମର କାର୍ଯ୍ୟକ୍ରମର ବିଷୟବସ୍ତୁ ହେଉଛି ଗୁରୁ ହିଁ ସାକ୍ଷାତ ଈଶ୍ୱର। ତ ଏହି ଗୁରୁ ହିଁ ସାକ୍ଷାତ ଈଶ୍ୱରର ଅର୍ଥ କଣ?
3: ଗୁରୁ ହିଁ ସାକ୍ଷାତ ଈଶ୍ୱରର ଅର୍ଥ ହେଉଛି ଗୁରୁ ଆମ ଜୀବନର ଅନ୍ଧକାର ଦୂର କରି ଜ୍ଞାନର ଆଲୋକ ଦେଖାନ୍ତି। ଈଶ୍ୱର ଆମକୁ ଜୀବନ ଦେଇଥିବା ବେଳେ ଗୁରୁ ସେହି ଜୀବନର ସଠିକ ଭାବରେ ବଞ୍ଚିବାର ମାର୍ଗ ଦେଖାନ୍ତି। ଗୁରୁ ଆମକୁ ଭଲମନ୍ଦର ବିଚାର, ନୈତିକତା, ଶୃଙ୍ଖଳା ଓ ମାନବିକତା ଶିଖାନ୍ତି। ସେଥିପାଇଁ ଭାରତୀୟ ସଂସ୍କୃତିରେ ଗୁରୁଙ୍କୁ ଈଶ୍ୱରଙ୍କ ସମାନ ସମ୍ମାନ ଦିଆଯାଏ।
2: ହେଲେ ଗୁରୁଙ୍କୁ ଈଶ୍ୱର ସହିତ କାହିଁକି ତୁଳନା କରାଯାଏ?
3: ଗୁରୁ ହେଉଛନ୍ତି ଆମ ଜୀବନର ମାର୍ଗଦର୍ଶକ। ଜଣେ ଛାତ୍ର ଜୀବନରେ କେଉଁ ପଥ ବାଛିବ, କିପରି ଭଲ ମଣିଷ ହେବ ଏବଂ ସମାଜ ପାଇଁ କିପରି ଉପଯୋଗୀ ହେବ ତାହା ଗୁରୁ ଶିଖାନ୍ତି। ଗୁରୁ ନିଜ ଜ୍ଞାନ ଓ ଅନୁଭବ ଦ୍ୱାରା ଶିଷ୍ୟର ଭବିଷ୍ୟତ ଗଢନ୍ତି। ତେଣୁ ଗୁରୁଙ୍କୁ ଈଶ୍ୱରଙ୍କ ସହ ତୁଳନା କରାଯାଏ।
2: ହେଲେ ଆମର ଛାତ୍ରଛାତ୍ରୀ ମାନଙ୍କ ଜୀବନରେ ଗୁରୁଙ୍କ ଭୂମିକା କଣ?
3: ଛାତ୍ରଛାତ୍ରୀଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ଗୁରୁ କେବଳ ପାଠ୍ୟ ପୁସ୍ତକର ଜ୍ଞାନ ଦିଅନ୍ତି ନାହିଁ, ବରଂ ଜୀବନରେ ଆସୁଥିବା ବିଭିନ୍ନ ସମସ୍ୟାକୁ କିପରି ସାମ୍ନା କରିବାକୁ ହୁଏ ତାହା ମଧ୍ୟ ଶିଖାନ୍ତି। ସେ ଛାତ୍ରଛାତ୍ରୀ ଦୁର୍ବଳତାକୁ ଚିହ୍ନଟ କରି ସେଗୁଡ଼ିକୁ ସୁଧାରିବାରେ ସାହାଯ୍ୟ କରନ୍ତି। ତେଣୁ ଜଣେ ଛାତ୍ରଛାତ୍ରୀ ସଫଳତା ପଛରେ ଗୁରୁଙ୍କ ଅବଦାନ ଅନେକ ରହିଥାଏ।
2: ହେଲେ ଗୁରୁଙ୍କ ଉପଦେଶ ବା ଆଦେଶ ଆମ ଜୀବନକୁ କିପରି ବଦଳାଇ ଦେଇପାରେ?
3: ଗୁରୁଙ୍କ ଉପଦେଶ ଆମକୁ ଜୀବନର ସଠିକ ଦିଗ ଦେଖାଇଥାଏ। ଆମେ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡିଲେ କେଉଁ ନିଷ୍ପତ୍ତି ଠିକ ହେବ ତାହା ବୁଝିପାରୁ ନାହୁଁ। ସେହି ସମୟରେ ଗୁରୁଙ୍କ ଅଭିଜ୍ଞତା ଓ ଉପଦେଶ ଆମକୁ ସଠିକ ନିଷ୍ପତ୍ତି ନେବାରେ ସାହାଯ୍ୟ କରେ। ଗୁରୁ ଆମ ଭିତରେ

0: ଥିବା ଦକ୍ଷତାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ପ୍ରେରଣା ଦିଅନ୍ତି। ତେଣୁ ଗୁରୁଙ୍କ ଏକ ଭଲ ଉପଦେଶ ମଧ୍ୟ ଆମ ଜୀବନରେ ଦିଗ ବଦଳାଇ ଦେଇପାରେ।
1: ବହୁତ ସୁନ୍ଦର। ହେଲେ ଗୁରୁଙ୍କ ଆଶୀର୍ବାଦର ମହତ୍ତ୍ୱ କଣ ରହିଛି?
0: ଗୁରୁଙ୍କ ଆଶୀର୍ବାଦ ଛାତ୍ରଛାତ୍ରୀଙ୍କ ମନରେ ଆତ୍ମବିଶ୍ୱାସ ଓ ଆଗକୁ ବଢିବାର ପ୍ରେରଣା ସୃଷ୍ଟି କରେ। ଜୀବନରେ ସଫଳତା ପାଇଁ ପରିଶ୍ରମ ସହିତ ଭଲ ମାର୍ଗଦର୍ଶନ ମଧ୍ୟ ଆବଶ୍ୟକ। ଗୁରୁଙ୍କ ଆଶୀର୍ବାଦ ଓ ଶୁଭେଚ୍ଛା ଆମକୁ ନିଜ ଲକ୍ଷ୍ୟ ପ୍ରତି ଅଧିକ ଦୃଢ଼ କରିଥାଏ। ତେଣୁ ଗୁରୁଙ୍କ ଆଶୀର୍ବାଦକୁ ଜୀବନର ଏକ ମୂଲ୍ୟବାନ ସମ୍ପଦ ବୋଲି ମନେ କରାଯାଏ।
1: ହେଲେ ଗୁରୁଙ୍କ ପ୍ରତି ଛାତ୍ରଛାତ୍ରୀ ମାନଙ୍କର କର୍ତ୍ତବ୍ୟ କଣ?
0: ଛାତ୍ରଛାତ୍ରୀଙ୍କ ପ୍ରଥମ କର୍ତ୍ତବ୍ୟ ହେଉଛି ଗୁରୁଙ୍କୁ ସମ୍ମାନ କରିବା। ଗୁରୁ ଦେଇଥିବା ଶିକ୍ଷାକୁ ଧ୍ୟାନ ଦେଇ ଶୁଣିବା, ନିୟମିତ ପାଠ ପଢିବା, ସମୟର ସଦୁପଯୋଗ କରିବା ଏବଂ ଭଲ ଚରିତ୍ର ଗଠନ କରିବା ଦରକାର। ଗୁରୁଙ୍କ ଭଲ ଉପଦେଶକୁ ନିଜ ଜୀବନରେ ପ୍ରୟୋଗ କରି ସଫଳ ହେବା ହିଁ ଗୁରୁଙ୍କ ପ୍ରତି ପ୍ରକୃତ ସମ୍ମାନ।
1: ଗୁରୁ ଆମ ଚରିତ୍ର ଗଠନରେ କିପରି ସାହାଯ୍ୟ କରନ୍ତି?
0: ଶିକ୍ଷାର ଉଦ୍ଦେଶ୍ୟ କେବଳ ପରୀକ୍ଷାରେ ଭଲ ନମ୍ବର ପାଇବା ନୁହେଁ, ବରଂ ଜଣେ ଭଲ ମଣିଷ ହେବା। ଗୁରୁ ଛାତ୍ରଙ୍କୁ ସତ୍ୟବାଦିତା, ଶୃଙ୍ଖଳା, ପରିଶ୍ରମ, ଦୟା, ସହଯୋଗ ଓ ଦାୟିତ୍ୱବୋଧ ଶିଖାନ୍ତି। ଗୁରୁଙ୍କ ଆଦର୍ଶ ଆଚରଣ ଛାତ୍ରଙ୍କ ମନରେ ଭଲ ପ୍ରଭାବ ପକାଏ। ଏପରି ଭାବରେ ଗୁରୁଙ୍କ ଶିକ୍ଷା ଜଣେ ଛାତ୍ରର ଚରିତ୍ରକୁ ଦୃଢ଼ ଓ ଉନ୍ନତ କରିଥାଏ।
1: ହେଲେ ଗୁରୁଙ୍କୁ ସମ୍ମାନ କରିବାର ସର୍ବୋତ୍ତମ ଉପାୟ କଣ ବୋଲି ଆପଣ ଭାବୁଛନ୍ତି?
0: ଗୁରୁଙ୍କୁ କେବଳ ପ୍ରଣାମ କରିବା କିମ୍ବା ଉପହାର ଦେବା ହିଁ ସମ୍ମାନ ନୁହେଁ। ଗୁରୁ ଦେଇଥିବା ଜ୍ଞାନ, ଉପଦେଶ ଓ ନୈତିକ ଶିକ୍ଷାକୁ ନିଜ ଜୀବନରେ ପ୍ରୟୋଗ କରିବା ହେଉଛି ଗୁରୁଙ୍କ ପ୍ରତି ସର୍ବୋତ୍ତମ ସମ୍ମାନ। ଜଣେ ଛାତ୍ର ଭଲ ମଣିଷ ହୋଇ ସମାଜରେ ଭଲ କାମ କଲେ ତାହା ଗୁରୁଙ୍କ ପାଇଁ ସବୁଠାରୁ ବଡ଼ ଗର୍ବର ବିଷୟ।
1: ଗୁରୁଙ୍କ ବିନା ଆମ ଜୀବନରେ ସଫଳତା ପାଇବା ସହଜ ନା କଷ୍ଟ?
0: ଜୀବନର ସଫଳତା ପାଇଁ ନିଜ ପରିଶ୍ରମ ଓ ଆତ୍ମବିଶ୍ୱାସ ଜରୁରୀ, କିନ୍ତୁ ସଠିକ ମାର୍ଗଦର୍ଶନ ମଧ୍ୟ ଅତ୍ୟନ୍ତ ଆବଶ୍ୟକ। ଗୁରୁ ଆମକୁ ନିଜ ଭୁଲ ବୁଝିବା, ଠିକ ପଥ ବାଛିବା ଓ ସମସ୍ୟାର ସମାଧାନ କରିବା ଶିଖାନ୍ତି। ତେଣୁ ଗୁରୁଙ୍କ ମାର୍ଗଦର୍ଶନ ଥିଲେ ଆମେ ଅନେକ ଭୁଲରୁ ବଞ୍ଚିପାରିବା ଏବଂ ନିଜ ଲକ୍ଷ୍ୟ ଆଡ଼କୁ ଦୃଢ଼ତାର ସହ ଆଗେଇ ପାରିବା।
1: ତ ଗୁରୁ ହିଁ ସାକ୍ଷାତ ଈଶ୍ୱର, ଏଥିରୁ ଆମେ କଣ ଶିକ୍ଷା ପାଇଥାଉ?
0: ଗୁରୁ ହିଁ ସାକ୍ଷାତ ଈଶ୍ୱର ବିଷୟରୁ ଆମେ ଶିକ୍ଷା ପାଉ ଯେ ଆମ ଜୀବନରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚ। ଗୁରୁ ଆମକୁ ଅଜ୍ଞାନରୁ ଜ୍ଞାନ ଆଡ଼କୁ ନେଇଯାଆନ୍ତି ଏବଂ ସଫଳତା ପଥ ଦେଖାନ୍ତି। ତେଣୁ ଆମେ ସର୍ବଦା ଗୁରୁଙ୍କୁ ସମ୍ମାନ କରିବା, ତାଙ୍କ ଭଲ ଉପଦେଶକୁ ମାନିବା ଏବଂ ତାଙ୍କ ଶିକ୍ଷାକୁ ଜୀବନରେ ପ୍ରୟୋଗ କରିବା ଉଚିତ।
1: ହେଲେ ଜଣେ ଆଦର୍ଶ ଶିଷ୍ୟର କେଉଁ କେଉଁ ଗୁଣ ସବୁ ଥିବା ଦରକାର?
0: ଜଣେ ଆଦର୍ଶ ଶିଷ୍ୟ ନମ୍ର, ଶୃଙ୍ଖଳିତ, ସତ୍ୟବାଦୀ, ପରିଶ୍ରମୀ, ଧୈର୍ଯ୍ୟଶୀଳ ଓ ଗୁରୁଙ୍କ ପ୍ରତି ଶ୍ରଦ୍ଧାଶୀଳ ହେବା ଆବଶ୍ୟକ। ସେ ସମୟର ମୂଲ୍ୟ ବୁଝିବା ସହ ନିୟମିତ ଅଧ୍ୟୟନ କରିବା ଦରକାର। ନିଜ ଭୁଲକୁ ସ୍ୱୀକାର କରି ସେଥିରୁ ଶିକ୍ଷା ନେବା ମଧ୍ୟ ଜଣେ ଆଦର୍ଶ ଶିଷ୍ୟର ଗୁଣ। ଗୁରୁଙ୍କ ପ୍ରତି ସମ୍ମାନ ରଖିବା ସହିତ ସହପାଠୀ ଓ ସମାଜର ଅନ୍ୟମାନଙ୍କ ପ୍ରତି ଭଲ ବ୍ୟବହାର କରିବା ଉଚିତ।
1: ହେଲେ ଆପଣ ନିଜ ଗୁରୁଙ୍କ ଠାରୁ କେଉଁ କେଉଁ ସବୁ ଶିକ୍ଷା ପାଇଛନ୍ତି?
0: ମୁଁ ମୋ ଗୁରୁଙ୍କ ଠାରୁ ଅନେକ ମୂଲ୍ୟବାନ ଶିକ୍ଷା ପାଇଛି। ସେମାନେ ମୋତେ ସମୟର ସଦୁପଯୋଗ କରିବା, ନିୟମିତ ପରିଶ୍ରମ କରିବା, ବିଫଳତାକୁ ଭୟ ନ କରିବା ଏବଂ ନିଜ ଲକ୍ଷ୍ୟ ପ୍ରତି ଦୃଢ଼ ରହିବା ଶିଖାଇଛନ୍ତି। ଏହା ସହିତ ସତ୍ୟ କହିବା, ଅନ୍ୟମାନଙ୍କୁ ସମ୍ମାନ କରିବା ଓ ଆବଶ୍ୟକ ସମୟରେ ଅନ୍ୟକୁ ସାହାଯ୍ୟ କରିବା ଭଳି ମାନବିକ ଗୁଣ ମଧ୍ୟ ଶିଖାଇଛନ୍ତି।
1: ପ୍ରାଚୀନ ଭାରତୀୟ ଗୁରୁ ଏବଂ ବର୍ତ୍ତମାନର ଗୁରୁଙ୍କ ମଧ୍ୟରେ ବହୁତ ପାର୍ଥକ୍ୟ ଥିବ ନିଶ୍ଚୟ।
0: ହଁ, ଅଛି।
1: ତ ପ୍ରାଚୀନ ଭାରତୀୟ ଶିକ୍ଷା ପରମ୍ପରାରେ ଗୁରୁଙ୍କର ସ୍ଥାନ କଣ ଥିଲା?
0: ପ୍ରାଚୀନ ଭାରତୀୟ ଶିକ୍ଷା ପରମ୍ପରାରେ ଗୁରୁଙ୍କ ସ୍ଥାନ ଅତ୍ୟନ୍ତ ଉଚ୍ଚ ଥିଲା। ଗୁରୁକୁଳ ବ୍ୟବସ୍ଥାରେ ଶିଷ୍ୟମାନେ ଗୁରୁଙ୍କ ନିକଟରେ ରହି ଶିକ୍ଷା ଗ୍ରହଣ କରୁଥିଲେ। ସେମାନେ କେବଳ ପାଠ୍ୟ ଜ୍ଞାନ ନୁହେଁ, ଶୃଙ୍ଖଳା, ନୈତିକତା, ଆତ୍ମନିର୍ଭରତା, ସେବା ଓ ଜୀବନ ମୂଲ୍ୟ ଶିଖୁଥିଲେ। ଗୁରୁଙ୍କ ଅତ୍ୟନ୍ତ ଶ୍ରଦ୍ଧା ଓ ସମ୍ମାନ ଦିଆଯାଉଥିଲା। ଏହି ପରମ୍ପରା ଭାରତୀୟ ଶିକ୍ଷା ସଂସ୍କୃତିର ଏକ ଗୌରବମୟ ଅଂଶ।
1: ତେବେ ଗୁରୁଙ୍କୁ ସମ୍ମାନ ଦେବାରେ ଯଦି କମିଲେ ସମାଜ ଉପରେ କଣ କଣ ସବୁ ପ୍ରଭାବ ପଡିପାରେ?
0: ଗୁରୁଙ୍କ ପ୍ରତି ସମ୍ମାନ କମିଗଲେ ଶିକ୍ଷାର ମୂଲ୍ୟବୋଧ ମଧ୍ୟ ଦୁର୍ବଳ ହୋଇପାରେ। ଛାତ୍ରମାନେ ଯଦି ଗୁରୁଙ୍କ ଭଲ ଉପଦେଶକୁ ଅବହେଳା କରନ୍ତି ତେବେ ଶୃଙ୍ଖଳା, ନୈତିକତା ଓ ଦାୟିତ୍ୱବୋଧ ହ୍ରାସ ପାଇପାରେ। ଏହା ପ୍ରଭାବ ଭବିଷ୍ୟତ ପିଢି ଓ ସମାଜ ଉପରେ ପଡିବ। ତେଣୁ ଗୁରୁଙ୍କୁ ସମ୍ମାନ କରିବା ଓ ତାଙ୍କର ଭଲ ଶିକ୍ଷାକୁ ମାନିବା ଆବଶ୍ୟକ।
1: ହେଲେ ଜଣେ ଗୁରୁ ଛାତ୍ରଙ୍କର ଭବିଷ୍ୟତ କିପରି ଗଢିପାରନ୍ତି?
0: ପ୍ରତ୍ୟେକ ଛାତ୍ରର ଦକ୍ଷତା, ରୁଚି ଓ ଚିନ୍ତାଧାରା ଭିନ୍ନ ହୋଇଥାଏ। ଜଣେ ଭଲ ଗୁରୁ ଛାତ୍ରଙ୍କ ଦକ୍ଷତା ଚିହ୍ନଟ କରି ତାହାର ବିକାଶ ପାଇଁ ଉଚିତ ମାର୍ଗଦର୍ଶନ କରନ୍ତି। ସେ

0: ଛାତ୍ରଙ୍କ ଦୁର୍ବଳତା ସୁଧାରିବା ସହିତ ଆତ୍ମବିଶ୍ୱାସ ବଢ଼ାନ୍ତି। ଗୁରୁଙ୍କ ପ୍ରେରଣା ଜଣେ ଛାତ୍ରର ନିଜ ଲକ୍ଷ୍ୟ ପ୍ରତି ଦୃଢ଼ କରିଥାଏ। ଏହିପରି ଭାବେ ଗୁରୁ ଜଣେ ଛାତ୍ରର ଭବିଷ୍ୟତ ଗଢ଼ିପାରନ୍ତି।
1: ତେବେ ଗୁରୁ ଓ ଶିକ୍ଷକଙ୍କ ମଧ୍ୟରେ ପାର୍ଥକ୍ୟ କ'ଣ?
0: ଶିକ୍ଷକ ସାଧାରଣତଃ ଆମକୁ ଏକ ବିଷୟର ଜ୍ଞାନ ଓ ପାଠ୍ୟକ୍ରମ ଅନୁସାରେ ଶିକ୍ଷା ଦିଅନ୍ତି। ଗୁରୁଙ୍କ ଭୂମିକା ତାହାଠାରୁ ବ୍ୟାପକ। ଗୁରୁ ଜ୍ଞାନ ଦେବା ସହିତ ଜୀବନ, ମୂଲ୍ୟବୋଧ, ନୈତିକତା ଓ ସଠିକ୍ ମାର୍ଗ ବିଷୟରେ ମାର୍ଗଦର୍ଶନ କରନ୍ତି। ତେବେ ଏହି ଦୁଇ ଶବ୍ଦ ଅନେକ ସମୟରେ ସମାନ ଅର୍ଥରେ ବ୍ୟବହୃତ ହୁଏ। ଉଭୟଙ୍କର ମୁଖ୍ୟ ହେଉଛି ଶିକ୍ଷାର୍ଥୀଙ୍କ ଜ୍ଞାନ ଓ ବ୍ୟକ୍ତିତ୍ୱର ବିକାଶ କରିବା।
1: ତେବେ ଆଜିର ଆଧୁନିକ ଯୁଗରେ ଗୁରୁଙ୍କର ଭୂମିକା କ'ଣ?
0: ଆଜିର ଆଧୁନିକ ଓ ପ୍ରଯୁକ୍ତି ନିର୍ଭର ଯୁଗରେ ଗୁରୁଙ୍କ ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ଛାତ୍ରମାନେ ଇଣ୍ଟରନେଟ୍ ମାଧ୍ୟମରେ ଅନେକ ତଥ୍ୟ ପାଉଛନ୍ତି, କିନ୍ତୁ ସେହି ତଥ୍ୟର ସଠିକ୍ ବ୍ୟବହାର ଓ ଭଲମନ୍ଦ ବିଚାର କରିବାରେ ଗୁରୁ ମାର୍ଗଦର୍ଶନ କରନ୍ତି। ଗୁରୁ ଛାତ୍ରଙ୍କୁ ପ୍ରଯୁକ୍ତିର ସଦୁପଯୋଗ କରିବା ସହିତ ନୈତିକ ଓ ଦାୟିତ୍ୱବାନ ହେବା ଶିଖାନ୍ତି। ତେଣୁ ଆଧୁନିକ ଯୁଗରେ ମଧ୍ୟ ଗୁରୁଙ୍କ ସ୍ଥାନ ଅପରିବର୍ତ୍ତିତ।
1: ବିଭିନ୍ନ ସ୍କୁଲ ଏବଂ କଲେଜରେ ଗୁରୁ ଦିବସ କାହିଁକି ପାଳନ କରାଯାଉଛି?
0: ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣଙ୍କ ଜନ୍ମ ଜୟନ୍ତୀକୁ ଗୁରୁ ଦିବସ ରୂପେ ପାଳନ କରାଯାଉଛି। ସେ ଭାରତର ପ୍ରଥମ ଉପରାଷ୍ଟ୍ରପତି ଏବଂ ଦ୍ୱିତୀୟ ରାଷ୍ଟ୍ରପତି ଥିଲେ। ସେ ଜଣେ ଅସାଧାରଣ ଶିକ୍ଷାବିତ୍, ମହାନ ଦାର୍ଶନିକ ଏବଂ ଆଦର୍ଶ ଶିକ୍ଷକ ଥିଲେ। 1902 ମସିହାରେ ଯେତେବେଳେ ସେ ରାଷ୍ଟ୍ରପତି ହେଲେ, ତାଙ୍କର କିଛି ଛାତ୍ର ଓ ବନ୍ଧୁ ତାଙ୍କ ଜନ୍ମଦିନ ପାଳନ କରିବାକୁ ଚାହୁଁଥିଲେ। ସେମାନଙ୍କୁ କହିଥିଲେ, ମୋ ଜନ୍ମଦିନକୁ ଅଲଗା ଭାବେ ପାଳନ ନ କରି ଯଦି ଏହାକୁ ଗୁରୁ ଦିବସ ଭାବେ ପାଳନ କରାଯାଆନ୍ତା ତେବେ ମୁଁ ଅଧିକ ଗର୍ବିତ ହୁଅନ୍ତି। ସେହି ଦିନଠାରୁ ସାରା ଦେଶରେ ସେପ୍ଟେମ୍ବର 5କୁ ଗୁରୁ ଦିବସ ଭାବେ ପାଳନ କରାଯାଉଛି।
1: ଗୁରୁଙ୍କର ଏକ ଭଲ କଥା ଆପଣଙ୍କ ଜୀବନରେ କେମିତି ପ୍ରଭାବ ପକାଇଛି?
0: ମୋ ଗୁରୁଙ୍କ ଏକ ଭଲ କଥା ହେଉଛି, ପରିଶ୍ରମ କେବେ ବ୍ୟର୍ଥ ଯାଏ ନାହିଁ। ଏହି କଥା ମୋତେ କଷ୍ଟ ସମୟରେ ମଧ୍ୟ ହାର ନ ମାନି ନିଜ ଲକ୍ଷ୍ୟ ପାଇଁ ପରିଶ୍ରମ କରିବାକୁ ପ୍ରେରଣା ଦିଏ। ବିଫଳତା ଆସିଲେ ମୁଁ ନିରାଶ ନ ହୋଇ ନିଜ ଭୁଲକୁ ଖୋଜି ପୁଣି ଥରେ ଚେଷ୍ଟା କରିବାକୁ ଶିଖିଛି। ଏହି ଶିକ୍ଷା ମୋ ଜୀବନରେ ଅନେକ ସକାରାତ୍ମକ ପ୍ରଭାବ ପକାଇଛି।
1: ବହୁତ ସୁନ୍ଦର କହିଲେ। ଆପଣଙ୍କର ବହୁମୂଲ୍ୟ ସମୟ ଆମକୁ ଏବଂ ଆକାଶବାଣୀ ଜୟପୁର କେନ୍ଦ୍ରକୁ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ।
0: ମୋତେ ପ୍ରଥମ ଥର ହଉଛି ମୋତେ ସୁଯୋଗ ଦେଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଅଛି। ଗୁରୁଙ୍କ ବିଷୟରେ କିଛି କହିବାକୁ ସୁଯୋଗ ମିଳିଥିବାରୁ ତ ମୁଁ ବହୁତ ଗର୍ବିତ ମନେ କରୁଛି। ଧନ୍ୟବାଦ।
1: ଧନ୍ୟବାଦ।
2: ହେଲେ ଭାଇ, ଇ ପ୍ରୀତି ପଦ୍ମା ଦିଦି କେତେ ସୁନ୍ଦର କଥା କହିଲେ ତ!
3: ହଁ, ଭଲ ଲାଗିଲା ନା? ଏବେ ଜାଣିଲୁ ତ ଗୁରୁ ହିଁ ସାକ୍ଷାତ ଈଶ୍ୱର, ଏହାର ଅର୍ଥ କଣ ଜାଣିଲୁ ନା?
2: ହଁ ହଁ ଭାଇ, ଏବେ ଜାଣିଲି।

0: ହେଲେ ଭାଇ, ଆଜି ତ ତମେ କହିଲ ଯେ ଆଜି ଗୁରୁଦିବସ ବୋଲିକିନା, ହେଲେ ଆଜି ଆହୁରି କଣ ଦିବସ ମୋତେ କୁହ ତ?
1: ଆଜି ହେଉଛି ଇଣ୍ଟରନ୍ୟାସନାଲ ଡେ ଅଫ୍ ଚାରିଟି ବା ଆନ୍ତର୍ଜାତୀୟ ଦାନ ଦିବସ।
0: ବୋଲେ ଆଜି ଦାନ ଦେବାର କି?
1: ଆରେ ସେମିତି ନାହିଁ, ଶୁଣେ, ଚାଲ କହୁଛି।
0: ହଉ ଭାଇ କୁହ।
1: ମଣିଷ ଜୀବନର ସବୁଠାରୁ ବଡ଼ ଗୁଣ ହେଉଛି ମାନବିକତା। ଅନ୍ୟର ଦୁଃଖକୁ ନିଜର ଦୁଃଖ ଭାବିବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା, ଆହୁରି ଆବଶ୍ୟକତାରେ ଥିବା ଲୋକଙ୍କ ପାଖରେ ଠିଆ ହେବା ହେଉଛି ପ୍ରକୃତ ମାନବିକତା। ଦାନ କେବଳ ଧନ ଦେବା ନାହିଁ, ଖାଦ୍ୟ, ବସ୍ତ୍ର, ଶିକ୍ଷା, ସମୟ, ଶ୍ରମ, ଆହୁରି ଭଲ ପାଇବା, ଆହୁରି ଲୋକମାନଙ୍କୁ ଭଲ ବ୍ୟବହାର କରିବା। ସେଇଟା ପାଇଁ ବୋଲି ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖକୁ ଆନ୍ତର୍ଜାତୀୟ ଦାନ ଦିବସ ଭାବରେ ପାଳନ କରାଯାଉଛି। ସେପ୍ଟେମ୍ବର ମାସ 5 ତାରିଖକୁ ଦାନ ଦିବସ ଭାବେ ପାଳନ କରିବାର ନିଷ୍ପତ୍ତି ଜାତିସଂଘ ନେଇଥିଲେ। ଏହି ଦିନଟି ମଦର ଟେରେସାଙ୍କ ମୃତ୍ୟୁ ଦିବସ ସହିତ ମଧ୍ୟ ସମ୍ପର୍କିତ।

0: ସତ୍ୟ ଦାନ ଦିବସର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜରେ ପର ଉପକାର ଓ ମାନବିକତାର ଭାବନାକୁ ବୃଦ୍ଧି କରିବା। ଆଜିର ସମାଜରେ ଆର୍ଥିକ ଓ ସାମାଜିକ ବିଷମତା ଦେଖାଯାଏ। କେତେକ ଲୋକଙ୍କ ପାଖରେ ପ୍ରଚୁର ଧନ ସମ୍ପତ୍ତି ଥିବାବେଳେ ଆଉ କେତେକ ଲୋକ ମୌଳିକ ସୁବିଧାରୁ ମଧ୍ୟ ବଞ୍ଚିତ ହେଉଛନ୍ତି। ଏପରି ସମୟରେ ସମାଜର ସକ୍ଷମ ବ୍ୟକ୍ତି ଓ ସଂଗଠନଗୁଡ଼ିକର ସହଯୋଗ ଅସହାୟ ଲୋକଙ୍କ ଜୀବନରେ ଆଶାର ଆଲୋକ ଆଣିଦେଇପାରେ।
1: ଏ ଦିବସ ଆମକୁ ମନେ ପକାଇ ଦିଏ ଯେ ଆମର ଛୋଟ ଗୋଟେ ସାହାଯ୍ୟ ମଧ୍ୟ ଅନ୍ୟ ଜଣଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିପାରେ। ଦାନର ମୂଳରେ ରହିଛି ମାନବିକତା। ଯେତେବେଳେ ଆମେ କୌଣସି ପ୍ରତିଦାନର ଆଶା ନ ରଖି ଅନ୍ୟକୁ ସାହାଯ୍ୟ କରୁ, ସେତେବେଳେ ଆମ ମନରେ ଥିବା ମାନବିକ ମୂଲ୍ୟବୋଧ ପ୍ରକାଶ ପାଏ। ଦାନ ମଣିଷ ମଧ୍ୟରେ ଭଲ ପାଇବା, ସହଯୋଗ ଆହୁରି ଭାଇଚାରା ଭାବନା ସୃଷ୍ଟି କରେ। ସମାଜରେ ଯଦି ଲୋକମାନେ ପରସ୍ପରର ସୁଖ ଦୁଃଖରେ ସାଥୀ ହୁଅନ୍ତି, ତେବେ ସମାଜ ଅଧିକ ସୁନ୍ଦର ଆହୁରି ଶକ୍ତିଶାଳୀ ହୋଇପାରିବ। ସେଟା ପାଇଁ ଦାନ କେବଳ ଏକ ଆର୍ଥିକ ସହାୟତା ନୁହେଁ, ଏହା ମାନବିକ ସମ୍ପର୍କକୁ ମଜବୁତ କରିବାର ଏକ ମାଧ୍ୟମ। ଯେମିତିକି ବନ୍ୟା, ବାତ୍ୟା, ଭୂମିକମ୍ପ, ଅଗ୍ନିକାଣ୍ଡ ଭଳି ବିପର୍ଯ୍ୟୟ ସମୟରେ ଦାନର ଗୁରୁତ୍ୱ ଅଧିକ ବଢ଼ିଯାଏ। ବିପର୍ଯ୍ୟୟରେ ଅନେକ ପରିବାରର ଘର, ଖାଦ୍ୟ ଆହୁରି ଆବଶ୍ୟକୀୟ ସାମଗ୍ରୀ ହରାଇଥାନ୍ତି। ଠିକ୍ ସେହି ସମୟରେ ଖାଦ୍ୟ, ପାନୀୟ ଜଳ, ବସ୍ତ୍ର, ଔଷଧ ଆହୁରି ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀର ସହାୟତା ସେମାନଙ୍କ ପାଇଁ ଅତ୍ୟନ୍ତ ଉପକାରୀ ହୁଏ।

0: ହେଲେ ଭାଇ, ଆଜି ତ ତମେ କହିଲ ଗୁରୁଦିବସ ବୋଲିକିନା, ତ ଆଜି କାହାର ଜନ୍ମଦିନ କୁହ ତ?
1: ଆଜି କାହାର ଜନ୍ମଦିନ ମୋର ତ କିଛି ମନେ ପଡ଼ୁନାହିଁ।
0: ରେ ଭାଇ, ଆଜି ପରା ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କର ଜନ୍ମଦିନ। ଶୁଣ, ଭାରତର ଇତିହାସରେ ଅନେକ ମହାନ ବ୍ୟକ୍ତି ନିଜର ଜ୍ଞାନ, ଆଦର୍ଶ, ତ୍ୟାଗ ଆହୁରି କର୍ମ ଦ୍ୱାରା ଦେଶର ଗୌରବ ଆଣିପାରିଛନ୍ତି। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ ସେମାନଙ୍କ ମଧ୍ୟରୁ ଜଣେ ଅନନ୍ୟ ପ୍ରତିଭା। ସେ ଜଣେ ମହାନ ଦାର୍ଶନିକ, ଶିକ୍ଷାବିତ୍, ଲେଖକ, ଚିନ୍ତକ, ରାଷ୍ଟ୍ର ନାୟକ ଆହୁରି ଭାରତର ପୂର୍ବତନ ରାଷ୍ଟ୍ରପତି ମଧ୍ୟ ଥିଲେ। ଶିକ୍ଷା ଆହୁରି ଗୁରୁଙ୍କ ପ୍ରତି ତାଙ୍କର ଅସୀମ ସମ୍ମାନ ଥିଲା। ତାଙ୍କ ଜନ୍ମଦିନ ସେପ୍ଟେମ୍ବର 5 ତାରିଖକୁ ଭାରତରେ ଶିକ୍ଷକ ଦିବସ ଭାବରେ ପାଳନ କରାଯାଏ। ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନ 5 ସେପ୍ଟେମ୍ବର 1888 ତତ୍କାଳୀନ ମାଦ୍ରାସ ପ୍ରେସିଡେନ୍ସି ତିରୁତାନୀ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ସର୍ବପଲ୍ଲୀ ବୀରସ୍ୱାମୀ, ଆହୁରି ମାତାଙ୍କ ନାମ ଥିଲା ସୀତାମା। ସେ ଗୋଟିଏ ସାଧାରଣ ପରିବାରରେ ଜନ୍ମଗ୍ରହଣ କରିଥିଲେ। ଛୋଟବେଳରୁ ସେ ବେଶୀ ମେଧାବୀ, ଶାନ୍ତ ଆହୁରି ଅଧ୍ୟୟନ ପ୍ରିୟ ଥିଲେ। ରାଧାକୃଷ୍ଣନ ଛୋଟବେଳୁକା ଶିକ୍ଷା ପ୍ରତି ବିଶେଷ ଆଗ୍ରହ ଦେଖାଇଥିଲେ। ସେ ତାଙ୍କର ଶିକ୍ଷା ଜୀବନ ମାଦ୍ରାସ ଅଞ୍ଚଳରେ ଆରମ୍ଭ କରିଥିଲେ। ପରେ ପରେ ସେ ମାଦ୍ରାସର ଖ୍ରୀଷ୍ଟିଆନ କଲେଜରେ ଦର୍ଶନଶାସ୍ତ୍ର ଅଧ୍ୟୟନ କରିଥିଲେ। ଦର୍ଶନଶାସ୍ତ୍ର ପ୍ରତି ତାଙ୍କର ଗଭୀର ଆକର୍ଷଣ ଥିଲା। ଭାରତୀୟ ଦର୍ଶନ, ଧର୍ମ ଆଉ ପାଶ୍ଚାତ୍ୟ ଚିନ୍ତାଧାରାକୁ ସେ ଗଭୀର ଭାବରେ ଅଧ୍ୟୟନ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ରାଧାକୃଷ୍ଣନ ଅଧ୍ୟାପନା କ୍ଷେତ୍ରରେ ପ୍ରବେଶ କରିଥିଲେ। ସେ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଦର୍ଶନଶାସ୍ତ୍ର ପଢ଼ାଇଥିଲେ। ତାଙ୍କର ଜ୍ଞାନ, ବକୃତା ଆହୁରି ଶିକ୍ଷାଦାନ ପ୍ରଣାଳୀ ଛାତ୍ରମାନଙ୍କୁ ଖୁବ୍ ପ୍ରଭାବିତ କରୁଥିଲା। ସେ କଲିକତା ବିଶ୍ୱବିଦ୍ୟାଳୟ, ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଆହୁରି ବନାରସ ହିନ୍ଦୁ ବିଦ୍ୟାଳୟ ସହିତ ଅନେକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ଥିଲେ। ପରେ ସେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ବନାରସ ହିନ୍ଦୁ ବିଦ୍ୟାଳୟର ଉପକୁଳପତି ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରିଥିଲେ।
1: ସେ ଜଣେ ବିଶ୍ୱପ୍ରସିଦ୍ଧ ଦାର୍ଶନିକ ଥିଲେ। ସେ ଭାରତୀୟ ଦର୍ଶନକୁ ବିଶ୍ୱସ୍ତରରେ ପରିଚିତ କରାଇବାରେ ଅସାଧାରଣ ଭୂମିକା ନେଇଥିଲେ। ସେ ବେଦାନ୍ତ, ଉପନିଷଦ ଓ ଭାରତୀୟ ଧାର୍ମିକ ଚିନ୍ତାଧାରାକୁ ଆଧୁନିକ ଦୃଷ୍ଟିକୋଣରୁ ବ୍ୟାଖ୍ୟା କରିଥିଲେ।
0: ତାଙ୍କର ଅନେକ ପୁସ୍ତକ ଦର୍ଶନ ଓ ଧର୍ମ ବିଷୟରେ ଲିଖିତ ଇଣ୍ଡିଆନ୍ ଫିଲୋସଫି, ଦ ଫିଲୋସଫି ଅଫ୍ ରବୀନ୍ଦ୍ରନାଥ ଟେଗୋର, ଦ ହିନ୍ଦୁ ଭ୍ୟୁ ଅଫ୍ ଲାଇଫ୍ ଇତ୍ୟାଦି ତାଙ୍କର ପ୍ରସିଦ୍ଧ କୃତି। ହେଲେ ଭାଇ, କାର୍ଯ୍ୟକ୍ରମ ତ ସରିଲା, ହେଲେ ଘରକୁ ଯିବା କି ଏବେ?
1: ହଁ ଯିବା ଯେ, ହେଲେ ଆଗାମୀକାଲିର ଆକର୍ଷଣ କିଛି କହିବା ନାହିଁ କି?
0: ହେଲେ ଭାଇ ଭଉଣୀମାନେ, ଆଗାମୀକାଲି ରବିବାର ସୁରଭି କାର୍ଯ୍ୟକ୍ରମରେ ଶୁଣିବେ ଆପଣମାନେ ପଠେଇଥିବା ମେସେଜ ଆଉ ଭଏସ୍ ମେସେଜର ପ୍ରତ୍ୟୁତ୍ତର, ଆଉ ଶୁଣିବେ କିଛି ହସପସରା, ଆଉ ଶେଷରେ ଶୁଣିବେ କିଛି ଜାଣିବା କଥା। ହେଲେ ଭାଇ ଭଉଣୀମାନେ, ଆଜିର କାର୍ଯ୍ୟକ୍ରମ ତୁମମାନଙ୍କୁ କେମିତି ଲାଗିଲା ମତାମତ ଦେବାକୁ ଯେମିତି ଭୁଲିବ ନାହିଁ। ଆମର ପାଖକୁ ମେସେଜ ଆର୍ ଭଏସ୍ ମେସେଜ ମାଧ୍ୟମରେ ମତାମତ ଜଣାଇବା ପାଇଁ ଆମର ମୋବାଇଲ ନମ୍ବରଟା ହେଉଛି 9438268

0: 5 6 8 ଆରି ମେଲ୍ ମାଧ୍ୟମରେ ଜଣାଇବା ପାଇଁ ଆମର ମେଲ୍ ଆଇଡିଟା ହେଉଛି airjoypur@gmail.com।
1: ହେଲେ ଭାଇ ଭଉଣୀ ମାନେ, ଆଜିର ଜୁଆନ କଥା କାର୍ଯ୍ୟକ୍ରମରୁ ଆମେ ବିଦାୟ ନେଉଛୁ। ଆଜିର ଜୁଆନ କଥା କାର୍ଯ୍ୟକ୍ରମର ଉପସ୍ଥାପନା ଦାୟିତ୍ୱରେ ଥିଲୁ ଆମେ ଦୁଇଟା, ମୁଇଁ ନରେନ୍ଦ୍ର ହରିଜନ
0: ଆରି ମୁଇଁ ସ୍ମୃତିମୟ ପାଣିଗ୍ରାହୀ।
2: ଜୁହାର।

ଯୁବବାଣୀ ଏତିକିରେ ଶେଷ ହେଲା। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ପ୍ରସାରିତ ହେଉଛି ମିଡିୟମ ୱେଭ୍ରେ 204.5 meter ତଥା 1467 kHz ଏବଂ FM 103.6 MHz ଯୋଗେ। ମୋବାଇଲ ଫୋନ୍ର ନ୍ୟୁଜ୍ ଅନ୍ AIR ଆପ୍ ସାହାଯ୍ୟରେ ଆପଣମାନେ ଆମ ଆକାଶବାଣୀ ଜୟପୁର କେନ୍ଦ୍ରର ସମସ୍ତ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି। ବର୍ତ୍ତମାନ ପ୍ରଚାର କରୁଛୁ କାର୍ଯ୍ୟକ୍ରମ ଚୈତି ଚାନ୍। ପ୍ରଯୋଜନା ମନୋଜ କୁମାର ପୂଜାରୀ, ଉପସ୍ଥାପନା ଜୟରାମ ମୁର୍ଜା ଏବଂ ସୁଜାତା ପଟ୍ଟନାୟକ।

0: ଶୁନ ଦେଶ ଆଲେ ଦିଦି ଜୁହାର ଲାଗ
1: ଜୁହାର ଜୁହାର
0: ଆଲେ ଦିଦି ତମର ନାଁ ଖଣ୍ଡେ ସାଙ୍ଗେ ଦିଆସ କାଏ
1: ମୋର ନାଁ ହଉଛି ମନୋରମା ମିଶ୍ର
0: କାଏ କାମ କରଲା ସିନେ ଦିଦି
1: ମୁଁ ବରିଗୁମା ୟୁଜି ଏଚଏସ ରେ ଟିଚର ଅଛି
0: ଦିଦି ହେଲା ଚାଷ ହେଲେ ହେଲେ ବରିଗୁମା କି ଆରେ ବରିଗୁମା ବ୍ଲକ ଭିତରେ କୋନ ଗାଁ
1: ବରିଗୁମା ବ୍ଲକ ଭିତରେ ବାଘଭଦ୍ରା
0: ଆଲେ ଆଲେ ହଁ ସିତି ହେଲେ ସ୍କୁଲ ର ନାଁ ଦିଦି
1: ୟୁଜି ଏଚଏସ ବାଘଭଦ୍ରା
0: ଆଲେ ଆଲେ ହେଲେ ସିତି କେତେ ଥାନ କେତେ ପିଲା ଯାଏ ପଢ଼ଲାଇନି
1: ସେଠି ବାଲବାଟିକାରୁ ଟେନ୍ଥ ଯାଏ ଦଶମ ଯାଏ ପିଲା ପଢୁଛନ୍ତି
0: ବାଲବାଟିକା ବୋଲେ ସେଟା କେତେ ବରଷ ଦିଦି
1: ଅଙ୍ଗନବାଡି ରୁ ପରେ
0: ହେଲେ ଅଙ୍ଗନବାଡି ପଢିକିରି ଯୋନ ପିଲାମାନେ ଆସିବେ ଭାଇ
1: ପିଲାମାନେ ବାଲବାଟିକା ପଢୁଛନ୍ତି ତା ପର ବର୍ଷ ସେମାନେ ପ୍ରଥମ ଶ୍ରେଣୀରେ ପଢିବେ
0: ହେଲେ ହେଲେ ଏଇଟା ନୂଆରେ ହେଲା ଦିଦି ଆଗତୁ ତ ଏକ କ୍ଲାସ ନୁ ଦଶ କ୍ଲାସ ଯାଏ ହେଲା ହେଲେ ଏବେ ଏଇଟା ଗୋଟେ ବାଲବାଟିକା ବୋଲିକିରି ହେଲା ଏଇ
1: 2025 ମସିହାରୁ ଏଇଟା ହେଇଛି
0: ହେଲେ ହେଲେ ଦିଦି ତମର ସ୍କୁଲ ଥାନେ କେତେ ପୁରା ପିଲାରେ ଭାଇ ଦିଦି
1: ପାଖାପାଖି 270 ପିଲା ଅଛନ୍ତି
0: ହେଲେ ହେଲେ ହେଲେ ବେଶୀ ଆଗା ପିଲା ଅଛ ହେଲେ ହେଲେ ପିଲାମାନଙ୍କର ପାଇଁ କାଇ ହଷ୍ଟେଲ ଘରକା ଅଛି କି ଦିଦି
1: ହଷ୍ଟେଲ ନାହିଁ
0: ହେଲେ
1: ନାହିଁ
0: ହେଲେ ପାଠ ପଢିକିନା ଯିବାଟା ଆଗା ହେଲେ ପିଲାମାନଙ୍କ ପାଇଁ କାଇ କାଇ ସୁବିଧା ଅଛି ଦିଦି
1: ପିଲାମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ଅଛି ଯୋଉ ପିଲାମାନେ କି ଖାଇବା ପିଇବାକୁ ସେତେ ପାଉନଥିବେ ଗରିବ ଶ୍ରେଣୀର ପିଲା କି ଦୂରରୁ ଆସୁଥିବା ପିଲା ସେମାନେ ସେଠି ଖାଇକି ପଢିବେ
0: ଆଜି ମୁଇଁ ମିଶା କହିବାଟା ସେଟା ଆକା ଦିଦି ମଧ୍ୟାହ୍ନ ଭୋଜନ ବୋଲେ କାଇଟା କାଇ କାଇଟା ଦେଲା ସିନି ଖାଇବା କେ କୋନ ଦିନେ କଣଟା ଦେଲା ସିନି ସେ ବିଷୟରେ ଖଣ୍ଡେ ଆମର ଭାଇ ଭଉଣୀ ମାନଙ୍କେ ବୁଝାଇକିରି କହି ଦିଆସ
1: ମଧ୍ୟାହ୍ନ ଭୋଜନ କହିଲେ ଯୋଉ ଖରାବେଳ ସମୟଟା ପିଲାମାନଙ୍କୁ ଖାଇବାକୁ ଦିଆ ହଉଛି ରୋଷେଇ କରିକି ସ୍କୁଲରେ ଦିଆ ହଉଛି ଆଉ ସପ୍ତାହରେ ତିନି ଦିନ ଅଣ୍ଡା ଦିଆ ହଉଛି ଭାତ ସହିତ ଅଣ୍ଡା ତରକାରୀ
0: ଅଣ୍ଡା ବୋଲେ ଏମିତି ସିଝେଇକି ଦେବାସ କି ରାନ୍ଧିକିରି ଦିଦି
1: ନାଇଁ ନାଇଁ ରାନ୍ଧିକିରି ଆଳୁ ସହିତ ଝୋଳ କରିକି ଦିଆ ହଉଛି ତାପରେ ଗୁରୁବାର ଦିନ ଭାତ ଡାଲମା ଆଉ ଡାଲମା ଡାଲିରେ ସବୁ
0: ଶାଗ ଡାଲମନ ପକେଇବାସ ଦିଦି କାଇ କାଇ ଶାଗ ଡାଲମନ ପକେଇଲା
1: ଆଳୁ ବାଇଗଣ ଟମାଟୋ ଜହ୍ନି ମିଳିଲା ସେଟା ପକା ହଉଛି ଆଉ ଲଡୁ ଦିଆ ହଉଛି ମାଣ୍ଡିଆ ଲଡୁ ପୋଷଣ
0: ଆଜିକାଲି ସେଟା ତ ବେଶୀ ବଲ ବଲ ଲାଇନି କି ନାଇଁ ଦିଦି ହେଲେ ସେ ମାଣ୍ଡିଆ ଲଡୁ ମିଶା କେମିତି ଦିନକେ ଦେବାସ କି କେମିତି ଦିଦି
1: ସପ୍ତାହକୁ ତିନି ଦିନ ଦିଆ ହଉଛି
0: କଣ କଣ ଦିନେ
1: ମଙ୍ଗଳବାର ଶନିବାର ଆହୁରି ଗୁରୁବାର
0: ହେଲେ ଇ କାଇ ସେ ବୋଲବାଇ ସେ ମାଉସ ବଡି କି କାଇଟା ମିଲମେକର ବୋଲବାଇ ସେଟା ଆରି ରାନ୍ଧିକି ଦେଲାସନି କାହିଁକି
1: ସୋୟାବିନ ବଡି ମଙ୍ଗଳବାର ଦିନ ଆଉ ଶନିବାର ଦିନ ଭାତ ସହିତ ସୋୟାବିନ ବଡି ତରକାରୀ ପନିପରିବା ସହିତ
0: ସବୁ ମିଶେଇକିନା କରିକି ଦେବା ହେଲେ ପିଲାମାନେ ଖାଇଲାଇନି କି ଦିଦି ଆସିଲାଇନି ଖାଇଲେନି
1: ଖାଉଛନ୍ତି ପିଲାମାନେ ପୁରା ସବୁ ଭଲରେ ଖାଉଛନ୍ତି
0: ହେଲେ ଦିଦି ଆରେ ଏତେ ଖାଲି ପିଲାମାନେ ଖାଇବା କି ତମ ଦିଦି ମାନେ ମିଶା ଖାଇବା ଦିଦି ସେତି
1: ନାଇଁ ଦିଦି ମାନେ ଖାଇବେନି ଖାଲି ଭଲ ହେଇଛି କି ନାଇଁ ସେଥିପାଇଁ ଚାଖିବା ପାଇଁ କିଏ ହେଲେ ଦିଦି ଜଣେ ରହୁଛନ୍ତି ପାଳି କରିକି କୋଉଦିନ କିଏ
0: ବୋଲେ ସେଟା କେମିତି ରାନ୍ଧଲା ଚତକାଟା ଦେଖବା
1: ପିଲାମାନେ ଖାଇବା ଆଗରୁ ଭଲ ରୋଷେଇ ହେଇଛି କି ନାଇଁ ଆଉ ସେଥିପାଇଁ
0: ସବୁ ଦେଖବା କାଜେ ନେଇକି
1: କମିଟି ଗୋଟେ ଅଛି ସେଥିପାଇଁ
0: ହେଲେ ସେଟା ଯାହାର ପାଳି ରହିଲେ ସେ ଯାଇକିରି ସେଟାକେ ଦେଖବା ନିକ କଥା ଦିଦି ହେଲେ ଆହୁରି କାଇ କାଇ ସୁବିଧା ଅଛି ଦିଦି ସ୍କୁଲ ଥାନେ
1: ଆଉ ଦୂର ବାଟରୁ ଆସିବା ପିଲାମାନଙ୍କ ପାଇଁ ଦୂର ବାଟରୁ ବୋଲି ନାଇଁ ନବମ ଶ୍ରେଣୀ ପଢିଲା ମାନେ ସେଇ ପିଲାମାନଙ୍କୁ ସାଇକେଲ ଦିଆ ହଉଛି ଆଉ ପିଲାମାନଙ୍କୁ ୟୁନିଫର୍ମ ପୋଷାକ ପୁରା ବାଲ ବାଟିକାରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ
0: ପିଲାମାନଙ୍କେ
1: ପୋଷାକ ବୁଟ ଦିଆ ହଉଛି ମୋଜା ଦିଆ ହଉଛି ସେମାନଙ୍କୁ ଆଉ ଝିଅ ପିଲାମାନଙ୍କୁ ତାଙ୍କର ପିରିୟଡ୍ସ ଟାଇମରେ ନେପକିନ୍ ଦିଆ ହଉଛି ତାକୁ ଏଠି ସେଠି ନ ପକେଇକିରି ତାକୁ କେମିତି ଅପରିଷ୍କାର ନ ହବ ସେଥିପାଇଁ ଗୋଟେ ମେସିନ୍ ବି ଦେଇଛନ୍ତି
0: ସେଟା କେମିତି ଫିଙ୍ଗବାର କେମିତି ଫିଙ୍ଗବାର ଏସବୁ ବୁଝେଇଲା ସିନି ହେଲେ ଟକି ମାନଙ୍କେ
1: ଜଣେ ଟିଚର ରହୁଛନ୍ତି ଦିଦି ଜଣେ ରହୁଛନ୍ତି ସେସବୁ ଶିଖେଇବା ପାଇଁ ଆଉ ଆମର ଆଜିକାଲି ଆହୁରି ସବୁ ଇଏ ଯୋଉ କଳା ଶିକ୍ଷା ଏ ଯୋଉ ଅନ୍ୟ ବିଭିନ୍ନ ଶିକ୍ଷା ସବୁ ଜଣେ ଦିଦି ରହିକି
0: ହେଲେ ସବୁ ଟ୍ରେନିଂ ଦେଲାଇନି ଦିଦି ସେଟା ଆଲେ ଆଲେ ବଢିଆ ଏକା ଦିଦି ସବୁ ସୁବିଧା ଯାକ ମିଳିଲାନି ହେଲେ ହେଲେ ଏଇ ପିଲାମାନଙ୍କେ ବୋଲେ ଖାଲି 9 କ୍ଲାସ 10 କ୍ଲାସ ପିଲାମାନଙ୍କୁ

0: ସାଇକେଲ ମନ ଦେବାଇ ସାନରୁ ବଡ ପିଲା ମାନେ ସବୁକେ ଡ୍ରେସ ମନ ଦେବାଇ
1: ସବୁ ପିଲାକୁ ନଅ ଦଶ ପିଲାକୁ ବି ଡ୍ରେସ ମିଳୁଛି ବହି ବି ମିଳୁଛି
0: ହଁ ହଁ ହଁ ଓହୋ ସରକାର ବହି ମନ ମିଶା ଯୋଗାଇଲା
1: ସବୁ
0: ସବୁ ପିଲାମାନଙ୍କୁ
1: ବହି
0: ହେଲେ ଆଜିକାଲି ସବୁ ସୁବିଧା ହେଇଗଲା ଦିଦି ସରକାର ସବୁ ସୁବିଧା କଲାନି ହେଲେ
1: ଏଇ ବାଲ ବାଟିକା ପିଲାମାନଙ୍କୁ ବ୍ୟାଗ ବି ଦିଆହେଇଛି
0: ସ୍କୁଲ ବ୍ୟାଗ ଦିଦି ହେଲେ ବଢିଆ ତା ଆରି ବହି ମିଳିଲାନି ଖାଦି ମିଳିଲାନି ଏ ବାଟେ ସବୁ ଡ୍ରେସ ମିଳିଲାନି ଆରି କାଇଟା ଲଡା ପିଲାମାନେ ପାଠ ଆକା ପଢବାର ଅଛେ ହେଲେ ଆମେ ତ ଶୁଣିଲୁନି ଏବେ ପିଲାମାନଙ୍କେ ତ ଘରେ ଘରେ ଯାଇକି ଡାକି ଆଣିଲାସିନି କାହିଁକି ଦିଦି
1: ହଁ ଯୋଉ ପିଲାମାନେ ଆସୁନାହାନ୍ତି ସେମାନଙ୍କୁ ବାଧ୍ୟ ହେଇକି ଡାକିବାକୁ ପଡୁଛି ମାତ୍ର ସେମାନଙ୍କୁ ତାଙ୍କର ଅଭିଭାବକ ମାନେ ପଠେଇବା କଥା ପ୍ରତି ମାସରେ ମିଟିଂ ହଉଛି ପିଲାମାନଙ୍କର ବାପା କିମ୍ବା ମା ସେମାନେ ଆସିକି ଯୋଗ ଦେଇକି ତାଙ୍କର ସୁବିଧା ଅସୁବିଧା ସବୁ ଆଲୋଚନା କରିବା ପାଇଁ ବୋଲିକି ଆଉ ଆମର ଯୋଉ କମିଟି ଅଛି ବିଦ୍ୟାଳୟ ଏସ୍ଏମ୍ସି କମିଟି ସେଇ କମିଟିରେ ବି ସବୁ ସ୍କୁଲର ସୁବିଧା ଅସୁବିଧା ଆଲୋଚନା ହଉଛି
0: ହେଲେ ଆରି ପିଲାମାନଙ୍କେ ଦିଦି ଏବେ କାଇ ଜର ମୁଣ୍ଡ ହେଲା ବୋଲେ ସେଟା କେମିତି ମିଶା କାଇ କାଇଟା ଦେଲାସିନି କାହିଁକି ଔଷଧ ପତର କି କେମିତି
1: କୃମି ଔଷଧ ଦିଆ ହଉଛି ସ୍କୁଲରେ ତାପରେ ଦିଦି ମାନେ ବି ଆସିକି ମଝିରେ ମଝିରେ ପିଲାମାନଙ୍କର ସୁବିଧା ଅସୁବିଧା ବୁଝି ଥାଉଛନ୍ତି ଆମର ମେଡିକାଲ ତରଫରୁ ସେମାନେ ଆସିକି
0: ସ୍କୁଲ ଥାନେ ଆଇଲେ
1: ପରୀକ୍ଷା କରୁଛନ୍ତି ହାଇଟ ୱେଟ ପିଲାମାନଙ୍କର ନିଆ ହଉଛି
0: ବୋଲେ କେତେ ଅଜନାଚତକା ଏଟା ସବୁ ହେଲେ ସେ କୃମି ଔଷଧ
1: ତା ପାଇଁ ଗୋଟେ ଖାତା ବି ରେଜିଷ୍ଟର ବି ଗୋଟେ ମେଣ୍ଟେନ ହଉଛି
0: ଆଲେ ଆଲେ ବଢିଆ କଥା ହେଲେ ହେଲେ ସେ ଔଷଧ ପତ୍ର ମାନେ ବି ସେମାନେ ଆସିକିରି ଦେଲାଇନି କି ଦିଦି
1: ସେମାନେ ଔଷଧ ଦେଇକି ଗଲେ ତାର ନିର୍ଦ୍ଦିଷ୍ଟ ଯୋଉ ଟାଇମ ଅଛି ସେ ଭିତରେ କିଏ ହେଲେ ଜଣେ ଦିଦି ତାକୁ ଦାୟିତ୍ୱରେ ପିଲାମାନଙ୍କୁ ବାଣ୍ଟୁଛନ୍ତି ଆଉ ଆମର ଯୋଉ ସ୍କୁଲ କ୍ୟାବିନେଟ ବି ଅଛି ଶିକ୍ଷା ମନ୍ତ୍ରୀ ସ୍ୱାସ୍ଥ୍ୟ ମନ୍ତ୍ରୀ ଏମିତି ଯୋଉ ପିଲାମାନେ ଅଛନ୍ତି ସେ ପିଲାମାନଙ୍କୁ ମଧ୍ୟ ନିଜେ ଦାୟିତ୍ୱ ନେଇକି ବାଣ୍ଟୁଛନ୍ତି ଗୋଟେ ଟିଚରର ତତ୍ତ୍ୱାବଧାନରେ
0: ନିକ କଥା ଦିଦି ଯାଓ ଆଜି ପିଲାମାନଙ୍କେ କାଇଟା ଖାଇବାକେ ମିଳିଲାନି କେମିତି ପାଠ ପଢ଼ିଲାନି ଏ ସବୁ ବିଷୟରେ ଏତେ ସୁନ୍ଦର କିରି ଆମର ଭାଇ ଭଉଣୀ କେ ବୁଝେଇ ଦେବା ଲାଗି ତମକେ ବୁତେ ବୁତେ ଧନ୍ୟବାଦ ଲାଗ ଆରି ଜୁହାର ଲାଗ ରହିଲିନି
1: ତମକୁ ବି ଧନ୍ୟବାଦ
2: ଆଜିକାଲି ତ ନାଇଁ ବଡ଼ ନିମାନ ପିଲାଟକୁ ମାନେ ଖାଇବାକେ ଦେଲାନି ପେଟ ଆରି ମରେ ନାଇଁ ଆମର ବେଲେ କାଇଟା ପେଟ ମରି ଯାଇଥିଲା ମାତ୍ର ପାଠ ସେନ୍ତା ରହିଥିଲା ଏବେ ଖାଇବାକେ ମିଳିଲାନି ସୁବିଧା ମିଳିଲାନି
3: ସରକାର ସବୁ ସୁବିଧା କରିଦେଲା ମାମା
2: ଦିଦି କେ ଶୁଣାଇ ଦେଉ ଆରେ ଭାଇ ବୋନ ଶୁଣ
3: ଦିଦି ବଜାଇ ଦେଲା ବଜାଇ

0: ଆରେ ଗୋଟେ କଥା ବାବୁ, ଏ ଘରେ ଅଛ ଯେ ଜିନ୍ଦି ପିଟି ମନ ସେଟା ମନ ଖାଇ ଏମିତି ଖାଇବା କି କଣ ଅଧରି ଗଲେ କାଇଁ ଅସୁବିଧା କି ବାବୁ?
1: ହଁ, ଯେକୌଣସି ବିଷାକ୍ତ ଜୀବ ଯଦି ଖାଦ୍ୟରେ ପଡିଲା ମାନେ ତାକୁ ସେ ବି ବିଷର ପ୍ରଭାବ କରିବ, ତା ଦ୍ୱାରା ଶରୀରରେ ବିଷକ୍ରିୟା ଦେଖାଯିବ। ଆମେ ତ ଜାଣିନେ ନା କଣ ପୋକ ପଡୁଛି କଣ, କିଛି ଜାଣିନେ ନା, କୌଣସି ପ୍ରକାର ସେମିତି ପଡିଥିବା ଜିନିଷ ଖାଇବା ଉଚିତ ନାହିଁ।
0: ହେଲେ ଏମିତି କାଇଁ ବିଷ ଜିନିଷ ହେଇଗଲେ କାଇଁ ମରି ମରି ଯିବାର ଥିବ ଖାଇବା ପଡିଲେ?
1: ହଁ, ବହୁତ ଜାଗାରେ ଦେଖୁଥିବେ ବିଷାକ୍ତ ଜିନିଷ ଖାଦ୍ୟ ଇଏରେ ପଡିକି ପିଲାମାନଙ୍କୁ ବିଷର ପ୍ରଭାବରେ ବହୁତ ହଇରାଣ ହଉଛନ୍ତି, କେତେ ଜାଗାରେ ମୃତ୍ୟୁ ମୁଖରେ ବି ପଡୁଛନ୍ତି, କଣ ବିଷ ଜଣା ପଡ଼େନି, ମୃତ୍ୟୁ ମୁଖରେ ବି ପଡିଯାନ୍ତି।
0: ଏବେ ଦେଖ ଆର ଗୋଟେ କଥା, ଏବେ ସାପ କାମୁଡ଼ିଲେ କେତେ ଘଣ୍ଟା ପର୍ଯ୍ୟନ୍ତ ଗୋଟେ ବିପଦ ରହିଛି ବାବୁ?
1: ନାଇଁ, ତାକୁ ହସ୍ପିଟାଲ ହେଲେ କେତେ ବିଷ ତା ଦେହରେ ଇଏ ହେଇଛି ତାକୁ ଦେଖିକି କରିବେ। ପ୍ରଥମେ ଆମ କଣ କରିବେ, ପୁରା ବିଶ୍ରାମ ନେବାକୁ ପଡିବ, ତାକୁ ଚୁପଚାପ ରହିବାକୁ କହିବେ, କୌଣସି ପ୍ରକାର ହଲଚଲ ହବନି, ଆଉ କି ତାକୁ ଟିକେ କାଉନସେଲିଂ କରିବେ ଯେମିତିକି ତାର ମନୋବଳ ବଢାଇବାକୁ ପଡିବ। ଆଉ କାମୁଡା ଜାଗାକୁ ଭଲ ଭାବରେ ଧୋଇ ଦେଇକିରି ତାକୁ ଗଜରେ ଉପରେ ଗୁଡ଼ାଇ ଦେବେ। ହାତରେ ଯଦି ଗୋଡ଼ରେ ସାପ କାମୁଡ଼ିଛି ତାର 5 ସେଣ୍ଟିମିଟର ଉପରେ ଗୋଟେ ଓସାର ରୋଲରେ ଗୋଡ଼ାଇ ଦେବେ। ଗୋଡ଼ାଇ ଦେଇକି ତାକୁ ଟାଇଟ୍ କରିବେନି, ଆଉ ଯେମିତି ତାକୁ ହାଲକା ହେଇକି ରହିବ, ଆଉ ରକ୍ତ ଚଳାଚଳ ବନ୍ଦ ହବା କଥା ବି ନାହିଁ। ଆମର କାମୁଡ଼ା ଜାଗାରେ କଣ କରିବେ, କଟାକଟି କିଛି କରିବେନି। ଆମର ଲୋକମାନେ କଣ କରୁଛନ୍ତି, କାଟି ଦେଉଛନ୍ତି ବିଷ ବାହାରିବ ବୋଲି।
0: କାଟି ଦେଲାନି ତାରି ଜବର କରି ଦୌଡ଼ି ଦୌଡ଼ା ପାଣି ଦେଲାନି?
1: ନାଇଁ ନାଇଁ ଟାଇଟ୍ରେ ବାନ୍ଧିବେନି, ହାଲକାରେ ସେଇକୁ ବାନ୍ଧିବେ। ଆଉ ବିଷ ଏଇ ଯୋଉ ପାଟିରେ କେତେ ଜଣ ଶୋଷୁଛନ୍ତି ସେଟା କରିବେନି। ଆଉ ଇଏ ଯେମିତି ତାର ସକ କୁ ନ ଆସିବ ତାକୁ ଏ ଯୋଉ ପ୍ରାଥମିକ ଚିକିତ୍ସା ସବୁ କରିବେ, ନେଇକିରି ହସ୍ପିଟାଲରେ ପହଞ୍ଚେଇ ଦେବେ, ନିଜେ କିଛି କରିବେନି।
0: ଆରେ ଗୋଟେ କଥା, ଏବେ ଜନ ସାପ ମନ ବିଷ ନାଇଁ ସେ ସାପ ମନ ଚାପିଲେ କାଇଁ ଅସୁବିଧା କି ବାବୁ?
1: ନାଇଁ, ଆମେ ଜାଣିବା କେମିତି, କୋଉ ସାପ ବିଷାକ୍ତ କୋଉ ସାପ ବିଷ ନାହିଁ ଆମେ ତ ଜାଣିପାରିବାନି। ଏଣୁ ଆମେ ଯେକୌଣସି ସାପ କାମୁଡ଼ିଲେ ବି ଆମେ ତାକୁ ନେଇକିରି ହସ୍ପିଟାଲ ଯିବାକୁ ପଡ଼ିବ।
0: ସେଟା ପରୀକ୍ଷା କରବାର ଅଛି କାଇଁ ସାପ ହେଲା ଅଛି ବାବୁ?
1: ସେଠି ନେଇକି ରକ୍ତ କୁ ତାକୁ ନେଇକି ପରୀକ୍ଷା କଲେ ଜଣା ପଡିଯିବ ସାପର ବିଷାକ୍ତ କି ନାହିଁ।
0: ହେଲେ ଏମିତି ବିଷାକ୍ତ ଜିନିଷ ମଣ୍ଡଳ ଦୂରେ ଲେସିନ କହିଛି ହେଲେ ବାବୁ ଦେଖ ଏବେ ଚାବି କରି ଲୋକମାନେ ଜାଣି ନ ପାରିଲେ ନି ଚାବି ଖାଇଟା ଚାବଲା ବୋଲି କରି ମତଲବ ସେମାନେ ସେ ଅବସ୍ଥାରେ ହେଲେ ସେମାନେ ମରିଗଲେ ନି ହେଲେ ଚାବଲା ବୋଲି କେମିତି ଜାଣିଛି କି ନାହିଁ ବାବୁ? ଗୋଟେ ସାପ ଚାବଲା ବୋଲି କରି ନିଜେ ଜାଣି ନାହିଁ
1: ତାର କିଛି ଚିହ୍ନ ରହିବ ଦେଖିବେ, ଇଏ ଯଦି କାମୁଡି ଦେଇଥିବ ଏଇ ଯୋଉ ବୁଢା ବୁଢା ସାପ କାମୁଡିଲେ ସେ ଭିତରୁ ଆମର ଦେଖିବେ କାମୁଡା ଜାଗାରେ କଣା ଦାଗ ବି ଥିବ, କାମୁଡା ଜାଗାରେ ଫୁଲା ଆଉ ଜଳିବା ସବୁ ହବ, ସାରା ଦେହ ବି ଗୋଟେ ଅଲଗା ଟାଇପର ଫିଲିଙ୍ଗ ହବ, ଆଉ ଆଖି ବି ଟିକେ ଜାଲ ଜାଲ ଦେଖାଯିବ, ଆଖି ଟିକେ ବାହାରକୁ ବାହାରି ପଡିବ, ମୁଣ୍ଡ ବିନ୍ଧିବ, ବାନ୍ତି ଲାଗିବ, ଝାଳ ବାହାରିବ, ପାଟିରୁ ଫେଣ ବାହାରିବ, ଆଉ ଅଚେତ ବି ହେଇଯାନ୍ତି, ହାର୍ଟ ବିଟ୍ ବଢିଯିବ। ବୁଢା ସାପ କାମୁଡ଼ାରେ କିଛି ସମୟ ପରେ ସେ ଜାଗାଟା ଫୁଲିବ, କଣା ବାଟେ ରକ୍ତ ବି ବାହାରିବ, ପେଟ କାମୁଡ଼ିବ।
0: ଏଟା ଯଦି ହେଲାନି ବୋଲେ ଆମେ ଜାଣିବା କଥା ଯେ ଏମିତି ବିଷାକ୍ତ
1: ହଁ
0: ଖାଇ ଖାବଲା
1: ବିଷାକ୍ତ
0: ତୁମେ
1: ହଁ
0: ଜାଣିବା କଥା ଆଲେ ବାବୁ ଗୋଟେ ନିମାନ କଥା କହିଦେଲ ସବୁ ବେଶୀ ବେଶୀ ଧନ୍ୟବାଦ ଦେଲି ତେବେ ଯିବାର
1: ଆଜୁ ଆଜୁ
2: ଦେଖିଲ
0: ବୁଝାଇ ଦେଲା ଏବେ ଆମର ଲୋକ ମନ କହିଲା ପରା ସାଇ କାଇ ଗୋବର ଲଗେ ତ ବାଇ କାଇ କାଇ ଦୌଡ଼ି ମନ ବାନ୍ଧବାର ସେଟା ଆମେ କରବାର ନାହିଁ ପୁଣି ବଡ଼ ନିମାନ କଥା କହି ଅଛେ ହେଲେ କମଲା କାର୍ଯ୍ୟ କର ମାଛ କେନ୍ତା ରେ ବୁଝିବାର କଲା ଚେସ୍ କି ନାଇଁ ହେଲେ ଆଜି ତୁମର ଘର ଯିବୁ ଆରେ ଯୁ ଖାଇକି ଏ ଦେ କମଲା ବେଲ ମିଶ ହେଲାନି ଯୁ ଭାଇ କେନ୍ଦାର
2: ବେଲ ହେଲାନି କାଇ ନିକୋ ନିକୋ କଥା ମାନ ସବୁ ଭେଟ ଘାଟ ମାନ ଶୁଣବାର ହେଲା ମାମା ଆରେ ବେଲ ତ ନା ଜଗେନି
0: ସେଟା ତ
2: ଆରେ ଗୋଟେ ଦିନ ଭାଇ ବୋଇନୀ ମାନ ସାଙ୍ଗେ ଭେଟ ହଉତା ଗଲୁନି ଭାଇ ବୋଇନୀ ମନ
0: ଜୁହାର ଜୁହାର।

ସମ୍ପର୍କରେ କହିଛନ୍ତି ଡାକ୍ତର ପ୍ରମିଳା କୁମାରୀ ଝୋଡ଼ିଆ ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ଭୂମିକା ବିଷୟରେ କହିଛନ୍ତି କୁମାରୀ ରୀତା। ଅପରାହ୍ନ 5ଟାରେ ଯୁବବାଣୀ ଚୈତିଜନ ଶୁଣିବେ। ଅପରାହ୍ନ 5:30ରେ ଏଥିରେ ସ୍ଥାନ ପାଇଛି ଲାଇଭ୍ ଫୋନିଂ କାର୍ଯ୍ୟକ୍ରମ ରେଡିଓ କି ପାଚାରୁ। ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ସନ୍ଧ୍ୟା 6:10ରେ ଏବଂ ରାତି 9:30ରେ। ଶ୍ରୀମଦ୍ ଭାଗବତ ଶୁଣିବେ ସନ୍ଧ୍ୟା 6:20ରେ। ସନ୍ଧ୍ୟା 6:30ରେ ହିନ୍ଦୀ ଭଜନ। କୃଷି ଓ କୃଷକ କାର୍ଯ୍ୟକ୍ରମ ଶୁଣିବେ ରାତି 17:30ରେ। ଏଥିରେ ଶୁଣିବେ ସାକ୍ଷାତକାର। ରାତି 8:15ରେ ପ୍ରଚାର କରିବୁ ଶ୍ରୋତାଙ୍କ ମତାମତକୁ ନେଇ କାର୍ଯ୍ୟକ୍ରମ ସମ୍ପର୍କ ସେତୁ। ଶୁଣିଲେ କାର୍ଯ୍ୟକ୍ରମ ସମ୍ପର୍କରେ କିଛି ସୂଚନା। ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର। ପ୍ରଯୋଜନା ମନୋଜ କୁମାର ପୂଜାରୀ। ଉପସ୍ଥାପନା ସୃଷ୍ଟି ସର୍ଜନା ତ୍ରିପାଠୀ।

ସ୍ୱାସ୍ଥ୍ୟକର ଜୀବନଶୈଳୀ ଏବଂ ସୁସ୍ଥ ହୃଦୟ ମଧ୍ୟରେ ଗଭୀର ସମ୍ପର୍କ ରହିଛି। ଆମ ଶରୀରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଲା ଆମ ହୃଦୟ। କିନ୍ତୁ ବର୍ତ୍ତମାନର ଆଧୁନିକତା ଏବଂ ବ୍ୟସ୍ତବହୁଳ ଜୀବନରେ ଖରାପ ଖାଦ୍ୟପେୟ ଏବଂ ମାନସିକ ଚାପ ଯୋଗୁଁ ହୃଦୟ ରୋଗର ସମସ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ତେଣୁ ଏକ ସୁନ୍ଦର ଏବଂ ନିରୋଗ ହୃଦୟ ପାଇଁ ସ୍ୱାସ୍ଥ୍ୟକର ଜୀବନଶୈଳୀ ଆପଣେଇବା ଆବଶ୍ୟକ ହୋଇପଡ଼ୁଛି। ସୁନ୍ଦର ହୃଦୟ ପାଇଁ ସନ୍ତୁଳିତ ଆହାର ପ୍ରଥମ ପଦକ୍ଷେପ। ଆମ ଖାଦ୍ୟରେ ପର୍ଯ୍ୟାପ୍ତ ପରିମାଣରେ ସବୁଜ ପନିପରିବା, ତାଜା ଫଳ, ଗଜା ମୁଗ ଏବଂ ଗୋଟା ଶସ୍ୟ ସାମିଲ କରିବା ଦରକାର। ଏଥିସହ ଅତ୍ୟଧିକ ତେଲ ମସଲା, ମେଦ ବହୁଳ ଖାଦ୍ୟ ଏବଂ ଜଙ୍କ ଫୁଡ୍ ଶରୀର ପାଇଁ ଖରାପ ଏବଂ ଏହା କୋଲେଷ୍ଟ୍ରଲ ବୃଦ୍ଧି କରିଥାଏ, ଯାହାକି ହୃଦରୋଗର ମୁଖ୍ୟ କାରଣ ସାଜେ। ଏଥିସହ ଯଦି ଖାଦ୍ୟରେ ଲୁଣ ଏବଂ ଚିନିର ପରିମାଣ ମଧ୍ୟ ଅଧିକ ରହୁଛି, ତେବେ ମଧ୍ୟ ଏହା ଆମ ହୃଦୟ ପାଇଁ ଖରାପ। ନିୟମିତ ଯଦି ଆମେ ଶାରୀରିକ ପରିଶ୍ରମ ବା ବ୍ୟାୟାମ କରିବା, ଏହା ଆମ ହୃଦୟକୁ ମଜବୁତ କରିବାରେ ସାହାଯ୍ୟ କରିବ। ପ୍ରତିଦିନ ସକାଳେ ଅତି କମ୍ରେ 30 ମିନିଟ୍ ଚାଲିବା ବା ଦୌଡ଼ିବା କିମ୍ବା ସାଇକେଲ ଚଲାଇବା କିମ୍ବା ଯୋଗାସନ କରିବା, ଏହା ଆମ ରକ୍ତ ସଞ୍ଚାଳନକୁ ସ୍ୱାଭାବିକ କରିବ। ଏହା ଛଡ଼ା ଆମକୁ ମାନସିକ ସ୍ତରରେ ମଧ୍ୟ ଚାପମୁକ୍ତ ରହିବା ଦରକାର ଏବଂ ପର୍ଯ୍ୟାପ୍ତ ପରିମାଣରେ ଶୋଇବା ମଧ୍ୟ ହୃଦୟ ପାଇଁ ଜରୁରୀ। ଅତ୍ୟଧିକ ଚିନ୍ତା ହୃଦୟ ଉପରେ ଚାପ ପକାଇଥାଏ, ତେଣୁ ଧ୍ୟାନ ବା ମେଡିଟେସନ କରିବା ଏବଂ ଦୈନିକ 7-8 ଘଣ୍ଟା ନିଶ୍ଚିତ ଭାବେ ଶୋଇବା। ଏହା ଛଡ଼ା ଧୂମପାନ ଏବଂ ନିଶା ସେବନ ଭଳି କୁଅଭ୍ୟାସ ଠାରୁ ମଧ୍ୟ ଆମେ ଦୂରରେ ରହିବା। ଏହିସବୁ ଅଭ୍ୟାସ ହୃଦୟର ସବୁଠାରୁ ବଡ଼ ଶତ୍ରୁ, ତେଣୁ ଏସବୁରୁ ଦୂରେଇ ରହିବା ଦରକାର। ହଁ ସାଥୀ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ଆମେ ଯଦି ନିଜ ଜୀବନଶୈଳୀରେ ଟିକିଏ ପରିବର୍ତ୍ତନ ଆଣିବା, ତେବେ କେବଳ ହୃଦରୋଗରୁ ରକ୍ଷା ପାଇ

0: ଆମ ରାଜ୍ୟରେ ଅନେକ ପ୍ରକାରର ସାପ ଦେଖାଯାଆନ୍ତି ଏବଂ ପ୍ରତିବର୍ଷ ବର୍ଷା ଦିନ ଏବଂ ଗ୍ରୀଷ୍ମ ଋତୁରେ ସର୍ପଘାତ ଜନିତ ଦୁର୍ଘଟଣା ଅଧିକ ମାତ୍ରାରେ ଘଟିଥାଏ। ସଚେତନତା ଏବଂ ସଠିକ୍ ସମୟରେ ଚିକିତ୍ସା ଅଭାବରୁ ଅନେକ ଲୋକ ନିଜର ଜୀବନ ହରାଇଥାନ୍ତି। ସେଥିପାଇଁ ସର୍ପଘାତ ବିଷୟରେ ସଠିକ୍ ଜ୍ଞାନ ରହିବା ନିତ୍ୟାନ୍ତ ଜରୁରୀ। ତେବେ ଚାଲନ୍ତୁ ଏହି ପରିପ୍ରେକ୍ଷୀରେ କଥା ହେବା ଜଣେ ପରିଚିତ ବ୍ୟକ୍ତି ଯିଏକି ବନ୍ୟପ୍ରାଣୀ ପ୍ରେମୀ। ସେ ସାପମାନଙ୍କୁ ଧରନ୍ତି ଏବଂ ଲୋକଙ୍କ ଜୀବନ ବଞ୍ଚାନ୍ତି। ଆସନ୍ତୁ ସ୍ୱାଗତ କରିବା ଆମ ଅଞ୍ଚଳର ସାହସୀ ସର୍ପ ଉଦ୍ଧାରକାରୀ ଏବଂ ଜାଣିବା ତାଙ୍କ ପରିଚୟ ତାଙ୍କ ମୁହଁରୁ। ଏଥିସହ ଆମେ ଜାଣିବା ସାପ କାମୁଡ଼ିଲେ କ'ଣ କରିବା। ନମସ୍କାର, ଆପଣଙ୍କ ପରିଚୟ?
1: ମ୍ୟାଡମ୍, ମୁଁ କୃଷ୍ଣ କେଶବ ଷଡ଼ଙ୍ଗୀ, ୱାଇଲ୍ଡ ଲାଇଫ୍ କାମ କରୁଛି ମ୍ୟାଡମ୍, କୋରାପୁଟ ଜିଲ୍ଲା ଜୟପୁରରେ।
0: ସାର୍, ଆମକୁ ଯଦି ସାପ କାମୁଡୁଛି ତ ଆମେ ପ୍ରଥମେ କ'ଣ କରିବା ଉଚିତ?
1: ଦେଖନ୍ତୁ, ସାପ କାମୁଡ଼ା ଗୋଟେ ଟାଇପ୍ ଅଫ୍ ଆକ୍ସିଡେଣ୍ଟରେ ହିଁ କାଉଣ୍ଟ କରାଯିବ। ଗଭର୍ଣ୍ଣମେଣ୍ଟ ତାକୁ ଡିଜାଷ୍ଟରରେ ବି କାଉଣ୍ଟ କରୁଛି, ଯୋଉଥିପାଇଁ କମ୍ପେନ୍ସେସନ୍ ବି ଦିଆଯାଏ। କିନ୍ତୁ ସ୍ନେକ୍ ବାଇଟ୍ ହେଲା ମାନେ ଲୋକଙ୍କ ମନରେ ଗୋଟେ ଭୁଲ ଧାରଣା ଆଜି ବି ରହିଛି ଯେ ପାଖ ତଟରେ ଥିବା ଗାଁ ଗହଳିରେ ଯୋଉ ଗୁଣିଗାରେଡ଼ି ତାନ୍ତ୍ରିକ ଝଡ଼ା ଫଙ୍କା ଯୋଉମାନେ କରନ୍ତି, ସେଇଭଳିଆ ଲୋକଙ୍କ ପାଖକୁ ଜେନେରାଲି ଲୋକ ପେସେଣ୍ଟଙ୍କୁ ନେଇକି ଯାଆନ୍ତି, ଯୋଉଥିପାଇଁ କି ତାଙ୍କର ଯୋଉ ପ୍ରିସିୟସ୍ ଟାଇମ୍ ଥାଏ ସେ ଟାଇମ୍କୁ ସେମାନେ ଲସ୍ କରନ୍ତି, ଯୋଦ୍ୱାରା ଲାଇଫ୍ ଲସ୍ ହେବାର କିମ୍ବା ଜୀବନ ଯିବାର ଡର ଥାଏ। ତ ଏଠି ମୁଁ ଏତିକି ହିଁ କହିବି, ଯଦି କାହାକୁ କେବେ ବି କୌଣସି ଜାଗାରେ ଯଦି ସ୍ନେକ୍ ବାଇଟ୍ ହଉଛି, ସାପ କାମୁଡ଼ାର ଯଦି ସେ ଭିକ୍ଟିମ୍ ହଉଛନ୍ତି, ତାହେଲେ ତୁରନ୍ତ ପାଖରେ ଥିବା ମେଡିକାଲକୁ ହିଁ ନେବାକୁ ପଡିବ। କାହିଁକି ନା ମେଡିକାଲରେ ଯୋଉ ଆଣ୍ଟିଭେନମ୍ ଭାଇଲ ଯୋଉ ଥାଏ, ସେଇ ଭାଇଲ ଦେଲେ, ଆଣ୍ଟିଭେନମ୍ ଦେଲେ ହିଁ ଯାଇକି ଲୋକର ଜୀବନ ବଞ୍ଚିବ। କୌଣସି ପ୍ରକାର ଝଡ଼ା ଫୁଙ୍କା, କୌଣସି ପ୍ରକାର ମନ୍ତ୍ରଯନ୍ତ୍ର କିମ୍ବା କୌଣସି ପ୍ରକାର ଯୋଉ ଜଡ଼ିବୁଟି କିମ୍ବା କୌଣସି ପ୍ରକାର, ଯେମିତି କିଛି ଜାଗାରେ ଆମେ ଶୁଣିବାକୁ ମିଳିଛି ଯେ ପିତ୍ତଳର ଯୋଉ ଚଢୁଆ ଥାଏ ତାକୁ କିଛି ମନ୍ତ୍ର କରିକି ସେମାନେ ପିଠେ ଲଗେଇ ଦିଅନ୍ତି, ସେଥିରେ ଗରମ ପାଣି ଦିଅନ୍ତି କିମ୍ବା ଗରମ ସେକ ଦିଅନ୍ତି, ସେଭଳିଆ ବିଷ ଉତରି ଯାଏ ବୋଲି ଶୁଣିବାକୁ ମିଳୁଛି। ତ ଏଇସବୁ ଭ୍ରାନ୍ତ ଧାରଣା ଆଉ ଏଇସବୁ ଭୁଲ ଧାରଣା ଲୋକଙ୍କୁ ଦୂରେଇ ରହିବାକୁ ପଡିବ। ଏତିକି ହିଁ କହିବି, ଯଦି କାହାକୁ ବି କୌଣସି ଜାଗାରେ ସ୍ନେକ୍ ବାଇଟ୍ ହଉଛି, ତାହେଲେ ଇମିଡିଏଟଲି ନିୟର ବାଇ ହସ୍ପିଟାଲକୁ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଯେତେ ଜଲ୍ଦି ଆପଣ ପହଞ୍ଚିବେ ଲାଇଫ 100% ବଞ୍ଚିବ, କାହିଁକିନା ପ୍ରଥମ 20 ମିନିଟ୍ ସବୁବେଳେ ପ୍ରିସିୟସ୍ ଥାଏ। ସ୍ନେକ୍ ବାଇଟ୍ ହେଲା ମାନେ ଯୋଉ ଫାର୍ଷ୍ଟ 20 ମିନିଟ୍, ପ୍ରଥମ 20 ମିନିଟ୍ରେ ଲୋକ ଯୋଉ ପେନିକ୍ ହେଇଯାଏ, ଯୋଉ ଡରି ଯାଏ, ଯୋଉ ଭୟ ତାର ମନରେ ସୃଷ୍ଟି ହୁଏ, ସେଇ ଦ୍ୱାରା ମ୍ୟାକ୍ସିମମ୍ କେସ୍ରେ କ'ଣ ହୁଏ ନା କାର୍ଡିଆକ୍ ଆରେଷ୍ଟ ହେଇଯାଏ, ହାର୍ଟ ଆଟାକ୍ ହେଇଯାଏ। ଭେନମ୍ ରିଆକ୍ସନ ଷ୍ଟାର୍ଟ ହେଇନଥିବ, କିନ୍ତୁ ଡୋର୍ରେ ତାର କାର୍ଡିଆକ୍ ଆରେଷ୍ଟ ହେଇକି ହାର୍ଟ ଫେଲ୍ ହେଇକି ଲୋକ ମୃତ୍ୟୁବରଣ କରନ୍ତି। ତ ସେଇଥିପାଇଁ ଫାର୍ଷ୍ଟ ମୁଁ କହିବି, ପେନିକ୍ ହୁଅନ୍ତୁ ନାହିଁ, ଡରନ୍ତୁ ନାହିଁ। ଯଦି କୌଣସି ଜାଗାରେ ଆଘାତ ବାଜି ଯାଇଛି, ତାହେଲେ ଶାନ୍ତ ରହିବା ପାଇଁ, କାମ୍ ରହିବା ପାଇଁ ଚେଷ୍ଟା କରନ୍ତୁ, ଶୋଇ ରହିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଯୋଉ ଜାଗାରେ ସାପ କାମୁଡ଼ିଛି, ସେ ହାତ ହଉ କିମ୍ବା ଗୋଡ ହଉ, ସବୁବେଳେ ଚେଷ୍ଟା କରିବେ ଛାତି ଲେବଲରେ ତାକୁ ତଳକୁ ରଖିବା ପାଇଁ ଶୋଇ ରହିବେ। ସପୋଜ୍ ମାନି ନିଅନ୍ତୁ ଆପଣଙ୍କର ରାଇଟ୍ ହ୍ୟାଣ୍ଡରେ ବାଇଟ୍ ହେଇଛି, କହୁଣି ତଳକୁ, କହୁଣିରୁ ତଳ ଅଂଶରେ ଯଦି ବାଇଟ୍ ହେଇଛି, ତାହେଲେ ଚେଷ୍ଟା କରିବେ ଡାହାଣ କଡ଼ରେ ଶୋଇବା ପାଇଁ ଆଉ ହାତକୁ ତଳକୁ ଝୁଲେଇ ରଖିବା ପାଇଁ, ଆଉ ଯେତେ ପାରିବେ ଚେଷ୍ଟା କରିବେ ସେଟା ଷ୍ଟ୍ରେଟ୍ ରଖିବା ପାଇଁ। ଯୋଉ ଜାଗାରେ ବାଇଟ୍ ହେଇଛି, ଯୋଉ ଜାଗାରେ ସାପ ଆପଣଙ୍କୁ କାମୁଡ଼ିଛି, ସେ ଜାଗାକୁ ଷ୍ଟ୍ରେଟ୍ ରଖିବା ପାଇଁ ଚେଷ୍ଟା କରିବେ। ଯଦି ବାଁ କଡ଼ରେ, ବାଁ ହାତରେ କାମୁଡ଼ିଛି, ତାହେଲେ ଲେଫ୍ଟ କଡ଼ରେ, ବାଁ କଡ଼ରେ ଶୋଇକି ହାତକୁ ତଳକୁ ରଖିବେ, ହାର୍ଟ ଲେବଲରୁ ତଳକୁ ରହିବାର ଅଛି, ଯୋଉଟା କି ଭେନମ୍ର ଯୋଉ ଫ୍ଲୋଟା, ବ୍ଲଡ୍ର ଯୋଉ ଫ୍ଲୋ ହୁଏ ସେଟା ରାପିଡ୍ଲି ହାର୍ଟକୁ ନ ପହଞ୍ଚୁ। ଯାହା ବି ଫ୍ଲୋ ଅଛି ସେଟା ପହଞ୍ଚିବ, କିନ୍ତୁ ଇଟ୍ ଟେକ୍ସ ଟାଇମ୍, ଧୀରେ ଧୀରେ ପହଞ୍ଚିବ। ଆପଣ ଯେତେ ଅଧିକ ଡରିବେ, ଯେତେ ପେନିକ୍ ହେବେ, ଯେତେ ଦୌଡ଼ାଦୌଡ଼ି କରିବେ କିମ୍ବା ଛାନିଆ ହେବେ, ତ ସେମିତିରେ ବ୍ଲଡ୍ ଫ୍ଲୋଟା ଅଧିକ ହୁଏ, ସ୍ପିଡ୍ ହୁଏ, ପେନିକ୍ରେ ବ୍ଲଡ୍ ଫ୍ଲୋ ସ୍ପିଡ୍ ହୁଏ, ତ ସେମିତିରେ ଜଲ୍ଦି ମରିବାର ଚାନ୍ସ ଥାଏ, ମାନେ ହାର୍ଟ ଆଟାକ୍ ହେବାର ଚାନ୍ସ ଥାଏ। ଭେନମ୍ ରିଆକ୍ସନ୍ ନୁହଁ, କିନ୍ତୁ ହାର୍ଟ ଆଟାକ୍ ହେବାର ଚାନ୍ସ ଥାଏ। ତ ସେଇଥିପାଇଁ ପ୍ରଥମେ ମୁଁ ସମସ୍ତଙ୍କୁ ଅନୁରୋଧ କରିବି, ଯଦି କାହାକୁ ବି କେବେ ବି ସ୍ନେକ୍ ବାଇଟ୍ ହଉଛି, ପେନିକ୍ ହୁଅନ୍ତୁ ନାହିଁ, ଡରନ୍ତୁ ନାହିଁ, ଶୋଇ ରୁହନ୍ତୁ, ଆଉ ଯେତେ କମ୍ ମୁଭମେଣ୍ଟ କରିବେ। ଯଦି ଆପଣ ଘରଠୁ କିଛି ଦୂର ଜାଗାରେ ଅଛନ୍ତି, ଯୋଉଠି ଆପଣଙ୍କୁ ନିୟର ବାଇ ଏରିଆ ଆସିବାକୁ ପଡିବ, ଚେଷ୍ଟା କରିବେ ଧୀରେ ଧୀରେ ଆସିବା ପାଇଁ, ପେନିକ୍ ହେବେ ନାହିଁ, ଦୌଡ଼ିବେ ନାହିଁ, ଭୁଲରେ ସୁଦ୍ଧା ଦୌଡ଼ିବେ ନାହିଁ, ଧୀରେ ଧୀରେ ଚାଲି ଚାଲି ଆସିବେ, ଚେଷ୍ଟା କରିବେ ଅନ୍ୟ କାହାକୁ ପାଖକୁ ଡାକିବା ପାଇଁ। ଡାକିଲା ପରେ ଆପଣ ଗାଡ଼ିରେ ବସିକି ଆସନ୍ତୁ କିମ୍ବା ପଛ ଜଣକୁ ବସାନ୍ତୁ ପାଖରେ ନିଜର ସପୋର୍ଟ ପାଇଁ। ଆପଣ ମଝିରେ ବସ, ଯଦି ବାଇକ୍ରେ ଆସନ୍ତି ମଝିରେ ବସି ଯାଆନ୍ତୁ, ଚଲେଇବା ପାଇଁ ଜଣେ ଥିବ, ପଛରେ ଜଣେ ଆପଣଙ୍କୁ ଭରସା ଦେବ, ସାହାରା ଦେବ, ସେମିତି ଲୋକଙ୍କୁ ନେଇକି ଆସନ୍ତୁ, ଆଉ ତୁରନ୍ତ ମେଡିକାଲରେ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଏଇ ଭିତରେ

0: ଆପଣଙ୍କୁ ମୋଷ୍ଟ ଇମ୍ପୋର୍ଟାଣ୍ଟ କାମ କରିବାକୁ ପଡିବ, ଯୋଉ ସାପ ଆପଣଙ୍କୁ କାମୁଡୁଛି ସେ ସାପକୁ ଆଇଡେଣ୍ଟିଫାଇ କରିବାକୁ ପଡିବ। ଯଦି ଆପଣଙ୍କ ପାଖରେ କିଛି ମୋବାଇଲ ଫୋନ ଅଛି କିମ୍ବା କିଛି ବି ଗେଜେଟ ଅଛି କିମ୍ବା କ୍ୟାମେରା ଅଛି ଯୋଉଦ୍ୱାରା ଆପଣ ସେ ସାପ ଯଦି ଫଟୋ କାଢି ପାରିବେ ତାହେଲେ ସେ ଫଟୋଟା କାଢିକି ଆପଣ ମେଡିକାଲ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ। ଏଇ ଦ୍ୱାରା କଣ ହବ, ଡକ୍ଟରଙ୍କୁ ଆଇଡେଣ୍ଟିଫାଇ କରିବା ପାଇଁ କୋଉ ସାପ କାମୁଡୁଛି ଚିହ୍ନିବା ପାଇଁ ସହଜ ହବ। ଭୁଲରେ ସୁଦ୍ଧା ସାପକୁ ଧରିକିରି ଯିବା ପାଇଁ କିମ୍ବା ଯୋଉ ସାପ କାମୁଡିଛି ତାକୁ କେମିତି ହେଲେ ଧରିକି ବ୍ୟାଗରେ ପଶେଇକି ହଉ କି ଡବାରେ ପଶେଇକି ମେଡିକାଲ ନେବା ପାଇଁ ଭୁଲରେ ସୁଦ୍ଧା ଚେଷ୍ଟା କରନ୍ତୁ ନାହିଁ। କାହିଁକି ନା ବହୁତ ଜାଗାରେ ମୁଁ ଦେଖିଛି ଲୋକକୁ ସାପ କାମୁଡିଲା ପରେ ସେମାନେ କୋଉ ସାପ କାମୁଡୁଛି ଜାଣିବା ପାଇଁ କିମ୍ବା ଡକ୍ଟରକୁ ଜଣେଇବା ପାଇଁ ସାପକୁ ଧରିବା ପାଇଁ ଚେଷ୍ଟା କରନ୍ତି, ଯୋଦ୍ୱାରା ସେ ଅଧିକ ଟାଇମ୍ ସ୍ପେଣ୍ଡ କରିଦିଅନ୍ତି, ଯୋଦ୍ୱାରା ଲାଇଫ୍ ଲସ୍ ହେବାର ଚାନ୍ସେସ୍ ଥାଏ। ତ ସେଇଥିପାଇଁ ଅନୁରୋଧ କରିବି ଯଦି କାହାକୁ ସାପ ବାଇଟ୍ ହେଲା ସ୍ନେକ୍ ବାଇଟ୍ ହେଲା ସାପର ଖାଲି ଗୋଟେ ଫଟୋ ନେଇକି ପଳାନ୍ତୁ, କ୍ଲିୟର ଫଟୋ ଯୋଦ୍ୱାରା ସାପକୁ ଭଲରେ ଦେଖାଯାଉଥିବ ଚିହ୍ନି ହେଇପାରିବ, ସେଭଳିଆ ଖାଲି ଗୋଟେ ଫଟୋ ନେଇକି ଆପଣ ତୁରନ୍ତ ମେଡିକାଲରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ। ଆପଣ ଯେତେ ଜଲ୍ଦି ମେଡିକାଲରେ ପହଞ୍ଚିବେ ଆରାମରେ ଲାଇଫ୍ ସେଭ୍ ହେଇଯିବ, କାହିଁକି ନା ମେଡିକାଲରେ ପ୍ରତ୍ୟେକ ମେଡିକାଲରେ ସେ ପ୍ରାଇମେରୀ ହେଲ୍ଥ ସେଣ୍ଟର ହଉ କି କମ୍ୟୁନିଟି ହେଲ୍ଥ ସେଣ୍ଟର ହଉ, ସେମାନେ ପିଏଚ୍ସି ହଉ କି ସିଏଚ୍ସି ହଉ କିମ୍ବା ସବ୍ ଡିଭିଜନାଲ ହସ୍ପିଟାଲ ହଉ କି ଡିଷ୍ଟ୍ରିକ୍ଟ ଲେଭେଲ ହସ୍ପିଟାଲ ହଉ କିମ୍ବା ଯେକୌଣସି ପ୍ରାଇଭେଟ ମେଡିକାଲରେ ଆଣ୍ଟି ସ୍ନେକ୍ ଭେନମ୍ ASV ପ୍ଲେଣ୍ଟି ଆଭେଲେବଲ ସଫିସିଏଣ୍ଟ ମାତ୍ରାରେ ଅଛି, ସେଟା ଫ୍ରି ଅଫ୍ କଷ୍ଟ ରେ ଭିକ୍ଟିମକୁ ଦିଆଯାଏ। ଯଦି ପ୍ରାଇଭେଟ ମେଡିକାଲ ଯାଉଛନ୍ତି ତାହେଲେ ମେବି ଆପଣଙ୍କୁ କଷ୍ଟ ବିୟର କରିବାକୁ ପଡିବ, କିନ୍ତୁ ପ୍ରତ୍ୟେକ ଗଭର୍ଣ୍ଣମେଣ୍ଟ ମେଡିକାଲରେ ସେ ସୁବିଧା ଉପଲବ୍ଧ ଅଛି, ଏଟା ଫ୍ରିରେ ଦିଆଯାଏ ପେସେଣ୍ଟ ମାନଙ୍କୁ। ତ ସେଇଥିପାଇଁ ମୁଁ ପୁଣି ଅନୁରୋଧ କରିବି ତୁରନ୍ତ ମେଡିକାଲରେ ପହଞ୍ଚନ୍ତୁ, କୌଣସି ପ୍ରକାରର ଭ୍ରାନ୍ତ ଧାରଣା ଗୁଣିଗାରେଡ଼ି ତନ୍ତ୍ରଯନ୍ତ୍ର ମନ୍ତ୍ରରେ ପଢିକି କିମ୍ବା କୌଣସି ମନ୍ଦିର ଯାଇକି ପାଣି ଢାଳିବା ଏଇଭଳିଆ ପଦ୍ଧତିକୁ ଫଲୋ କରିକି ନିଜର ପ୍ରିସିୟସ୍ ଟାଇମ୍ ଯୋଉଟା ଇମ୍ପୋର୍ଟାଣ୍ଟ ଟାଇମ୍ଟା ଲସ୍ କରନ୍ତୁ ନାହିଁ, ନିଜର ଲାଇଫ୍ ଲସ୍ କରନ୍ତୁ ନାହିଁ, ତୁରନ୍ତ ମେଡିକାଲରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ। ଯଦି ଆପଣ ଯେତେ ଜଲ୍ଦି ପହଞ୍ଚିବେ 100% ଆପଣ ବଞ୍ଚିବେ, ଯଦି ଆପଣ ପେନିକ୍ ହେଇନାହାନ୍ତି କିମ୍ବା ଯଦି ଡରି ନାହାନ୍ତି ତାହେଲେ ଆରାମରେ ବଞ୍ଚିବେ, କିଛି ଭୟ କରିବାର ନାହିଁ। ଯେତେ ଜଲ୍ଦି ଆପଣ ପହଞ୍ଚିବେ ମେଡିକାଲ ଫାସିଲିଟି ସେତେ ଡେଭଲପ୍ ହେଇସାରିଲାଣି, ଇମିଡିଏଟଲି ଆପଣଙ୍କୁ ଆଣ୍ଟିଭେନମ୍ ମିଳିଯିବ। ଯଦି କିଛି କଣ୍ଡିସନ ଡିଟୋରିଏଟ୍ ହେଲା ମାନେ ଖରାପ କଣ୍ଡିସନ ଆଡୁ ଗଲା ତାହେଲେ ଭେଣ୍ଟିଲେଟର ସୁବିଧା ବି ଅଛି, ଆଇସିୟୁ ବି ସୁବିଧା ଅଛି। ତ ଇମିଡିଏଟଲି ଆପଣଙ୍କୁ ଲାଇଫ୍ ସେଭ୍ କରିବା ପାଇଁ ଡକ୍ଟର ମାନେ ଟ୍ରେନ୍ଡ ଅଛନ୍ତି, ସେମାନେ ଆପଣଙ୍କୁ 100% ଲାଇଫ୍ ସେଭ୍ କରିବା ପାଇଁ ଫୁଲ୍ ଏଫୋର୍ଟ ଦେବେ ଆଉ ଏନସିଓର ବି କରିପାରିବେ ଯେ ଆପଣଙ୍କ ଲାଇଫ୍ଟା ସେଭ୍ ହବ।
1: ତେବେ ସାର୍, ଆମେ ତ ଦେଖୁଥିବା କି ସାପ କାମୁଡିବା ମାତ୍ରେ ସେ ପାଖେ ଦଉଡି କିମ୍ବା ରସି ବାନ୍ଧି ଦିଅନ୍ତି, ଏବଂ ପାଟିରେ କାମୁଡିବା ବିଷକୁ ଶୋଷିବା ପାଇଁ ବି ମୁହଁର ବ୍ୟବହାର କରନ୍ତି, ତ ଏସବୁ କେତେ ଦୂର ଠିକ୍?
0: ଦେଖନ୍ତୁ ଏସବୁ ଫାଲତୁ ପ୍ରାକ୍ଟିସ ଗୁଡାକ, କାହିଁକି ନା ଏଥିରେ କୌଣସି ସତ୍ୟତା ନାହିଁ, କୌଣସି ସାଇଣ୍ଟିଫିକ ପ୍ରୁଫ ନାହିଁ ଏସବୁ ଜିନିଷରେ। କାହିଁକି ନା ଦେଖନ୍ତୁ ଯଦି କୋଉ ଜାଗାରେ ସ୍ନେକ୍ ବାଇଟ୍ ହେଲା ଆପଣ ଯଦି ତାର କିଛି ଉପର ଅଂଶରେ ଯଦି ବାନ୍ଧିବେ ଦଉଡି କିମ୍ବା କିଛି ବି କଟନ କପଡା ହଉ କିଛି ବି ଯଦି ବାନ୍ଧିବେ ତାହେଲେ ଯୋଉ ଟାଇଟ୍ ଯଦି ଆପଣ ବାନ୍ଧିବେ, କାହିଁକି ବାନ୍ଧିବାର ଟେକ୍ନିକ ବି ଅଛି, ଆପଣ ଦେଖିବେ ମେଡିକାଲରେ ଯେତେବେଳେ ନିଆଯାଏ ସେଠି ସେମାନେ ଗୋଟେ କ୍ରାକ୍ ବ୍ୟାଣ୍ଡେଜ୍ ଯୋଉ ଜାଗାରେ ବାଇଟ୍ ହେଇଥିବ ତାର ଗୋଟେ 3-4 ଇଞ୍ଚ କିମ୍ବା 10 ଇଞ୍ଚ ଉପରୁ ସେମାନେ କ୍ରାକ୍ ବ୍ୟାଣ୍ଡେଜ୍ ଜଷ୍ଟ ଖାଲି ହାଲକାରେ ଗୁଡାନ୍ତି, ତ ଜାଣିବା ପାଇଁ ଯେ ଯୋଉ ଜାଗାରେ ଭେନମ୍ଟା ବାଇଟ୍ ହେଇଛି ସେଠୁ ଅପସାଇଡ୍ କୁ ବ୍ଲଡ୍ ଫ୍ଲୋଟା କେ କମେଇବା ପାଇଁ ସେମାନେ ଚେଷ୍ଟା କରନ୍ତି ଖାଲି ଗୋଟେ କ୍ରାକ୍ ବ୍ୟାଣ୍ଡେଜ୍ ବାନ୍ଧିକି। କିନ୍ତୁ ସେ ବାନ୍ଧିବାର ଟେକ୍ନିକ ଅଛି, ଲୋକ କଣ କରନ୍ତି ନା ଦଉଡି ବାନ୍ଧି ଦିଅନ୍ତି, ଦଉଡି ବାନ୍ଧିବାର କଣ ହୁଏ ଯୋଉ ଜାଗାରେ ଆପଣ ଦଉଡିଟା ବାନ୍ଧି ଦେଇଛନ୍ତି ସେଇ ଜାଗାର ଯୋଉ ଭେନ୍ରେ ଆପଣ ବ୍ଲଡ୍ ସର୍କୁଲେଟ୍ ହଉଛି କି ଅନ୍ୟ ଫ୍ଲୁଇଡ୍ ସପ୍ଲାଏ ହେଉଛି ଆପଣ ଏଣ୍ଟାୟର ବଡିକୁ ସେ ଭେନ୍ ଦବି ଯାଏ, ସ୍କୁଇଜ୍ ହେଇଯାଏ, ଯେତେ ଆପଣ ଟାଇଟ୍ରେ ବାନ୍ଧିବେ ତାର ଏଫର୍ଟ ସେତେ ଅଧିକ ହବ। ଏମିତି କେସ୍ରେ କଣ ହୁଏ ମ୍ୟାକ୍ସିମମ୍ ଟାଇମ୍ ଆମେ ଦେଖିଛୁ ଆମ୍ପୁଟେସନ କରିବାକୁ ପଡେ, ଯୋଉ ଜାଗାରେ ଆମର ଦଉଡି ବାନ୍ଧିଛନ୍ତି ସେ ହାତ ହଉ କିମ୍ବା ଗୋଡ ହଉ ସେ ଜାଗାରୁ କାଟି ଦେବାକୁ ପଡେ, ଅଙ୍ଗକୁ ପରମାନେଣ୍ଟଲି କାଟି ଦେଇଛନ୍ତି। ତ ସେଇଥିପାଇଁ ଅନୁରୋଧ କରିବି କେବେ ବି କୌଣସି ପ୍ରକାର ଦଉଡି କିମ୍ବା ୱାୟାର କିମ୍ବା କୌଣସି ଜିନିଷରେ ଆପଣ ବାନ୍ଧିବା ପାଇଁ ଭୁଲରେ ସୁଦ୍ଧା ଚେଷ୍ଟା କରନ୍ତୁ ନାହିଁ। ଆଉ ଯେମିତି ଆପଣ କହିଲେ ଯେ କିଛି ଜାଗାରେ ଲୋକ ଶୋଷୁଛନ୍ତି ମାନେ ସେଠି ଗୋଟେ କଟ୍ ମାରିକି ଯୋଉ ଜାଗାରେ ସାପର ଦାନ୍ତ ବାଜିଛି ସେ ଜାଗାରେ ଗୋଟେ ଚିରା ମାରିବେ, ମାରିକି ତାକୁ ପାଟି ଦ୍ୱାରା ଶୋଷିବେ, ଏଇ ଶୋଷିବା ଦ୍ୱାରା ସବୁଠୁ ବଡ ଭୁଲ ସେମାନେ କରନ୍ତି। କାହିଁକି ନା ଯୋଉ ବ୍ଲଡ୍କୁ ଆପଣ ଶୋଷିବା ପାଇଁ ଚେଷ୍ଟା କରୁଛନ୍ତି ଯେ ସେଥିରେ ଭେନମ୍ ମିଶିକି ଅଛି ବୋଲି ସେଟା ଇନଫେକ୍ଟେଡ୍, ସେଇ ଇନଫେକ୍ଟେଡ୍ ବ୍ଲଡ୍କୁ କିମ୍ବା ସେଇ ଭେନମ୍ ଇନଫେକ୍ଟେଡ୍ ଫ୍ଲୁଇଡ୍କୁ ଆପଣ ଯଦି ପାଟି ଦ୍ୱାରା ଶୋଷିବେ ଚାନ୍ସ ଅଛି ଆପଣ ଭିତରକୁ ଯିବ, ଆପଣଙ୍କୁ ମଧ୍ୟ ହାନି ପହଞ୍ଚିବ, ଯିଏ ବି ସେ ଜିନିଷ ଶୋଷୁଛନ୍ତି ସେ ନିଜର ଜୀବନକୁ ମଧ୍ୟ ରିସ୍କରେ ଉଠାଉଛନ୍ତି। ତ ଏଇଭଳିଆ ମୂର୍ଖାମୀ ଏଇଭଳିଆ ପାଗଲପନ କରନ୍ତୁ ନାହିଁ, ସାଇନ୍ସ ବହୁତ ଆଗକୁ ଡେଭଲପ୍ ହେଇସାରିଲାଣି, ଆଣ୍ଟିଭେନମ୍ ପ୍ରତ୍ୟେକ ଜାଗାରେ ଆଭେଲେବଲ ଅଛି, ଏଇଭଳିଆ ଭ୍ରାନ୍ତ ଧାରଣା ଅନ୍ଧବିଶ୍ୱାସରେ ପଡିକି ନିଜର ପ୍ରିସିୟସ୍ ଲାଇଫ୍କୁ ଲସ୍ କରନ୍ତୁ ନାହିଁ, ତୁରନ୍ତ ମେଡିକାଲ ପହଞ୍ଚନ୍ତୁ। କେବଳ ହିଁ କେବଳ ଆଣ୍ଟି ସ୍ନେକ୍ ଭେନମ୍ ହିଁ ଆପଣଙ୍କ ଜୀବନ ବଞ୍ଚାଇ ପାରିବ, ଅନ୍ୟ କୌଣସି ଜିନିଷ ବଞ୍ଚାଇ ପାରିବ ନାହିଁ। ସୋସିଆଲ ମିଡିଆରେ ଆମେ ଦେଖିଛୁ କିଛି ଜାଗାରେ ଲୋକ ଚେରମୂଳିର ଅପ୍ଲାଇସନ୍ ବିଷୟରେ କହୁଛନ୍ତି, ଯେମିତି ବହୁତ ଜାଗାରେ ଦେଖିବାକୁ ମିଳିଛି ସୋସିଆଲ ମିଡିଆରେ କିଛି ଲୋକ ଦାବା କରନ୍ତି ଯେ ଆମେ ଯୋଉ ଚେରମୂଳି ଦଉଛୁ ସେଥିରେ ଲୋକର ଲାଇଫ୍ ସେଭ୍ ହେଇଯାଏ। ତ ଏଠି ଗୋଟେ ଜିନିଷ କହିବି, ମ୍ୟାକ୍ସିମମ୍ କେସ୍ରେ କଣ ହୁଏ ନା ଡ୍ରାଇ ବାଇଟ୍ ଥାଏ, ସ୍ନେକ୍ ବାଇଟ୍ ଯେତେବେଳେ ହୁଏ ପାଖାପାଖି 80% କେସ୍ରେ ଡ୍ରାଇ ବାଇଟ୍ ଥାଏ, ବହୁତ ରେୟରଲି ସାପ ବିଷ ଦେଇକି ବାଇଟ୍ କରନ୍ତି, ଆଉ ମ୍ୟାକ୍ସିମମ୍ କେସ୍ରେ ନନ୍ ଭେନମସ୍ ବାଇଟ୍ ବିଷହୀନ ସାପମାନେ ମଧ୍ୟ କାମୁଡ଼ି ଦିଅନ୍ତୁ। ସେଇଭଳିଆ କେସ୍ରେ ଯୋଉଠି ମେଡିସିନ୍ର କିଛି ରିକ୍ୱାରମେଣ୍ଟ ନାହିଁ, ଏବେ ପାଣି ଧଣ୍ଡ କିଛି କାହାକୁ କାମୁଡ଼ିଦେଲା କିମ୍ବା ଧମଣ ସାପ କାହାକୁ କାମୁଡ଼ିଦେଲା କିମ୍ବା ଯୋଉ ଟ୍ରିଙ୍କେଟ୍ ସାପ କୁହନ୍ତି ସେଇଭଳିଆ ସାପ ଯଦି କିଛି କାହାକୁ କାମୁଡ଼ିଦେଲା ତାହେଲେ ସେଇ ଜାଗାରେ ଆଣ୍ଟିଭେନମ୍ ରିକ୍ୱାରମେଣ୍ଟ ନାହିଁ କିମ୍ବା କୌଣସି ମେଡିସିନ୍ର ରିକ୍ୱାରମେଣ୍ଟ ନାହିଁ। ତ ସେଇ କେସ୍ରେ ଯଦି ସେମାନେ କ୍ଲେମ୍ କରିବେ ଯେ ମୋର ଜଡ଼ିବୁଟି ଦ୍ୱାରା ସେ ଭଲ

0: ହେଇଗଲା, ସେଟା ଭୁଲ ଧାରଣା। କାହିଁକିନା ଯୋଉ ଜିନିଷ ପାଇଁ ମେଡିସିନ ରିକ୍ୱାରମେଣ୍ଟ ନାହିଁ ତାକୁ ଚେରମୂଳି ଦେଇକି ବଞ୍ଚାଇ ଦେଲେ ବୋଲି କ୍ରେଡିଟ ନେବାଟା, ଏଟା ମୁଁ ତ କହିବି ଯେ ଏଟା ମାନେ ସାଇଣ୍ଟିଫିକ ନୁହଁ, ଏଟା ଲୋକଙ୍କୁ ଭ୍ରାନ୍ତ ଧାରଣାରେ ପଡେଇବା ପାଇଁ ଗୋଟେ ଚାଲବାଜି। ତ ସେଇଥିପାଇଁ ଅନୁରୋଧ କରିବି ଏଇଭଳିଆ ଠକାମିର ଶିକାର ନ ହେଇକି ଆପଣ ତୁରନ୍ତ ମେଡିକାଲରେ ହିଁ ପହଞ୍ଚିବା ପାଇଁ ଚେଷ୍ଟା କରନ୍ତୁ।
1: ତେବେ ଗ୍ରାମାଞ୍ଚଳରେ ସାପ କାମୁଡିବାରୁ ବଞ୍ଚିବା ପାଇଁ କଣ କଣ ସତର୍କତା ଲୋକମାନେ ନେଇପାରିବେ?
0: ଦେଖନ୍ତୁ ଜେନେରାଲି କଣ ହୁଏ, ଆଜି ବି ଏମିତି ଗାଁ ଗହଳିରେ ବହୁତ ଲୋକ ଅଛନ୍ତି ଯୋଉମାନେ ତଳେ ଶୋଇବା ପାଇଁ ପ୍ରିଫର କରନ୍ତି, ଫ୍ଲୋରରେ ମାଟି ଜାଗାରେ ମାନେ ତଳେ ଖାଲି ଶୁଅନ୍ତି, ଯୋଉ ବି ଜାଗାରେ ସେମାନେ ଶୁଅନ୍ତି। କିଛି ଗରିବ ଲୋକ ବି ଅଛନ୍ତି ଯୋଉମାନେ ମାଟି ଘର ଚାଳ ଛପର ଘରରେ ସେମାନେ ରହନ୍ତି, ସେମାନେ ତଳେ ଶୋଇବା ପାଇଁ ପ୍ରିଫର କରନ୍ତି। ତ ସେମାନଙ୍କର ମ୍ୟାକ୍ସିମମ୍ ସ୍ନେକ୍ ବାଇଟ୍ ହେବାର ଚାନ୍ସେସ୍ ଥାଏ। କିନ୍ତୁ ଦେଖିବେ କିଛି ଗାଁ ଗହଳିରେ ଲୋକ ପୁରା କ୍ଲିନ୍ନେସ୍ ମେଣ୍ଟେନ୍ କରନ୍ତି, ସଫା ସୁତୁରା ମେଣ୍ଟେନ୍ କରନ୍ତି, ଯୋଉଠି ସଫା ସୁତୁରା ଥାଏ ସେ ଜାଗାରେ ସାପ ସହଜରେ ଆସେ ନାହିଁ। ଯଦି ଆପଣଙ୍କର ଘର ଯଦି ସଫା ନଥିବ କିମ୍ବା ଘର ଆଖପାଖ ଅଞ୍ଚଳ ଯଦି ସଫା ନଥିବ, ପରିବେଶ ଯଦି ସଫା ନଥିବ, ତାହେଲେ ସାପ ଆସିବାର ଚାନ୍ସେସ୍ ଅଛି। କାହିଁକିନା ଯୋଉ ଜାଗାରେ ମୂଷା ଆଉ ବେଙ୍ଗ ରହନ୍ତି, ସେ ମୂଷା ବେଙ୍ଗକୁ ଫଲୋ କରି ସାପ ବି ପଳେଇ ଆସେ। ତ ଏମିତି କେସ୍ରେ ରେୟାର କେସ୍ରେ ସ୍ନେକ୍ ବାଇଟ୍ ହୁଏ, ଆଉ ଯୋଉମାନେ ବାଇଟ୍ର ଭିକ୍ଟିମ୍ ହୁଅନ୍ତି ସେମାନେ ଶୋଇଲା ଟାଇମ୍ରେ ମ୍ୟାକ୍ସିମମ୍ ବାଇଟ୍ ଭିକ୍ଟିମ୍ ହୁଅନ୍ତି। ତ ସେଇଥିପାଇଁ ମୁଁ ଅନୁରୋଧ କରିବି ଯୋଉମାନେ ଗାଁ ଗହଳିରେ ରହୁଛନ୍ତି ସେମାନେ ଶୋଇବା ଜାଗାରେ ସବୁବେଳେ ମଶାରି ଟାଙ୍ଗିକି ଶୁଅନ୍ତୁ, ଆଉ ଏନ୍ସିଓର କରନ୍ତୁ ଯେମିତି ମଶାରିଟା ତାଙ୍କର ବିଛଣା ତଳେ କିମ୍ବା ପଟି ତଳେ କିମ୍ବା ସେଜ ତଳେ କିମ୍ବା ଯାହା ବି କି ଗନ୍ଥା ତଳେ କି ଯୋଉ ଯାହା ବି ସେମାନେ ପକେଇକି ଶୋଉଛନ୍ତି ତା ତଳେ ପୁରା ଫିକ୍ସ ହେଇକି ଅଛି, ଆଉ ତା ଭିତରପଟୁ ଯେମିତି ସାପ ଉପରକୁ ଚଢି ନ ଆସେ ସେଟା ତାଙ୍କୁ ଏନ୍ସିଓର କରିବାକୁ ପଡିବ, ସେଥିପାଇଁ ସେମାନଙ୍କୁ ସଜାଗ ହେବାକୁ ପଡିବ। ତା ସହିତ ଯୋଉମାନେ ଜମିରେ କାମ କରୁଛନ୍ତି, ଜମି ବାଟରେ ଯୋଉମାନେ କାମ କରୁଛନ୍ତି, ଖଳାରେ କାମ କରୁଛନ୍ତି, ସେମାନେ ମଧ୍ୟ ମ୍ୟାକ୍ସିମମ୍ ଟାଇମ୍ରେ ସ୍ନେକ୍ ବାଇଟ୍ର ଭିକ୍ଟିମ୍ ହୁଅନ୍ତି। ତ ସେମାନଙ୍କୁ ମୋର ଅନୁରୋଧ ରହିବ, ଆପଣ ଯେତେବେଳେ ଜମିରେ କାମ କରିବା ଯାଉଛନ୍ତି, ଗମ୍ ବୁଟ୍ ଯୋଉ ରବର୍ର ବୁଟ୍ ଆସେ, ରେନ୍ ସୁ ଆସେ, ସେଇଭଳିଆ ବୁଟ୍ ପିନ୍ଧିକି ଆପଣ କାମ କରନ୍ତୁ, ଖାଲି ପାଦରେ ଯାଆନ୍ତୁ ନାହିଁ। ଅନ୍ଧାର ସମୟରେ ଦେଖିବେ ଗାଁ ଗହଳିର ଲୋକମାନଙ୍କର ଆମର ଅଭ୍ୟାସ ଅଛି, ପାହାନ୍ତି 3-4 ସେମାନେ ଉଠିକି ଶୌଚ ପାଇଁ ବାହାରକୁ ଯାଆନ୍ତି, ମହିଳାମାନେ ବି ଯାଆନ୍ତି, ପୁରୁଷମାନେ ବି ଯାଆନ୍ତି, ଛୋଟ ଛୁଆମାନେ ବି ଯାଆନ୍ତି। ତ ସେଇ ଟାଇମ୍ରେ ମଧ୍ୟ ବାଇଟ୍ ହେବାର ସମ୍ଭାବନା ଥାଏ। ତ ସେଇଥିପାଇଁ ସେମାନଙ୍କୁ ମଧ୍ୟ ମୋର ଅନୁରୋଧ ରହିବ, ଯଦି ଆପଣ ଅର୍ଲି ମର୍ଣ୍ଣିଂ ସକାଳ ଟାଇମ୍ରେ 5 ଯଦି ବାହାରକୁ ବାହାରୁଛନ୍ତି କିମ୍ବା ରାତି ଟାଇମ୍ରେ ବାହାରକୁ ବାହାରୁଛନ୍ତି ଶୌଚ ପାଇଁ କିମ୍ବା ଅନ୍ୟ କୌଣସି କାମ ପାଇଁ, ତାହେଲେ ସାଙ୍ଗରେ ଗୋଟେ ଟର୍ଚ୍ଚ ନେଇକି ଯାଆନ୍ତୁ, ଆଉ ଚେଷ୍ଟା କରନ୍ତୁ ଖାଲି ପାଦରେ ନ ଯିବା ପାଇଁ, ବୁଟ୍ କିମ୍ବା ଏମିତି କିଛି ଚପଲ ପିନ୍ଧନ୍ତୁ, ଏମିତି କିଛି ଜିନିଷ ପିନ୍ଧନ୍ତୁ ଯୋଉଦ୍ୱାରା କି ଆପଣଙ୍କୁ ବାଇଟ୍ ହେବାର ଚାନ୍ସେସ୍ ବହୁତ କମ୍ ଥିବ। ଯଦି ଆପଣ ସବୁବେଳେ ଲାଇଟ୍ ୟୁଜ୍ କରିବେ, ରାତିରେ ଯଦି ବାହାରକୁ ବାହାରୁଛନ୍ତି, ଯଦି ଆପଣ ଭଲ ଲାଇଟ୍ ପାୱାରଫୁଲ୍ ଲାଇଟ୍ ଯଦି ୟୁଜ୍ କରିବେ, ତାହେଲେ ଆପଣ ଯୋଉ ରାସ୍ତା ଦେଇକି ଯାଉଛନ୍ତି ସେ ରାସ୍ତାରେ କିଛି ଅଛି କି ନ ଅଛି ଆପଣ କ୍ଲିୟରଲି ଦେଖିପାରିବେ। ତ ସଜାଗ ରୁହନ୍ତୁ, ସତର୍କ ରୁହନ୍ତୁ, ଯଦି ଆପଣ ନିଜେ ଟିକେ ସତର୍କତା ଅବଲମ୍ବନ କରିବେ, ସଜାଗ ଯଦି ରହିବେ, ତାହେଲେ ସ୍ନେକ୍ ବାଇଟ୍ରୁ ଆପଣ ନିଶ୍ଚୟ ନିଜକୁ ବଞ୍ଚାଇ ପାରିବେ, ନିଜ ପରିବାରକୁ ମଧ୍ୟ ବଞ୍ଚାଇ ପାରିବେ।
1: ତେବେ ସାର, ସାପ କାମୁଡିବା ବିଷୟରେ ସାଧାରଣ ଲୋକଙ୍କୁ ଆପଣ କଣ ଜରୁରୀ ସଚେତନ ବାର୍ତ୍ତା ଦେବେ?
0: ମୁଁ ତ ପ୍ରଥମରେ କହିବି ଯେ ସମସ୍ତେ ନିଜର ଘର ଆଉ ଘର ଆଖପାଖର ଅଞ୍ଚଳକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ, ଏତିକି ଏନ୍ସିଓର କରନ୍ତୁ ଯେମିତି ଆପଣଙ୍କ ଘର ସାମ୍ନାରେ କୌଣସି ବୁଦା କିମ୍ବା କୌଣସି ଏମିତି ଜିନିଷ ନଥିବ ଯୋଉଥିରେ ଆସିକି ମୂଷା କିମ୍ବା ବେଙ୍ଗ ରହୁଥିବେ। ତ ସେଇସବୁ ଜିନିଷ ଯେମିତି ଆପଣଙ୍କ ଘର ପାଖାପାଖରେ ନାହିଁ, ତାକୁ ଟିକେ ଏନ୍ସିଓର କରନ୍ତୁ, ସଫା ସୁତୁରା ରଖନ୍ତୁ, ଘରେ ଫିନାଇଲ୍ ୟୁଜ୍ କରିବା ସହିତ ପରିବେଶକୁ ପରିଷ୍କାର ପରିଚ୍ଛନ୍ନ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଉ ଯଦି ଆପଣ କେତେବେଳେ ବାହାରକୁ ଯାଉଛନ୍ତି, ଯେମିତି ମୁଁ କହିଲି ଜମିରେ କାମ କରିବା ଲୋକ, ଜମିରେ ଯୋଉମାନେ କାମ କରିବା ପାଇଁ ଯାଉଛନ୍ତି ଗମ୍ ବୁଟ୍ ୟୁଜ୍ କରନ୍ତୁ, ଆଉ ଯୋଉମାନେ ଅର୍ଲି ମର୍ଣ୍ଣିଂ ବା ପାହାନ୍ତିଆରେ କିମ୍ବା ରାତି ସମୟରେ ଶୌଚ ପାଇଁ ବାହାରକୁ ଯାଉଛନ୍ତି, ଓପେନ୍ରେ ଶୌଚ ପାଇଁ ଯାଉଛନ୍ତି, ସେମାନଙ୍କୁ ମୋର ଅନୁରୋଧ ରହିବ ଲାଇଟ୍ ନେଇକି ଆପଣ ବାହାରକୁ ଯାଆନ୍ତୁ। ରାତି ବିକାଳ ଯେତେବେଳେ ଆପଣ ବାହାରକୁ ବାହାରୁଛନ୍ତି ବିନା ଲାଇଟ୍ରେ ବାହାରକୁ ଯାଆନ୍ତୁ ନାହିଁ, ଆଉ ଖାଲି ପାଦରେ ବାହାରେ ବୁଲନ୍ତୁ ନାହିଁ। ଛୋଟ ଛୋଟ ଛୁଆମାନଙ୍କୁ ମୋର ଅନୁରୋଧ ରହିବ ନିଜର ପରିବାରର ବଡ଼ ଲୋକଙ୍କର କଥା ମାନନ୍ତୁ, ବଡ଼ ଲୋକ ଯାହା କହୁଛନ୍ତି ଖାଲି ପାଦରେ ନ ଯିବା ପାଇଁ ସେଇ ଜିନିଷକୁ ମାନନ୍ତୁ। ପରିବାରର ବଡ଼ ଲୋକମାନଙ୍କୁ ମଧ୍ୟ ମୋର ଅନୁରୋଧ ରହିବ, ଆପଣମାନେ ଯୋଉ ଖାଲି ପାଦରେ ଚାଲିବାର ଆପଣଙ୍କର ଯୋଉ ଅଭ୍ୟାସ ରହିଯାଇଛି ସେ ଅଭ୍ୟାସ ଟିକେ ପରିବର୍ତ୍ତନ କରନ୍ତୁ, ରାତିରେ ବାହାରକୁ ବାହାରିଲା ବେଳେ ଖାଲି ପାଦରେ ଯାଆନ୍ତୁ ନାହିଁ, ସବୁବେଳେ ଲାଇଟ୍ର ବ୍ୟବହାର କରନ୍ତୁ, ସୋ ଦ୍ୟାଟ୍ କି ଆପଣ ଏନ୍ସିଓର କରିପାରିବେ ନିଜର ଆଉ ନିଜ ପରିବାରର ପ୍ରତ୍ୟେକ ସଦସ୍ୟଙ୍କର ଜୀବନକୁ ବଞ୍ଚାଇବା ପାଇଁ।
1: ଆପଣଙ୍କ ବହୁ ମୂଲ୍ୟ ସମୟ ଦେଇ ନିଜକୁ କେମିତି ସାପ କାମୁଡିବାରୁ ରକ୍ଷା କରିପାରିବା ଏବଂ କେମିତି ତାର ପ୍ରତିକାର କରିପାରିବା ବହୁତ ସୁନ୍ଦର ଭାବେ ବୁଝାଇ ଦେଇଥିଲେ, ତେଣୁ ଆପଣଙ୍କୁ ଆମ ଆକାଶବାଣୀ ତରଫରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ ମ୍ୟାଡମ୍।
1: ସର୍ପଘାତ ଏକ ସାଧାରଣ ଦୁର୍ଘଟଣା ଯାହାର ଏକମାତ୍ର ଚିକିତ୍ସା ହେଲା ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକ୍ସନ୍। ସରକାରୀ ଡାକ୍ତରଖାନାରେ ଏହି ଚିକିତ୍ସା ସମ୍ପୂର୍ଣ୍ଣ ମାଗଣାରେ ଉପଲବ୍ଧ, ତେଣୁ ସାପ କାମୁଡ଼ିବା ମାତ୍ରେ ବିନା କୌଣସି ବିଳମ୍ବରେ ରୋଗୀଙ୍କୁ ନିକଟସ୍ଥ ମେଡିକାଲକୁ ନେବା ସଚେତନତା ହିଁ ସର୍ପଘାତ ଜନିତ ମୃତ୍ୟୁକୁ ରୋକିବାର ବଡ଼ ମାଧ୍ୟମ ଅଟେ। ସେହି ସେହିପରି ଆମ ଶରୀରକୁ ରୋଗମୁକ୍ତ ଏବଂ ସୁସ୍ଥ ରଖିବା ପାଇଁ ଔଷଧର ଭୂମିକା ଗୁରୁତ୍ୱପୂର୍ଣ୍ଣ। ସଠିକ୍ ସମୟରେ ସଠିକ୍ ପରିମାଣରେ ଔଷଧ ସେବନ କଲେ ଜୀବନ ରକ୍ଷା ପାଇଥାଏ।

0: କିନ୍ତୁ ଅସାବଧାନତା ଯୋଗୁଁ ଔଷଧର ଭୁଲ ବ୍ୟବହାର ଅମୃତ ବଦଳରେ ବିଷ ପାଲଟି ଯାଇଥାଏ। ତେଣୁ ସୁସ୍ଥ ରହିବା ପାଇଁ ମେଡିସିନ୍ ସଠିକ୍ ବ୍ୟବହାର ନିହାତି ଆବଶ୍ୟକ। ଔଷଧ ସବୁବେଳେ ଡାକ୍ତରଙ୍କ ପରାମର୍ଶ ଅନୁସାରେ ହିଁ ନେବା, କିଣିବା ସମୟରେ ସେଥିରେ ଥିବା ଏକ୍ସପାଇରି ଡେଟ୍ ନିଶ୍ଚିତ ଭାବେ ଯାଞ୍ଚ କରିବା। ଔଷଧଗୁଡ଼ିକୁ ସବୁବେଳେ ସୂର୍ଯ୍ୟକିରଣ ଏବଂ ଓଦା ଜାଗାଠାରୁ ତଥା ପିଲାମାନଙ୍କଠାରୁ ଦୂରରେ ରଖିବା। ଔଷଧ ଆମକୁ ନୂତନ ଜୀବନ ଦେଇଥାଏ, କିନ୍ତୁ ଏହାର ଠିକ୍ ବ୍ୟବହାର ହିଁ ଆମ ପାଇଁ ହିତକାରୀ। ସ୍ୱାସ୍ଥ୍ୟ ସଚେତନତା ହିଁ ସୁସ୍ଥ ସମାଜର ଚାବିକାଠି। ତେଣୁ ଔଷଧ ବ୍ୟବହାର ପୂର୍ବରୁ ସଠିକ୍ ନିୟମ ଜାଣିବା ଏବଂ ଆମେ ସଚେତନ ରହିବା। କାର୍ଯ୍ୟକ୍ରମ କେମିତି ଲାଗିଲା ନିଶ୍ଚୟ ମତାମତ ଦେବେ। ପୁଣି କିଛି ସଚେତନର ବାର୍ତ୍ତା ନେଇ ମିଶିବାର ପ୍ରତିଶ୍ରୁତିରେ ବିଦାୟ ନେଉଛି ମୁଁ ସୃଷ୍ଟି। ନମସ୍କାର।
1: ଶୁଣିଲେ ପରିବାର କଲ୍ୟାଣ କାର୍ଯ୍ୟକ୍ରମ ଆମ ଘର ଆମ ସଂସାର, ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ହିନ୍ଦୀ ଭଜନ। ପ୍ରଥମେ ସୁରଦାସଙ୍କ ରଚନାରୁ ଶିଳ୍ପୀ ହେଲେ ଲତା ମଙ୍ଗେସ୍କର, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ହୃଦୟନାଥ ମଙ୍ଗେସ୍କର।

0: ସମସ୍ତଙ୍କ ପାଇଁ ସାମାଜିକ ସୁରକ୍ଷା ଅଟଳ ପେନ୍ସନ୍ ଯୋଜନା ମୋଦିଜୀଙ୍କ ସଂକଳ୍ପ
1: ଯୋଜନା ଉନ୍ ନୌଜବାନୋଂ କେ ଲିଏ ହୈ ତାକି ଆପ୍ ଜବ୍ 60 ସାଲ୍ କେ ହୋଙ୍ଗେ ଆପକୋ କଭି କିସି କେ ସହାରେ କି ଜରୁରତ୍ ନ ପଡେ ଆପ୍ ଅପନା ବୁଢ଼ାପା ଭି ଗୌରବ କେ ସାଥ ବିତା ସକୋ।
0: ଏ ପର୍ଯ୍ୟନ୍ତ ଏହି ଯୋଜନାରେ 9,50,00,000 ଅଧିକ ଲାଭାର୍ଥୀ ଯୋଡ଼ି ହୋଇ ସାରିଲେଣି। ଯଦି ଆପଣ 18-40 ବର୍ଷ ବୟସର ହୋଇଥାନ୍ତି ତେବେ ମାସିକ ଅଟଳ ପେନ୍ସନ୍ ସହିତ

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ କହିଲେ ରାଷ୍ଟ୍ରପତି। 48 ଜଣ ସ୍କୁଲ ଶିକ୍ଷକଙ୍କୁ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। ଏଆଇ ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ। କଟକରେ ଆରମ୍ଭ ହେଲା ଭାଜପାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ଭାରତବର୍ଷରେ ଗୁରୁ ଶିଷ୍ୟ ପରମ୍ପରା ତଥା ଗୁରୁଙ୍କ ମହତ୍ତ୍ୱକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ ହୋଇପାରିବ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକମାନେ ନିଜର ଜ୍ଞାନ, ସ୍ନେହ ଓ ସମର୍ପଣ ଭାବ ଦ୍ୱାରା ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରେରଣା, ନୈତିକତା ଓ ସମ୍ବେଦନଶୀଳତା ସଞ୍ଚାର କରିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 48 ଜଣ ସ୍କୁଲ ଶିକ୍ଷକ, 21 ଜଣ ଉଚ୍ଚଶିକ୍ଷା ବିଭାଗ ଏବଂ ପଲିଟେକ୍ନିକ୍ ଅନୁଷ୍ଠାନର ଶିକ୍ଷକ ଏବଂ କେନ୍ଦ୍ର ଉଚ୍ଚଶିକ୍ଷା ବିଭାଗ ଅନୁଷ୍ଠାନର 12 ଜଣ ଶିକ୍ଷକଙ୍କୁ ସମ୍ମାନିତ କରିଛନ୍ତି। ଏଥିରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟର ଶିକ୍ଷକ ମହମ୍ମଦ ଜାଫର ଆଲମ ଏବଂ ଜଗତସିଂହପୁର ଆଳିପିଙ୍ଗଳ ସରକାରୀ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ପଦରାଜ ଉମାକାନ୍ତ ନାୟକ ସମ୍ମାନିତ ହୋଇଛନ୍ତି। ସମ୍ମାନିତ ହେବା ପରେ ଶ୍ରୀ ନାୟକ ପ୍ରତିକ୍ରିୟାରେ କହିଛନ୍ତି,
1: ଜୀବନଭର ମୈନେ ଶିକ୍ଷା କେ ଲିଏ ଜୋ କାମ କିଆ ହେ ଇସିଲିଏ ରାଷ୍ଟ୍ରୀୟ ତୌର ପର ଏକ ପହଚାନ ହେ ଉସକୋ ପାକର ମେ ବହୁତ ଜ୍ୟାଦା ଖୁସ ହୁଁ।
0: କେଜିରୁ ପିଜି ନିଶୁଳ୍କ ଶିକ୍ଷାରେ ଓଡ଼ିଶା ଦେଶରେ ପ୍ରଥମ ହେବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। କଟକସ୍ଥିତ ସେକେଣ୍ଡାରୀ ବୋର୍ଡ ହାଇସ୍କୁଲଠାରେ ଆୟୋଜିତ ଗୁରୁଦିବସ ସମାରୋହରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ନିଜର ଭବିଷ୍ୟତ ଗଢ଼ିବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଇଛନ୍ତି। ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସମ୍ପର୍କ ବନ୍ଧୁତ୍ୱପୂର୍ଣ୍ଣ ହେବା ଆବଶ୍ୟକ। ଏଥିସହିତ ଶିକ୍ଷା କେବଳ ଜ୍ଞାନ ପ୍ରଦାନ ନୁହେଁ, ଏହା ମଣିଷ ଗଢ଼ିବାର ଏକ ମହାନ ପ୍ରକ୍ରିୟା। ଶିକ୍ଷକମାନେ ଏହି ଗୁରୁଦାୟିତ୍ୱ ତୁଲାଇ ଆସୁଛନ୍ତି। ରାଜ୍ୟର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସୁଧାର ଆଣିବା ପାଇଁ ସମଗ୍ର ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଶିଶୁ ବାଟିକାରୁ ଆରମ୍ଭ କରି ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷାକୁ ସାର୍ବଜନୀନ ନିଃଶୁଳ୍କ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଶିକ୍ଷକଙ୍କ ଅଗାଧ ଜ୍ଞାନ, ଛାତ୍ରଛାତ୍ରୀଙ୍କ ପ୍ରତିଭା ଏବଂ ଜନସାଧାରଣଙ୍କ ମିଳିତ ସହଯୋଗରେ ଏକ ସଶକ୍ତ, ସମୃଦ୍ଧ ଓ ଆତ୍ମନିର୍ଭର ଓଡ଼ିଶା ଗଢ଼ିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଆତ୍ମନିର୍ଭର କରିବା ସହ ସୁଦୃଢ଼, ସମୃଦ୍ଧ, ସମାବେଶୀ ଉଚ୍ଚଶିକ୍ଷା ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ସରକାରଙ୍କ ଲକ୍ଷ୍ୟ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମଠାରେ ଆଜି ଉଚ୍ଚଶିକ୍ଷା ବିଭାଗର ବିଭିନ୍ନ ସଂସ୍ଥା ସହ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଚ୍ଚଶିକ୍ଷା ବିଭାଗ ଓ ଆଇବିଏମ୍ ସିଏସ୍ଆର୍ ବକ୍ସ ମଧ୍ୟରେ ହୋଇଥିବା ବୁଝାମଣାପତ୍ର ମାଧ୍ୟମରେ ରାଜ୍ୟର 1,00,000ରୁ ଅଧିକ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ କରାଯିବ। ବିଶେଷକରି ରାଜ୍ୟର ଉପାନ୍ତ ଓ ଆକାଂକ୍ଷୀ ଜିଲ୍ଲାଗୁଡ଼ିକର 107 ଉଚ୍ଚ ଶିକ୍ଷାନୁଷ୍ଠାନର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀ ସାମିଲ ହେବେ। ଓଡ଼ିଶାର ଯୁବପିଢ଼ିଙ୍କ ଦକ୍ଷତା ବିକାଶ, ଶିକ୍ଷାର ଗୁଣବତ୍ତା ଏବଂ ପ୍ରଶାସନିକ ସ୍ୱଚ୍ଛତାକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହା ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
2: ଏ ଏମ୍ଓୟୁ ପିଲାମାନଙ୍କ ଭିତରେ ଦକ୍ଷତା ବିକାଶ ଏବଂ ପିଲାମାନଙ୍କୁ ସୃଜନଶୀଳ ଅନ୍ତ୍ରପ୍ରିନରସିପ୍ ଇକୋସିଷ୍ଟମକୁ ଆହୁରି ଦ୍ୱିପାଦ ଆଗକୁ ନେବା ପାଇଁ ଏ ଏମ୍ଓୟୁ ଗୁଡ଼ିକ ଅଧିକରୁ ଅଧିକ କାମ କରିବ ବୋଲି ମୁଁ ଆଗ୍ରହ ରଖିଛି। ଆଜି ଯେଉଁଭଳି ଭାବରେ ଆଇବିଏମ୍ ଆଉ ସିଏସ୍ଆର୍ ବକ୍ସ ସହିତ ଉଚ୍ଚଶିକ୍ଷା ବିଭାଗର ଏମ୍ଓୟୁ ସାଇନ୍ ହୋଇଛି, ଯେଉଁଥିରେ ଆମେ ଡିଜିଟାଲ ଲିଟେରେସି ପାଇଁ ପାଖାପାଖି 1,25,000 ପିଲାମାନଙ୍କୁ ଆମେ ଡିଜିଟାଲ ଲିଟେରେସି ସେଥିରେ ପ୍ରଦାନ କରିବୁ।
0: ଛାତ୍ରୀଙ୍କ ପାଇଁ ବିଶେଷ ଦକ୍ଷତା ବିକାଶ ପ୍ରସଙ୍ଗ

0: ପରୀକ୍ଷଣ କାର୍ଯ୍ୟକ୍ରମ ଲାଗି ଉଚ୍ଚଶିକ୍ଷା ବିଭାଗ ଓ ନନ୍ଦୀ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ହୋଇଛି। ସମସ୍ତଙ୍କ ପାଇଁ ଆଜି ମଧ୍ୟ ଉଚ୍ଚଶିକ୍ଷା ବିଭାଗ ଏବଂ ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ପକ୍ଷରୁ ଶିକ୍ଷାନୁଷ୍ଠାନ ଓ ଶିକ୍ଷକଙ୍କ କାର୍ଯ୍ୟଦକ୍ଷତା ମୂଲ୍ୟାୟନ ବ୍ୟବସ୍ଥାର ଶୁଭାରମ୍ଭ ହୋଇଛି। ଜାତୀୟ ଶିକ୍ଷାନୀତି 2020 ଆଧାରରେ ପ୍ରଶ୍ନ ବ୍ୟାଙ୍କ ପୋର୍ଟାଲର ଶୁଭାରମ୍ଭ ହୋଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାରୁ ଦୁଇଦିନିଆ ବିଜେପିର ପରିବର୍ଦ୍ଧିତ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହୋଇଛି। ବୈଠକରେ ଦଳର ସାମ୍ପ୍ରତିକ ସ୍ଥିତି, ସାଂଗଠନିକ ଦକ୍ଷତା ଓ ସରକାରୀ ଯୋଜନାର ଫଳପ୍ରଦ ରୂପାୟନ ନେଇ ଆଲୋଚନା କରାଯାଉଛି। ଏଥିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ମନ୍ତ୍ରିମଣ୍ଡଳର ସଦସ୍ୟ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଦଳର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ରାଜ୍ୟ ପ୍ରଭାରୀଙ୍କ ସମେତ ଅନ୍ୟ ଶୀର୍ଷ ନେତୃତ୍ୱ ଯୋଗ ଦେଇଛନ୍ତି। କାର୍ଯ୍ୟକ୍ରମ ପରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କହିଛନ୍ତି,
1: ଆଗାମୀ ଦୁଇ ଦିନ ଧରିକରି କାର୍ଯ୍ୟକାରିଣୀ ବୈଠକରେ ଅନେକ ମୁଦ୍ଦା ଉପରେ ଚର୍ଚ୍ଚା ଆଲୋଚନା ହେବ ଏବଂ ସେଥିରୁ ମନ୍ଥନରୁ ଯାହା କିଛି ବାହାରିବ ସେଟା ଆଗାମୀ ଦିନରେ ଦଳ ତା ଉପରେ ଆଗକୁ ବଢ଼ିବ। ପଞ୍ଚାୟତ ନିର୍ବାଚନ ପୂର୍ବରୁ ଅନେକ ବୈଠକ ଆଉ ହେବ, ଏଇଟା ଲାଷ୍ଟ ବୈଠକ ନୁହଁ, ବଟ୍ ହଁ ହେଇପାରେ କି ପଞ୍ଚାୟତ ନିର୍ବାଚନ ବାବଦରେ ବି ଆଲୋଚନା ହେବ।
0: ଭୁବନେଶ୍ୱର ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ବିଭିନ୍ନ ରାସ୍ତା ପ୍ରକଳ୍ପର ସମୀକ୍ଷା କରିଛନ୍ତି। ରଘୁନାଥପୁର ତ୍ରିଶୁଳିଆ ଏବଂ ଷ୍ଟୁଡିଓ ଛକ ନୂଆଗାଁ ଏଲିଭେଟେଡ୍ ରାସ୍ତା, ଭୁବନେଶ୍ୱର ଆଉଟର ରିଙ୍ଗରୋଡ୍ ପ୍ରକଳ୍ପର ନୂଆ ଆଲାଇନ୍ମେଣ୍ଟ ଓ କଳ୍ପନା ଛକ ଫ୍ଲାଏଓଭରର ଅଗ୍ରଗତି ନେଇ ବୈଠକରେ ଆଲୋଚନା କରାଯାଇଛି। ସମ୍ଭଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ ପରିସରରେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ ରେସିଡେନ୍ସିଆଲ ଇଣ୍ଟର୍ଣ୍ଣସିପ୍ ଆଣ୍ଡ ସ୍କିଲ୍ ହବ୍ ଫର୍ ଇଣ୍ଡଷ୍ଟ୍ରି ରିସି ଭବନର ଭିତ୍ତିପ୍ରସ୍ତର ସ୍ଥାପନ ଓ ପାଠ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଏହି କେନ୍ଦ୍ରରେ ଯୁବକ ଯୁବତୀମାନେ ପୁସ୍ତକଗତ ଜ୍ଞାନ ସହ ଶିଳ୍ପ ଜଗତର ଆବଶ୍ୟକତା ଅନୁଯାୟୀ ପ୍ରାକ୍ଟିକାଲ ପ୍ରଶିକ୍ଷଣ ଓ କାର୍ଯ୍ୟଦକ୍ଷତା ହାସଲ କରିପାରିବେ। ମୁକ୍ତ ବିଶ୍ୱବିଦ୍ୟାଳୟରେ ଶିକ୍ଷା ଗ୍ରହଣ ପାଇଁ କୌଣସି ବୟସ କିମ୍ବା ଉଚ୍ଚ ଡିଗ୍ରୀର ଆବଶ୍ୟକତା ନାହିଁ। ଅଷ୍ଟମ ଶ୍ରେଣୀ ପଢ଼ିଥିବା ଗ୍ରାମାଞ୍ଚଳ ବ୍ୟକ୍ତି ମଧ୍ୟ ଏଠାରେ ସ୍ୱଳ୍ପ ମିଆଦୀ କୋର୍ସ କରି ଶିକ୍ଷିତ ହୋଇପାରିବେ। ରିସି ପ୍ରକଳ୍ପ ଓଡ଼ିଶାର 1 କୋଟି ଅମୃତ ପିଢ଼ିଙ୍କୁ ନିଯୁକ୍ତିଦାତା ଭାବେ ଗଢ଼ି ତୋଳିବାରେ ଏକ ପ୍ରମୁଖ ସେତୁ ଭାବେ କାର୍ଯ୍ୟ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ପୁରନ୍ଦର ଧାରୁଆ ଆଜି ନବରଙ୍ଗପୁର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ଧାରୁଆ ବିଭିନ୍ନ ଲ୍ୟାମ୍ପସର କାର୍ଯ୍ୟକାରିତା, କୃଷକ ପଞ୍ଜିକରଣର ଅଗ୍ରଗତି ସମ୍ପର୍କରେ ପଚାରି ବୁଝିବା ସହ ସ୍ଥାନୀୟ କୃଷକମାନଙ୍କ ସହିତ ଆଲୋଚନା କରିଥିଲେ। ସମସ୍ତଙ୍କୁ ଶିକ୍ଷାର ମୁଖ୍ୟସ୍ରୋତ ସହିତ ଯୋଡ଼ିବା ଲକ୍ଷ୍ୟରେ ଉଲ୍ଲାସ ସାକ୍ଷରତା ଅଭିଯାନ ନବରଙ୍ଗପୁର ଜିଲ୍ଲାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ପଦଯାତ୍ରାକୁ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୁଷ୍ଟି ଶୁଭାରମ୍ଭ କରିଥିଲେ। ଏଥିରେ 500ରୁ ଉର୍ଦ୍ଧ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଅଂଶଗ୍ରହଣ କରିଥିଲେ। ମାଲକାନଗିରି ଜିଲ୍ଲା ସିନ୍ଧରିମାଳ ପିଏମ୍ସି ମାଧ୍ୟମିକ ବିଦ୍ୟାଳୟଠାରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲା କାରାଗାର ପରିସରରେ ଅନ୍ତେବାସୀମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଏକ ଦକ୍ଷତା ଭିତ୍ତିକ ତାଲିମ ଶିବିର ଉଦ୍ଘାଟିତ ହୋଇଛି। ଜିଲ୍ଲାପାଳ ମଧୁମିତା ରଥ କାର୍ଯ୍ୟକ୍ରମରେ ଯୋଗଦେଇ ଆଗାମୀ ଦିନରେ ମୁକ୍ତ ହେବାକୁ ଥିବା ଅନ୍ତେବାସୀମାନଙ୍କୁ ନିଜର ଦକ୍ଷତା ପ୍ରତିପାଦିତ କରି ସ୍ୱାବଲମ୍ବୀ ହେବା ଉପରେ କହିଥିଲେ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଆଜି ଲଗ୍ନ ନିର୍ଦ୍ଧାରଣ ହୋଇଛି। ଆସନ୍ତା 15 ତାରିଖ ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ତିଥି ମଙ୍ଗଳବାର ଦିନ 9:40-9:54 ମଧ୍ୟରେ ଶୁଭଲଗ୍ନ ସ୍ଥିର ହୋଇଛି। ଏହି ସମୟ ମଧ୍ୟରେ ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗି କରାଯିବ। ପରେ ପଶ୍ଚିମ ଓଡ଼ିଶାବାସୀ ନବାନ୍ନ ଭକ୍ଷଣ କରିବେ। ଧାର୍ଯ୍ୟ ହୋଇଥିବା ଲଗ୍ନପତ୍ରକୁ ବ୍ରହ୍ମପୁରା ମନ୍ଦିର ଟ୍ରଷ୍ଟ କମିଟି ସଦସ୍ୟ ଓ ମନ୍ଦିର ପୂଜକ ମା' ସମଲେଶ୍ୱରୀଙ୍କଠାରେ ପ୍ରଦାନ କରିବେ। ଲଗ୍ନ ଧାର୍ଯ୍ୟ ସମ୍ପର୍କରେ ପଣ୍ଡିତ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ ଏହା କହିଛନ୍ତି। ସୁବର୍ଣ୍ଣପୁର ଜିଲ୍ଲା ସମେତ ବୌଦ୍ଧ ଜିଲ୍ଲାର ପଞ୍ଚରା ଅଞ୍ଚଳ ପାଇଁ ଆଜି ଲଗ୍ନ ସ୍ଥିର ହୋଇଛି। ଜିଲ୍ଲାର ରାଜବାଟୀ ପରିସରରେ ଥିବା ଜଗନ୍ନାଥ ମନ୍ଦିରର ମୁକ୍ତି ମଣ୍ଡପରେ 7 ଜଣିଆ ପଣ୍ଡିତ ମଣ୍ଡଳୀ ଆସନ୍ତା 15 ତାରିଖକୁ ଏହି ଲଗ୍ନ ଧାର୍ଯ୍ୟ କରିଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ନନ୍ଦୋତ୍ସବ ନୀତି ପାଳିତ ହେଉଛି। ମହାଜନ ସେବାୟତ ରାମକୃଷ୍ଣଙ୍କୁ ଆଣି ଜଗମୋହନ ଦୋଳିରେ ଓ ଦକ୍ଷିଣ ଘରୁ ମଦନ ମୋହନଙ୍କୁ ଦୋଳିରେ ବିଜେ କରାଯାଇଛି। ମୈଲମ ଓ ଅନ୍ୟାନ୍ୟ ନୀତି ଶେଷ ହେବା ପରେ ଶ୍ରୀଜଗନ୍ନାଥ ଓ ଦେବୀ ସୁଭଦ୍ରାଙ୍କ ନିକଟରେ ଷଠୀ ଓ ମାର୍କଣ୍ଡି ପୂଜା ଆଦି ନୀତି ଅନୁଷ୍ଠିତ ହୋଇଯାଇଛି। ନୟାଗଡ଼ ଜିଲ୍ଲାର ବିଭିନ୍ନ ଗ୍ରାମରେ ଥିବା ମନ୍ଦିରରେ ଆଜି ନନ୍ଦୋତ୍ସବ ପାରମ୍ପରିକ ରୀତିରେ ପାଳିତ ହେଉଛି। ପାଣିପାଗ ରାଜ୍ୟର ବିଭିନ୍ନ ସ୍ଥାନରେ ଆସନ୍ତା 12 ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା

0: ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଉତ୍ତର ଉପକୂଳ ଓଡ଼ିଶାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ 13 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ବିଶ୍ୱସ୍ତରୀୟ ଶିକ୍ଷା ବ୍ୟବସ୍ଥା ମାଧ୍ୟମରେ ବିକଶିତ ଭାରତ ଗଠନ ସମ୍ଭବ କହିଲେ ରାଷ୍ଟ୍ରପତି। 48 ଜଣ ସ୍କୁଲ ଶିକ୍ଷକଙ୍କୁ ପ୍ରଦାନ କଲେ ଜାତୀୟ ଶିକ୍ଷକ ପୁରସ୍କାର। ଏଆଇ ଓ ଡିଜିଟାଲ ପ୍ରଯୁକ୍ତି ବିଦ୍ୟାରେ ବିଦ୍ୟାର୍ଥୀଙ୍କ ଦକ୍ଷତା ବୃଦ୍ଧି ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବୁଝାମଣାପତ୍ର ସ୍ୱାକ୍ଷରିତ ଏବଂ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପାଇଁ ଶୁଭଲଗ୍ନ ଧାର୍ଯ୍ୟ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ପ୍ରଗତିଶୀଳ ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନା ମହେନ୍ଦ୍ର କୁମାର ମାଝି। ଭାରତୀୟ ପରମ୍ପରାରେ ଗୁରୁସପ୍ତର ଗାରିମା ଅତ୍ୟନ୍ତ ମହାନ ଏବଂ ପବିତ୍ର। ଏହି ପରମ୍ପରାକୁ ଉଜ୍ଜୀବିତ ରଖିବା ପାଇଁ ଆଜିର ଦିବସକୁ ଗୁରୁଦିବସ ଭାବେ ପାଳନ କରାଯାଉଛି। ଦେଶର ପ୍ରଥମ ଉପରାଷ୍ଟ୍ରପତି ତଥା ଦ୍ୱିତୀୟ ରାଷ୍ଟ୍ରପତି, ରାଷ୍ଟ୍ରନୀତିଜ୍ଞ, ଶିକ୍ଷାବିତ୍ ଓ ଦାର୍ଶନିକ ସର୍ବପଲ୍ଲୀ ଡକ୍ଟର ରାଧାକ୍ରିଷ୍ଣନଙ୍କର ଆଜି ହେଉଛି 137ତମ ଜନ୍ମଦିବସ। ଡକ୍ଟର ରାଧାକ୍ରିଷ୍ଣନ 1888 ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ତିରୁତ୍ତନିଠାରେ ଜନ୍ମଗ୍ରହଣ କରିଥିଲେ। ତାଙ୍କର ଜନ୍ମଦିନକୁ ଗୁରୁଦିବସ ଭାବେ ପାଳନ କରିବାକୁ ସେ ତାଙ୍କର ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ, ଆଉ ଏହା ତାଙ୍କ ପ୍ରତି ବଡ଼ ସମ୍ମାନ ହେବ ବୋଲି ସେ କହିଥିଲେ। 1962 ସେପ୍ଟେମ୍ବର 5 ତାରିଖରୁ ପ୍ରତ୍ୟେକ ବର୍ଷ ଆଜିର ଦିନକୁ ଗୁରୁଦିବସ ଭାବେ ପାଳନ କରାଯାଇ ଆସୁଛି। ଗୁରୁଙ୍କୁ ନମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଅଜ୍ଞାନ ରୂପକ ଅନ୍ଧକାରକୁ ଦୂରୀଭୂତ କରି ଜୀବନରେ ଯିଏ ଜ୍ଞାନର ଆଲୋକ ପ୍ରଦାନ କରିଥାଏ ସେ ହିଁ ଗୁରୁ ପଦବାଚ୍ୟ। ଗୁରୁଙ୍କର ସାହାଯ୍ୟ ଏବଂ ଆଶୀର୍ବାଦ ବିନା ଜ୍ଞାନ ଆହରଣ ଅସମ୍ଭବ। ଭାରତୀୟ ପରମ୍ପରାରେ ପିତାମାତାଙ୍କୁ ଜୀବନର ଆଦ୍ୟ ଗୁରୁ ଭାବେ ଗ୍ରହଣ କରାଯାଇଥାଏ। ଶୈଶବ ଅବସ୍ଥାରୁ ପିତାମାତା ଶିକ୍ଷା ଓ ସଂସ୍କାର ମାଧ୍ୟମରେ ଭଲ ମଣିଷଟିଏ ଗଢ଼ିବାକୁ ଚେଷ୍ଟା କରିଥାନ୍ତି। ତେଣୁ ଶିଶୁର ଶିକ୍ଷା ଓ ସଂସ୍କାର ମୂଳଦୁଆକୁ ସଶକ୍ତ କରିବାରେ ପିତାମାତାଙ୍କର ବଳିଷ୍ଠ ଭୂମିକା ରହିଛି। ଆବହମାନ କାଳରୁ ସମାଜରେ ଗୁରୁଙ୍କର ଅବସ୍ଥିତି ଏବଂ ତାଙ୍କର ମାର୍ଗଦର୍ଶନ ରହିଆସୁଛି। ଦେବତାଙ୍କ ଗୁରୁ ହେଉଛନ୍ତି ବୃହସ୍ପତି, ମହର୍ଷି ସନ୍ଦୀପନୀ ଭଗବାନ ଶ୍ରୀକୃଷ୍ଣଙ୍କର ଏବଂ ମହର୍ଷି ବଶିଷ୍ଠ ପ୍ରଭୁ ଶ୍ରୀରାମଙ୍କର ଗୁରୁ ଥିଲେ। ସେହିଭଳି କୌରବ, ପାଣ୍ଡବ ଏବଂ ଏକଲବ୍ୟଙ୍କ ଗୁରୁ ଥିଲେ ଦ୍ରୋଣାଚାର୍ଯ୍ୟ। ଏହିଭଳି ଭାବରେ ଦେଖିଲେ ପିଢ଼ି ପରେ ପିଢ଼ି ଗୁରୁ ଶିଷ୍ୟର ପରମ୍ପରା ରହିଆସିଛି ଏବଂ ଆଗକୁ ମଧ୍ୟ ଏହା ଜାରି ରହିବ। ସମାଜକୁ ମାର୍ଗଦର୍ଶନ କରିଥିବା ଅନ୍ୟାନ୍ୟ ଗୁରୁମାନଙ୍କ ମଧ୍ୟରେ ଗୌତମ ବୁଦ୍ଧ, ମହାବୀର ଜୈନ, ଗୁରୁ ନାନକ, ରାମକୃଷ୍ଣ ପରମହଂସ, ସ୍ୱାମୀ ବିବେକାନନ୍ଦ, ଶ୍ରୀମା ଶ୍ରୀ ଅରବିନ୍ଦ, ଆଦିଗୁରୁ ଶଙ୍କରାଚାର୍ଯ୍ୟ ଭଳି ଗୁରୁଙ୍କର ଆବିର୍ଭାବ ହୋଇଛି। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ ଶିକ୍ଷା ହେଉଛି ମନୁଷ୍ୟ ମଧ୍ୟରେ ରହିଥିବା ପୂର୍ଣ୍ଣତାର ଅଭିବ୍ୟକ୍ତି। ସଫଳ ଏବଂ ଫଳପ୍ରଦ ଜୀବନଯାପନ କରିବା ଦିଗରେ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିଥାଏ। କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଏବଂ ଏଥିରେ ସଫଳତା ପାଇଁ ମଧ୍ୟ ଶିକ୍ଷକଙ୍କର ଉପଦେଶ ଉପାଦେୟ ସାବ୍ୟସ୍ତ ହୋଇଥାଏ। ଶିକ୍ଷାର ଗୁରୁତ୍ୱପୂର୍ଣ୍ଣ ଧର୍ମ ହେଉଛି ଜୀବନର ମୂଲ୍ୟ ଓ ଉଦ୍ଦେଶ୍ୟକୁ ବୁଝିବା। ଜ୍ଞାନ ବ୍ୟକ୍ତିକୁ ନମ୍ର, ସମ୍ବେଦନଶୀଳ ଓ ଦାୟିତ୍ୱବାନ ମଣିଷରେ ପରିଣତ କରିଥାଏ। ଶିକ୍ଷାଦାନ ସମାଜରେ ଶ୍ରେଷ୍ଠଦାନ ଭାବେ ଗ୍ରହଣ କରାଯାଇଛି। ଗୁରୁ ନିଜ ଜୀବନରେ ଶିକ୍ଷାଦାନକୁ ଏକ ବ୍ରତ ଭାବେ ଗ୍ରହଣ କରିଥାଏ। ଶିଷ୍ୟଙ୍କର ଚରିତ୍ର, ପାରଦର୍ଶିତା ଏବଂ ଭବିଷ୍ୟତ ନିର୍ମାଣରେ ଗୁରୁ ହିଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାନ୍ତି। ଉତ୍ତମ ଶିକ୍ଷାର ସମସ୍ତ ମାନଦଣ୍ଡ ଗୁରୁଙ୍କ ଉପରେ ହିଁ ନିର୍ଭର କରିଥାଏ। ସଭ୍ୟ ସମାଜ ଗଠନରେ ଶିକ୍ଷା ଏକ ଉତ୍କୃଷ୍ଟ ମାଧ୍ୟମ ହୋଇଥାଏ। ତେଣୁ ଅନ୍ୟ ପ୍ରକାରେ କହିଲେ ଶିକ୍ଷା ହିଁ ସଭ୍ୟତାର ମାପକାଠି ହୋଇଥାଏ। ଗୋଟିଏ ଦେଶର ସଂସ୍କୃତି, ଐତିହ୍ୟ, ଆଦର୍ଶ ଏବଂ ସୁସ୍ଥ ରାଜନୀତିର ବାତାବରଣ ଗୁଣାତ୍ମକ ଶିକ୍ଷା ଉପରେ ନିର୍ଭର କରିଥାଏ। ବର୍ତ୍ତମାନ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। ଶିକ୍ଷାର ପରିଭାଷା ମୁଖ୍ୟତଃ ଏବେ ଗୁଣାତ୍ମକ ଶିକ୍ଷା ଦିଗରେ ଗତି କରୁଛି। ଗୁଣାତ୍ମକ ଶିକ୍ଷା ଲକ୍ଷ୍ୟରେ ନୀତି ନିୟମ ଆଦିରେ ମଧ୍ୟ ପରିବର୍ତ୍ତନ କରାଯାଉଛି। ଶିକ୍ଷକଟିଏ ମଧ୍ୟ ଏହି ପରିବର୍ତ୍ତନ ସହ ତାଳ ଦେଇ ନିଜକୁ ଖାପ ଖୁଆଇ ଭବିଷ୍ୟତ ପିଢ଼ି ଗଠନ କରିବାରେ ବ୍ରତୀ ହୋଇଥାଏ। ତେଣୁ ଏତିକି କୁହାଯାଇପାରେ, ଗୁରୁ ବିନା ସମାଜର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେରି ହୋଇଯାଏ। ଆଜିର ଦିବସରେ ଗୁରୁଙ୍କର ତ୍ୟାଗ, ଆଦର୍ଶ, ଶିକ୍ଷା ପ୍ରତି ନିଷ୍ଠା, ସମାଜ ପ୍ରତି କର୍ତ୍ତବ୍ୟକୁ ମାନ୍ୟତା ଦେବାର ସମୟ। ଗୁରୁ ପ୍ରତ୍ୟେକଙ୍କ ଜୀବନରେ ଶ୍ରେଷ୍ଠ ପଦବାଚ୍ୟ, ଏହା ଅନସ୍ୱୀକାର୍ଯ୍ୟ। ଆମ ଜୀବନରେ ପିତାମାତା ହୁଅନ୍ତୁ କିମ୍ବା କେହି ଗୁରୁଜନ ହୁଅନ୍ତୁ ଅଥବା ଶିକ୍ଷକ ଶିକ୍ଷୟିତ୍ରୀ ହୁଅନ୍ତୁ, କାହାର ନା କାହାର ପ୍ରଭାବ ପରିଲକ୍ଷିତ ହୋଇଥାଏ। ତାଙ୍କର ଆଦର୍ଶ, ବ୍ୟକ୍ତିତ୍ୱ, ଚିନ୍ତାଧାରା, ଚାଲିଚଳନ ଆମ ଦୈନନ୍ଦିନ ଜୀବନରେ ପ୍ରଭାବ ପକାଇଥାଏ ଆଉ ଆମକୁ ମାର୍ଗଦର୍ଶନ କରିଥାଏ। ଗୁରୁଦିବସ ଅବସରରେ ନୂଆଦିଲ୍ଲୀର ବିଜ୍ଞାନ ଭବନଠାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିକ୍ଷା କ୍ଷେତ୍ରରେ

0: ଉତ୍କର୍ଷ ପ୍ରତିପାଦନ କରିଥିବା ଶିକ୍ଷକଙ୍କୁ ଜାତୀୟ ପୁରସ୍କାରରେ ସମ୍ମାନିତ କରିଛନ୍ତି। ସମାବେଶକୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଗୁଣାତ୍ମକ ଶିକ୍ଷା ଦ୍ୱାରା ହିଁ ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ। ଶିକ୍ଷକଙ୍କୁ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ପ୍ରଗତି ପଥରେ ଗତି କରିଥାଏ। ସମାଜର ବିଭିନ୍ନ କ୍ଷେତ୍ରରେ ବିକାଶ ପାଇଁ ଶିକ୍ଷକଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ରାଷ୍ଟ୍ରପତି କହିଛନ୍ତି, ଉତ୍ସର୍ଗୀକୃତ ଶିକ୍ଷକ ହେଉଛନ୍ତି ଆଗଧାଡ଼ିର ରାଷ୍ଟ୍ର ନିର୍ମାତା। ଏହି ଅବସରରେ ରାଷ୍ଟ୍ରପତି ଡକ୍ଟର ଏପିଜେ ଅବଦୁଲ କଲାମଙ୍କ ଶିକ୍ଷକତା ଜୀବନ ଏବଂ ନିଜ ଜୀବନର ଶିକ୍ଷକତା ଅଧ୍ୟାୟ ଉପରେ ଆଲୋକପାତ କରିଛନ୍ତି। ଜୀବନଯାତ୍ରାରେ ଆମକୁ ମାର୍ଗଦର୍ଶନ କରାଯାଇଥିବା ଗୁରୁଙ୍କୁ ଆସନ୍ତୁ ଆଜି ସ୍ମରଣ କରିବା ଏବଂ ତାଙ୍କରି ଆଶୀର୍ବାଦରେ ଜ୍ଞାନର ଆଲୋକରେ ନିଜକୁ ଉଦ୍ବୁଦ୍ଧ କରିବା।
1: ଆକାଶବାଣୀ ଜୟପୁର ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଏହି କ୍ରମରେ ପ୍ରଥମେ ଆମେ ନେଇଛୁ ମନ ରହିଗଲା ସାତ ସୁରରେ, ଏ କଥାଚିତ୍ରର ଗୀତଟି। ଗୀତଟିରେ କଣ୍ଠଦାନ କରିଛନ୍ତି ବିଷ୍ଣୁମୋହନ କବି। ଦିଲୀପ ଜେନାଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ବାପି ଲହରୀ।

ଏଥର ଶିଳ୍ପୀ ଉଦିତ ନାରାୟଣ ଏବଂ ଇରା ମହାନ୍ତି ଅରୁଣ ମନ୍ତ୍ରୀଙ୍କ ଗୀତରେ ସଙ୍ଗୀତ ଦେଇଛନ୍ତି ଅଗ୍ନିରାଜ କିଶୋର। କଥାଚିତ୍ର ମୋ ଦିଲ୍ କହେ ଇଲୁ ଇଲୁ।

ଏହି ଗୀତଟି ସହ ଶେଷ ହେଲା ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ଆକାଶବାଣୀ ଜୟପୁର କେନ୍ଦ୍ରରୁ ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି। ସମୟ ରାତି 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ

0: ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣିବେ ଅଳ୍ପ ସମୟ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି କହିଲେ ରାଷ୍ଟ୍ରପତି। ସକାରାତ୍ମକ ଚିନ୍ତାଧାରା, ମତଭେଦ ଏବଂ ବିଚାର ବିମର୍ଶ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନ ବିଚାରପତି। 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ଉପରାଷ୍ଟ୍ରପତି। କିଭ୍ ଉପରେ 72 ଘଣ୍ଟା ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷ୍ର ନିଷ୍ପତ୍ତି, ଏବଂ T20 ମହିଳା ଏସୀୟ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଉତ୍କୃଷ୍ଟ ଶିକ୍ଷାଦାନ ବିନା ବିକଶିତ ଭାରତ ସମ୍ଭବ ହୋଇପାରିବ ନାହିଁ। ନୂଆଦିଲ୍ଲୀରେ ଗୁରୁଦିବସ ଅବସରରେ ଆୟୋଜିତ ଜାତୀୟ ଶିକ୍ଷକ ପୁରସ୍କାର ସମାରୋହ 2026କୁ ସମ୍ବୋଧନ କରି ରାଷ୍ଟ୍ରପତି କହିଛନ୍ତି, ଗୁରୁଙ୍କୁ ଉପଯୁକ୍ତ ସମ୍ମାନ ପ୍ରଦର୍ଶନ କରୁଥିବା ସମାଜ ବାସ୍ତବରେ ଏକ ପ୍ରଗତିଶୀଳ ସମାଜର ପରିଚୟ ବହନ କରେ। ଆମର ସମ୍ବିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି ରାଷ୍ଟ୍ରପତି କହିଛନ୍ତି। ଶିକ୍ଷକଙ୍କ ପ୍ରୟାସ ଯୋଗୁଁ ପ୍ରାଥମିକ ବିଦ୍ୟାଳୟରେ ଅଧାରୁ ପାଠପଢ଼ା ଛାଡ଼ୁଥିବା ପିଲାଙ୍କ ସଂଖ୍ୟା ବର୍ତ୍ତମାନ ବହୁ ପରିମାଣରେ ହ୍ରାସ ପାଇଛି ବୋଲି ସେ କହିଛନ୍ତି।
2: ହମାରେ ସମ୍ବିଧାନ ମେ ନିହିତ ଅବସର କି ସମାନତା କେ ଆଦର୍ଶ କୋ କାର୍ଯ୍ୟ ରୂପ ଦେନେ କା ସବସେ ପ୍ରଭାବୀ ମାଧ୍ୟମ ଶିକ୍ଷା ହେ। ହମାରେ ଦେଶ ମେ ପ୍ରାଇମେରୀ ସ୍କୁଲ ଡ୍ରପ୍ ଆଉଟ ରେଟ 12 ବର୍ଷ ପହଲେ ଲଗଭଗ 4.5% ଥା। ଆବ ଏ ଡ୍ରପ୍ ଆଉଟ ରେଟ ନିହିଁ କେ ବରାବର ହେ। ଏ ଉପଲବ୍ଧି ଶିକ୍ଷକଙ୍କ କେ ପ୍ରୟାସୋ ସେ ସମ୍ଭବ ହୋ ସକି ହେ। ଇସ ରାଷ୍ଟ୍ରୀୟ ସଫଳତା କେ ଲିଏ ମେ ସଭି ଶିକ୍ଷକଙ୍କୁ ବହୁତ ବହୁତ ବଧାଇ ଦେନା ଚାହୁଁଗି।
1: ରାଷ୍ଟ୍ରପତି କହିଛନ୍ତି, ଶୈକ୍ଷିକ ଉତ୍କର୍ଷ, କୌଶଳ ବିକାଶ ଏବଂ ଉଦ୍ୟମିତା ରାଷ୍ଟ୍ରର ବିକାଶରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଭାରତକୁ ଦକ୍ଷତାର ପେଣ୍ଠସ୍ଥଳୀ ଭାବେ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବା ପାଇଁ ସମସ୍ତଙ୍କର ପ୍ରାଥମିକତା ହେବା ଉଚିତ ବୋଲି ସେ କହିଛନ୍ତି।
2: ପ୍ରଶିକ୍ଷକଙ୍କ ଯୋଗଦାନକୁ ରାଷ୍ଟ୍ରୀୟ ସ୍ତର ପର ମାନ୍ୟତା ଦିଗଈ ହେ। ଦେଶକେ ବିକାଶ ମେ ଏକାଡେମିକ ଏକ୍ସଲେନ୍ସ, ସ୍କିଲ ଡେଭଲପମେଣ୍ଟ ଅର୍ ଇଣ୍ଟରପ୍ରେନରସିପ୍ କା ବହୁତ ଅଧିକ ମହତ୍ତ୍ୱ ହେ। ଭାରତକୁ ନଲେଜ ସୁପର ପାୱାର ବନାନେ କେ ସାଥ ସାଥ ସ୍କିଲ କ୍ୟାପିଟାଲ ଅଫ ଦି ୱାର୍ଲ୍ଡ କେ ରୂପ ମେ ସ୍ଥାପିତ କରନା ହମାରୀ ରାଷ୍ଟ୍ରୀୟ ପ୍ରାଥମିକତା ମେ ସେ ସାମିଲ।
1: ସମାରୋହରେ ରାଷ୍ଟ୍ରପତି ମନୋନୀତ ଶିକ୍ଷକଙ୍କୁ ଜାତୀୟ ଶିକ୍ଷକ ପୁରସ୍କାର ପ୍ରଦାନ କରିଛନ୍ତି। 27 ରାଜ୍ୟ, 7 କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ର ସରକାରଙ୍କ 6 ସଂଗଠନ, ଉଚ୍ଚଶିକ୍ଷା ପ୍ରତିଷ୍ଠାନ, ବେସରକାରୀ ଶିକ୍ଷା ପ୍ରତିଷ୍ଠାନ ଏବଂ ବିଶ୍ୱବିଦ୍ୟାଳୟ ଆଦିରୁ ମନୋନୀତ ଶିକ୍ଷକ ଶିକ୍ଷୟିତ୍ରୀ ଏଥିରେ ଅନ୍ତର୍ଭୁକ୍ତ। ଆୟୋଜିତ କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ପ୍ରହ୍ଲାଦ ଯୋଶୀ, ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ଜୟନ୍ତୀ ସିଂ ଏବଂ ଡକ୍ଟର ସୁକାନ୍ତ ମଜୁମଦାର ପ୍ରମୁଖ ଉପସ୍ଥିତ ଥିଲେ। ସକାରାତ୍ମକ ଚିନ୍ତାଧାରା, ମତଭେଦ ଏବଂ ବିଚାର ବିମର୍ଶର ସଂସ୍କୃତି ଉପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ପ୍ରଦାନ କରିଛନ୍ତି। ନୂଆଦିଲ୍ଲୀରେ ଆୟୋଜିତ ବ୍ରିକ୍ସ ମୁଖ୍ୟ ବିଚାରପତି ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି, ସମୟୋଚିତ ନ୍ୟାୟ ପ୍ରଦାନ ସବୁଠାରୁ ବଡ଼ ଆବଶ୍ୟକତା। ନାଳନ୍ଦା ବିଶ୍ୱବିଦ୍ୟାଳୟ ଉପରେ ଆଲୋକପାତ କରି ସେ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତର ବିଦ୍ୟାର୍ଥୀ ଏବଂ ଗବେଷକ କୌଣସି ଭେଦଭାବ କିମ୍ବା ପ୍ରତିବନ୍ଧକ ବିନା ସେଠାରେ ଶିକ୍ଷା ଲାଭ କରୁଥିଲେ। ସେଥିପାଇଁ ଏହି ଶିକ୍ଷାନୁଷ୍ଠାନ ଏକ ପ୍ରସିଦ୍ଧ କେନ୍ଦ୍ର ଭାବେ ମାନ୍ୟତା ପାଇଥିଲା। ବ୍ରିକ୍ ସଂଗଠନକୁ ଏଭଳି ଅନୁଷ୍ଠାନରେ ପରିଣତ କରିବାକୁ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆହ୍ୱାନ ଦେଇଛନ୍ତି। ସମାବେଶକୁ ଅନ୍ୟମାନଙ୍କ ମଧ୍ୟରେ ବ୍ରାଜିଲ୍ ସୁପ୍ରିମ୍କୋର୍ଟର ମୁଖ୍ୟ ଲୁଇଜ୍ ଏଡିସନ୍ ଫାଚିନ୍ ଏବଂ ଚୀନ୍ର ମୁଖ୍ୟ ବିଚାରପତି ଝାଙ୍ଗ ଜୁନ୍ ସମ୍ବୋଧନ କରିଥିଲେ। ମଧ୍ୟସ୍ଥତା ଉପରେ ଆଧାରିତ ଏକ ଅଧିବେଶନକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟ ବ୍ୟବସ୍ଥାରେ ମଧ୍ୟସ୍ଥତାର ଗୁରୁତ୍ୱ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ସମସ୍ୟାର ସମାଧାନ ବିଭିନ୍ନ ରାଷ୍ଟ୍ର ମଧ୍ୟରେ ବାଣିଜ୍ୟ ଏବଂ ବ୍ୟବସାୟକୁ ଅଧିକ ତ୍ୱରାନ୍ୱିତ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଏଥିପାଇଁ ବୃତ୍ତିଗତ ତାଲିମ, ବିଭିନ୍ନ ଭାଷା ଉପରେ ଦକ୍ଷତା, ସହଯୋଗ ଆଦି କ୍ଷେତ୍ର ଉପରେ ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଗୁରୁତ୍ୱ ଦେଇଛନ୍ତି। ମଧ୍ୟସ୍ଥତା ମାଧ୍ୟମରେ ବିଚାର ପ୍ରକ୍ରିୟା ଅଧିକ ଉତ୍ସାହଜନକ ଫଳାଫଳ ପ୍ରଦାନ କରୁଛି। ଏହାକୁ ଅଧିକ ସୁଦୃଢ଼ କରାଯିବା ଆବଶ୍ୟକ ବୋଲି ପ୍ରଧାନ ବିଚାରପତି କହିଛନ୍ତି। ମଧ୍ୟସ୍ଥତା ଏବଂ ଅନ୍ତର୍ଜାତୀୟ ବାଣିଜ୍ୟିକ ବିବାଦ, କୃତ୍ରିମ ବୁଦ୍ଧିମତା ଏବଂ ନ୍ୟାୟପାଳିକା, ନିରନ୍ତର ବିକାଶ ଏବଂ ମଧ୍ୟସ୍ଥତା ଆଧାରିତ ସୀମାପାର ପ୍ରବର୍ତ୍ତନ ଆଦି 4 ପ୍ରସଙ୍ଗ ଉପରେ ଅଧିବେଶନମାନ ଅନୁଷ୍ଠିତ ହୋଇଛି। ଆଫ୍ରିକାର ପରିସୀମାକୁ ଅଧିକ ସଠିକ ଭାବରେ ପ୍ରତିଫଳିତ କରୁଥିବା ପରିବର୍ତ୍ତିତ ବିଶ୍ୱ ମାନଚିତ୍ର

ପ୍ରସ୍ତୁତି ପ୍ରସ୍ତାବକୁ ଜାତିସଂଘ ସାଧାରଣ ପରିଷଦରେ ଗୃହୀତ ହୋଇଛି। ଟଗୋ ଦ୍ୱାରା ପ୍ରାୟୋଜିତ ଏବଂ ଆଫ୍ରିକୀୟ ସଂଘ ଦ୍ୱାରା ସମର୍ଥିତ ମାନଚିତ୍ର ସଂଶୋଧନ କରନ୍ତୁ ସଂକ୍ରାନ୍ତ ପ୍ରସ୍ତାବକୁ ଭାରତ ସମେତ 164 ରାଷ୍ଟ୍ର ସମର୍ଥନ କରିଛନ୍ତି। ଯୁକ୍ତରାଷ୍ଟ୍ର ଆମେରିକା ଏହାକୁ ବିରୋଧ କରିଥିବା ବେଳେ 6 ରାଷ୍ଟ୍ର ଭୋଟଦାନରୁ ବିରତ ରହିଥିଲେ। ଆଫ୍ରିକୀୟ ୟୁନିୟନ କମିଶନର ଅଧ୍ୟକ୍ଷ ମହମ୍ମଦ ଅଲି ୟୁସୁଫ ଜାତିସଂଘର ଏହି ପ୍ରସ୍ତାବକୁ ସ୍ୱାଗତ କରିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲିଠାରୁ 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗସ୍ତରେ ଯିବେ। ଆସାମ, ମେଘାଳୟ, ମଣିପୁର ଏବଂ ଅରୁଣାଚଳ ପ୍ରଦେଶକୁ ଉପରାଷ୍ଟ୍ରପତି ଗସ୍ତ କରିବେ। ଗସ୍ତ ଅବସରରେ ବିଭିନ୍ନ ଶୈକ୍ଷିକ, ସାଂସ୍କୃତିକ ଏବଂ ସାର୍ବଜନୀନ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆସନ୍ତାକାଲି ଗସ୍ତର ପ୍ରଥମ ଦିନରେ ଉପରାଷ୍ଟ୍ରପତି ଆସାମର ଗୁଆହାଟୀସ୍ଥିତ ଗୀତାନଗର ମହାବିଦ୍ୟାଳୟ ଅର୍ଥାତ୍ କନ୍ୟା ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ଯୋଗଦେବେ। ଏହାପରେ ଗୁଆହାଟୀସ୍ଥିତ ସ୍ୱାସ୍ଥ୍ୟ ବିଜ୍ଞାନ ଶ୍ରୀମନ୍ତ ଶଙ୍କରଦେବ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ସମାରୋହରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନ୍ୟାୟ ପ୍ରକ୍ରିୟା ଏବଂ ଆଇନଗତ ଶିକ୍ଷା ଉପରେ ଆଧାରିତ ମାସିକ ବକ୍ତୃତା କାର୍ଯ୍ୟକ୍ରମ ସୁପ୍ରିମକୋର୍ଟ ପକ୍ଷରୁ ଆୟୋଜନ କରାଯିବ। ଗୁରୁଦିବସ ପାଳନ ଅବସରରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଆଜି ଏହି ଘୋଷଣା କରିଛନ୍ତି। ବିଭିନ୍ନ ଆଇନ, ନ୍ୟାୟ ପ୍ରକ୍ରିୟା ଏବଂ ସମାଜ ସହିତ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ଉପରେ ଏହି ବକ୍ତୃତାବଳେ ଆଲୋଚନା କରାଯିବ। ପ୍ରତି ମାସରେ ଏକ ନିର୍ଦ୍ଦିଷ୍ଟ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଧାରରେ ଆୟୋଜିତ ହେବାକୁ ଥିବା ଏହି ବକ୍ତୃତା କାର୍ଯ୍ୟକ୍ରମ ବିଚାରପତି, ଆଇନଜୀବୀ, ଶିକ୍ଷାବିତ୍, ଆଇନ ବିଶେଷଜ୍ଞ ଏବଂ ଯୁବବର୍ଗଙ୍କୁ ନ୍ୟାୟିକ ବ୍ୟବସ୍ଥା ସମ୍ପର୍କରେ ମତ ବିନିମୟ ପାଇଁ ଏକ ମଞ୍ଚ ପ୍ରଦାନ କରିବ। ଆଲୋଚ୍ୟ ବିଷୟ ଅଂଶଗ୍ରହଣ କରିବାକୁ ଥିବା ଆଇନ ବ୍ୟବସ୍ଥା ସହ ଜଡ଼ିତ ଅଂଶୀଦାର ଆଦି ଉପରେ ପ୍ରଧାନ ବିଚାରପତି ମାର୍ଗଦର୍ଶନ କରିବେ ବୋଲି ସୁପ୍ରିମକୋର୍ଟ ପକ୍ଷରୁ ସୂଚନା ଦିଆଯାଇଛି। ନେପାଳ ବନ୍ୟାରେ ମୃତ୍ୟୁ ସଂଖ୍ୟା 1344 ବୃଦ୍ଧି ପାଇଛି। 8 ପ୍ରଭାବିତ ଜିଲ୍ଲାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 5000 ଉର୍ଦ୍ଧ୍ୱ ଲୋକ ନିଖୋଜ ଥିବା ଜଣାପଡ଼ିଛି। 13000 ଉର୍ଦ୍ଧ୍ୱ ଲୋକଙ୍କୁ ବର୍ତ୍ତମାନ ସୁଦ୍ଧା ଉଦ୍ଧାର କରାଯାଇଛି। ନୂଆକୋଟ ଜିଲ୍ଲାରେ ଏକ 4 ବିଶିଷ୍ଟ ଘରୁ ଗତ 10 ଧରି ଫସି ରହିଥିବା 60 ବୃଦ୍ଧାଙ୍କୁ ଜୀବିତାବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଛି। ମୃତାହତଙ୍କ ଚିହ୍ନଟ ପାଇଁ ଡିଏନ୍ଏ ପରୀକ୍ଷା ମଧ୍ୟ କରାଯାଉଛି। ଡିଏନ୍ଏ ପରୀକ୍ଷା ପରେ ଚିହ୍ନଟ କରାଯାଇଥିବା ଏପର୍ଯ୍ୟନ୍ତ 90 ମୃତଦେହକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ନେପାଳ, ଭାରତ ଏବଂ ଚୀନ୍ର ଉଦ୍ଧାରକାରୀ ଦଳ ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବିହାର ଅଧିକାଂଶ ଅଞ୍ଚଳରେ ବନ୍ୟା ପ୍ରଭାବରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ଗଙ୍ଗା, ଗଣ୍ଡକ, କୋଶି ଏବଂ ବୁରୁହି ଗଣ୍ଡକ, ପୁନପୁନ ଏବଂ ଘାଗ୍ରା ନଦୀରେ ଜଳସ୍ତର ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ୱିତ କରାଯାଇଛି। ବିପର୍ଯ୍ୟୟ ପ୍ରଶମନ ପରିଚାଳନା ବିଭାଗ ସୂଚନା ଅନୁଯାୟୀ 11 ଜିଲ୍ଲାର ପ୍ରାୟ 10 ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି। ଭିଏତନାମର ଉପକୂଳ ସହର ଏନ୍ହାଟ୍ରାଙ୍ଗରେ ଆଜି ମିସ୍ ୱାର୍ଲଡ 2026 ଫାଇନାଲ୍ ପ୍ରତିଯୋଗିତା ଅନୁଷ୍ଠିତ ହେଉଛି। 111 ଜଣ ପ୍ରତିଯୋଗୀ ଫାଇନାଲ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଭାରତର ନିକିତା ପୋରୱାଲ ଅଛନ୍ତି। ଗତବର୍ଷର ବିଜେତା ଥାଇଲାଣ୍ଡର ସୁଚାତା ଚୌଙ୍ଗଶ୍ରୀ ଚଳିତ ଥରର ବିଜେତାଙ୍କୁ ମୁକୁଟ ପିନ୍ଧାଇବେ। 2017 ମସିହାରେ ଶେଷଥର ପାଇଁ ଭାରତ ମିସ୍ ୱାର୍ଲଡ ଟାଇଟଲ ହାସଲ କରିଥିଲା। ଭାରତର ମାନସ ଚିଲ୍ଲର ମୁକୁଟ ପରିଧାନ କରିଥିଲେ। ୟୁକ୍ରେନ୍ର ରାଜଧାନୀ କିଭ୍ ଉପରେ 72 ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁଟିନ୍ ନିର୍ଦ୍ଦେଶ ଦେଇଛନ୍ତି। କ୍ରେମ୍ଲିନ୍ ମୁଖପାତ୍ର ଦିମିତ୍ର ପେସ୍କୋଭ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ରାଷ୍ଟ୍ରପତି ଶ୍ରୀ ପୁତିନ୍ଙ୍କ ନିର୍ଦ୍ଦେଶର ସମୟସୀମା ଆଜି ମଧ୍ୟରାତ୍ରରୁ ଆରମ୍ଭ ହେଉଛି। 3 ପର୍ଯ୍ୟନ୍ତ କିଭ୍ ବିରୋଧରେ ସାମରିକ ପଦକ୍ଷେପ ଗ୍ରହଣ କରାଯିବ ନାହିଁ ବୋଲି ସେ ସୂଚନା ଦେଇଛନ୍ତି। ଶାନ୍ତି ଆଲୋଚନା ପାଇଁ ଆମେରିକାର ପ୍ରତିନିଧିଙ୍କ କିଭ୍ ଗସ୍ତ ଅବସରରେ ରୁଷ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା ଶ୍ରୀ ପେସ୍କୋଭ୍ କହିଛନ୍ତି। ଟି20 ମହିଳା ଏସିଆ କପ୍ କ୍ରିକେଟ୍ରେ ଗ୍ରୁପ୍ ଏର ଅନ୍ତିମ ମ୍ୟାଚ୍ରେ ଆଜି ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ପୂର୍ବ 2 ମ୍ୟାଚ୍ରେ ଥାଇଲାଣ୍ଡ ଏବଂ ହଂକଂକୁ ପରାସ୍ତ କରି ଭାରତ ସେମିଫାଇନାଲ୍ରେ ପହଞ୍ଚି ସାରିଛି। ଅନ୍ୟପକ୍ଷରେ ପାକିସ୍ତାନ କେବଳ ଗୋଟିଏ ମ୍ୟାଚ୍ ଖେଳି ଥାଇଲାଣ୍ଡକୁ ପରାସ୍ତ କରିଛି। ସମ୍ଭିଧାନ ପ୍ରଦତ୍ତ ସମାନତାର ଆଦର୍ଶକୁ ସାକାର କରିବାରେ ଶିକ୍ଷା ସବୁଠାରୁ ପ୍ରଭାବଶାଳୀ ମାଧ୍ୟମ ବୋଲି କହିଲେ ରାଷ୍ଟ୍ରପତି। ସକାରାତ୍ମକ ଚିନ୍ତାଧାରା, ମତଭେଦ ଏବଂ ବିଚାର ବିମର୍ଶ ଉପରେ ଗୁରୁତ୍ୱ ପ୍ରଦାନ କଲେ ପ୍ରଧାନ ବିଚାରପତି। 4 ଉତ୍ତର ପୂର୍ବାଞ୍ଚଳ ରାଜ୍ୟକୁ ଆସନ୍ତାକାଲିଠାରୁ ଗସ୍ତରେ ଯିବେ ଉପରାଷ୍ଟ୍ରପତି। କିଭ୍ ଉପରେ 72 ପର୍ଯ୍ୟନ୍ତ କୌଣସି ପ୍ରକାର ଆକ୍ରମଣ ନ କରିବାକୁ ରୁଷର ନିଷ୍ପତ୍ତି ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଆଉ କିଛି ସମୟ ପରେ

0: ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରର ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଖୋର୍ଦ୍ଧା ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଭୁବନେଶ୍ୱର ସମ୍ବାଦଦାତା ଦୀପକ କୁମାର ବେହେରା ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆରେ ଜିଲ୍ଲା ପ୍ରଶାସନ ଓ ସୂଚନା ଏବଂ ଲୋକସମ୍ପର୍କ ବିଭାଗର ମିଳିତ ଆନୁକୂଲ୍ୟରେ 80ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଛି। ଜିଲ୍ଲାପାଳ ଅମ୍ରିତ ଋତୁରାଜ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ଏହି ମାଟିର ବରପୁତ୍ର ରାଜା ମୁକୁନ୍ଦଦେବ ବକ୍ସି ଜଗବନ୍ଧୁ ଜୟୀରାଜଗୁରୁ ଓ ଅନ୍ୟାନ୍ୟ ମହାପୁରୁଷଙ୍କ ତ୍ୟାଗ ଓ ବଳିଦାନକୁ ସ୍କରଣ କରି ସେମାନଙ୍କ ଅବଦାନ ଆଜିର ପିଢ଼ି ପାଇଁ ପ୍ରେରଣା ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ମାର୍ଚ୍ଚ ପାଷ୍ଟ ଦେଶାତ୍ମବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପ୍ରଜ୍ଞାପନ ମେଢ଼ ପ୍ରଦର୍ଶିତ ହୋଇଥିଲା। ପ୍ୟାରେଡ୍ରେ 56ଟି ଗ୍ରୁପ୍ ଅଂଶଗ୍ରହଣ କରିଥିଲେ। ଅନୁସୂଚିତ ଜାତି ଆୟୋଗର ଡକ୍ଟର ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚଜଣିଆ ଜାତୀୟ ଅନୁସୂଚିତ ଜାତି ଟିମ୍ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରିଛନ୍ତି। ଜିଲ୍ଲା କାର୍ଯ୍ୟାଳୟରେ ବିଭାଗୀୟ ଅଧିକାରୀଙ୍କ ସହ ବୈଠକ କରି ଅନୁସୂଚିତ ଜାତିଙ୍କ ପାଇଁ ଚାଲିଥିବା ବିଭିନ୍ନ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ସମୀକ୍ଷା କରାଯାଇଥିଲା। ଖୋର୍ଦ୍ଧା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ସମନ୍ୱିତ ଜିଲ୍ଲା ବାର୍ଷିକ ଯୋଜନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ତଥା ସ୍ଥାନୀୟ ବିଧାୟକ ପ୍ରଶାନ୍ତ କୁମାର ଜଗଦେବ ବୈଠକରେ ଅଧ୍ୟକ୍ଷତା କରିଥିଲେ। 2026-27 ବର୍ଷ ପାଇଁ ବିଭିନ୍ନ ବିଭାଗର ପ୍ରସ୍ତାବକୁ ଆଧାର କରି ସମନ୍ୱିତ ଜିଲ୍ଲା ବାର୍ଷିକ ଯୋଜନା ପ୍ରସ୍ତୁତ ହୋଇଛି। ଏଥିପାଇଁ ମୋଟ 4,293,46,73,000 ଟଙ୍କାର ବ୍ୟୟବରାଦକୁ ଅନୁମୋଦନ ମିଳିଛି। ଏହି ଅର୍ଥ ବିଭିନ୍ନ ବିକାଶମୂଳକ ଯୋଜନା ଓ ପ୍ରକଳ୍ପରେ ବିନିଯୋଗ ହେବ। ବିଧାନସଭାର 10ମ ବିଭାଗୀୟ ସ୍ଥାୟୀ କମିଟି ଖୋର୍ଦ୍ଧା ଅବକାରୀ ଜିଲ୍ଲାକୁ ଦିନିକିଆ ଗସ୍ତ କରି ବିଭାଗୀୟ କାର୍ଯ୍ୟର ସମୀକ୍ଷା କରିଛନ୍ତି। କମିଟିର ଅଧ୍ୟକ୍ଷ ତଥା ଆଠଗଡ଼ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ସମେତ ଅନ୍ୟ ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ। କମିଟି ଛତାବର ନିକଟସ୍ଥ ଓଡ଼ିଶା ରାଜ୍ୟ ପାନୀୟ ନିଗମ ଭଣ୍ଡାର ଜୁବିଲି ବଟଲର୍ସ ଓ ୟୁନାଇଟେଡ୍ ବ୍ରିଓରିଜ୍ ପରିଦର୍ଶନ କରିଥିଲେ। ପରେ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟାଳୟରେ ବିଭିନ୍ନ ବିଷୟ ଉପରେ ଆଲୋଚନା କରାଯାଇଥିଲା। ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ 76ତମ ସ୍ୱାୟତ୍ତ ଶାସନ ଦିବସ ଜୟୀରାଜଗୁରୁ ଟାଉନ୍ହଲ୍ରେ ପାଳିତ ହୋଇଛି। ପୌରାଧ୍ୟକ୍ଷା କନକ ଲକ୍ଷ୍ମୀ ମହାନ୍ତିଙ୍କ ପୌରାହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ବିଧାୟକ ପ୍ରଶାନ୍ତ ଜଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସହରର ବିକାଶ ପାଇଁ ବିଭିନ୍ନ ଯୋଜନାର ଦ୍ରୁତ ରୂପାୟନ ଉପରେ ସେ ଗୁରୁତ୍ୱ ଦେଇଥିଲେ। ପରିମଳ ଓ ସ୍ୱେରେଜ୍ ବ୍ୟବସ୍ଥାର ସମ୍ପ୍ରସାରଣ, ସିସିଟିଭି କ୍ୟାମେରା ସ୍ଥାପନ ଓ ଅତ୍ୟାଧୁନିକ ସପିଂ ମଲ୍ ନିର୍ମାଣ ଭଳି ପ୍ରସ୍ତାବ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଅବଦାନ ରଖିଥିବା ବ୍ୟକ୍ତିବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜଟଣୀ ପୌର ପରିଷଦ ପକ୍ଷରୁ 2026 ଗଣେଶ ପୂଜା ପ୍ରସ୍ତୁତି ନେଇ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି। ପୌର ଅଧ୍ୟକ୍ଷ, ନିର୍ବାହୀ ଅଧିକାରୀ, ପୋଲିସ ଓ ବିଭିନ୍ନ ବିଭାଗର ଅଧିକାରୀଙ୍କ ସମେତ କାଉନ୍ସିଲର ଓ ବଜାର କମିଟି ସଦସ୍ୟମାନେ ଏଥିରେ ଯୋଗ ଦେଇଥିଲେ। ପୂଜା ସମୟରେ ରାସ୍ତାଘାଟ, ପରିମଳ, ବିଦ୍ୟୁତ୍, ଅଗ୍ନିଶମ ଓ ଆଇନ ଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ଉପରେ ଆଲୋଚନା ହୋଇଥିଲା। ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ ଓ ଜାତୀୟତାବୋଧ ସୃଷ୍ଟି ଲକ୍ଷ୍ୟରେ ଚାଲିଥିବା ହର୍ ଘର ତ୍ରିରଙ୍ଗା ଅଭିଯାନରେ ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘ ସାମିଲ ହୋଇଛି। ଓକିଲ ସଂଘ ପକ୍ଷରୁ ଶତାଧିକ ଆଇନଜୀବୀ ହାତରେ ଜାତୀୟ ପତାକା ଧରି ଏକ ଶୋଭାଯାତ୍ରା କରିଥିଲେ। କୋର୍ଟ ଛକରୁ ବାହାରିଥିବା ଏହି ଶୋଭାଯାତ୍ରା ବ୍ୟାଙ୍କ ଛକ ପର୍ଯ୍ୟନ୍ତ ଯାଇଥିଲା। ଆଇନଜୀବୀମାନେ ଭାରତ ମାତା କି ଜୟ ଓ ବନ୍ଦେ ମାତରମ୍ ଭଳି ସ୍ଲୋଗାନ ଦେଇଥିଲେ। ଲଗାଣ ବର୍ଷା ଯୋଗୁଁ ଚିଲିକା ବ୍ଲକର କୁମାଣ୍ଡଳ ଓ କାଲୁରୀ ପଞ୍ଚାୟତର ବହୁ ଗ୍ରାମ ପ୍ରାୟ 5 ଦିନ ଧରି ଜଳବନ୍ଦୀ ହୋଇ ରହିଥିଲା। ଚିଲିକା ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି। ପ୍ରଥମ ବରିଷ୍ଠ ତୀର୍ଥଯାତ୍ରା ବାରଣାସୀ ଅଯୋଧ୍ୟା ଟ୍ରେନ୍ ଯାତ୍ରାର ଶୁଭାରମ୍ଭ ଅବସରରେ

0: ଖୋର୍ଦ୍ଧା ଜିଲ୍ଲାର ବରିଷ୍ଠ ନାଗରିକମାନେ ସାମିଲ ହୋଇଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି, ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ କୋରାପୁଟ ଜିଲ୍ଲା ସମ୍ପର୍କରେ।
1: ପ୍ରଚାର କରୁଛୁ ଭାରତ ସରକାରଙ୍କର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ, ପ୍ରଯୋଜନା ରାଜୀବ କୁମାର ମହନ୍ତ, ଉପସ୍ଥାପନା ନିହାରବଳା ପଟ୍ଟନାୟକ ଓ ରବି ନାରାୟଣ ଷଡ଼ଙ୍ଗୀ।

0: ମାଟିର ଉର୍ବରତା ଏଥର ରକ୍ଷା ହୁଏ, କାରଣ ଆମେ ଯୋଉ କେମିକାଲ ଦେବା ଫଳରେ ଅତ୍ୟଧିକ ମାଟି ବେଳେ ବେଳେ ବହୁତ କଠିନ ହେଉଛି, ମାଟିର ଆଉ ଗ୍ରହଣ କରିବା କ୍ଷମତା ନାହିଁ, ଯାହାଫଳରେ ତାର ଫସଲ ହେଲାନି, ଫସଲ ନ ହେଲା ଫଳରେ ତାର ଆୟ କମିଗଲା। ତାପରେ ମାଟିର ଉର୍ବରତା ରକ୍ଷା କରିବା ପାଇଁ ଏଟା ନିଶ୍ଚିତ ଭାବେ ସାହାଯ୍ୟ କରୁଛି, ଯେହେତୁ କେମିକାଲ ମୁକ୍ତ ଜୈବିକ ଉପାୟରେ କରୁଛନ୍ତି, ଯୋଉ ଖତ ଜିଆ ଖତ କମ୍ପୋଷ୍ଟ ଖତ ସବୁଜ ସାର ଏସବୁ ନେଇକି ଆମେ କରୁଛନ୍ତି, ତେଣୁ ଏଟା ମାଟିର ଉର୍ବରତା ନିଶ୍ଚିତ ରକ୍ଷା ହେଉଛି। ତାପରେ ପରିବେଶ ସ୍ୱଚ୍ଛ ସୁରକ୍ଷିତ ରହୁଛି। ଆଚ୍ଛା, ଆମର ସୁସ୍ଥ ପରିବେଶ ସୁସ୍ଥ ଜୀବନ, ଆମେ ଏଟା ତ ନିଶ୍ଚିତ ଭାବେ ରହିଛି ସମସ୍ତେ ଜାଣିଛନ୍ତି, ତେଣୁ ଆମର ଚତୁଃପାର୍ଶ୍ୱ ଯଦି ପରିବେଶ ମାନେ ଆମର ସେ ଯୋଉ ବାୟୁ ପାଣି ପବନ ମାଟି ଏସବୁ ହେଲା ଆମର ପରିବେଶ ଏହାକୁ ନେଇକି, ଇଏ ଯଦି ସୁସ୍ଥ ରହିଲା ସୁସ୍ଥ ମଧ୍ୟ ସମସ୍ତେ ରହିପାରିବା, ଏଇସବୁ ହେଉଛି ତାର ବିଶେଷତ୍ୱ।
1: ଆମ ଚାଷୀ ଭାଇମାନେ ଜାଣିବା ପାଇଁ ଚାହୁଁଥିବେ ଯେ ଏଇ ଯୋଉ ଚାଷଟି ଯଦି ସେମାନେ କରିବେ ତାହେଲେ ତା ପାଇଁ କଣ ଶୃଙ୍ଖଳା ବା କୌଶଳ କଣ ସବୁ ଅଛି? ଜଣେ ବିଶେଷଜ୍ଞ ଭାବରେ ଆପଣ ବହୁତ ଦିନ ଧରି କାମ କରିଛନ୍ତି, ଏ ବିଷୟରେ ଆମ ଚାଷୀ ଭାଇମାନଙ୍କୁ କଣ କହିବେ?
0: ଏଇ ଚାଷ କୌଶଳରେ କିଛି ଶୃଙ୍ଖଳା ବା ନିୟମ ରହିଛି। ତେବେ ଏଥିରେ ପ୍ରଥମ କଥା ହେଲା, ଯୋଉ କିଛି ଜିନିଷ ବାହାରୁ ଆଣି ବ୍ୟବହାର କରାଯିବା ଦରକାର ନାହିଁ। ଆମର ଚାରିପାଖରେ ଆମ ଘରେ ଆମର ବାଡ଼ି ବଗିଚାରେ ଯାହା କିଛି ଅଛି ତାକୁ ନେଇକି ଆମେ ବ୍ୟବହାର କରିପାରିବା। ଉଦାହରଣ ସ୍ୱରୂପ ଧରନ୍ତୁ, ଆପଣଙ୍କର ଯୋଉ ଖତ ତିଆରି କରିବେ, ଗାଈ ଗୋରୁ ଗୋବର ଘାସ ପତ୍ର ଯୋଉ ବାହାରୁଛି, ପରିବା ଚୋପା, ଏହାକୁ ନେଇକି ଆପଣ ଖତ ବି କରିପାରିବେ, ଜିଆ ଖତ ବି ନିଜ ବାଡ଼ିରେ ଗୋଟେ ଟାଙ୍କି କରିକି ଜିଆ ଖତ ବି ପ୍ରସ୍ତୁତ କରିପାରିବେ, ଘଣିଚା ବୁଣିକି ସେଥିରୁ ମଧ୍ୟ ଆପଣଙ୍କର ସବୁଜ ସାର କରିପାରିବେ ପଚାଇକି ମାଟିକି। ତାପରେ ବର୍ଷ ସାରା ବିଭିନ୍ନ ଫସଲ ଚାଷ କରାଯାଏ, ମାଟିକୁ ଖୋଲା ଛାଡ଼ିବାକୁ ଦେବାନି। ମାଟିକୁ ଯେତେବେଳେ ଖୋଲା ଛଡ଼ାଯାଉଛି କଣ ହଉଛି, ସେ ବହୁତ ଘାସ ପତ୍ର ଆସୁଛି, ସେ ଘାସ ଜରିଆରେ ମଧ୍ୟ ବହୁତ ପୋକ ମଧ୍ୟ ଆସିକି ତା ଦ୍ୱାରା ଆଶ୍ରୟ ନେଉଛନ୍ତି, ସେ ପରବର୍ତ୍ତୀ ଫସଲକୁ ସେମାନେ ଆକ୍ରମଣ କରୁଛନ୍ତି, ରୋଗ ସୃଷ୍ଟି କରୁଛନ୍ତି। ସେଟା ଯଦି ଆମେ ଯଦି ଖୋଲା ନ ଛାଡ଼ିକି ବର୍ଷ ସାରା ତାକୁ ଯଦି ଫସଲ ପର୍ଯ୍ୟାୟ ବା କ୍ରପ ରୋଟେସନ ଯୋଉଟା କୁହନ୍ତି, ଚାଷ ସବୁବେଳେ ରହିଲା, ଯୋଉ କର୍ଷଣ ହେଲା ସବୁବେଳେ, ସେ ଏକ୍ସପୋଜ ହେଲା ମାନେ ସୂର୍ଯ୍ୟ ଆଲୋକକୁ ମଧ୍ୟ ସେଟା ପାଇଲା ସବୁବେଳେ, ତେଣୁ ତାର ଜୀବାଣୁ ନଷ୍ଟ ହେବେ, ତେଣୁ ସେଥିପାଇଁ ଆମେ ବର୍ଷ ସାରା କେମିତି ଫସଲକୁ ଚାଷ କରିବା ପାଇଁ ଚେଷ୍ଟା କରିବା। ତାପରେ ପାରମ୍ପରିକ ଦେଶୀ ବିହନ ବ୍ୟବହାର କରାଯାଏ। ସାଧାରଣତଃ ଆମର ଧାରଣା ରହିଛି ଯେ ଅଧିକ ଅମଳକ୍ଷମ ବିହନରେ ଅଧିକ ଅମଳ ମିଳୁଛି, ଦେଶୀ ବିହନରେ କମ୍ ଅମଳ ମିଳୁଛି, ଏଇଟା ସତ କଥା। ଦେଶୀ ବିହନର ଯଦି ଅମଳ କମ୍, ସେଠି ରୋଗ ପୋକ ସହଣୀ କ୍ଷମତା ଅଛି, ବାହାର ଯୋଉ ବିହନ ଆଣିଲେ ସେଥିରେ ହୁଏତ ରୋଗ ଜୀବାଣୁକୁ ଆସିପାରେ, କଣ୍ଟମ ବିହନ ବିଶୋଧନ କରିକି ତ ଲଗା ହେଉଛି, ତଥାପି କିନ୍ତୁ ଦେଶୀ ବିହନର ସେଥିରେ ବେଶୀ ସାରର ଆବଶ୍ୟକ ପଡ଼ିବନି। ଫାଇଲିଂ ଅଧିକ ଅମଳକ୍ଷମ ବିହନ ଚାଷ କଲେ, ଧାନ ହଉ ଯେକୌଣସି ହାଇବ୍ରିଡ୍ ରେଟ୍ କଲେ, ଟିକେ ଅଧିକ ସାର ନ ଦେଲେ ସେଗୁଡ଼ା ସବୁ ହବନି, ଆଶାନୁକୁ ଅମଳ ମିଳିବନି। ତାପରେ ମିଶ୍ରିତ ଚାଷ, ଫସଲ ବର୍ଷ ସାରା ହବ, ଗୋଟେ ଫସଲ ପରେ ଆଉ ଗୋଟେ ଫସଲ, ଏକା ସାଙ୍ଗରେ ବିଭିନ୍ନ ଫସଲ କରିବା। ଧରନ୍ତୁ ଆମେ ଗହମ ବୁଣୁଛନ୍ତି, ତା ଭିତରେ ସୋରିଷ ବିହନ ପଡ଼ିଦେବା, ସୋରିଷର ଯୋଉ ହୁଏ ଯୋଉ ପୋକ ସେ ଆଉ ହବନି ଯଦି ଗହମ ଭିତରେ ସେ ବୁଣିଥିବ, ଯଦି ଖାଲି ସୋରିଷ ତାହେଲେ ସେ ଯୋଉ ବେଶୀ ହେବେ। ତାପରେ ଏକା ସାଙ୍ଗରେ ଦିଟା ଫସଲ ଆମେ କଲେ, ସେ ଏକେଇ ସମୟରେ ଦିଟା ଅମଳ ପାଇଲେ ଦି ଫସଲର ଆୟ ବି ବଢ଼ିଲା। ତାପରେ ଫସଲ ଚାଷ ସହ ହୁଡ଼ାରେ ବୃକ୍ଷରୋପଣ, ଏଗୁଡ଼ା ଜିନିଷ ହଉଛି ଯୋଉଟା କହନ୍ତି ଆମର ଏଗ୍ରୋ ଫରେଷ୍ଟ କହୁଛନ୍ତି ବା କୃଷି ବନୀକରଣ, ସେଇଟା ଆବଶ୍ୟକ ବି ପଡୁଛି। କାହିଁକି ନା ଆମର ଯୋଉ ହୁଡ଼ା, ହୁଡ଼ାରେ ଯଦି ଆମେ ଯଦି ଗଛ ଲଗେଇଥିବା, ପ୍ରଥମ କଥା ହେଲା ଚାଷୀ ଭାଇମାନଙ୍କୁ ମଧ୍ୟ ଖରା ସମୟରେ ମଧ୍ୟ କରୁଛନ୍ତି ପରିଶ୍ରମ କରୁଛନ୍ତି ବେଉଷଣ, ସେ ଅନ୍ତପକ୍ଷେ ତା ପାଇଁ ସେ ଆଶ୍ରୟ ଦେବ। ଦ୍ୱିତୀୟରେ କଣ ହବ, ତାର ଯୋଉ ପତ୍ର ଫତ୍ର ଗୁଡା ସେ ଯଦି ପଡିଲା ଜମିରେ, ସେ ମଧ୍ୟ ପଚିକି ସେ ଖତ ହବ, ସେ ଖତ ଯୋଗେଇବ ସେ। ତେଣୁ ବିଶେଷ କରି କରଞ୍ଜ ହେଲା କି ଲିମ୍ବ ହେଲା, ଏଗୁଡ଼ାକ ବହୁତ ଉପାଦାୟ, ଜମି ତ ଉର୍ବର କରିବାକୁ କରିବ, ତାର ଯୋଉ ପିତା ଅଂଶଟା ସେଟା ପାଟିର ମଧ୍ୟ ଯୋଉ ପୋକ ମଧ୍ୟ ସେ ବି ଆଉ ବାହାରି ପାରିବନି, ତାର ନଷ୍ଟ ହେଇଯିବେ। ତାପରେ ଜଳ ଆର୍ଦ୍ରତାର ସଂରକ୍ଷଣ, ମାଟିରେ ଜଳ ରହିବ ଆଉ ଆର୍ଦ୍ରତା ମଧ୍ୟ ରହିବ, କାହିଁକିନା ଏଥିରେ ଜୈବିକ ଖତ ଦେଲେ ଆମେ ମାଟିର ଜଳଧାରଣ କ୍ଷମତା ବଢ଼ିଯିବ, ତେଣୁ ସବୁବେଳେ ଆମର ପାଣିର ଆଉ ଅଭାବ ରହିବନି, ମରୁଡ଼ି ପରିସ୍ଥିତିର ଆଶଙ୍କା କମ୍। ଚାଷ ପାଇଁ ହଳ ବଳଦ ବ୍ୟବହାର, ଆମର ହଳ ବଳଦ ବର୍ତ୍ତମାନ ସବୁ କମିଗଲାଣି, ଟ୍ରାକ୍ଟର ତ ସବୁଆଡେ ଚାଲିଛି, କିନ୍ତୁ ହଳ ବଳଦ କଲେ କଣ ହବ, ମାଟିର କ୍ୱାଲିଟିଟା ଠିକ୍ ମେଣ୍ଟେନ୍ ହବ, ସେଟା ଯୋଉ ବେଶୀ ବିଘଟନ ହେବା ଫଳରେ ଯୋଉ ଇଏ ହଉଛି ସେଟା ଟିକେ ଡିଷ୍ଟର୍ବ ହଉଛି ମାଟି, ତେଣୁ ମାଟିକି ତାର ଗଠନକୁ ନଷ୍ଟ ହେବା ପାଇଁ ଆଉ ସୁଯୋଗ ନଥିବ ହଳଦ ବଳଦ, କିନ୍ତୁ ଯୋଉଠି ନ ମିଳୁଛି ତ ବାଧ୍ୟ ହେଇକି ସେମାନେ ଟ୍ରାକ୍ଟର ପାଟିଲର କରିବେ, ତେବେ ମାଟିର ଜୈବିକ ଗୁଣବତ୍ତା ମଧ୍ୟ ବଢିବ। ତାପରେ ଉଦ୍ଭିଦଜାତ ଔଷଧରେ ରୋଗ ପୋକ ନିୟନ୍ତ୍ରଣ, ଆମର ଯେତେ ନିମ୍ବ କରନ୍ଦ ଏରକମ ସବୁ, ତା ଦେହରୁ ମଧ୍ୟ ଆମେ ତାର ନିମ୍ବ ତେଲ, ନିମ୍ବ ପତ୍ରରୁ ମଧ୍ୟ, କରନ୍ଦରୁ ମଧ୍ୟ, ତେଲରୁ, ଏଇସବୁ ମଧ୍ୟ ଆମେ ଔଷଧ ତିଆରି କରିକି ତାକୁ ମଧ୍ୟ ଆମେ ଗଛରେ ଯଦି ଆମେ ସିଞ୍ଚନ କରିବା, ପୋକ ମଧ୍ୟ ନଷ୍ଟ କରାଯିବ, ନିୟନ୍ତ୍ରଣ କରାଯାଇପାରିବ। ତାପରେ କୌଣସି ପ୍ରକାର ରାସାୟନିକ ବ୍ୟବହାର କରାଯିବ ନାହିଁ, ପ୍ରାକୃତିକ କୃଷି ମାନେ ରାସାୟନିକ ଟୋଟାଲ ପୁରା ନା,
1: ଯେ ଆମେ କେଉଁ କେଉଁ ଶୃଙ୍ଖଳା ମାନିବା, କଣ କଣ କରିବା ଦ୍ୱାରା ଆମେ ପ୍ରାକୃତିକ କୃଷିକୁ ଆପଣେଇ ପାରିବା, କିନ୍ତୁ କାହା ଦ୍ୱାରା ଆମେ କରିବା, କେଉଁ କେଉଁ କୌଶଳ ଆପଣେଇଲେ ତାହେଲେ ଆମ ଚାଷରେ କ୍ଷତି ହେବନି ଏବଂ ଆମକୁ ଫସଲ ଅମଳ ମଧ୍ୟ ମିଳିବ, ତେଣୁ ଆପଣ ସେହି କୌଶଳ ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ସବିଶେଷ କୁହନ୍ତୁ।
0: ଚାରିଟା କୌଶଳ ଅଛି, ପ୍ରଥମ କଥା ହେଲା ବୀଜାମୃତ,
1: ଆଜ୍ଞା
0: ବୀଜାମୃତ ବ୍ୟବହାର କରିବାକୁ ପଡ଼ିବ, ସେଟା ଆପଣ କଣ ନା ଏହା ବିହନ ବିଶୋଧନ ପାଇଁ ବ୍ୟବହାର ହୁଏ।
1: ଆଚ୍ଛା,
0: ପ୍ରଥମ ତ ବିହନ ତ ହେଲେ ଚାଷ କରିବା, ବିହନକୁ ଆଗେ ବିଶୋଧନ କରିବାକୁ ପଡ଼ିବ, ତା ରୋଗମୁକ୍ତ କରିବାକୁ ପଡ଼ିବ ସେଇଟା, ତେଣୁ କେମିତି ରୋଗ ନ ହବ ତା ପ୍ରତିଷେଧକ ବ୍ୟବସ୍ଥା ନେବାକୁ ପଡ଼ିବ, ସେଥିପାଇଁ ବିହନ ବିଶୋଧନ କରାଯିବ ଏବଂ ଦେଶୀୟ କୌଶଳରେ।
1: ଆଚ୍ଛା,

0: ଆମେ ନିଜେ ପ୍ରସ୍ତୁତ କରିପାରିବା। ଦେଶୀ ଗାଈର ଗୋବର ମୂତ୍ର ଆଉ ମାଟିର ମିଶ୍ରଣରେ ଏହା ପ୍ରସ୍ତୁତ ହୋଇଥାଏ। ଏହାଦ୍ୱାରା ଫସଲକୁ କବକ ଆଉ ରୋଗ ଜୀବାଣୁ କ୍ଷତିରୁ ରକ୍ଷା କରାଯାଇପାରିବ। ଆଉ ମଧ୍ୟ ଗୋଟେ ପ୍ରକାର ଅଛି, ନିମ୍ବ ପତ୍ର କଞ୍ଚାଲଙ୍କାର ମଣ୍ଡ ଆକାର କରିକି ମଧ୍ୟ ତାକୁ ମଧ୍ୟ ବ୍ୟବହାର କରାଯାଇପାରିବ। ତେବେ ଆମେ ବେଶୀ ବହୁଳ ବ୍ୟବହାର ହେଉଛି ଯୋଉ ବୀଜାମୃତ, ଯୋଉଟାକି ଗୋବର ଆଉ ଗୋମୂତ୍ରରୁ ତିଆରି ହେଉଛି ମାଟି ମିଶେଇକି, ସେଥିପାଇଁ ଦରକାର ପଡୁଛି କ'ଣ, ଦେଶୀ ଗାଈର ଗୋବର 5 କିଲୋ ଆଉ 2 ଲିଟର ଗୋମୂତ୍ର, 20 ଲିଟର ହେଉଛି ପାଣି ଆଉ 500 ଗ୍ରାମ ତା ଦେହରେ ଚୁନ ମିଶିବ। ଏଇଟାକୁ ଭଲ ଭାବରେ ଗୋଳେଇକି ତାକୁ ପ୍ରସ୍ତୁତ କରିବାକୁ ପଡିବ। ସେଇଥିରେ ଯଦି ଆମେ ବିହନକୁ ବିଶୋଧନ କରିବା, ସେଇ ମିଶ୍ରଣରେ ମିଶେଇକି ତାକୁ ଛାଇରେ ଟିକେ ଶୁଖେଇକି ରଖିବା, ତାହେଲେ ତା ଯୋଉ ଜୀବାଣୁ ଥିବେ ସେ ନଷ୍ଟ ହୋଇଯିବେ। ଆଉ ଫସଲ ଯେତେବେଳେ ଆସିବ ସେତେବେଳେ ଆଉ ରୋଗ ହେବାର ସମ୍ଭାବନା ଆଉ ନଥିବ। ଦ୍ୱିତୀୟ ହେଲା କୌଶଳ ହେଲା ଜୀବାମୃତ, ସେଇଟା ହେଲା ବୀଜାମୃତ, ଏଟା ହେଲା ଜୀବାମୃତ। ଜୀବାମୃତ କ'ଣ ନା, ଏହା ମାଟିରେ ସୂକ୍ଷ୍ମ ଉପକାରୀ ଜୀବାଣୁ ଓ ଜିଆ ସଂଖ୍ୟା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ତା ପାଇଁ କ'ଣ କରାଯିବ ନା, ଗୋବର ଆଉ ଗୋମୂତ୍ର ଗୁଡ଼ ବେସନ ଆଉ ମାଟିକୁ ଏକ ପାଣିରେ ମିଶାଇକି ଏକାଠି ଏଗୁଡ଼ା ସବୁ ତିଆରି କରିବାକୁ ପଡିବ। ମିଶ୍ରଣକୁ ମାସରେ 2 ଥର ଜମିରେ ପ୍ରୟୋଗ କରିବୁ, ଫଳରେ କ'ଣ ହୁଏ, ମାଟି ସୁସ୍ଥ ରହିବ ଆଉ ତା ଉର୍ବରତା ମଧ୍ୟ ବଢିବ। ତେଣୁ ଏଥିପାଇଁ କ'ଣ କରାଯିବ ନା, 10 କିଲୋ ଦେଶୀ ଗାଈ ଗୋବର, 2 କିଲୋ ଗୁଡ଼, 1 କିଲୋ ବଗିଚା ମାଟି, ତାପରେ 10 ଲିଟର ଦେଶୀ ଗାଈ ମୂତ୍ର, 2 କିଲୋ ବେସନ ଗୁଣ୍ଡ, ବେସନ ଗୁଣ୍ଡ ନ ମିଳିପାରିଲା ଯେକୌଣସି ଡାଲିର ଗୁଣ୍ଡ ବି ହେଲେ ବି ଚଳିବ, ଆଉ 180 ଲିଟର ପାଣି, ଏହାକୁ ସବୁ ମିଶେଇକି 200 ଲିଟର ପାଣି ଜାଗା ଧରୁଥିବା ଡ୍ରମର ପୁରେଇକି ତାକୁ ଗୋଳା ହେବ। ଗୋଳେଇ ହେଇକି ଥରେ ସେଇ ଦ୍ରବଣକୁ ମାସର 2 ଥର ସେଟା ଜମିରେ ସିଞ୍ଚନ ହେବ। 2 ଥର ହେଲେ ମାଟିର ଉର୍ବରତା ବଢିବ, ଯୋଉ ଜିଆ ଆଉ ଯୋଉ ଉପକାରୀ ଜୀବାଣୁ ଅଛନ୍ତି ତାଙ୍କ ସଂଖ୍ୟା ବଢିବ, ସେମାନଙ୍କର କିଛି କ୍ଷତି ହେବନି, ତାହେଲେ ମାଟିର ଉର୍ବରତା ବଢିବ। ମାଟିର ଉର୍ବରତା ବଢିଲେ ଆଉ ଗଛ ଅଟୋମେଟିକ ହେବ, ସେଠି ଆମର ଆଉ କେମିକାଲ ସାରର ଆବଶ୍ୟକତା ପଡିବନି। ତା ସହିତ ଆମେ ଆଉ ଯଦି ଗୋବର ଖତ ଜିଆ ଖତ ଦେଲେ ବିନା ସାରରେ ମଧ୍ୟ ଫସଲ ଉତ୍ପାଦନ ଆମର ହେଇଯାଇପାରିବ। ତାପରେ ଆଉ ତୃତୀୟ କୌଶଳ ହେଲା ଆଚ୍ଛାଦନ। ଆଚ୍ଛାଦନ ତାର ଅର୍ଥ ହେଉଛି ଘୋଳିବା। ତେଣୁ ଏହି ପ୍ରଣାଳୀ କ'ଣ, ଆମର ଯୋଉ ଜମିକୁ ଶୁଖିଲା ପତ୍ର, ଫସଲର ଯୋଉ ଅବଶିଷ୍ଟାଂଶ ବାହାରୁଛି, ଯୋଉଟାକ ସବୁ ଫସଲ ଅମଳ ପରେ ନଡ଼ା ଅନାଂଶ ଯାହା ରହୁଛି ସବୁ, ସେଇଟା ସବୁ ଅବଶିଷ୍ଟାଂଶ ବା ଶୁଖିଲା ଘାସ ଇତ୍ୟାଦିକୁ ମାଟିରେ ଘୋଡ଼େଇଦେବାକୁ ପଡିବ, ମାଟିକୁ ଘୋଡ଼େଇଦେବ, ଆଚ୍ଛାଦନ କରିବାକୁ ପଡିବ, ଏଇଟାକୁ କୁହାଯାଏ ସେଇଟା ଆଚ୍ଛାଦନ। ଏହା ଫଳରେ କ'ଣ ହୁଏ, କ'ଣ ମାଟିରୁ ଯୋଉ ଜଳ ବାଷ୍ପ ହେଇକି ଉଠୁଛି, ଯେମିତି ପୋଖରୀ ଗଡ଼ିଆରୁ ନଈରୁ ସମୁଦ୍ର ପାଣି ବାଷ୍ପ ଆକାରରେ ଉଠୁଛି ସୂର୍ଯ୍ୟ କିରଣରେ, ମାଟିରୁ ମଧ୍ୟ ଯୋଉ ଜଳ ଅଛି ସେ ଗରମ ହେଲେ ଗ୍ୟାସ ହେଇକି ଉଠୁଛି ଉପରକୁ, ମାଟି ଶୁଖିଲା ହେଇଯାଉଛି, ମାଟି ଶୁଖିଲା ହେଲେ ପୁଣି ଆମ ଜଳସେଚନ ଆବଶ୍ୟକ ପଡୁଛି, ଫସଲ ବି ପାଣି ଜଳସେଚନ ଠିକ୍ ଠାକ୍ ନ ଦେଉଛି, ଫସଲ କ୍ଷତି ହେଉଛି। ତେଣୁ ଇଏ କ'ଣ କରେ, ମାଟିର ସେ ଜଳ ବାଷ୍ପୀଭୂତ ଯେ ଉଠୁଛି ସେ ବାଷ୍ପୀଭୂତ ପ୍ରକ୍ରିୟାକୁ ଇଏ ରୋକିଦେବ, କାହିଁକିନା ଡାଇରେକ୍ଟ ଯୋଉ ସୂର୍ଯ୍ୟ କିରଣଟା ପ୍ରତ୍ୟେକ ଭାବରେ ମାଟିରେ ପଡିବ ନାହିଁ, କାରଣ ଇଏ କଭର ହେଇଗଲା ଏଗୁଡ଼ା ସବୁ, ତେଣୁ ଏଇ ଯୋଉ ଶୁଖିଲା ଘାସ ନଡ଼ା ମିଳି ଏନାଣି ସବୁ, ତାପରେ କି ସେ ବାଷ୍ପୀଭୂତ ଆଉ ହେବନି, ଉପରକୁ ନ ଯାଇକି ସେ ମାଟିରେ ସଂରକ୍ଷିତ ରହିଲା, ତେଣୁ ମାଟିର ଜଳୀୟ ଅଂଶଟା ବଜାୟ ରହିଲା, ମାଟିର ଆର୍ଦ୍ରତା ବଢିବ। ଆଉ ଗୋଟେ କ'ଣ ହବ ଲାଭ, ଯେ ଘାସ ବାଳୁଙ୍ଗା ସେ ଆଉ ଉଠିବା ବି ସୁଯୋଗ ପାଇବେନି, କାହିଁକି ତାଙ୍କ ଉପରେ ଯେତେବେଳେ ଘୋଡ଼େଇକି ରହିଗଲା ଏଗୁଡ଼ା ସବୁ, ସେ ସୂର୍ଯ୍ୟାଲୋକ ପାଇବେନି, ସେ ଅନ୍ଧାର ଭିତରେ ଗରମ ଯୋଗୁଁ ହବ ସେ ସଢିଯିବେ, ତାଙ୍କର ସେ ନଷ୍ଟ ହେଇଯିବେ, ତେଣୁ ଆଉ ଘାସ ଉଠିବା ପାଇଁ ଆଉ ସୁଯୋଗ ମିଳିବନି। 2ଟା ଜିନିଷ ଲାଭ ହବ, ଜଳ ଅଂଶ ଆମର ମାଟିରେ ସେଟା ସଞ୍ଚୟ ହେଇକି ରହିଲା ଆଉ ବାଷ୍ପୀଭୂତ ହେଇକି ନଷ୍ଟ ହେଲାନି, ମାଟିର ଆର୍ଦ୍ରତା ଠିକ୍ ରହିଲା, ଦ୍ୱିତୀୟରେ ଘାସ ମଧ୍ୟ ଦମନ ହେଲା। ତାପରେ ଆଉ ଗୋଟେ ହଉଛି ପ୍ରଣାଳୀ ହଉଛି କୌଶଳ ୱାପ୍ସା। ୱାପ୍ସା କ'ଣ ନା, ଏହା ମାଟିର ଏପରିକ ଅବସ୍ଥା ଯେଉଁଠି ମାଟିରେ ଜଳକଣା ଓ ବାୟୁର ସନ୍ତୁଳନ ଠିକ୍ ରହେ, ଯାହାଦ୍ୱାରା ଗଛକୁ ଅତିରିକ୍ତ ଜଳସେଚନ ଆବଶ୍ୟକତା ପଡେ ନାହିଁ ଏବଂ ଜଳ ଅପଚୟ ରୋକାଯାଇପାରେ। ପ୍ରାକୃତିକ କୃଷି ମାଟିକୁ ଫପସା ବା ହାଲକା କରିବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମାଟିରେ ହାଲକା ନ ରହିବ ତାହେଲେ ଚେର ଭଲ ବଢିପାରିବନି। ଆମେ ମାନେ ଜାଣିଛୁ ଯେ ଗଛର ଚେର ମାଟିରୁ ଅମ୍ଳଜାନ ଜଳୀୟ ଅଂଶ ଗ୍ରହଣ କରିଥାଏ, ମାଟି ହାଲକା ହେବା ଦ୍ୱାରା ଏଥିରେ ଆର୍ଦ୍ରତା ଓ ବାୟୁ ଚଳାଚଳ ସନ୍ତୁଳନ ସମୁଦ୍ର ରହିଥାଏ, ତେଣୁ ମାଟିକୁ ଫପସା କରିବା ଅର୍ଥ ମାଟିକୁ ଖୋଳି ହାଲକା କରିବା, ଏହାଦ୍ୱାରା ମାଟିର ଚୂଳ ସାନ୍ଦ୍ରତା କମ୍ କରାଯାଇପାରେ। ମାଟି ହାଲକା ହେବା ଦ୍ୱାରା ଏଥିରେ ଉଭୟ ଜଳ ଓ ବାୟୁ ପ୍ରବେଶ କରିବାରେ ସୁବିଧା ହୋଇଥାଏ, ଯାହାକି ଗଛର ବୃଦ୍ଧିରେ ସହାୟକ ହୁଏ।
1: ଆଉ କ'ଣ କ'ଣ ସବୁ ପଦ୍ଧତି ଅଛି ଯାହା ଆମ ଚାଷୀ ଭାଇମାନଙ୍କୁ ଏହି ପ୍ରାକୃତିକ କୃଷି କରିବା ପାଇଁ ସହାୟକ ହେବ ସେ ସମ୍ପର୍କରେ କୁହନ୍ତୁ।
0: ଆହୁରି ଅନ୍ୟାନ୍ୟ କେତେକ ଅନୁସୂଚିତ ପଦ୍ଧତି ରହିଛି, ପ୍ରଥମ ହେଲା ମିଶ୍ରିତ ଫସଲ, ଯେ ଏକାଧିକ ଫସଲ ଗୋଟେ ଜମିରେ କରିବା ଗୋଟେ ସମୟରେ, ଯଦି ଧାଡ଼ିରେ ବୁଣୁଛନ୍ତି ଏ ଫସଲ କେତେ ଧାଡ଼ି, ସେ ଫସଲ କେତେ ଧାଡ଼ି, ଅଲଗା ଫସଲ କେତେ ଧାଡ଼ି, ନହେଲେ ଯଦି ମିଶ୍ର କରୁଛନ୍ତି ସେରକମ ମିଶିକି ବୁଣିଲେ ବି ହବ, ଯେମିତି ଗହମ ଭିତରେ ସୋରିଷ, ତେଣୁ ଏଇଟା ହେଲେ କ'ଣ ହବ, ଏକା ସାଙ୍ଗରେ ଜମିରେ ମୁଖ୍ୟ ଫସଲ ସହିତ ଅନ୍ୟ ସହଯୋଗୀ ଫସଲ ଯେପରି ମୁଗ ବିରି କିମ୍ବା ଅନ୍ୟାନ୍ୟ ଡାଲି ଜାତୀୟ ଫସଲ ଚାଷ କରାଯାଇପାରେ, ଏହାଦ୍ୱାରା ଜମିର ସୁବିନିଯୋଗ ହ୍ରାସ କମ୍ ଖର୍ଚ୍ଚରେ ଅଧିକ ଆୟ ମଧ୍ୟ ମିଳିବ। ତାପରେ ପ୍ରାକୃତିକ କୀଟ ନିୟନ୍ତ୍ରଣ, ଯୋଉ ପ୍ରାକୃତିକ କିଶ କଞ୍ଚାଲଙ୍କା ଆଉ ବିଭିନ୍ନ ପ୍ରାକୃତିକ ଗଛର ପତ୍ରରୁ ନିମାସ୍ତ୍ର କିମ୍ବା ବ୍ରହ୍ମାସ୍ତ୍ର ଭଳି କୀଟନାଶକ ଉପାୟରେ ପ୍ରସ୍ତୁତ କରିକି ଫସଲ ପ୍ରୟୋଗ କରାଯାଇପାରିବ, ସେଟା ଆମେ ଲିମ୍ବରୁ ମଧ୍ୟ ତିଆରି କରାଯାଇପାରିବ, କଞ୍ଚାଲଙ୍କା ଲିମ୍ବ ମିଶ୍ରଣ, ଏପରିକି ରସୁଣର ମଧ୍ୟ କିଛି କଣ୍ଟ୍ରୋଲ ହେଉଛି। ଚାଷୀ ଆମେ ଯଦି ଆଗ୍ରହ ପ୍ରକାଶ କରିବେ

0: ପାଇଁ ମଧ୍ୟ ତଥ୍ୟ ମିଳିଯିବ। ତାପରେ ଉପକାରୀ ଯୋଉ ମିତ୍ର କୀଟ ସଂରକ୍ଷଣ, ଆମର ଯେତିକି ପୋକ ଲାଗୁଛନ୍ତି ଫସଲରେ ସବୁଗୁଡା କ୍ଷତିକାରକ ସେକଥା ନା, କିଛି ଉପକାରୀ ପୋକ ଅଛନ୍ତି, ବୁଢିଆଣୀ କେତେ ପ୍ରକାର ବୁଢିଆଣୀ ଅଛନ୍ତି, ଯୋଉ ଝିଟିକା ବି ଅଛନ୍ତି, ଝିଟିକା କ୍ଷତିକାରକ ଅଛନ୍ତି, କିଛି ମଧ୍ୟ ମିତ୍ର ଝିଟିକା ବି ଅଛନ୍ତି, ସେ ସବୁ କଣ କରନ୍ତି ଅଲଗା ଯୋଉ ପୋକ ସବୁ ତାଙ୍କୁ ସବୁ ଖାଇକି ନଷ୍ଟ କରନ୍ତି। ପୋକ ତ ଡାଇରେକ୍ଟ ନଷ୍ଟ କରନ୍ତି ଫସଲକୁ, ପ୍ରତ୍ୟେକ ଭାବେ କାଣ୍ଡବିନ୍ଧା ପୋକ ଧରନ୍ତୁ, କାଣ୍ଡବିନ୍ଧା ପୋକ ତ ଗୋଟେ ପାରା ଭଳିଆ, ସେ ଯୋଉ ଅଣ୍ଡା ଦେବ, ଅଣ୍ଡାରୁ ଗୋଟେ ଲାର୍ଭା ବାହାରିବ, ସେ ଭଳିଆ ଦେବ, ସେ ଲାର୍ଭାଟା ଭିତରେ ପଶିକି କଣା କରିକି ଖାଇ, ସେଇ ଯୋଉ ଲାର୍ଭାକୁ ଏ ଯୋଉ ବୁଢିଆଣୀ ହେଲା କି ଝିଟିକା ଏମାନେ ସବୁ ଖାଇ ନଷ୍ଟ କରିବେ। ତେଣୁ ତାଙ୍କ ସଂଖ୍ୟା କେମିତି ଅଧିକା ରହିବ ଦେଖିବା, ଜମିରେ ଦେଖିଲେ ଆମେ ଅଧିକା ସଂଖ୍ୟାରେ ସେମାନେ ଅଛନ୍ତି, ସେତେବେଳେ କୌଣସି ହାଲତରେ କିଛି ଆମେ ଔଷଧ କିଛି ସ୍ପ୍ରେ କରିବା କଥା ନୁହେଁ। ତେଣୁ ଏଟାକୁ ତାଙ୍କ ସଂରକ୍ଷଣ ଆମକୁ କରିବାକୁ ପଡିବ, ମିତ୍ର କୀଟ କାରଣ ସେମାନେ ଆମ ଉପକାରୀ, ଯେ ଆମ ଶତ୍ରୁ ତାପରେ ସହିତ ଶତ୍ରୁତା ଆଚରଣ କରିବା, ଯେ ମିତ୍ର ଯିଏ ଆମ ଉପକାର କରୁଛି ତାର କ୍ଷତି କଲେ ସେ ଆମ ନିଜର ମଧ୍ୟ କ୍ଷତି, କାରଣ ତାଠୁ ଯୋଉ ଉପକାର ପାଉଥିଲା ପାଇପାରିବନି
1: ନିଶ୍ଚିତ।
0: ତେଣୁ ଏଇଟାକୁ ଆମକୁ ସମସ୍ତେ ଚିନ୍ତା କରିବାକୁ ପଡିବ, ଏହା ହେଲେ କଣ ହବ, ପ୍ରାକୃତିକ ଉପାୟରେ ମଧ୍ୟ ଫସଲ ସୁରକ୍ଷିତ ରହିପାରିବ। ଏହିପରି ଭାବରେ କମ୍ ଖର୍ଚ୍ଚରେ କିମ୍ବା ବିନା ଖର୍ଚ୍ଚରେ ବିଭିନ୍ନ ପାରମ୍ପରିକ ପଦ୍ଧତିରେ ଫସଲ ଉତ୍ପାଦନ କରାଯାଇପାରିବ, ଯାହାକି ପ୍ରାକୃତିକ କୃଷିର ମୁଖ୍ୟ ଉଦ୍ଦେଶ୍ୟ।
1: ନିଶ୍ଚିତ ଭାବରେ ଜଣେ ବିଶେଷଜ୍ଞ ଭାବରେ ଆପଣ ଅନେକ ଦିନ ଧରି ଚାଷୀ ଭାଇମାନଙ୍କ ସହିତ କାମ କରିଛନ୍ତି, ଏହି ପ୍ରାକୃତିକ କୃଷି ସମ୍ପର୍କରେ ଆପଣଙ୍କର ସର୍ବଶେଷରେ ମତାମତ କ'ଣ ରହିବ ବା ଚାଷୀ ଭାଇମାନଙ୍କୁ ଉପଦେଶ କ'ଣ ରହିବ?
0: ରାଜ୍ୟର ପ୍ରିୟ ଚାଷୀ ଭାଇ ଭଉଣୀମାନଙ୍କୁ ଏତିକି ପରାମର୍ଶ, ଅନ୍ତପକ୍ଷେ ସମ୍ପୂର୍ଣ୍ଣ ପ୍ରାକୃତିକ କୃଷି ଯଦିଓ ଆମେ ଆପଣେଇବା ବର୍ତ୍ତମାନ ସୁଦ୍ଧା ସମ୍ଭବ ହୋଇପାରି ନାହିଁ, ତା ଅର୍ଥ ନୁହେଁ ଯେ ଏଇଟା ମୁଠା ହବ ନାହିଁ, ସମୟ ଆସିବ, ସମସ୍ତେ ବାଧ୍ୟ ହେଇକି ତାକୁ କେନ୍ଦ୍ର ସରକାର ମଧ୍ୟ ତା ଉପରେ ଗୁରୁତ୍ୱ ଦେଲେଣି, ଆମର ବିଭିନ୍ନ ସ୍କିମ୍ ମଧ୍ୟ ଆସୁଛି ବିଭାଗରେ ମଧ୍ୟ, ବିଭିନ୍ନ ଆଡ଼େ ସାମ୍ପୁଲ ହିସାବରେ କେତେକ ଗାଁକୁ ମଧ୍ୟ ପୋଷ ଗାଁ ନେଇକି ସେ ସବୁ ପ୍ରଣାଳୀରେ ଚାଷ କରାଯାଉଛି, ସୁବିଧା ସୁଯୋଗ ଯାହା ସରକାର ଦେଉଛନ୍ତି। ତେଣୁ ଚାଷୀ ଭାଇମାନେ ଅନ୍ତତଃ ପକ୍ଷେ ଯେତେ ଦୂର ସମ୍ଭବ ଚେଷ୍ଟା କରନ୍ତୁ ତାକୁ ଆପଣେଇବା ପାଇଁ, ଯେତେଟା କୌଶଳ ଯୋଉ କେମିକାଲ ବ୍ୟବହାର କରିବେ ଯୋଉଟାକି ଆପଣଙ୍କର ପରିବେଶ ସହାୟକ ମିଳୁଛି, ମଧ୍ୟ ନିମ୍ବରୁ ତିଆରି ଔଷଧ ମିଳୁଛି, ଆଉ ଏସବୁ ଜିନିଷ ସେଟାକୁ କିଣିକି ମଧ୍ୟ ସେମାନେ ସ୍ପ୍ରେ କରନ୍ତୁ, ଆଉ ଖତ ପ୍ରୟୋଗ କରନ୍ତୁ ଜମିରେ, ମିନିମମ ପାଞ୍ଚ ଗାଡି ଗୋବର ଖତ ଏକରକୁ, ତା ସହିତ ଆମର ଯୋଉ ପନିପରିବା ଚୋପା ବାଡି ବଗିଚା ସମସ୍ତଙ୍କର, ତା ଦେହରୁ ଯୋଉ ଅନାବନା ଘାସ ମିଳୁଛି, କଦଳୀ କାଟିଦେଲା ପରେ ଯୋଉ ତାର ଯୋଉ ଗଡ଼ ରହିଲା ସେ ତ ବେକାର, ତାକୁ ମଧ୍ୟ କାଟିକି ଖଣ୍ଡ ଖଣ୍ଡ ପକେଇ ସେଟା ମଧ୍ୟ ପଟାସ ବହୁତ ତାର ରିଚ୍, ସେଟା ପଟାସ ରିଚ୍, ତେଣୁ ତାକୁ ମଧ୍ୟ ଆମେ ଏରକମ ଖତ ଗଦା କରିକି ତିଆରି କରିକି ଗାଧିକାର କ୍ଷେତ୍ରର ତିନି ଫୁଟ ଓଷା, ତିନି ଫୁଟ ଗଭୀର ଆଉ ଲମ୍ବା, ଯେତେ ତାଙ୍କର ସୁବିଧା ଅନୁସାରେ କରିବେ କରିକି ତା ଦେହରେ ପକାନ୍ତୁ, କିଛି ଦିନ ପରେ ସେଟା ସବୁ ସରିଯିବ। ତେ ମିନିମମ୍ ଖତ କିଛି ବ୍ୟବହାର କରନ୍ତୁ, ସମ୍ପୂର୍ଣ୍ଣ ପ୍ରାକୃତିକ ବ୍ୟବହାର ନ ହୋଇପାରିଲେ କିଛିଟା ଆମେ ପ୍ରାକୃତିକ ଆମେ ବ୍ୟବହାର କଲେ ବୋଲି ଉପାୟ କଲେ ବୋଲି ଆମେ କିଛିଟା ଆମର ଆତ୍ମସନ୍ତୁଷ୍ଟି ଆସିପାରିବ।
1: ତେବେ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାହୁ, ଆପଣ ଆମ ସହିତ ରହିଲେ, ପ୍ରାକୃତିକ କୃଷି ସମ୍ପର୍କରେ ଆମ ଚାଷୀ ଭାଇମାନଙ୍କୁ ଆଜି ଏତେ ସୁନ୍ଦର ଭାବରେ ଶିକ୍ଷଣୀୟ କଥା ସବୁ ବୁଝେଇ କହିଲେ, ସେଥିପାଇଁ ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ କଟକ କେନ୍ଦ୍ରର କିଷାନବାଣୀ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ସାର୍, ରହୁଛୁ, ନମସ୍କାର।
0: ଆପଣଙ୍କୁ ମଧ୍ୟ ନମସ୍କାର, ଧନ୍ୟବାଦ।
2: ହେଇଟି ଅପା, ଇଏ ମୁଁ ତ କଣ ଦେଖୁଥିଲି, ତମେ ସବୁ କଥା ଶୁଣୁଥିଲ, ଆଉ ଜୀବାମୃତ ବୀଜାମୃତ କେମିତି ହବ ସେ ବିଷୟରେ ବି ଲେଖୁଥିଲ।
3: ଯୋଉ ନାତି ଟୋକା ଚାଷ କରୁଛି ତାକୁ ବି ମୁଁ ଯାଇକି ଦେଖେଇ ପାରିବି। ଆରେ ନାତିଆ, ଦେଖେ ଆମର ବିଶେଷଜ୍ଞ ମହାଶୟ ଏମିତି ସବୁ କହିଛନ୍ତି, ତୁ ଏଇ ଉପାୟରେ ଚାଷ କର।
2: କିନ୍ତୁ ଅପା, ଗୋଟିଏ କଥା ମହାଶୟ କହିଦେଇଗଲେ, ଆମ ପାଖରେ ଯାହା ଅଛି ତାକୁ ପ୍ରୟୋଗ କରିବା, ତା ଦ୍ଵାରା ଆମ ପରିବେଶର ସୁରକ୍ଷା ହବ, ମାଟିର ସୁରକ୍ଷା ହବ, ଆଉ ଆମେ ଅଧିକ ଅମଳ ମଧ୍ୟ ପାଇପାରିବା, ଆଉ ଲାଭ ମଧ୍ୟ କରିପାରିବା।
3: ବଢିଆ କଥା ଗୋଟେ ନିଧିଆ କହିଲୁ। ଆରେ ନିଧିଆ, ଆଜି ସକାଳୁ ଯାଇଥିଲି ପରିବା ପାଇଁ, 500 ଟଙ୍କା ନେଇକି ଯାଇଥିଲି, ସବୁ ସରିଗଲା, ହେଲେ ମୋ ବେଗ ପୁରିଲାନି, ମୁଁ ଠକି ଯାଇନି ତ, ମତେ ଟିକେ ବଜାର ଦର କହିଲୁ।
2: ସବୁଦିନ ଆମ କାର୍ଯ୍ୟକ୍ରମରେ ଆମେ ବଜାର ଦର କହୁଛେ, ଆଜି ମଧ୍ୟ ଏମିତି ବଜାର ଦର କହୁଛି, ତମେ ମନ ଦେଇକି ଶୁଣ।
4: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ, ଓଡ଼ିଶା ରାଜ୍ୟ ପାଇଁ ସର୍ବୋଚ୍ଚ ପନିପରିବା ଦର ହେଉଛି ବିଲାତି ବାଇଗଣ କିଲୋ ପ୍ରତି 40 ଟଙ୍କା, ବଡ଼ ପିଆଜ କିଲୋ ପ୍ରତି 25 ଟଙ୍କା, ଛୋଟ ପିଆଜ କିଲୋ ପ୍ରତି 70 ଟଙ୍କା, ଆଳୁ କିଲୋ ପ୍ରତି 20 ଟଙ୍କା, ବାଇଗଣ କିଲୋ ପ୍ରତି 40 ଟଙ୍କା, ବିନ୍ସ କିଲୋ ପ୍ରତି 80 ଟଙ୍କା, ବନ୍ଧାକୋବି କିଲୋ ପ୍ରତି 25 ଟଙ୍କା, ଭେଣ୍ଡି କିଲୋ ପ୍ରତି 35 ଟଙ୍କା, କଲରା କିଲୋ ପ୍ରତି 60 ଟଙ୍କା, ଅଦା କିଲୋ ପ୍ରତି 240 ଟଙ୍କା, ଗାଜର କିଲୋ ପ୍ରତି 50 ଟଙ୍କା, ସିମ୍ବ କିଲୋ ପ୍ରତି 45 ଟଙ୍କା, ଧନିଆ ପତ୍ର ବିଡ଼ା ପ୍ରତି 20 ଟଙ୍କା ଏବଂ କଖାରୁ କିଲୋ ପ୍ରତି 20 ଟଙ୍କା। ମନେ ରଖନ୍ତୁ, ପ୍ରକାଶ କରାଯାଇଥିବା ପନିପରିବାର ଦର ବିଭିନ୍ନ ଜିଲ୍ଲା ତଥା ହାଟ ବଜାରରେ ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ କମ୍ ବେଶୀ ହେବାର ସମ୍ଭାବନା ରହିଛି।
2: ହେଇଡ଼ିଅପା, ଆ ତମେ ତ କହୁଥିଲ ତମଠୁ ଠକି ଠାକି କିଏ ନେଇଯାଉଛି ବୋଲି, ଆ ଏଥରକ ବଜାର ଦର ଶୁଣି ତମ ମନ ଶାନ୍ତି ହେଲା ଟି?
3: ନାଇଁ ନାଇଁ, ସତ କଥା, ଏଇ ଯୋଉ ବଢି

0: ଆସିଲା, ଆମର ଚାଷୀ ଭାଇଙ୍କର ବେକ ପରା ନଇ ଯାଇଛି ସେଇଥିରେ। କେତେ ପରିଶ୍ରମ କରିକି ସେମାନେ ଚାଷ କରିଥିଲେ, ସବୁ ଫସଲରେ ପାଣି ମାଡିଗଲା, ଆଉ କ୍ଷତି ତ ସହିଲେ ଚାଷୀ ଭାଇ, ଆଉ ଦର ହବନି। ଆମେ ତ ଚାଷୀ ବନ୍ଦୀ ଲୋକ, ଆମେ ସୁବିଧା ଅସୁବିଧା ସମସ୍ୟା ସବୁ ବୁଝିପାରୁଛେ।
1: କିନ୍ତୁ ଏବେ ଟିକେ ଦର ହେଇଛି, ଆଗକୁ ଆମ ଚାଷୀ ଭାଇମାନେ ଭଲ ଚାଷ ଅମଳ କରିବେ, ତାପରେ ଶସ୍ତା ହେଇଯିବନି।
2: ଆରେ ନିଧିଆ, ତୋର ଏଇ ଚାଷ କଥାରୁ ମୋର ଗୋଟେ ବଢିଆ କଥା ମନେ ପଡିଗଲା। ଆଜି ପରା ଫୋନରେ ଆମେ ଜଣେ ଚାଷୀ ଭଉଣୀଙ୍କ ସହିତ କଥା ହେବା, ତୁ ବୋଧେ ଭୁଲି ଯାଇଛୁ ଆଉ। ର ମୁଁ ତାଙ୍କ ସାଙ୍ଗରେ ଫୋନରେ କଥା ହଉଛି, ତୁ ବସିକି ଶୁଣେ।
3: ମୋ ନାଁ ସରିତା ପା, ଜଗତସିଂହପୁର ଡିଷ୍ଟ୍ରିକ୍ଟ ରାୟପୁର ଗ୍ରାମରୁ କହୁଛି, କୃଷ୍ଣଦାର ପଞ୍ଚାୟତରୁ। ଆଜ୍ଞା, ଆମର 2 ଏକର ଜମି, ସେଥିରେ ତ ଏବେ ଚାଷ ହେଇଛି, ଧାନ ଚାଷ ହେଇଛି, ଆଉ ଉପର ଜମିରେ ଆମର ହେଇଛି ଝୁଡଙ୍ଗ, ଛଚିନ୍ଦ୍ରା, ଜହ୍ନି, କାକୁଡି, ବର୍ଷା ଦିନିଆ ଲଟା ଜାତୀୟ ଫସଲ ହେଇଛି। ଆମର ତ ଉପର ପଟ ପାଣି ପଶି ନଥିଲା, କିନ୍ତୁ ବର୍ଷା ଯୋଗୁ ଆମର ବହୁତ ଜୋଲମା ହେଇକିରି ନଷ୍ଟ ହେଇଯାଇଛି। ଜହ୍ନି, ଛଚିନ୍ଦ୍ରା, କାକୁଡି ଏଗୁଡା ସବୁ ବହୁତ ଏକର ବାଲି ହେଇଥିଲା, ସେଗୁଡା ନଷ୍ଟ ହେଇଯାଇଛି। ଆଉ ବହୁତ ପରିଶ୍ରମ କରିଥିଲୁ, ପୁଣି ତାକୁ ଚାଷ କରିବୁ, ପୁଣି କଷ୍ଟ କରିକିରି ଆଉ କଣ କରିବୁ। ଆଉ ଭରଣା ତ ଇନ୍ସୁରାନ୍ସ ତା ଦେହରେ ହେଇନି, ଆଉ ଭରଣା ଆଉ କେମିତି ହେଇପାରିବ, ଫସଲ ବିନା ହେଇନି।
2: ଯୋଉ ଭାଇ ଭଉଣୀ ମାନେ ଚାଷ କରୁଛନ୍ତି ତାଙ୍କୁ କଣ କହିବେ?
3: ମୁଁ ଯୋଉ ଭୁଲ କରିଛି, ଯୋଉ ଫସଲ ବିନା କରିନି, ସେ ସେଇ ଭୁଲ ନ କରନ୍ତୁ, ଆଉ ଫସଲ ବିନା କରନ୍ତୁ, ଆଉ ତାଙ୍କର କ୍ଷତିର ଭରଣପୂରଣ କେମିତି ହବ ସେଇଟା ସରକାର ବୁଝିବେ। ଆଉ ଏତିକି କହିବି ଯେ ଫସଲ ତ ଏମିତି ନଷ୍ଟ ହବ, କାରଣ ଆମେ ଯେତେବେଳେ ଚାଷ କରୁଛେ ଆମେ ଜାଣିଛେ ଯେ ବର୍ଷା ଖରା ସବୁ ନଷ୍ଟ କରେ, ଟିକେ ଧୈର୍ଯ୍ୟ ଧରିବାକୁ ପଡିବ।
2: ଆପଣଙ୍କୁ ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ନମସ୍କାର।
1: ହଉ ବାପା, ତାହେଲେ ମୁଁ ଉଠିଲି।
0: କି କଥା, ସବୁବେଳେ ନିଧିଆ ତୁ ଆସୁଛୁ ଯେତେବେଳେ ଖାଲି ଉଠିବା କଥା।
1: ଏ କାମ ସରିଲା, ମୁଁ ଯାଉଛି ଆଉ କଣ।
0: କାମ କୋଉଠୁ ସରିଲା?
1: ଆଉ
0: ଆମେ ହେଲୁ ଚାଷୀ ବନ୍ଦୀ ଲୋକ, ବର୍ତ୍ତମାନ ଯେମିତି ଘଡ଼ଘଡ଼ି ବର୍ଷା ହଉଛି, ଆଉ ଆମ ଚାଷୀ ଭାଇ ମାନେ ଅପେକ୍ଷା କରିଥିବେ ଆଜି ପାଣିପାଗ କଣ ରହିଛି ଆମଠୁ ଶୁଣିବା ପାଇଁ।
1: ଓହୋ, ହଉ ତାହେଲେ ପାଣିପାଗ ଶୁଣେଇ ଦିଅ, ତାପରେ ବୈଠକରୁ ଉଠିବା ଆଉ।
0: ହଉ ହଉ।
2: ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ଅନୁସାରେ ଆଗାମୀ 24 ଘଣ୍ଟା ଭିତରେ ଉତ୍ତର ଓ ପଶ୍ଚିମ ଓଡ଼ିଶାର କିଛି କିଛି ସ୍ଥାନରେ ଘଡ଼ଘଡ଼ି ସହିତ ବର୍ଷା ହେବାର ସମ୍ଭାବନା ଅଛି। ସେହିପରି କଟକ, ଜଗତସିଂହପୁର, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ପୁରୀ ଜିଲ୍ଲାର କିଛି କିଛି ସ୍ଥାନରେ ହାଲକା ବା ମଧ୍ୟମ ଧରଣର ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
0: ନିଧିଆ, ଏଥର ଉଠିବା ଆଉ।
1: ହଉ ହଉ ହଉ।
4: ଏହି କାର୍ଯ୍ୟକ୍ରମର ପ୍ରାୟୋଜକ ଥିଲେ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ଭାରତ।

0: ଶୁଣିଲେ ଭାରତ ସରକାରଙ୍କର କୃଷି ଓ କୃଷକ
1: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ରିଲେକୋଲୋ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 8:00। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ

ଷ୍ଟାଡିୟମ୍ ଠାରେ ହେବାକୁ ଥିବା 2026 ମହିଳା ଏସିଆ କପ୍ ଟି20 କ୍ରିକେଟ୍ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ଶୁଣନ୍ତୁ। ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ହେଉଥିବା 2026 ମହିଳା ଏସିଆ କପ୍ T20 କ୍ରିକେଟ ପ୍ରତିଯୋଗିତାର ଦ୍ୱିଭାଷୀ ଧାରାବିବରଣୀ ଶୁଣିଲେ। ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ। ଆପଣମାନେ ବର୍ତ୍ତମାନ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଜୟପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ। ଏଥିରେ ଖୟାଲ ପରିବେଷଣ କରିଛନ୍ତି ମଲ୍ଲିକାର୍ଜୁନ ମନସୁର ଏବଂ ରାଜଶେଖର ମନସୁର।